ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:20। ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ 28 ଦିନ 2026 ଖ୍ରୀଷ୍ଟାବ୍ଦ ଜୁନ୍ ମାସର 18 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍‌ରେ 317.5 মিটার ତଥା 945 কিলোহার্টজ ଯୋଗେ, ଏଫ୍ଏମ୍ ମହାନଦୀରେ 101 মেগাହର୍ଜରେ। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ବିଥିକା ଚାଟାର୍ଜୀଙ୍କ କଣ୍ଠରେ ଶୁଣୁଥିଲେ ସମ୍ବଲପୁରୀ ଭକ୍ତି ଗୀତ। ଗୀତ ରଚନା ଭବାନୀ ଶଙ୍କର ମହାଲିଙ୍ଗ। ଏଥିସହିତ ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ହୃଷିକେଶ ମେହେର, ମଧୁମିତା ସ୍ୱାଇଁ, ପ୍ରଦୀପ କୁମାର ମିଶ୍ର, ଲେଖାରାମ ମେହେର ଏବଂ ବିଥିକା ଚାଟାର୍ଜୀ। ଗୀତଗୁଡ଼ିକୁ ରଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଜ୍ୟୋତ୍ସ୍ନା ରାଉତରାୟ, ସଫିକ ଅହମ୍ମଦ ସିଦ୍ଦିକି, ପରଶୁରାମ ନାଥ ଏବଂ ଭବାନୀ ଶଙ୍କର ମହାଲିଙ୍ଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ।

ଆମ ଦେଶର ସହିଷ୍ଣୁ ଓ ନିରପେକ୍ଷ ପରିବେଶରେ ବିଭିନ୍ନ ଧର୍ମଧାରାର ଉତ୍ଥାନ ଘଟିଛି। ହିନ୍ଦୁ ଧର୍ମ ଯେତେବେଳେ ଏହାର ଚରମ ଶୀର୍ଷରେ ଥିଲା, ବେଦ ଉପନିଷଦର ପ୍ରାଧାନ୍ୟ ବିସ୍ତାରିତ ହୋଇଥିଲା ଏବଂ ପୁରାଣ ଲୋକଙ୍କ ମୁଖମୁଖରେ ରହିଥିଲା, ଜୈନ ଧର୍ମ ଓ ବୁଦ୍ଧ ଧର୍ମ ସମାଜରେ ମୁଣ୍ଡ ଟେକି ସଂସ୍କାର ଆଣିବା ପାଇଁ ଚେଷ୍ଟା କରିଥିଲେ। ବଳିପ୍ରଥା ଓ ଅନ୍ୟାନ୍ୟ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଅହିଂସା ମାର୍ଗକୁ ଆପଣେଇଥିଲେ। ଜୈନ ଧର୍ମର ଚରମ ଅହିଂସା ନୀତି ତୁଳନାରେ ବୁଦ୍ଧ ଧର୍ମ ଏକ ମଧ୍ୟମ ମାର୍ଗ ଅନୁସରଣ କରି ଯଥେଷ୍ଟ ଲୋକପ୍ରିୟତା ହାସଲ କରିଥିଲା। ଅଶୋକ, ହର୍ଷ ଏବଂ ଅନ୍ୟାନ୍ୟ ସମ୍ରାଟମାନଙ୍କ ପୃଷ୍ଠପୋଷକତା ବଳରେ ଭାରତ ବାହାରେ ମଧ୍ୟ ଏହା ପ୍ରସାରିତ ହୋଇଥିଲା। ବୁଦ୍ଧ କହୁଥିଲେ, କାମନାର ବିନାଶରେ ହିଁ ଦୁଃଖର ବିନାଶ, ଅହିଂସା ଆଚରଣ କର, ଜୀବେ ଦୟା କର, ମଧ୍ୟମ ମାର୍ଗ ଦ୍ୱାରା ମୋକ୍ଷ ପ୍ରାପ୍ତି ହେବ। ନିର୍ବାଣ ବା ମୋକ୍ଷ

ପ୍ରାପ୍ତି ହେଉଛି ଜୀବନର ଚରମ ଲକ୍ଷ୍ୟ। ଭଗବାନଙ୍କ ସମ୍ପର୍କରେ ସେ ଚୁପ୍ ରହିବା ପସନ୍ଦ କରିଛନ୍ତି। ସେ ଜାଣିଛନ୍ତି ଭଗବାନ ହେଉଛନ୍ତି ଏକ ବିଶ୍ୱାସ। ସେ ଏତିକି ବିଶ୍ୱାସ କରନ୍ତି, ଯାହା ହେବ ଏଇଠାରେ ହିଁ ହେବ, ଏ ଜୀବନ ପରେ ଆଉ କୌଣସି ଜୀବନ ନାହିଁ, କେହି କାହାକୁ କୌଣସି ସ୍ୱର୍ଗକୁ ନେଇଯିବ ନାହିଁ, ଉପଯୁକ୍ତ ଜୀବନଯାପନ ଦ୍ୱାରା ନିର୍ବାଣ ପ୍ରାପ୍ତି ହେବ। ବୁଦ୍ଧଙ୍କ ବାଣୀ ଏବଂ ଲୋକପ୍ରିୟତା ତାଙ୍କୁ ହିନ୍ଦୁ ଧର୍ମରେ ମଧ୍ୟ ଆଦୃତି ଆଣିଦେଲା ଏବଂ ବିଷ୍ଣୁଙ୍କ ଏକ ଅବତାର ଭାବରେ ଗ୍ରହଣ କରାଗଲା। ବୁଦ୍ଧ ଧର୍ମର ଆଉ ଏକ ସ୍ୱରୂପ ହେଉଛି ବଜ୍ରଯାନ। ଏଥିରେ ତନ୍ତ୍ର ସାଧନାର ବ୍ୟବସ୍ଥା ରହିଛି, ଯାହାକି ଓଡ଼ିଶାର ପଶ୍ଚିମାଞ୍ଚଳରେ ଲୋକପ୍ରିୟ ହୋଇପାରିଥିଲା। ସମ୍ବଲପୁର ଓ ସୋନପୁର ଅଞ୍ଚଳରେ ପୁରାତନ ଯୁଗରେ ବଜ୍ରଯାନର ପ୍ରଭାବ ଦେଖିବାକୁ ମିଳେ। ଦେବୀ ତାରା ହେଉଛନ୍ତି ଏହି ବୁଦ୍ଧ ସମ୍ପ୍ରଦାୟର ଦେବୀ। ଅଧୁନା ବିନିକା ନିକଟବର୍ତ୍ତୀ ତାରାପୁର ଗଡ଼ର ଧ୍ୱଂସାବଶେଷରୁ ଦେବୀ ତାରାଙ୍କ ପୂଜା ଉପାସନାର ପରମ୍ପରା ସ୍ପଷ୍ଟ ଜଣାପଡ଼େ। ପୁରାତନ ଓ ମଧ୍ୟଯୁଗରେ ରାଜା ଓ ସମ୍ରାଟମାନଙ୍କ ପୃଷ୍ଠପୋଷକତା ଫଳରେ ବୁଦ୍ଧ ଧର୍ମର ଲୋକପ୍ରିୟତା ବଢ଼ି ବୈଷ୍ଣବ ଓ ଶୈବ ମତବାଦର ସମକକ୍ଷ ହୋଇପାରିଥିଲା। ଯେହେତୁ ଶୈବ ସମ୍ପ୍ରଦାୟରେ ମଧ୍ୟ ତନ୍ତ୍ର ସାଧନାର ପ୍ରଭାବ ରହିଛି, ବୁଦ୍ଧ ଧର୍ମର ଏହା ସହିତ ସମ୍ମିଶ୍ରଣ ଘଟିଥିବାର ସ୍ପଷ୍ଟ ପ୍ରତୀୟମାନ ହୁଏ। ବୌଦ୍ଧ ଅଞ୍ଚଳରେ ବୁଦ୍ଧଙ୍କୁ ବୁଢ଼ାରଜା କୁହାଯାଉଥିବା ବେଳେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଭଗବାନ ଶିବଙ୍କୁ ମଧ୍ୟ ବୁଢ଼ାରଜା ନାମରେ ନାମିତ କରାଯାଇଥିବାର ଜଣାଯାଏ। ହୁଏତ ବୁଦ୍ଧ ଧର୍ମ ଯେତେବେଳେ ଧୀରେ ଧୀରେ ଅପସରିବାରେ ଲାଗିଲା, ଶିବଙ୍କ ସହିତ ସମାନତା ଦୃଷ୍ଟିଗୋଚର ହେଲା। ବେଶଭୂଷା ଏବଂ ବସିବାର ମୁଦ୍ରାକୁ ନେଇ ବେଳେବେଳେ ଶିବ ଓ ବୁଦ୍ଧଙ୍କ ମଧ୍ୟରେ ଯେଉଁ ତୁଳନାତ୍ମକ ଅଧ୍ୟୟନ କରାଯାଏ, ତାହା ଆଦୌ ଯୁକ୍ତିଯୁକ୍ତ ମନେ ହୁଏ ନାହିଁ। ଶିବ କେଉଁ କାଳର ଇତିହାସ ତାକୁ ପ୍ରମାଣିତ କରିନାହିଁ। ଗୁଜରାଟ ଉପକୂଳରେ ସମୁଦ୍ର ଗର୍ଭରୁ ଆବିଷ୍କୃତ ହୋଇଥିବା ଦ୍ୱାରିକା ନଗରୀର କାର୍ବନ ଡେଟିଂରୁ ଜଣାପଡ଼ିଛି, ଏହା ହେଉଛି 10,000 ବର୍ଷ ଆଗର କଥା। ସେ ସମୟରେ ଶିବ ଥିଲେ, ତା ଆଗରୁ ମଧ୍ୟ ଥିଲେ, ଏବେ ବି ଲୋକଙ୍କ ହୃଦୟରେ ଅଛନ୍ତି ଏବଂ ଯେତେଦିନ ପର୍ଯ୍ୟନ୍ତ ଭାରତୀୟ ସଭ୍ୟତା ଥିବ, ଶିବତତ୍ତ୍ୱ ବଞ୍ଚି ରହିଥିବ। ଶିବ ହେଉଛନ୍ତି ସକଳ ଶକ୍ତିର ଆଧାର, ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ସଂହାରକର୍ତ୍ତା। ଲୋକଙ୍କ ଦୃଢ଼ ବିଶ୍ୱାସ ରହିଛି ଯେ ଶିବ ଏବେ ମଧ୍ୟ ସପରିବାର କୈଳାସ ପର୍ବତରେ ରହନ୍ତି ଏବଂ ଏ ସୃଷ୍ଟିର ପାଳନ କରନ୍ତି। ଗବେଷଣାରୁ ଜଣାପଡ଼ିଛି, କୈଳାସ ବା ମେରୁପର୍ବତ ହେଉଛି ଏ ସଂସାରର କେନ୍ଦ୍ରସ୍ଥଳୀ। ଉତ୍ତର ଓ ଦକ୍ଷିଣ ମେରୁରୁ ପ୍ରାୟ ମଝାମୁଝି ଏହାର ଅବସ୍ଥିତି। ତେଣୁ ଆମର ଶାସ୍ତ୍ରପୁରାଣମାନଙ୍କରେ କୈଳାସ ପର୍ବତକୁ ଯେଉଁ ପୃଥିବୀର ଅକ୍ଷ କୁହାଯାଇଛି, ତାହା ଅବାସ୍ତବ ନୁହେଁ। ଶିବ ସୃଷ୍ଟିର ରହସ୍ୟ ଜାଣନ୍ତି, ତାଙ୍କଠାରୁ ହିଁ ଯୋଗର ସୃଷ୍ଟି ଏବଂ ହିମାଳୟରେ ସପ୍ତଋଷିଙ୍କୁ ଯେଉଁ 112 ପ୍ରକ୍ରିୟା ସମ୍ପର୍କରେ ଗୁରୁମନ୍ତ୍ର ବା ସନ୍ଦେଶ ଦେଇଛନ୍ତି, ସେଥିରେ ସମଗ୍ର ସୃଷ୍ଟି ଅନ୍ତର୍ଭୁକ୍ତ। ଭଗବାନ ବୁଦ୍ଧ ନିଶ୍ଚିତ ଭାବରେ ଶିବଙ୍କ ସମ୍ପର୍କରେ ଅବଗତ ଅଛନ୍ତି, ଶିବତତ୍ତ୍ୱରେ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଛି। ଶିବ ଯେଉଁ ଧ୍ୟାନ କଥା କହିଛନ୍ତି, 112 ପ୍ରକ୍ରିୟା ସମ୍ପର୍କରେ ସନ୍ଦେଶ ଦେଇଛନ୍ତି, ଭଗବାନ ବୁଦ୍ଧଙ୍କ ଅହିଂସା ଓ ମଧ୍ୟମ ମାର୍ଗ ଏଥିରୁ ଭିନ୍ନ ନୁହେଁ। ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଭଗବାନ ବୁଦ୍ଧ ମାନବ ସମାଜକୁ ସନ୍ଦେଶ ଦେଇଛନ୍ତି, ସାମାଜିକ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି। ଚିରନ୍ତନ ଶିବତତ୍ତ୍ୱର ସେ ବିରୋଧାଭାସ କରିନାହାନ୍ତି। ଏହା ହେଉଛି ଆମ ଦେଶର ସହିଷ୍ଣୁ ଓ ନିରପେକ୍ଷ ସଭ୍ୟତା ଓ ସଂସ୍କୃତିର ବିଶେଷତ୍ୱ।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି ଆକାଶବାଣୀ ସମ୍ବଲପୁର ଏଥର ଅତିବଳି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ଏହାର 415 ଭାଗ ଶୁଣନ୍ତୁ।

ଭଗବାନ ବଳରାମ ଆତ୍ମୀୟ ସ୍ୱଜନଙ୍କୁ ଦେଖିବାକୁ ଯାଇଛନ୍ତି ବ୍ରଜଭୂମିକୁ ଏବଂ ନନ୍ଦ ଯାଇଛନ୍ତି ଗୋକୁଳକୁ। ଗୋପୀ ଆସି କୃଷ୍ଣଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିଛନ୍ତି, ବଳରାମ ସାନ୍ତ୍ୱନା ଦେଇଛନ୍ତି ଏବଂ ଚୈତ୍ର ବୈଶାଖ ଦୁଇ ମାସ ରହି ସେମାନଙ୍କ ସହିତ ବିହାର କରିଛନ୍ତି। ତାଙ୍କ ଗୋକୁଳ ଲୀଳାର ଦୁଇଟି ମୁଖ୍ୟ ଘଟଣା ହେଉଛି ଯମୁନା ଆକର୍ଷଣ ଏବଂ ଗୋପୀଙ୍କ ସହ ଜଳ କ୍ରୀଡ଼ା।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସୌରଚାଳିତ ପମ୍ପର ବ୍ୟାପକ ବ୍ୟବହାର ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଜୋର୍ ଦେଇଛନ୍। ଗଲାକାଲି ଲୋକଭବନର ନ୍ୟୁ ଅଭିଷେକ ହଲ୍ଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ବୈଠକଟି ଯୋଗ ଦେଇକରି ସେ କହିଛନ୍, ସୌରଚାଳିତ ଜଳସେଚନ ପମ୍ପ ଚାଷୀମାନଙ୍କ ଖର୍ଚ୍ଚା କମାବାର ସହିତ କମାନିକେ ବଢ଼ାବା ଓ ରାଜ୍ୟର ଅକ୍ଷୟ ଶକ୍ତି ଲକ୍ଷ୍ୟ ହାସଲ ସାହାଯ୍ୟ କରିବା, ପିଏମ୍ କୁସୁମ ଯୋଜନାର ପ୍ରଚାର ପ୍ରସାର ତୁର୍ତ୍ତି କରିକି ପାରମ୍ପରିକ ପମ୍ପ ବଦଲେ ସୌରଚାଳିତ ପମ୍ପ ବ୍ୟବହାର ବଢ଼ାବାର ଲାଗି ରଣନୀତି ପ୍ରସ୍ତୁତ କରବାର୍କେ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ବଜେଟ୍ରେ ଜଳସମ୍ପଦ ଲାଗି 14,500 କୋଟି ଟଙ୍କାର ବ୍ୟବହାରକେ ରାଜ୍ୟପାଳ ପ୍ରଶଂସା କରିଛନ୍। ଭୁବନେଶ୍ୱର ଖାରବେଳ ଭବନର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଗଲାକାଲି ହୋଇଯାଇଛି। ସୁଶାସନ ଆଉ ଫଲାଫଲ ଭିତ୍ତିକ ପ୍ରଶାସନକେ ବରକସ କରବାର ତୁର୍ତ୍ତି ମୂଲ୍ୟାୟନ ଜରିଏ ଦକ୍ଷ ସ୍ୱଚ୍ଛ ଆଉ ଜନକୈନ୍ଦ୍ରିକ ପ୍ରଶାସନ ଉପରେ ଶ୍ରୀମତୀ ଗର୍ଗ ଜୋର୍ ଦେଇଥିଲେ। ଓଡ଼ିଶା ଜନ ଅଭିଯୋଗ ଆଇନର କାର୍ଯ୍ୟକାରିତା ଆଉ ଗଲା ମେ ମାସ ବିଭାଗୀୟ ସଫଳତା ବାବଦେ ବିଲ୍ ବୈଠକଟି ସମୀକ୍ଷା ହୋଇଥିଲା। ଆଇବା 20 ତାରିଖ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ ଲାଗି ଶୃଙ୍ଖଳିତ ବ୍ୟବସ୍ଥାକେ ସୁନିଶ୍ଚିତ କରିବା ଲାଗି ବୈଠକଟି ନିର୍ଦ୍ଦେଶ ଦିଆଯାଇଛି। ବୈଠକଟି ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଭିନ୍ ଭିନ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଉ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଗଲାକାଲି ବରଗଡ଼ ଶକ୍ତିନଗର କଲ୍ୟାଣ ମଣ୍ଡପଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସାମ୍ବାଦିକ ସମ୍ମିଳନୀ କରିକି ସରକାରଙ୍କ ସଫଳତା ଆଉ ଜିଲ୍ଲାର ଭିନ୍ ଭିନ୍ ଯୋଜନାମାନଙ୍କ କାର୍ଯ୍ୟାନ୍ୱୟନ ବାବଦେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍। ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକେ ଉଦ୍ଘାଟନ କରିକି କହିଛନ୍, ବରଗଡ଼ ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କଳା ଆଉ ସଂସ୍କୃତି କ୍ଷେତ୍ରରେ ପ୍ରଗତିର ରାହାତି ଆଗ୍କେ ବଢ଼ି ଚାଲିଛି। ଧନୁଯାତ୍ରାର ଭବ୍ୟ ଆୟୋଜନ, ସ୍ଥାୟୀ ରଙ୍ଗମହଲ ତିଆରି, ବୁଣାକାରମାନଙ୍କ ଲାଗି 27 କୋଟିନ ଅତକା ଟଙ୍କା ଖର୍ଚ୍ଚାଥି ବୁଣାକାର ହାଟ ତିଆର, ସିଏମ୍ କିଷାନ, ସୁଭଦ୍ରା, ଲକ୍ଷପତି ଦିଦି, ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ବାଗି ଯୋଜନାମାନଙ୍କେ ଜିଲ୍ଲାର ଉଲ୍ଲେଖନୀୟ ଅଗ୍ରଗତି ବାବଦେ ମନ୍ତ୍ରୀ କହିଛନ୍। ଜବରଖରାକେ ନଜରତି ରଖିକରି ସମ୍ବଲପୁର ଜିଲ୍ଲାର ସବୁ ବିଦ୍ୟାଳୟ ଆଜିଠାନୁ ଆଇବା 20 ତାରିଖ ତକ୍ ବନ୍ଦ ରହିବା। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ କେତେଟା ଜାଗାନ ଆଜ ଖରା ଛୁଟି ଉତ୍ରୁ ବିଦ୍ୟାଳୟ ଖୋଲୁଥିବାର ବେଳେ ଜିଲ୍ଲାର ଛୁଟି ସମୟକେ 20 ତାରିଖ ତକ୍ ବଢ଼ାଯାଇଛି। ଏଥିଲାଗି ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲା ନବୀଲ ଜବରଖରା ଲାଗି ବିଦ୍ୟାଳୟମାନଙ୍କୁ 20 ତାରିଖ ତକ୍ ଛୁଟି ଘୋଷଣା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାଥି ଆଜ ଦେବଦେବ ମହାଦେବ କନ୍ୟାପକ୍ଷ ଘରକେ ବରାତି ଯିବେ ଆର୍ ବ୍ରାହ୍ମ ମୁହୂର୍ତ୍ତଥି ଦେବଦମ୍ପତିଙ୍କ ଲୌକିକ ବିହା ହେବା। ଆଇବାକାଲି ଅଧାରାତି ଦେବଦମ୍ପତି ନଗର ପରିକ୍ରମା ଯାତ୍ରାଥି ବାହାରିକରି ଉପରବେଲା ନିଜର ମନ୍ଦିରକେ ଫିରବେ। ସେଆଡ଼େ ଗଲାକାଲି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଅଲଗା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ବିହା ଲାଗି ହନୁମାନ ମହାପ୍ରଭୁ ଅଲଗା ଅଲଗା ଶୋଭାଯାତ୍ରାଥି ଯାଇକରି ଦେବ ବିବାହଥି ଯୋଗ ଦେବା ଲାଗି ନିୟୁତା ଦେଇଛନ୍। ବଲାଙ୍ଗୀର ସହରର ଶୀତଳଷଷ୍ଠୀ ଯାତ୍ରା ଲାଗି 9ଟା ପୂଜା କମିଟିକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଦେଇ ସଂସ୍କୃତି ବିଭାଗ ତରଫରୁ 4 ଲକ୍ଷ ଟଙ୍କା ଲେଖା ଅନୁଦାନ ଘୋଷଣା କରାଯାଇଛି। ଗାନ୍ଧୀନଗରପଡ଼ା, ସୁଦପଡ଼ା, ରାଧାରାଣୀପଡ଼ା, ଏବିଏସ୍ଏସ୍ ରୋଡ୍, ବିବିଏସ୍ଏସ୍, ସାଗରପଡ଼ା, ପ୍ୟାଲେସ୍ ଲାଇନ୍, କଂସାରିପଡ଼ା ଆର୍ ସ୍ୱାଧୀନନଗର କମିଟି ଲାଗି ଏହି ଅନୁଦାନ ବ୍ୟବସ୍ଥା କରାଯାଇଛି। ପୁରୀ ରେଲ ଷ୍ଟେସନରେ ଚାଲିଥିବା ସୁରକ୍ଷା ବାବଦ ଆଧୁନିକୀକରଣ ଆଉ ଭିଭିଭୂମି ଉନ୍ନତିକରଣ କାମ ଲାଗି ଆଇବା 20 ତାରିଖ ତକ୍ ପୂର୍ବତଟ ରେଳପଥ କେତେଟା ଟ୍ରେନ୍ ଚଳାଚଳଥି ସାମୟିକ ପରିବର୍ତ୍ତନ ଘୋଷଣା କରିଛି। ଯାତ୍ରୀମାନଙ୍କୁ ଏହି ପରିବର୍ତ୍ତନକେ ଧ୍ୟାନଥି ରଖିକରି ଯାତ୍ରା ଯୋଜନା କରବାରକେ ଆଉ ଜାତୀୟ ଟ୍ରେନ୍ ଅନୁସନ୍ଧାନ ବ୍ୟବସ୍ଥା ଏନ୍ଟିଇଏସ୍ କି ରେଲ ଅନୁସନ୍ଧାନ ସେବାନୁ ସୂଚନା ଦେଖବାରକେ ପରାମର୍ଶ ଦିଆଯାଇଛି। ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ଲାଗି ଗୋଟିଏ ସଚେତନତା ର୍ୟାଲି ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶିଶୁ ଶ୍ରମିକ ନିରାକରଣ ରଥକେ ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। ସଚେତନତା ରଥ ଜରିଏ 14 ବର୍ଷରୁ କମ୍ କେନ୍ସି ଛୁଆକୁ କାମଥି ନାଇଁ ଲଗାବାର, 15ରୁ 18 ବର୍ଷ ଭିତରେ ବିପଦ ସଂକୁଲ କାମଥି ନାଇଁ ଲଗାବାର ବାଗି ପ୍ରସଙ୍ଗମାନଙ୍କର ଉପରେ ଲୋକ ସଚେତନ କରାଯାଇଥିଲା। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲବୈଶାଖୀର ବଲେ ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ଭୁବନେଶ୍ୱର

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ବଲାଙ୍ଗୀର ଜିଲ୍ଲାର ଇ ସମୟ ଭିତରେ ଜବର ତାତି ହେବା ବୋଲି ଆକଳନ କରାଯାଇଛି। ଗଲାକାଲି ବୌଦ୍ଧନ ରାଜ୍ୟର ସବୁନୁ ଜହ ତାତି 41.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଇବା ଦୁଇ ଦିନ ତକ୍ ତାପମାତ୍ରା କମ୍ବା ଆଉ ଆଇବା ଶନିବାର ଦିନ ତକ୍ କାଲବୈଶାଖୀର ପ୍ରଭାବ ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଦିନ ଗୋଟାଏ ବାଜି ପାଞ୍ଚ ମିନିଟ୍ରେ ଶୁଣିବେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ହେଲେ ଗଗନ ବାଗ ଏବଂ ମାଳତୀ ପତି। ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ଘର ସଂସାର କାର୍ଯ୍ୟକ୍ରମର ଗୃହଲକ୍ଷ୍ମୀ। ଆଜି ଏଥିରେ ଖରା ଦିନରେ ତ୍ୱଚା ଚର୍ମ ଓ କେଶର ଯତ୍ନ, ଏ ସମ୍ପର୍କରେ କହିବେ ମିନତୀ ସାହୁ। ଦିନ ଦୁଇଟା ବାଜି ପଇଁଚାଳିଶ ମିନିଟ୍ରେ ହିନ୍ଦୀ କଥାଚିତ୍ରର ଗୀତ। ଦିନ ତିନିଟାରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ ଚାରିଟାରେ ସନ୍ଦେଶ ଟୁ ସୋଲଜର୍ସ ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା ପାଞ୍ଚଟା ବାଜି ଦୁଇ ମିନିଟ୍ରେ ଲୋକଗୀତ କ୍ରମରେ ସମ୍ପର୍ଦ୍ଧା ପରିବେଷଣ କରିବେ ପୂର୍ଣ୍ଣଚନ୍ଦ୍ର ମେଶୁଆ ଏବଂ ସାଥୀ। ସନ୍ଧ୍ୟା ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଯୁବବାଣୀର ଖେଳ ଜଗତ। ଆଜି ଏଥିରେ ଭଲିବଲ ଖେଳାଳି ବିନୟ ଅଭିଷେକ ପାଢ଼ୀଙ୍କ ସହ ସାକ୍ଷାତକାର ଶୁଣିବେ। ସନ୍ଧ୍ୟା ଛଅଟା ବାଜି ଦଶ ମିନିଟ୍ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟ୍ରେ ବିକାଶ ମନ୍ତ୍ର ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି ସାତଟା ବାଜି ପଚିଶ ମିନିଟ୍ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି ସାତଟା ବାଜି ତିରିଶ ମିନିଟ୍ରେ କୃଷି ସଂସାର କାର୍ଯ୍ୟକ୍ରମରେ ଆଧୁନିକ ମାଛ ଚାଷ ପ୍ରଣାଳୀ ଓ ଗ୍ରାମୀଣ ରୋଜଗାର, ଏ ସମ୍ପର୍କରେ ଅମିତ ପ୍ରିୟଦର୍ଶିନୀଙ୍କ ସହ କଥାବାର୍ତ୍ତା ଶୁଣିବେ। ରାତି ଆଠଟା ବାଜି ଦୁଇ ମିନିଟ୍ରେ ରୀନା ଦାସଙ୍କ କଣ୍ଠରେ ଶୁଣିବେ ସୁଗମ ସଙ୍ଗୀତ। ରାତି ଆଠଟା ବାଜି ପନ୍ଦର ମିନିଟ୍ରେ ଶୁଣିବେ ଆଲୋଚନା ଲୋକାଚାରରେ ଶୀତଳଷଷ୍ଠୀ ଯାତ୍ରା କହିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ସୌରଚାଳିତ ପମ୍ପର ଅଧିକରୁ ଅଧିକ ବ୍ୟବହାର କରିବା ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ସୌରଚାଳିତ ଜଳସେଚନ ପମ୍ପର ବ୍ୟବହାର ଦ୍ୱାରା କୃଷକମାନଙ୍କର ଖର୍ଚ୍ଚ ହ୍ରାସ ପାଇବା ସହିତ ଆୟ ବୃଦ୍ଧି ହୋଇପାରିବ ଏବଂ ନବୀକରଣ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ପିଏମ୍ କୁସୁମ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ସଚେତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6 ପୂର୍ବାହ୍ନ 11 ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହର ଉପକଣ୍ଠରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି।

0: ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ବିଭିଜି ରାମଜୀକୁ ଲାଗୁ କରିବେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଯୋଜନା ଅଧୀନରେ 125 ଦିନର ନିଶ୍ଚିତ ଶ୍ରମଭିତ୍ତିକ ରୋଜଗାର ସରକାର ଯୋଗାଇଦେବେ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହି ଯୋଜନା ଅଧୀନରେ ମୁଖ୍ୟତଃ ଭାବେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମିର ମୌଳିକ ସୁବିଧା ଓ ଉନ୍ନତି, ଜୀବିକା ସମ୍ପର୍କିତ ଭିତ୍ତିଭୂମି ଆଦି କାର୍ଯ୍ୟକୁ ଅଗ୍ରାଧିକାର ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡ଼ିଶା ସାରା ସମ୍ପର୍କିତ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକରେ ସରକାରଙ୍କର ବିକାଶଧାରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ବିଧାୟକ ଗୁରୁଶଙ୍କର ମାଝୀ ସରକାରଙ୍କ ଉପଲବ୍ଧି ଓ ବିକାଶଧାରା ସମ୍ପର୍କରେ ଅବଗତ କରାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଚିଲିକା ଉପକୂଳ ଓ ବାହୁଦା ଉପକୂଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଠାରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷିତ ପରିବେଶର ଆକଳନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ 4 ବ୍ଲକର 40 ଗ୍ରାମ ପଞ୍ଚାୟତର 191 ଗ୍ରାମରେ କାର୍ଯ୍ୟକାରୀ ହେଉଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଏହି ଅଞ୍ଚଳର 50,000 ପରିବାର ଉପକୃତ ହେଉଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓ ଓଡ଼ିଶା ସାରା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଇନ୍ଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଅମର ନାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାର ଐତିହ୍ୟ ଏବଂ ବିକାଶଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ପୁରୀ ବଡ଼ବିଲ୍ ଏକ୍ସପ୍ରେସ୍ ଓ ଆସନ୍ତାକାଲି ପାଇଁ ବଡ଼ବିଲ୍ ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀ ପାରାଦୀପ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ଓ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଅନୁଗୁଳ ପୁରୀ ମେମୋ ଟ୍ରେନ୍ ଆଜି ଓ ଆସନ୍ତାକାଲି ପୁରୀ ବଦଳରେ ଖୋର୍ଦ୍ଧାଠାରୁ ଯିବା ଆସିବା କରିବ। ଏହାବ୍ୟତୀତ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍, ପୁରୀ ହତିଆ ତପସ୍ୱିନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଆଦି ଟ୍ରେନ୍ଗୁଡ଼ିକରେ ସାମୟିକ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପେତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ, ଶିଶୁମାନେ ଅଧିକ ଫୋନ୍ ଦେଖିବା ଦ୍ୱାରା ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା, ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ଶୁଭଙ୍କର ସ୍ୱାଇଁ।
2: ଆଜିକାଲି ଯେମିତି ଡିଜିଟାଲ ଏଜ୍ ହୋଇଗଲାଣି, ଟେକ୍ନୋଲୋଜି ଏଜ୍ ହୋଇଗଲାଣି, ବହୁତ ଶିଶୁ ବହୁତ ସମୟ ଅଧିକା ଫୋନ୍ ଦେଖୁଛନ୍ତି। ଆମେ ପ୍ରଥମେ ମୂଳ କାରଣଟା ଜାଣିବା, ଶିଶୁମାନଙ୍କ ଫୋନ୍ ଦେଖିବା ସମସ୍ୟାଟା ଆରମ୍ଭ କେମିତି ହୁଏ, କ'ଣ ପାଇଁ ହୁଏ। ଆଉ ବହୁତ କ୍ଷେତ୍ରରେ ଆମେ ଦେଖିଛୁ ଯେତେବେଳେ ପ୍ୟାରେଣ୍ଟସ୍ମାନେ, ମା' ବାପାମାନେ ଶିଶୁକୁ ସମୟ ନ ଦେଇ ଶିଶୁକୁ ଗୋଟେ ଫୋନ୍ ଧରେଇ ଦିଅନ୍ତି। ଯେତେବେଳେ ମା' ବ୍ୟସ୍ତ ଅଛନ୍ତି କାମରେ, ଘରେ ଆଉ କିଏ ନାହାନ୍ତି, ସେ ଶିଶୁକୁ ଗୋଟେ ଫୋନ୍ ଧରେଇଦେବେ, କିଛି ଭିଡ଼ିଓ ଲଗେଇଦେବେ, ଶିଶୁଟା ଫୋନ୍ ଦେଖୁଥିବ, ଭିଡ଼ିଓ ଦେଖୁଥିବ। ଯେତେବେଳେ ବାପାମାନେ ଆସିବେ କାମ କରିକି, ବହୁତ ଟାୟାର୍ଡ଼ ହୋଇଯାଇଥିବେ, ତାଙ୍କ ପାଖରେ ସମୟ ନଥିବ କିମ୍ବା ବହୁତ ବ୍ୟସ୍ତ ଥିବେ, ସେମାନେ କ'ଣ କହିବେ ଶିଶୁଙ୍କୁ, ତୁ ଫୋନ୍ଟା ୟୁଜ୍ କରିଥା, ଆମେ ଆମ କାମରେ ବ୍ୟସ୍ତ ଅଛୁ। ତ ଏହିସବୁ ଜିନିଷରୁ ଆରମ୍ଭ ହୁଏ ଶିଶୁମାନଙ୍କ ଫୋନ୍ ଦେଖିବା ସମସ୍ୟା। ଆଉ ବହୁତ ପ୍ୟାରେଣ୍ଟସ୍ ଏହା ଜାଣିପାରିନଥାନ୍ତି କି ମାନେ ଫୋନ୍ ଦେଖିବା ଦ୍ୱାରା କ'ଣ କ'ଣ ଅସୁବିଧା ହୁଏ। ପ୍ରଥମ ଅସୁବିଧା ଏହା ହୁଏ କି ଶିଶୁର ଯେଉଁ କଥା ହେବା ଜିନିଷଟା ବହୁତ ବିଳମ୍ବରେ ଷ୍ଟାର୍ଟ ହୁଏ, ବହୁତ ଲେଟ୍ ଷ୍ଟାର୍ଟ ହୁଏ। ଯେଉଁ ଶିଶୁମାନେ ଫୋନ୍ ଦେଖୁଛନ୍ତି ଦେଖା ହୁଏ ସେମାନେ ବହୁତ କମ୍ କଥା ଶିଖିଥାନ୍ତି। କ'ଣ ପାଇଁକି ଯେତେବେଳେ ଆପଣ ଫୋନ୍ ଦେଖୁଛନ୍ତି ସେଇଟା ଗୋଟେ ଟୁ ୱେ କମ୍ୟୁନିକେସନ୍ ନଥାଏ। ଯେତେବେଳେ ପ୍ୟାରେଣ୍ଟଙ୍କ ସହିତ କଥା

0: ଥାଉଛନ୍ତି କିମ୍ବା ପରିବାରର ଆଉ କାହା ସହିତ କଥା ହେଉଛନ୍ତି ଶିଶୁମାନେ, ତ କମ୍ୟୁନିକେସନ୍ ହୁଏ, ସେମାନେ ନୂଆ ନୂଆ ଶବ୍ଦ ଶିଖିବେ, ନୂଆ ନୂଆ କଥା ଶିଖିବେ। ଯଦି ଫୋନ୍ ଦେଖୁଛନ୍ତି, କଥା ବିଳମ୍ବରେ ସୃଷ୍ଟି ହେବ, ଲେଟ୍ ଷ୍ଟାର୍ଟ ହେବ। ଆଉ ତା ସହିତ ଏହା ବି ଦେଖାହେଇଛି, ଶିଶୁମାନେ ଯଦି ଆପଣ ଫୋନ୍ ନେଇଯିବେ ତାଙ୍କଠୁ, ବହୁତ ବିରକ୍ତି ଭାବନା ଆସିବ, ଚିଡ଼ଚିଡ଼ ଆସିବ, ଆଉ ତାଙ୍କ ଜିଦିଟା ବହୁତ ବଢ଼ିଯିବ। ସେମାନେ ଜିଦ୍ କରିବେ ସବୁବେଳେ କି ଆମକୁ ଫୋନ୍ ଦରକାର, ନହେଲେ ଆମେ ଖାଇବୁନି, ନହେଲେ ଆମେ ସ୍କୁଲ ଯିବୁନି, ମାନେ ସବୁ ଜିନିଷରେ ସେମାନେ ଫୋନ୍ର ବାର୍ଗେନିଂ ଶିଶୁମାନେ କରିଥାନ୍ତି। ଆମକୁ ବାହାରକୁ ଯିବାର ଅଛି, ଆମକୁ ଫୋନ୍ ଦିଅ, ଆମେ ଗାଡ଼ିରେ ଚୁପଚାପ ବସିବୁନି, ଆମକୁ ଫୋନ୍ ଦିଅ, ଆମକୁ ରାଗ ଲାଗୁଛି, ଆମକୁ ଫୋନ୍ ଦିଅ। ତ ଏମିତି ହେଇ ହେଇ ଜିନିଷଟା ଧୀରେ ଧୀରେ ବହୁତ ମାତ୍ରାରେ ବଢ଼ିଯାଏ। ଆଉ ତା ସହିତ କ'ଣ ଦେଖୁଛନ୍ତି ଫୋନ୍ରେ, ସେଇ ଜିନିଷର ବି ଇମ୍ପାକ୍ଟ ବହୁତ ଥାଏ ଶିଶୁମାନଙ୍କ ମାନସିକ ସ୍ୱାସ୍ଥ୍ୟରେ। ଯେମିତିକି ମାନେ ଆବସେଣ୍ଟ ଅଛନ୍ତି, ଆପଣ ପାଖରେ ନାହାନ୍ତି, ଶିଶୁମାନେ କେଉଁ ଭିଡ଼ିଓ ଦେଖୁଛନ୍ତି ଆପଣ ବି ଜାଣିପାରିବେନି। ବହୁତ ସମୟ ଏହା ହୁଏ କି ଶିଶୁମାନେ ବହୁତ ଆଗ୍ରେସିଭ ଭିଡ଼ିଓସ୍ ଦେଖୁଛନ୍ତି, ଭାଇଲେଣ୍ଟ ଭିଡ଼ିଓସ୍ ଦେଖୁଛନ୍ତି, ସେଥିରୁ ସେମାନେ ଶିଖିବେ, ଖରାପ ଜିନିଷ ଶିଖିବେ, ହାତ ଉଠାଇବା ଶିଖିବେ, ଆଗ୍ରେସିଭ ହିଂସା ହିଂସାଗ୍ରତ ପ୍ରକୃତି ମାନେ ଶିଶୁମାନଙ୍କ ଡେଭଲପ୍ ହେବାର ସମ୍ଭାବନା ଅଛି। ଆଉ ତା ସହିତ ଏହା ଦେଖାହେଇଛି କି ଶିଶୁମାନେ ଯଦି ରେଗୁଲାର ଫୋନ୍ ୟୁଜ୍ କରିଛନ୍ତି, ତାଙ୍କ ଧ୍ୟାନ ଶକ୍ତି କମିଯିବ, ଆଟେନସନ୍ ସ୍ପାନ୍ଟା କମିଯିବ, କନ୍ସେନ୍ଟ୍ରେସନ୍ କମିଯିବ। ତ କ'ଣ ହେବ ସେଥିରେ, ସେମାନେ ପାଠ ପଢ଼ାରେ ଧ୍ୟାନ ରହିପାରିବନି। କ'ଣ ପାଇଁ କି ଫୋନ୍ ଯେତେବେଳେ ୟୁଜ୍ ହୁଏ, ଫୋନ୍ ଗୋଟେ ଯେତେବେଳେ ରିଲ୍ ସ୍କ୍ରୋଲ୍ କରୁଛନ୍ତି, ବାରମ୍ବାର ସର୍ଟସ୍ ଦେଖୁଛନ୍ତି, ସେଥିରେ ଡୋପାମିନ୍ ସିକ୍ରିଏସନ୍ ହୁଏ ବ୍ରେନ୍ରେ। ଯେତେବେଳେ ବହୁତ ଡୋପାମିନ୍ ସିକ୍ରିଏସନ୍ ହୁଏ, ସେଇଟା ଗୋଟେ ନିଶା ପ୍ରକାରର କାମ କରେ ଶିଶୁର ଗୋଟେ ବ୍ରେନ୍ରେ। ସେମିତି ନିଶା ପ୍ରଭାବ ହୁଏ ଫୋନ୍ ବାରମ୍ବାର ଦେଖିଲେ, ବହୁତ ଅଧିକା ମାତ୍ରାରେ ଦେଖିଲେ। ତ ସେଥିରେ ଯେଉଁ କାମଟା ଇମ୍ପୋର୍ଟାଣ୍ଟ କାମ, ଯେମିତିକି ବହୁତ ସମୟ ଧରି ବହି ପାଠ ପଢ଼ିବା, ସେଇଟା ବହୁତ ଧ୍ୟାନ କନ୍ସେନ୍ଟ୍ରେସନ୍ର କାମ, ସେଇ ଜିନିଷଟା ହେଇପାରିବନି। କ'ଣ ପାଇଁକି ଶିଶୁ ଖାଲି ମଜା ଆସୁଛି ଫୋନ୍ ୟୁଜ୍ କରିବାରେ, ଡୋପାମିନ୍ରେ, ତ ତାକୁ ଯେଉଁ ସ୍ଲୋ କାମ ମାନେ ତାକୁ ପସନ୍ଦ ଆସିବନି, ତାକୁ ଏକ୍ସରସାଇଜ୍ ବ୍ୟାୟାମ କରିବାକୁ ଇଚ୍ଛା ହେବନି, ବାହାରକୁ ଯାଇକି ସାଙ୍ଗସାଥୀଙ୍କ ସହିତ ଖେଳିବାକୁ ଇଚ୍ଛା ହେବନି, ସେ ଖାଲି ଘରେ ବସି ଫୋନ୍ ଦେଖୁଥିବ, ନହେଲେ ଫୋନ୍ରେ ଯେଉଁ ଗେମ୍ ଆସେ ସେଇଟା ଖେଳୁଥିବ। ତାଦ୍ୱାରା କ'ଣ ହେବ, ତା'ର ଓଜନ ବଢ଼ି ଚାଲିବ, ତା'ର ଓଜନ ବଢ଼ିବା ସହିତ ଆଉ ସବୁ ଜିନିଷମାନେ ବି ଅସୁବିଧା ହେବ, ଯେମିତିକି ଫ୍ୟୁଚର୍ରେ ଡାଇବେଟିସ୍ ରିସ୍କ ବଢ଼ିଯିବାର ଚାନ୍ସ ଅଛି। ଆଉ ଏହା ବି ଦେଖାହେଇଛି କି ୟଙ୍ଗ ଏଜ୍ରେ ବି ଫୋନ୍ ଓଭର୍ ୟୁଜ୍ରେ ଏଙ୍ଗଜାଇଟି ଡିପ୍ରେସନ୍ ମାତ୍ରା ବି ବହୁତ ବଢ଼ି ଚାଲିଛି। ତ ଏହା ହେଲା ସମସ୍ୟା। ତ ସମସ୍ୟାର ସଲ୍ୟୁସନ୍ଟା କ'ଣ, ଆପଣ ପ୍ରଥମେ ହେଲା ପ୍ୟାରେଣ୍ଟସ୍ମାନେ କ'ଣ କରିବେ, ପ୍ୟାରେଣ୍ଟସ୍ମାନେ ନିଜେ ଫୋନ୍ କମ୍ ୟୁଜ୍ କରିବେ, ଶିଶୁଙ୍କୁ ଅଲଗା ହିସାବରେ ଆପଣ ଏନ୍ଗେଜ୍ କରିବେ, ଯେମିତିକି ଆପଣ ତାଙ୍କ ସହିତ କିଛି ବହି ପଢ଼ିବେ, ତାଙ୍କ ସହିତ ନୂଆ ଆକ୍ଟିଭିଟି କରିବେ, ଖେଳ ଖେଳିବେ, ଆପଣ ନିଜ ଫୋନ୍ ୟୁଜ୍ କରନ୍ତୁ, ଶିଶୁର ଜୀବନ ବି ପରିବର୍ତ୍ତନ ହେବ।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ଶିଶୁମାନେ ଅଧିକ ଫୋନ୍ ଦେଖିବା ଦ୍ୱାରା ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା, ଏ ସମ୍ପର୍କରେ କହିଲେ ଡାକ୍ତର ଶୁଭଙ୍କର ସ୍ୱାଇଁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ, ସମାବେଶୀ ଓ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିବାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ, ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର ବେତୁଲଠାରେ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଆଦିବାସୀ ସମାଜର ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓମ୍ କାରେଶ୍ୱରରେ ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିରର ଉଦ୍ଘାଟନ କରିବା ସହ ଓଡ଼ିଶାର ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ସ୍କୁଲ୍ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେହିଦିନ ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିଦିନ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ ଚିତା ଟ୍ରାକର ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ଏକ ନିରାପଦ ସମାବେଶୀ ଏବଂ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଏଆଇର ପ୍ରକୃତ ଶକ୍ତି ମେସିନ୍ର ଶକ୍ତିରେ ନୁହେଁ, ବରଂ ସାଧାରଣ ଲୋକଙ୍କ ବିକାଶ ଦିଗରେ ଏହାର ପ୍ରକୃତ ବ୍ୟବହାରରେ ନିହିତ ଅଛି। ଗତକାଲି G7 ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛି। ତେବେ ସେ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବଶାଳୀ ଆକାର ଏବଂ ଶାସନ ଦ୍ୱାରା ନିର୍ଦ୍ଦେଶିତ ହେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଡିଜିଟାଲ ଯୁଗରେ ଶିଶୁମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାର ଫଳପ୍ରଦ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଏଆଇ ଦ୍ୱାରା ଶିକ୍ଷଣ ଏବଂ ନବସୃଜନକୁ ଅଧିକ ପରିବ୍ୟାପ୍ତ କରାଯାଇପାରିବ, କିନ୍ତୁ ଯୁବ ବ୍ୟବହାରକାରୀମାନଙ୍କୁ ଏହା ଯେଭଳି ଅମୂଳକ ସୂଚନା ଓ ଡିପ୍ ଫେକ୍ର ବ୍ୟବହାରଠାରୁ ଦୂରେଇ ରଖିବ ସେଥିପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଉନ୍ନତ ଏଆଇ ମଡେଲକୁ ଆପଣାଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୂଚନାର ସୁରକ୍ଷା ଓ ବୃଦ୍ଧି ପାଉଥିବା ସାଇବର ସୁରକ୍ଷାକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ସଙ୍ଗମ ପୋର୍ଟାଲରେ 1,70,000 ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦେଶର କୋଣ ଅନୁକୋଣରେ ଯୋଗ ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର 1,000 ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଧାରାବାହିକରେ ଆଜି ଆସନ୍ତୁ ଜାଣିବା ନକ୍ସଲବାଦ ଦୂର କରିବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ନକ୍ସଲବାଦ ଏବଂ ମାଓବାଦର ଭୟରୁ ମୁକ୍ତ କରିବା ଲାଗି ସୁସମନ୍ୱିତ ଢଙ୍ଗରେ ଦୀର୍ଘକାଳୀନ ଯୋଜନା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ March 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲେ ଓ ତାହା ସଫଳ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ମାଓ ନେଟୱାର୍କକୁ ଦମନ କରିବା କ୍ଷେତ୍ରରେ ସୁରକ୍ଷା ଅଭିଯାନଗୁଡ଼ିକ ସଫଳ ହୋଇଥିବା ବେଳେ ଏ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ହୋଇଛି। 2022 ଝାଡ଼ଖଣ୍ଡର ବୁଦ୍ଧ ପାହାଡ଼ ଅଞ୍ଚଳରେ ଅକ୍ଟୋପସ୍ ଅଭିଯାନ ଆରମ୍ଭ କରାଯିବା ପରେ ସେହି ବର୍ଷ ଫେବୃୟାରୀରେ ଗୁମ୍ଲା, ଲୋହାରଡାକା ଏବଂ ଲାଟେହାର ଜିଲ୍ଲାକୁ ମାଓମୁକ୍ତ କରାଯାଇଥିଲା। ସେହିପରି ଥଣ୍ଡରଷ୍ଟ୍ରମ୍, ବ୍ଲାକ୍ ଫରେଷ୍ଟ ଭଳି ଅଭିଯାନ ଝାଡ଼ଖଣ୍ଡ, ତେଲଙ୍ଗାନା ଓ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ମାଓମୁକ୍ତ କରିବାରେ ସଫଳତା ହାସଲ କରିଥିଲା। 2024 217 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ 2025 ଏହି ସଂଖ୍ୟା 256କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ 26 ଜଣ ନକ୍ସଲଙ୍କୁ ନିପାତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହେଡ଼ମା, କାର୍ଦି ସତ୍ୟନାରାୟଣ ରେଡ୍ଡି, ଗଣେଶ ଉଇକେ ଏବଂ ବାସବରାଜୁଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି। ମାଓବାଦ ଦମନକୁ ଦୃଢ଼ କରିବା ଲାଗି ଦେଶରେ 596 ସ୍ୱତନ୍ତ୍ର ପୁଲିସ୍ ଥାନା ସ୍ଥାପନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ ପ୍ରକଳ୍ପ ନିର୍ମାଣ ପାଇଁ 1,761 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହିତ ଭିଭାଟେକ୍ 2000ରେ ଆଜି ଯୋଗଦେବେ। ୟୁରୋପର ଏହି ସର୍ବବୃହତ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବୃଦ୍ଧି ପାଉଥିବା ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ଭିଭାଟେକ୍ ସମ୍ମିଳନୀର ଏହି

0: କରଣରେ ଭାରତର ବୃହତ ଜାତୀୟ ପାଭିଲିୟନ ସ୍ଥାନ ପାଇବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଏକାଧିକ ବୈଠକରେ ଯୋଗଦେବା ପରେ ପ୍ୟାରିସ୍ରେ ପହଞ୍ଚିଥିଲେ। G7 ସମ୍ମିଳନୀରେ ଶ୍ରୀ ମୋଦି ଶାସନ ଏବଂ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଭାରତର କାର୍ଯ୍ୟଦକ୍ଷତା ବିଷୟ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର ବିକାଶ ପାଇଁ ଭାରତ ଗ୍ଲୋବାଲ୍ ସାଉଥ୍ ସହିତ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଛି। ଗତକାଲି ଏକ ଆଉଟ୍ରିଚ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପଶ୍ଚିମ ଏସିଆ ସଙ୍କଟର ଦୀର୍ଘସ୍ଥାୟୀ ପରିଣାମ ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି, ୟୁରୋପୀୟ ସଂଘ ନେତା ଉର୍ସୁଲା ଭନ୍ ଡେର୍ ଲେୟନ୍, ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ନେଇ କହିଥିଲେ,
1: एक्सेलेंसी हम जानते हैं कि मैरिटाइम ट्रेड की दुनिया में भारत के लाखों सी फेरर आज दुनिया के अलग अलग समुद्र में अपनी सेवाएं दे रहे हैं, विश्व की प्रगति में बहुत बड़ा योगदान दे रहे हैं और मैं समझता हूं कि उनकी सुरक्षा भी उतना ही महत्वपूर्ण है। मुझे पूरा विश्वास है कि समझौते में सी फेरर की सुरक्षा भी सुनिश्चित होगी और उसको प्राथमिकता मिलेगी। तो मैं फिर एक बार पश्चिम एशिया में शांति बहाल कराने के आपके भरसक प्रयासों का मैं पूरी पूरी प्रशंसा करता हूं।
0: ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଂକଟ, ଦେଶ ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ସଂଗଠନ ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଧାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 ଗୋଲ୍ରେ କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ରହିଛି। ସେହିପରି ଅଷ୍ଟ୍ରିଆ 3-1 ଗୋଲ୍ରେ ଜୋର୍ଡାନ୍କୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା 3-0 ଗୋଲ୍ରେ ଆଲଜେରିଆକୁ ପରାସ୍ତ କରିଛି। ନରୱେ 4-1 ଗୋଲ୍ରେ ଇରାକକୁ ମଧ୍ୟ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ ଭାରତ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରି 2-0 ଅଗ୍ରଣୀ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତ 49 ଓଭର 5 ବଲ୍ରେ ସମସ୍ତ ୱିକେଟ୍ ହରାଇ 402 ରନ୍ ସ୍କୋର କରିଥିଲା। ଜବାବରେ ଆଫଗାନିସ୍ତାନ 44 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 232 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଆଇସିସି ମହିଳା T20 ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଭାରତ 95 ରନ୍ରେ ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 209 ରନ୍ ସ୍କୋର କରିଥିଲା। ଜବାବରେ ନେଦରଲ୍ୟାଣ୍ଡ 17 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 114 ରନ୍ ସ୍କୋର କରିଥିଲା। ଆଜିଠାରୁ 5-ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ ସମାବେଶୀ ଓ ମାନବକୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିଭାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଂକଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ ଏବଂ ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଆଇସିସି ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ସମ୍ବାଦ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
3: ଆମର ରାଇନ ପ୍ରାୟ ବାଗନ ଚାଷକେ ବରଷ ଜାଗର ସବୁ ସମୟକେ ଚାଷ କରୁଛନ୍ ଚାଷୀ ମାନେ, ଆରୁ ଯଦି ଭଲ କରି ଉପକେ ପାରିଲେ ବି ବନେ ଦୁଇ ପଇସା କମେଇ ପାରୁଛନ୍। ଯେନ୍ ଚାଷୀମାନେ ଯଦି ବାଗନ ଚାଷ କରବାକେ ଯାଉଛନ୍, ପହେଲା ଜମିର ମ୍ୟାଟ୍କେ ଦେଖିନେବେ, ମ୍ୟାଟ୍କେ ପରୀକ୍ଷା କରିନେବେ ବେଲେ ବଢ଼ିଆ। କାଁଚିଲେ ବେଲେ ମ୍ୟାଟ୍ ପରୀକ୍ଷା କରିନେଲେ କି ସେ ମାଟି କେଁ ଖାସ୍ ସାରଟା ଅଧିକା ଅଛେ, କେନ୍ ଖାସ୍ ସାରଟା କମ୍ ଅଛେ, ସେ ଜିନିଷଟା ଜାଣିପାରିବେ। ଯେନ୍ଥିଲେ ବୋଲିକିରି ଗଛ୍କେ ପଛେ ଖାସ୍ ସାର ଯୋଗାବାର୍ ଲାଗି ବୋଲିକିରି ସୁବିଧା ହେଇପାର୍ବା, ଗଛ୍ଟା ଠିକ୍ ହିସାବରେ ଖାସ୍ ସାର ପାଇପାର୍ବା। ଆର୍ ଚାଷୀମାନେ ବି ଜାଣିଲା ପରେ ଠିକ୍ ହିସାବରେ ଖାସ୍ ସାରକେ କେନ୍ ସାର ଦେଲେ ଗଛ୍କେ କାମ ଦେବା, ସେ ଜିନିଷ୍ଟା ନିଘା ଦେଇକିରି ଦେଲେ ନୁକସାନୀ ହେଇନେଇପାରେ ଆର୍ ଗଛ୍ଟା ବି ବରକତ୍ ହେଇକିରି ବଢ଼ିପାର୍ବା। ଯେନ୍ ଜମିର ମ୍ୟାଟ୍ଟା ଯଦି ନିଗଡ଼ା, ଉଷାସ, ଦୁର୍ଷା ଆରୁ ତାର ଅମ୍ଳତାଟେ ଯେନ୍ ଅଛେ ବୋଲୁଛୁଁ, ଅମ୍ଳଟା 5.5 ନୁ 6.5 ଥିବା ବେଲେ ସେ ଜାଗାନ ଯଦି ବାଇଗନ୍ ଚାଷ୍ କରିବ ବେଲେ ଅଧିକା ଫାଇଦା ମିଳିପାରୁଛି। ସେଥିଲାଗି ବୋଲିକି ଚାଷୀମାନେ ପହିଲା ସେ ବର୍ଷା କି ଜମି ନ ହଉ ମ୍ୟାଟ୍କେ ପରୀକ୍ଷା କରିଦେବେ, ଆରୁ ତାରୁ ତାରୁ ଯଦି ବାଇଗନ୍ ଯୋଗାଇବେ ବେଲେ କେତେ କେତେ ଅମଲ ମିଳିପାରୁଛି। ଗୋଟେ ଜାଗାନ ଚାଷୀମାନେ ବାରମ୍ବାର ବାଇଗନ୍ କି କେନ୍ସି ପନିପରିବା ଚାଷନୀ କରିକିରି ସେନ ଯଦି ବଦଲାତେଲ ଯିବେ ବେଲେ ଫସଲ କେତେ କେତେ ଅମଲ ମିଳିପାରୁଛି, ଯେନ୍ଥିଲାଗି ବୋଲିକିରି ମ୍ୟାଟ୍ଟା ଠିକ୍ ହିସାବରେ ରହିପାରୁଛି। ସେଥିଲାଗି ବୋଲି ଚାଷୀମାନେ ଗୋଟେ ଫସଲକେ ବାରମ୍ବାର ଚାଷନୀ କରିକିରି ସେନ ବଦଲେଇ ବଦଲେଇକି ଚାଷ କରିବେ ବେଲେ କେତେ କେତେ ଫାଇଦା ମିଳିପାରବା। ଆଗର ବର୍ଷ ଯଦି ମିର୍ଚା, ବାଇଗନ୍, ସିମଲା ମିର୍ଚା, ଆଲୁ କି ପାତଲଘଣ୍ଟା ଇସବୁ ଜମିନ ଯଦି ଚାଷ କରିଛନ୍ ବେଲେ ସେନ ବଦଲେଇ ବଦଲେଇକି ଚାଷ କରିବେ ବେଲେ ବଢ଼ିଆ ହେଇପାରବା। ହେନ୍ତା ବାଇଗନ୍ ଯେତେବେଳେ ବି ଚାଷୀମାନେ ଚାଷ କରବାକେ ଯାଉଛନ୍, ପହିଲାନୁ ବିହନ ବାଛବାରଟା ଗୋଟେ ମୁଖ୍ୟ କବାଟେ। କେତେବେଳେ ବେଲେ ଯେନ୍ତା ବିହନ ଆନ୍ମା ସେନ୍ତା ଗଜ ବି ହେଇପାର୍ବା ଆର୍ ସେନ୍ତା ଫଲ ବି ଫଲି ପାର୍ସି। ସେଥିର୍ଲାଗି ବୋଲିକିରି କେନ୍ କିସମଟା ଚାଷ କଲେ ଅଧିକା ଅମଲ ମିଳିପାର୍ବା, କମ୍ ଖର୍ଚ୍ଚା ତିନ୍ ଜହର ଲାଭ ମିଳିପାର୍ବା, ସେଟାକି ନିଘା ଦେଇକିରି ଚାଷ କରିବା କଥା। ବାଇଗନ୍ର କିସମ ଭିତରେ ଦେଖ୍ବାର୍ ଗଲେ ଯେନ୍ଟାକି ଶାଗୁଆ ଧୋପ ଦିଶି, ଉନ୍ନତ କିସମର ବିହନ ଭିତରେ ରୟାଲ ଗ୍ରୀନ, ମହାରଥୀ ଆରୁ ଶଙ୍କର କିସମ ଭିତରେ ହର୍ଷିତା, ପ୍ରୀତି, ଗ୍ରୀନବତୀ ଇସବୁ କିସମ ମାନେ ଅଛେ। ହେନ୍ତା ଶାଗୁଆ ବାଇଗନ୍ର ଉନ୍ନତ କିସମ ଭିତରେ ଆର୍କା ସିରିଜ, ପୂର୍ଣ୍ଣିମା ଆରୁ ଶାଗୁଆ ଶଙ୍କର କିସମ ଭିତରେ BE925, ରବିନା ଇ କିସମ ମାନେ କରିପାରିବେ। ହେନ୍ତା ଫାକା ବାଇଗନୀ ରଙ୍ଗ ଭିତରେ ଉନ୍ନତ କିସମ ଭିତରେ PPC, ବ୍ଲୁ ଷ୍ଟାର ଆରୁ ଫାକା ବାଇଗନୀ ରଙ୍ଗର ଶଙ୍କର କିସମ ଭିତରେ ପିଙ୍କି, ଜୟା ଇ କିସମ ମାନେ ଚାଷ କରିପାରିବେ। ବାଇଗନୀ ରଙ୍ଗ ଭିତରେ PPL, ମୁକ୍ତ କେସି ଆରୁ ଶଙ୍କର କିସମ ଭିତରେ ଛାୟା, କାଜଲ, ସୁମୋ, ପୁଷା, ପୁଷା ହାଇବ୍ରିଡ୍ର, ପୁଷା ଅନମୋଲ ଇ କିସମ ମାନେ ଚାଷୀମାନେ ଯଦି ଚାହିଁ ବେଲେ ଚାଷ କରିପାରିବେ। ଆର୍ ବାଇଗନୀ ଧୋପ ରଙ୍ଗ ଯେନ୍ ଅଛି ଏଥିରେ ଶଙ୍କର କିସମ ଭିତରେ କାମିନୀ, ମୋହିନୀ, କଲ୍ୟାଣ ଇ କିସମ ମାନେ ଯଦି ଚାଷୀମାନେ ଚାଷ କରିବେ ବେଲେ ବାଇଗନ୍ ନୁ ଜହ ଫାଇଦା ମିଳିପାରୁଛି। ହେନ୍ତା ଆର୍ ବି କିସମ ଭିତରେ ଦେଖ୍ବାର୍ ଗଲେ ଯେନ୍ଟାକି ଝାଉଁଲା ରୋଗ ଲାଗିଗଲେ ବାଇଗନ୍ ଗଛକେ ନୁକସାନୀ କରିଦେସି। ହେନ୍ତା ଝାଉଁଲା ରୋଗ ସହେବାର କିସମ ଭିତରେ ଉତ୍କଲ ତାରିଣୀ, ଉତ୍କଲ ମଧୁରୀ, ଉତ୍କଲ କେଶରୀ, ପିଙ୍କି, ସ୍ୱର୍ଣ୍ଣଶ୍ରୀ, ଛାୟା, ହର୍ଷିତା, ପୂର୍ଣ୍ଣିମା, ମହାରଥୀ, ସୁଧା, ଆର୍କାନିଧି, ବ୍ଲୁ ଷ୍ଟାର, ସ୍ୱର୍ଣ୍ଣମଣି ଇସବୁ କିସମ ଯଦି ଚାଷ କରିବେ ବେଲେ ପ୍ରାୟ ଇ ଗଛକେ ଝାଉଁଲା ରୋଗ ଲାଗିନିପାରେ ଆର୍ ସହିପାର୍ସି ଗଛଟା। ହେନ୍ତା କାଣବିନ୍ଧା ଆର୍ ଫଲବିନ୍ଧା ପୋକ ସହେବାର କିସମ ଭିତରେ BB44, BB45, ପଞ୍ଜାବ ବର୍ଷାତି, ନୀଲମ, ପୁଷା ପର୍ପଲ କ୍ଲଷ୍ଟର ଇସବୁ କିସମଟା ମେନ୍ ସ୍ୱାଦ ଲାଗ୍ସି ଆର୍ ପ୍ରାୟ ଚାଷୀମାନେ ବି ଚାଷ କରୁଛନ୍। OUAT କିସମ ଭିତରେ ଉତ୍କଲ ତାରିଣୀ, BT7, ଉତ୍କଲ କେଶରୀ, BT26, ଉତ୍କଲ ତାରିଣୀ, ଉତ୍କଲ ମାଧୁରୀ, BT44, ଉତ୍କଲ ଜ୍ୟୋତି, BT13, ଉତ୍କଲ ଅନୁଶ୍ରୀ ଇସବୁ କିସମମାନେ ବି ଚାଷ କରିପାରିବେ। 1 ଏକର ଜମିନ ବାଇଗନ୍ ଚାଷ କରବାର୍ ଲାଗି ବୋଲିକିରି ଉନ୍ନତ କିସମ ବିହନ 200 ଗ୍ରାମ ଦରକାର ପଡ଼୍ସି ଆର୍ ଶଙ୍କର କିସମ ଯଦି ବିହନ ଚାଷ କରିବେ ବେଲେ 60-80 ଗ୍ରାମ ଦରକାର ପଡ଼୍ବା। ହେଲେ ଚାଷୀମାନେ ଗୋଟେ ଜିନିଷ୍କେ ଦେଖ୍ବେ ଯେ ଯେତେବେଲେ ବି ବାଇଗନ୍ ବିହନ ପଲ୍ହା ପକାବାର୍କେ ଯାଉଛନ୍, ତାର୍ ଆଗନୁ ବିହନକେ ବିଶୋଧନ କରିକିରି ହିଁ ପକାବେ। କେତେବେଲେ ବେଲେ ବିହନ ଯଦି ବିଶୋଧନ କରିକିରି ନେଇ ପକାଲେ କି ବିହନ ନେଇକରି ଯେନ୍ ରୋଗ ଯଦି ଲାଗ୍ସି ବେଲେ ପଛେ ଗଛ ଯେତେବେଲେ ବଢ଼୍ବା ସେ ସମୟକେ ସେ ରୋଗ ମାନେ ଲାଗିଯାଏସି ଆର୍ ଯେନ୍ଥିର୍ ଲାଗି ବୋଲିକିରି କେତେ ନା କେତେ ଗଛକେ ନୁକସାନୀ ସହେବାର୍କେ ପଡ଼୍ସି।
2: ଶୁଣିଲି ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ଏଥର ଆଜିର ପ୍ରାତଃ ସୂଚନା।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥୀଙ୍କର ବୟସ ଜୁନ୍ ମାସ

16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170527 IFC କୋଡ୍ ହେଲା SBIN00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଏବଂ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 76801। ଆବେଦନ କରିବାର ଶେଷ ତାରିଖ ହେଲା 2026 ଜୁଲାଇ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଏବଂ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06633241096 ଯୋଗାଯୋଗ କରିପାରିବେ।

ଏ ଥିଲା ଆଜିର ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ସନ୍ତୋଷ ପିଂ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ରାମାୟଣ ମହାନାଟକରେ ଶ୍ରୀରାମଚନ୍ଦ୍ର ଲୋକ ଅପବାଦ ଶୁଣି ସୀତାଙ୍କୁ ବିସର୍ଜନ କଲେ ପବିତ୍ର ଓ ବିଶୁଦ୍ଧ ହେବେ ବୋଲି କଳ୍ପନା କରିଛନ୍ତି। କିନ୍ତୁ ସ୍ୱଭାବ କବିଙ୍କ ଶ୍ରୀରାମଚନ୍ଦ୍ର ଅନନ୍ୟୋପାୟ ହୋଇ କର୍ତ୍ତବ୍ୟର ଦାୟରେ ସୀତାଙ୍କୁ ପରିତ୍ୟାଗ କରିଥିଲେ ହେଁ ଅନୁତାପ ଅନଳରେ ସେ ଦଗ୍ଧୀଭୂତ ହୋଇଛନ୍ତି। ରାଜପଦରେ ଆସି ନହେଲେ ମନୁଷ୍ୟର କିଛି ନିଜତ୍ୱ ବିଚାର ରହେ ନାହିଁ। ସେ କେବଳ ପ୍ରଜାଙ୍କ ସନ୍ତୋଷ ବିଧାନ ପାଇଁ ଧ୍ୟାନ ଦେବା ଓ ସେଥିପାଇଁ ଖଟିବା ସାର ହୋଇଥାଏ। ସେଠାରେ ନୃପତିର ନିଜର ସୁଖର କୌଣସି ଅବକାଶ ନଥାଏ। ସେଇଥିପାଇଁ ନିଜର ବ୍ୟକ୍ତିଗତ ସୁଖକୁ ବଳି ଦେଇ ଅନ୍ତର୍ଦାହର ଜ୍ୱାଳାରେ ପୁରୁଷ ଶ୍ରେଷ୍ଠ ରାମଚନ୍ଦ୍ର ଯେପରି ବିରହ ବ୍ୟଥାତୁର ହୋଇଛନ୍ତି ତାହାର ତୁଳନା ନାହିଁ। ନିଜର ହୃଦୟକୁ ପଥର କରି ସେ କୋମଳ ହୃଦୟା ଜାନକୀଙ୍କୁ ନିର୍ବାସନ ଦଣ୍ଡ ଦେବା ଦ୍ୱାରା ନିଜେ କେତେଦୂର ବ୍ୟଥିତ ହୋଇଥିଲେ ତାହା ଗଙ୍ଗାଧରଙ୍କ ଲେଖନୀରେ ଅତ୍ୟନ୍ତ ପ୍ରାଣସ୍ପର୍ଶୀ ହୋଇପାରିଛି। ଦୁଇଟି ସ୍ଥାନରେ ଦୁଇଟି ଆତ୍ମା ମଧ୍ୟରେ ସତୟ ବା ତଡ଼ିତ ସଂଯୋଗ।

ହେଲା ତାରାଦୂତ ମାଧ୍ୟମରେ। ସମଗ୍ର ବିନିଦ୍ର ରଜନୀରେ ସୀତା କରୁଥିଲେ ଆତ୍ମପରୀକ୍ଷା। ରାମଙ୍କର ହୃଦୟରୁ ଉତ୍ପାଟିତ ହେଲା ପରି ସେ କିଛି କରିନାହାନ୍ତି। ଏହି ଆଶ୍ୱାସନାରେ ତାଙ୍କୁ ଦେଖାଗଲା ପ୍ରେମମୟ ରାମଙ୍କର ହୃଦୟ ଦୃଶ୍ୟ। ଆହା, କେତେ ଦୁଃଖ ରାମ ସହୁଛନ୍ତି ସତେ। ଅନ୍ୟପକ୍ଷରେ ସୀତା ପାଖରେ ନଥିଲେ ହିଁ ତାଙ୍କର ହୃଦୟ ରାଜ୍ୟର ସିଂହାସନରେ ସୀତାଙ୍କ ବ୍ୟତୀତ ଆଉ କାହାରି ସ୍ଥାନ ନାହିଁ। କରୁଣ ଭାବନାର ଏହି ଅଭିବ୍ୟକ୍ତି ପ୍ରେମିକ ଶିରୋମଣି ରାମଚନ୍ଦ୍ରଙ୍କ ପ୍ରତି ପାଠକ ସଂସାରର ସହାନୁଭୂତି ଆକର୍ଷଣ କରିଛି। ରାମଚନ୍ଦ୍ର ତାଙ୍କର ଭାବନା ରାଜ୍ୟରେ ବିଚରଣ କରୁ କରୁ ତାରକାଦୂତକୁ ସମ୍ବୋଧନ କରି କହିଛନ୍ତି।

ହେବା ବ୍ୟତୀତ ଏ ସଂସାରରେ ଆଉ କାହାରି କିଛି କରିବାର ନାହିଁ। ଯାହା ହେବାକୁ ଅଛି ତାହାକୁ କିଏ ବା ଏଡ଼େଇ ଦେଇପାରିବ। ତେଣେ ଉପବନ ମଧ୍ୟରେ ପତିପ୍ରାଣା ସୀତାଙ୍କର ଜୀବନ ମଧ୍ୟ ସମପରିମାଣରେ ଦୁଃଖାନଳରେ ପ୍ରଜ୍ୱଳିତ ହେଉଥିଲା। ତେଣୁ ଏହି ଦମ୍ପତି ଯୁଗଳ ପରସ୍ପର ଚିନ୍ତନରେ ଜୀବନ ଅତିବାହିତ କରି ସାନ୍ତ୍ୱନା ଲାଭ କରୁଥିଲେ। ଏହି ରୂପେ ପ୍ରିୟ ପ୍ରିୟା ଭାବପ୍ରିୟ ଭାବପ୍ରିୟା ସ୍ମରି ସ୍ମରି ଦୁଃଖାସନେ ବସି ଧରି ଧୈର୍ଯ୍ୟ ଅସି କାଟୁଥିଲେ ବିଭାବରୀ।

ଶୁଣୁଥିଲେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ତଥ୍ୟ ପ୍ରଯୋଜନା ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ସନ୍ତୋଷ ପିଂ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ଦେବାଶିଷ ପାଢ଼ୀ, ଖଗେଶ୍ୱର ଓଝା ଏବଂ ପ୍ରଭାସ ମହାରଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। ପ୍ରଥମେ ନେତ୍ରାନନ୍ଦ ପ୍ରଧାନଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ହରିହର ପୁଢ଼।

0: ଏଥର ପରଶୁରାମ ପାତ୍ରଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଚିତ୍ତରଞ୍ଜନ ନାୟକ।
1: ହର ହୋ ହର ଡମରୁ ଧର ଆହେ ଭୁଲା ଶଙ୍କର, ହର ହୋ ହର ଡମରୁ ଧର ଆହେ ଭୁଲା ଶଙ୍କର। ଭାବେ ଭୁଲି ବର ଦେଶ ବୋଲି ତୁମର, ଭାବେ ଭୁଲି ବର ଦେଶ ବୋଲି ତୁମର, ସବୁଠାନେ ଆଦର ହୋ ହର ଭୁଲା ଶଙ୍କର।

ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତରେ ଆଜି ଶୁଣନ୍ତୁ ଭକ୍ତି ଗୀତ ପ୍ରଥମେ ନମିତା ଅଗ୍ରୱାଲଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ ଗୀତ ରଚନା ଅଲେଖ ବିଶ୍ୱାଳ

0: ସୁଗମ ସଙ୍ଗୀତରେ ଆଜି ଶୁଣୁଥିଲେ ଭକ୍ତି ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ନମିତା ଅଗ୍ରୱାଲ, ଭୁବନେଶ୍ୱରୀ ମିଶ୍ର ଏବଂ ରାଧାକୃଷ୍ଣ ଭଞ୍ଜ। ଗୀତଗୁଡ଼ିକୁ ରଚନା କରିଥିଲେ ଅଲେଖ ବିଶ୍ୱାଳ ଏବଂ ଗୁରୁକୃଷ୍ଣ ଗୋସ୍ୱାମୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଜ ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz। ଏତଦ୍ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ଶ୍ରୋତାମାନଙ୍କୁ ଆମେ ଏଠାରେ ଆଉ ଥରେ ମନେ ପକାଇ ଦେଉଛୁ ଯେ ଆଜି ରାତି 10:02 ଶୁଣିବେ ଗୀତିନାଟ୍ୟ ଶିବ ବିବାହ। ରଚନା ମୋହନ ସାହୁ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଶ୍ରୋତା ବନ୍ଧୁ, ପୁଣି କିଛି ଗୀତ ସହିତ ଆପଣଙ୍କ ସାଙ୍ଗରେ କଥା ହେବା ପାଇଁ ପହଞ୍ଚିଗଲିଣି ଆପଣଙ୍କ ପାଖରେ। କଥା ତ ହେବା, କିନ୍ତୁ ଆଜି ହେଉଛି ଶୀତଳ ଷଷ୍ଠୀ, ଶିବ ବିବାହ। ସେଇ କଥାକୁ ଦୃଷ୍ଟିରେ ରଖି ଆଜି ଆପଣଙ୍କ ପାଇଁ ନେଇ ଆସିଛି ସେଇ ସକଳ ଶକ୍ତିର ଆଧାର ଆଶୁତୋଷ ଶିବଶଙ୍କରଙ୍କ ଉପରେ ଆଧାରିତ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ତାହେଲେ ଆଉ ଡେରି କାହିଁକି କରିବା କହିଲେ, ଆସନ୍ତୁ ନା କାର୍ଯ୍ୟକ୍ରମ ଆରମ୍ଭ କରିବା ଶିବ ବିବାହର ଏଇ ସୁନ୍ଦର ଗୀତ ସହିତ। କଥାଚିତ୍ର ମୁନିମ୍ ଜିର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ହେମନ୍ତ କୁମାର ମୁଖୋପାଧ୍ୟାୟ, ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଏସ୍ଟି ବର୍ମନ।
1: ବମ୍ ବମ୍ ଭୋଲା

ଏ ଯେମିତି କଥା ହେଉଥିଲେ, ଆଜି ହେଉଛି ଶିବ ବିବାହ ଶୀତଳ ଷଷ୍ଠୀ, ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଯାତ୍ରା। ଓଡ଼ିଶାର ସବୁ ଶିବାଳୟରେ ପ୍ରାୟତଃ ଏହି ପର୍ବ ପାଳନ ହେଉଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ସମ୍ବଲପୁରଠାରେ କାହିଁ କେତେ କାଳରୁ ଏହି ପର୍ବ ଗୋଟିଏ ଯାତ୍ରା ମାଧ୍ୟମରେ ପାଳିତ ହୋଇଆସୁଛି। ଏହି ଯାତ୍ରା ହିଁ ଦର୍ଶାଇଥାଏ ପଶ୍ଚିମ ଓଡ଼ିଶାର ଶୈବ ଉପାସନାର କଥାଚିତ୍ର। ମେହରବାନୀ କଥାଚିତ୍ରର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ମହେନ୍ଦ୍ର କପୁର, ଗୀତ ଓ ସଙ୍ଗୀତ ରବୀନ୍ଦ୍ର ଜୈନ।

ଇତିହାସ କହେ ପୁରୀ ଅଞ୍ଚଳରୁ କିଛି ବ୍ରାହ୍ମଣ ଆସି ଏଇ ପଶ୍ଚିମ ଓଡ଼ିଶାରେ ଅବସ୍ଥାନ କରିଥିଲେ, ତେଣୁ ସେ ଅଞ୍ଚଳର କିଛି ଯାତ୍ରା ଏବଂ ପର୍ବପର୍ବାଣୀ ଚାଲି ଆସିଥିଲା ଏହି ସ୍ଥାନକୁ ତାଙ୍କ ଚଳଣି ସହିତ। ଏହି କଥାକୁ ପ୍ରମାଣିତ କରେ ସମ୍ବଲପୁରର ବ୍ରହ୍ମପୁରା ମନ୍ଦିର ନିର୍ମାଣ ଶୈଳୀ। ସେହିମାନେ ହିଁ ଆରମ୍ଭ କରିଥିଲେ ଏହି ଶିବ ବିବାହ ବା ଶୀତଳ ଷଷ୍ଠୀ ଯାତ୍ରା। ପୁରୁଣା ଶୀତଳ ଷଷ୍ଠୀ ଯାତ୍ରା ମଶାଲ ଜାଲି କରାଯାଉଥିବା ବେଳେ ସମୟକ୍ରମେ ଏ ଯାତ୍ରା ଆଧୁନିକ ହିସାବରେ ବିଶାଳ ଭାବରେ ପାଳିତ ହେଉଛି। ଏ ବିଷୟରେ ଆଗକୁ ଆହୁରି କଥା ହେବା, କିନ୍ତୁ ତା ଆଗରୁ ମାନ୍ନା ଦେ ଏବଂ ଆଶା ଭୋସଲେ କଣ୍ଠଦାନ କରିଥିବା କଥାଚିତ୍ର ପଠାନୋର ପଣ୍ଡିତର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଏମ୍ ଜି ହସମତ, ସଙ୍ଗୀତ ନିର୍ଦ୍ଦେଶନା ସୋନିକ ଓମି।

ପ୍ରତ୍ୟେକ ଯାତ୍ରା ପର୍ବ ସହିତ ଯେମିତି କିଛି ବିଶ୍ୱାସ ରହିଥାଏ, ଠିକ୍ ସେମିତି ଏହି ଶୀତଳଷଷ୍ଠୀ ଯାତ୍ରାର ମଧ୍ୟ ରହିଛି ବିଶ୍ୱାସ ଯେ ଏହି ଶିବ ବିବାହ ଦ୍ୱାରା ଖରାଦିନର ତାତିରୁ ଧରଣୀ ହୁଏ ଶାନ୍ତ ଶୀତଳ ଏବଂ ହରପାର୍ବତୀ ପ୍ରକୃତି ଏବଂ ପୁରୁଷର ମିଳନରୁ ଧରଣୀ ହୁଏ ଶସ୍ୟ ଶ୍ୟାମଳା। ଲୋକାଚାରରୁ ଶୁଣିବାକୁ ମିଳେ ଜ୍ୟେଷ୍ଠ ମାସର ଉଜ୍ଜଳ ପକ୍ଷ ଷଷ୍ଠୀ ଦିନ ଶିବ ପାର୍ବତୀଙ୍କ ବିବାହରେ ଯେକୌଣସି ପ୍ରକାରେ ଅଳ୍ପ ହେଲେ ମଧ୍ୟ ବର୍ଷା ହୋଇଥାଏ, ଯାହାକି ଶିବ ପାର୍ବତୀଙ୍କ ବିବାହରେ ଇନ୍ଦ୍ରଙ୍କର ପୁଷ୍ପବୃଷ୍ଟି। ଏହିଦିନ ହିଁ ପ୍ରକୃତି ହୁଏ ଶୀତଳ। କଥାଚିତ୍ର ଜଲଜଲାର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ମହମ୍ମଦ ଅଜିଜ ହରିହରନ୍ ଏବଂ ଉଦୟ ମଜୁମଦାର। ଗୀତ ରଚନା ଇନ୍ଦିୱର, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମାନ।

ଶିବ ବିବାହ ହେଉଛି ଧାର୍ମିକ ଲୌକିକ ଉପଚାରର ସମନ୍ୱୟ। ଏଥିରେ ପ୍ରତିବର୍ଷ ଶିବ ପାଲଟି ଯାଆନ୍ତି ଜଣେ ସାଧାରଣ ମଣିଷ। କେହି ଜଣେ ତାଙ୍କୁ ଆଦରି ନିଏ ନିଜର ପୁତ୍ର ରୂପରେ, ଆଉ ପାର୍ବତୀ ଜଣେ ସାଧାରଣ କନ୍ୟା, ଆଉ ତାଙ୍କୁ ମଧ୍ୟ କେହି ଜଣେ ଆଦରି ନିଏ ନିଜର କୁଆଁରୀ କନ୍ୟା ରୂପରେ। ଲୌକିକ ଉପଚାରରେ ସମସ୍ତ ରୀତିନୀତି ସହିତ ସମ୍ପୂର୍ଣ୍ଣ ହୁଏ ବିବାହ। ଉଭୟ ପରିବାର ପାଲଟି ଯାଆନ୍ତି ବନ୍ଧୁ। ଏହି ଯାତ୍ରା ହିଁ ସୃଷ୍ଟି କରେ ବୋଧେ ସମାଜରେ ବନ୍ଧୁତ୍ୱ। ଗୋଟିଏ ବର୍ଷ ଏହି ସାମାଜିକ ବନ୍ଧନରେ ବାନ୍ଧି ହେଲା ପରେ ଆଗକୁ ଦୁଇ ପରିବାର ହୋଇଯାଆନ୍ତି ବନ୍ଧୁ ଜୀବନର ଶେଷ ପର୍ଯ୍ୟନ୍ତ। ମହମ୍ମଦ ରଫି ଏବଂ ସାଥୀଙ୍କ କଣ୍ଠରେ ଯୋଗୀ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ସକିଲ ବାଦାୟୁନି, ସଙ୍ଗୀତ ନିର୍ଦ୍ଦେଶନା ରବି।

ସମାଜର ସାଧାରଣ ବିବାହ ପରି ଏ ବିବାହରେ ପାଳିତ ହୋଇଥାଏ ସମସ୍ତ ସାମାଜିକ ରୀତିନୀତି। ଏ ଯାତ୍ରାର ଆରମ୍ଭ ହୋଇଥାଏ ଅକ୍ଷୟ ତୃତୀୟାରେ ଥାଳଉଠାରୁ। ଏହିଦିନ ଅଞ୍ଚଳର ବଦାନ୍ୟ ବ୍ୟକ୍ତିଙ୍କଠାରୁ ପାଣ୍ଠି ସଂଗ୍ରହର ଆରମ୍ଭ ହୁଏ। ତାପରେ ବିଭିନ୍ନ କମିଟିଙ୍କ ଦ୍ୱାରା ପଣ୍ଡିତମାନେ ସ୍ଥିର କରିଥାନ୍ତି ସମୟ ବିବାହର ଲଗ୍ନ। ଅନୁଷ୍ଠିତ ହୁଏ ପତର୍ପେଣ୍ଡି। ଏହି ପତର୍ପେଣ୍ଡି ବା ନିର୍ବନ୍ଧ ପାଇଁ କମିଟିର କିଛି ମାନ୍ୟଗଣ୍ୟ ବ୍ୟକ୍ତି ସପ୍ତଋଷି ବେଶରେ ପହଞ୍ଚିଥାନ୍ତି କନ୍ୟାଘରେ। ସେଠି ସେମାନେ ପାର୍ବତୀଙ୍କର ହସ୍ତଭିକ୍ଷା କରିଥାନ୍ତି। ପୌରାଣିକ ବର୍ଣ୍ଣନା ହିସାବରେ ପ୍ରଥମେ ଶ୍ମଶାନବାସୀ ଭସ୍ମ ବିଭୂଷିତ ଶିବଙ୍କୁ କନ୍ୟା ଦେବାକୁ ମନା କରିଥାନ୍ତି କନ୍ୟା ପିତାମାତା। ସପ୍ତଋଷିଙ୍କ ଶିବ ମହିମା ଗାନ ପରେ ରାଜି ହୋଇଯାଇଥାନ୍ତି କନ୍ୟାଦାନ ପାଇଁ। ସେଇଠି ହିଁ ବରପକ୍ଷ କନ୍ୟା ପକ୍ଷକୁ ଶାଳପତ୍ର ଫୁଲମାଳ ମିଠା ଫଳ ବସ୍ତ୍ର ଇତ୍ୟାଦି ପ୍ରଦାନ କରି ଶିବ ପାର୍ବତୀଙ୍କ ବିବାହ ପାଇଁ ବଚନବଦ୍ଧ ହୋଇଥାନ୍ତି। ସେ ଶାଳପତ୍ରର ପ୍ରଦାନ ପାଇଁ ବୋଧେ କର୍ମକାଣ୍ଡର ନାଁ ପଡ଼ିଛି ପତର୍ପେଣ୍ଡି। ଲତା ମଙ୍ଗେସ୍କରଙ୍କ କଣ୍ଠରେ କଥାଚିତ୍ର ମଙ୍ଗଳସୂତ୍ରର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ନୀରା ଫାଇଜିଲ, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ।

ପତରପିଣ୍ଡି ପରେ ଅନୁଷ୍ଠିତ ହୁଏ ଗୁଆଗୁଣ୍ଡା। ଏଥିରେ ବିଭିନ୍ନ ଦେବାଦେବୀଙ୍କୁ ଏହି ବିବାହରେ ଉପସ୍ଥିତ ହେବା ପାଇଁ ନିମନ୍ତ୍ରଣ କରାଯାଇଥାଏ। କମିଟି ସଦସ୍ୟ ମାନ୍ୟଗଣ୍ୟ ଲୋକଙ୍କ ସହିତ ଗୋଟିଏ ବିରାଟ ପଟୁଆରରେ ଯାଇଥାନ୍ତି ଏହି ଦେବ ନିମନ୍ତ୍ରଣ ପାଇଁ। ପ୍ରଭୁ ସାକ୍ଷୀ ଗୋପୀନାଥଙ୍କୁ ଆମନ୍ତ୍ରଣ କରିଥାନ୍ତି ଏହି ବିବାହର ସାକ୍ଷୀ ରହିବା ପାଇଁ ଏବଂ ହନୁମାନ ପ୍ରଭୁଙ୍କୁ ନିମନ୍ତ୍ରଣ କରିଥାନ୍ତି ରକ୍ଷାକର୍ତ୍ତା ଭାବରେ। ଏହି ଗୁଆଗୁଣ୍ଡା ମଧ୍ୟ ଯାତ୍ରାର ଏକ ପ୍ରମୁଖ ଅଂଶ। କଥାଚିତ୍ର ଜିଓତୋ ଏସ୍ ଜିଓର ଏ ଗୀତ ପାଇଁ କଣ୍ଠଦାନ କରିଛନ୍ତି ମହେନ୍ଦ୍ର କପୁର ଏବଂ ସାଥୀ। ଗୀତ ରଚନା ରବୀନ୍ଦ୍ର ରାୱଲ, ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ।

ଦେବ ନିମନ୍ତ୍ରଣ ଗୁଆଗୁଣ୍ଡା ପରେ ପାର୍ବତୀଙ୍କୁ କନ୍ୟା ଭାବରେ ଗ୍ରହଣ କରିଥିବା ବ୍ୟକ୍ତି ଗତବର୍ଷର ପିତାମାତାଙ୍କ ପାଖରୁ ମନ୍ଦିରରୁ ନିଜ ଘରକୁ ନେଇଆସନ୍ତି କନ୍ୟା ରୂପରେ। ଏହି କର୍ମକାଣ୍ଡକୁ କୁହାଯାଏ ଗଣ୍ଠଳା ଫିଟା। ଏତଦ୍ୱାରା ପୂର୍ବବର୍ଷର ପରିଣୀତା ପାର୍ବତୀ ପାଲଟି ଯାଆନ୍ତି ବିବାହ ଯୋଗ୍ୟା କନ୍ୟା। ଉଭୟ ବର କନ୍ୟାଙ୍କ ଘରେ ଅନୁଷ୍ଠିତ ହୁଏ ତେଲ ହଳଦୀ ଅଭିଷେକ ବା ଗନ୍ଧସଣ। ପାଖ ପରିଚିତ ସୀମନ୍ତିନୀମାନେ ବରକନ୍ୟାଙ୍କୁ କରନ୍ତି ତେଲ ଆଉ ହଳଦୀର ଲେପନ। ମାତି ଯାଆନ୍ତି ନାଚଗୀତରେ। ସନ୍ଧ୍ୟାରେ ବିରାଟ ପଟୁଆରରେ ବାହାରେ ଶିବଙ୍କର ବରଯାତ୍ରୀ। ବରଯାତ୍ରୀରେ ଆସନ୍ତି ଦେବ ଦାନବ କିନ୍ନର ଭୂତ ପ୍ରେତ ସମସ୍ତେ। ଏଇ ଶିବଙ୍କ ବରଯାତ୍ରୀରେ ନୃତ୍ୟ ପ୍ରଦର୍ଶନ କଲେ କୁଆଡ଼େ କିନ୍ନର ଜନ୍ମରୁ ମୁକ୍ତି ମିଳେ ସେଇ ବିଶ୍ୱାସରେ ଦୂରଦୂରାନ୍ତରୁ ଅନେକ ତୃତୀୟ ଲିଙ୍ଗ ଧାଇଁ ଆସନ୍ତି ଯାତ୍ରା କମିଟି ପାଖକୁ ନୃତ୍ୟ ପ୍ରଦର୍ଶନ ପାଇଁ। ବିଭିନ୍ନ ଲୋକକଳା ବାଣ ରୋଷଣୀର ପଟୁଆର ସହିତ ବିରାଟ ପଟୁଆରରେ ବାହାରେ ଶିବଙ୍କର ବରଯାତ୍ରୀ। କଥାଚିତ୍ର କେଦାରନାଥର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ଅମିତ ତ୍ରିବେଦୀ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ଅମିତ ତ୍ରିବେଦୀ।

ବରଯାତ୍ରୀ ପହଞ୍ଚି ବ୍ରାହ୍ମ ମୁହୂର୍ତ୍ତରେ ଶିବପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୁଏ ଲୌକିକ ରୀତିନୀତି ସହିତ। ବିଭିନ୍ନ ଜାନିଯୌତୁକ ଦେଇ ଦେବକନ୍ୟାକୁ ବିଦାୟ ଦିଅନ୍ତି ଲୌକିକ ପିତାମାତା। ରାତିରେ ଯୁଗଳ ମୂର୍ତ୍ତି କରନ୍ତି ସହର ପରିକ୍ରମା। ଆରଦିନ ମଧ୍ୟ ଦିନଯାକ ଶୋଭାଯାତ୍ରାରେ ପରିକ୍ରମା କରି ସନ୍ଧ୍ୟାରେ ପରକନ୍ୟା ପ୍ରବେଶ କରିଥାନ୍ତି ମନ୍ଦିରରେ। ଏଥିସହିତ ଶେଷ ହୋଇଯାଇଥାଏ ଏହି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର। ସମସ୍ତଙ୍କ ଅପେକ୍ଷା ରହିଥାଏ ପୁଣି ଆସନ୍ତା ବର୍ଷ ପାଇଁ। କାର୍ଯ୍ୟକ୍ରମ ଶେଷରେ ହରିହରନ୍ ଏବଂ ସାଥୀଙ୍କ କଣ୍ଠରେ କଥାଚିତ୍ର ତିସ୍ରୀ ଆଙ୍କର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ଅଗତ ଦିଗରେ ଆଗେଇ ଚାଲିଛୁ।
1: ନରେନ୍ଦ୍ର ମୋଦି ସରକାର ଶାସନ ଏବଂ ନୀତିଗତ ବ୍ୟବସ୍ଥାରେ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର କରିଛନ୍ତି। କେବଳ 22 ମାସରେ 5G ସେବା ଦେଶର ପ୍ରାୟ ସମସ୍ତ ଜିଲ୍ଲା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଇଣ୍ଟରନେଟ୍ ଡାଟାର ମୂଲ୍ୟ ଶତକଡ଼ା 97% ହ୍ରାସ ପାଇଛି। ଭାରତ ନେଟ୍ ଯୋଜନା ଅନ୍ତର୍ଗତ 722,000 କିଲୋମିଟର ଅପ୍ଟିକାଲ୍ ଫାଇବର କେବଲ୍ ସ୍ଥାପିତ କରାଯାଇଛି। ଭାରତ 6G ସେବା କ୍ଷେତ୍ରରେ ବୈଷୟିକ ନେତୃତ୍ୱ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଯେ 6G ସେବା ସହିତ ଜଡ଼ିତ ବୈଷୟିକ ପ୍ୟାଟେଣ୍ଟରେ ଭାରତର ସହଭାଗିତା ଶତକଡ଼ା 10% ହେବ। ଏହି ପରିପ୍ରେକ୍ଷୀରେ ମହେନ୍ଦ୍ର ତିୱାରୀ କହିଲେ ଯେ ଡିଜିଟାଲ୍ ଇଣ୍ଡିଆ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକ ଏବଂ ସମାଜର ନିମ୍ନ ସ୍ତରରେ ଥିବା ନାଗରିକମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି।
2: ଡିଜିଟାଲ୍ ଇଣ୍ଡିଆ ଆଉ ଚିନ୍ତାର ବିଷୟ ନୁହେଁ, ବରଂ ଏହା ଏକ ଯାତ୍ରା ଅଟେ। ଆମେ ପ୍ରତିଦିନ ଆଗକୁ ମାଡ଼ି ଚାଲୁଛୁ ଏବଂ ବିଶ୍ୱରେ ଏହା ପ୍ରମାଣ କରୁଛୁ ଯେ ଭାରତକୁ ଆଉ ହେୟ ଦୃଷ୍ଟିରେ ଦେଖିହେବ ନାହିଁ। ଡିଜିଟାଲ୍ ହାଇୱେ ସମସ୍ତ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ, ବିଶେଷ କରି ଆମ ଭଳି ବିକାଶୋନ୍ମୁଖୀ ଦେଶ ପାଇଁ।
1: ବିଗତ 12 ବର୍ଷ ମଧ୍ୟରେ ମୋଦି ସରକାର ଦେଶର ବିକାଶର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ବୃହତ୍ ମାତ୍ରାରେ ପ୍ରୟାସ କରିଛନ୍ତି ଏବଂ ଲୋକକଲ୍ୟାଣକାରୀ ଯୋଜନାର ଲାଭ ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବାରେ ବିଶେଷ ଦୃଷ୍ଟି ଦେଇଛନ୍ତି। ଇଜ୍ ଅଫ୍ ଲିଭିଂ ବର୍ତ୍ତମାନ କେବଳ ଏକ ନାରା ନୁହେଁ, ବରଂ ସରକାରଙ୍କ କାର୍ଯ୍ୟପ୍ରଣାଳୀର ମୂଳମନ୍ତ୍ର ପାଲଟିଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଆ ସିନେମାର ଗୀତ ଥି ସବୁନୁ ପହେଲେ ସୋନୁ ନିଗମ ଆଉ କବିତା କୃଷ୍ଣମୂର୍ତ୍ତି ଗାଇଥିବା ସୁନା ପଞ୍ଜୁରୀ ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ନିଜାମ ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ଅମରେନ୍ଦ୍ର ମହାନ୍ତି।

ଏହେଦି ଅଭିଜିତ ମିଶ୍ର ଆଉ ଶୈଳଭାମା ଗାଇଥିବାର ତୁମକୁ ଦେଖିଲା ପରେ ସିନାମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

କାର୍ଯ୍ୟକ୍ରମ ଶେଷେ ସୌରିନ୍ ଭଟ୍ଟ ଆଉ ନିବେଦିତା ଗାଇଥିବା ତତେ ଭଲ ପାଏ ଶହେରୁ ଶହେ ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

0: ଶୁଣୁଥିଲେ ଓଡ଼ିଆ ସିନେମା ଗୀତ।
1: ଆକାଶବାଣୀ ସମ୍ବଲପୁର ଇହାଦେ ମୂଲ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆଜ ଯେତେ ଶୁଣୁନ୍ ସିନେମା ମେନେ ପ୍ୟାର କ୍ୟୁଁ କିଆର ଗୀତମାନେ। ଗୀତମାନଙ୍କୁ ଲେଖିଛନ୍ ସମୀର ଆର୍ ସୁରେଶ ସଜେଇଛନ୍ ହିମେଶ ରେଶମିଆ। ପହିଲା ଶୁଣୁନ୍ କାର୍ଯ୍ୟକ୍ରମର ଏ ଗୀତଟା। ଗୀତଟାକେ ଗାଇଛନ୍ ଉଦିତ ନାରାୟଣ ଆର୍ ଅଲକା ୟାଗ୍ନିକ।

ଆପଣମାନେ ଶୁଣୁଛନ୍ ଗୁଟେ ହିନ୍ଦୀ ସିନେମା ଗୀତ କରନ୍ତି ସିନେମା ମେନେ ପ୍ୟାର କ୍ୟୁଁ କିଆର ଗୀତମାନେ ଶୁଣୁଥିଲେ ସୋନୁ ନିଗମ ଜୟେଶ କାନ୍ଧିଆର ଅମ୍ରିତା କା ଗାଇଥିବାର ଗୀତଟା ଇହାତେ ଶୁଣୁନ୍ ଆଲକା ୟାଗ୍ନିକର କମଲ ଖାଁ ଗାଇଥିବାର ସିନେମାର ଆର୍ ଗୋଟେ ଗୀତ।

ଶୁଣୁଥିଲି ଉଦିତ ନାରାୟଣ ଆର୍ ଅଲକା ୟାଗ୍ନିକ ଗାଇଥିବାର ଗୀତଟା ସିନେମା ମେନେ ପ୍ୟାର କ୍ୟୁ କିଆର ଗୀତମାନେ ଆପଣମାନେ ଶୁଣୁଛନ୍, କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଶୁଣୁନ୍ ସିନେମାର ଆର୍ ଗୋଟେ ଗୀତ ଗାଇଛନ୍ ସାନ୍, ପ୍ରିୟା, ନିରଜ ଆର୍ ସାଜନିନ୍।

ଆପଣ ମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରି ପଜା କାର୍ଯ୍ୟକ୍ରମ ଥି ଇହାଦେ ଶୁଣୁନ୍ ଥବିର ସାହୁଙ୍କ ଲେଖାନୁ ଏ ଗୀତଟା ଗାଇଛନ୍ ଗୋପାଳ ସାହୁ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷ ଶୁଣୁନ୍। ଦିଲୀପ କୁମାର ପଣ୍ଡା ଗାଇଥିବାର ଗୀତଟା ଲେଖିଛନ୍, ପୁରାତନ ଲେଖାନ ଶୁଣୁନି ଗୀତଟା ଗାଇଛନ୍ ଦିଲୀପ କୁମାର ପଣ୍ଡା।

ଆପଣମାନେ ଶୁଣୁଥିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ବଜା। ଏଥି ଆଜି ଆପଣମାନେ ଶୁଣିଲେ ସୂର୍ଯ୍ୟକାନ୍ତ ଉର୍ମା, ଗୋପାଳ ସାହୁ, ଅର୍ଜୁନ ଚରଣ ସାମଲ ଆର୍ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ ଆର୍ ଦିଲୀପ କୁମାର ପଣ୍ଡା ଗାଇଥିବାର ଗୀତମାନେ। ଗୀତମାନଙ୍କୁ ଲେଖିଥିଲେ ଧନୁଜ ମେହେର, ରାସବିହାରୀ ଉର୍ମା, ଥବିର ସାହୁ, ରାମପ୍ରସାଦ ପୁରୋହିତ ଆର୍ ପୁରାତନ ଲେଖାନୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତକେ ନେଇକିରି ଆମର ସବୁଦିନିଆ କାର୍ଯ୍ୟକ୍ରମ ଖୁଲା ଝରକା।

ତିଥି ମାତା ପାର୍ବତୀ ଆର୍ କରୁଣାକର ଶିବଶଙ୍କରକର ବିହା ହେସି। ଷଷ୍ଠୀଥି ମହାପଟୁଆର ଧରି ଯାତ୍ରାଥି ବାହାରିସନ୍ ସବୁ ଆୟୋଜକ ମଣ୍ଡଳୀ ମା ପାର୍ବତୀ ଆଉ ମହାଦେବଙ୍କର ଯୁଗଲ ଦର୍ଶନ କରବାର୍କେ। ଖରାତରା ସବୁ ଭୁଲିକରି ଛୁଆନୁ ବୁଢ଼ା ସଭେ ବାହାରିସନ୍। ଇହାଦେ ଶୁଣୁନ୍ ଆପକି କସମ ସିନେମାର ଗୀତଟା ଗାଇଛନ୍ କିଶୋର କୁମାର ଆର୍ ଲତା ମଙ୍ଗେସ୍କର। ଗୀତଟାକେ ଲେଖିଛନ୍ ଆନନ୍ଦ ବକ୍ସି, ସୁରେଶ ସଜେଇଛନ୍, ଆର୍ ଡି ବର୍ମନ।

ସଭେ ମନ ଭରି ଉପଭୋଗ କରିବେ, ସାମିଲ ହୋଇପାରିବେ, ସେଥିର୍ଲାଗି ସବୁ ପ୍ରକାର ବ୍ୟବସ୍ଥା କରିଥିସନ୍। ଟ୍ରାଫିକ୍ ନିୟମ ହେଉ କି ନିଆଲିଭା ଗାଡ଼ି, ଦମକଲ ବାହିନୀ ହେଉ କି ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ, ତାର ସଙ୍ଗେ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଜଲଛତରନୁ ମୂଲ କରି ଫାଷ୍ଟଏଡ୍ ତକ୍ ସବୁଥିର ସୁବିଧା କରି କରି ସହଯୋଗ କରସନ୍ ଇ ଭବ୍ୟ ଯାତ୍ରାକେ ସାଫୁଲ କରିବାର ଲାଗି। ଫି ବଛର ଆକାଶବାଣୀ ସମ୍ବଲପୁର ତରଫୁ ଇ ଐତିହାସିକ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆପଣମାନଙ୍କର ପାସ୍କେ ପହଞ୍ଚାବାର ଚେଷ୍ଟା କରିଆସୁଛି। ଇ ବଛର ବି ନିହାତି ଆପଣମାନେ ଘରେ ଖାଲି ରହିକିରି ବି ଘରେ ଥାଇକିରି ବି ଜଗତଜନନୀ ଆର୍ ମହାଦେବଙ୍କର ବିହାର ସାକ୍ଷୀ ହୋଇପାରିବେ ଇ ଧାରାବିବରଣୀ ଶୁଣିକରି। ଯୋଡ଼ି ରହୁନ୍ ଆମର ସଙ୍ଗେ। ଇତିର ସଙ୍ଗେ କାର୍ଯ୍ୟକ୍ରମର ଶେଷ ଗୀତ ରାମ ଭରୋସେ ସିନେମାର ଇ ଗୀତଟାକେ ଗାଇଛନ୍ କିଶୋର କୁମାର, ଲେଖିଛନ୍ ହସରତ ଜୟପୁରିଆର, ସୁରେ ସଜେଇଛନ୍ ରବୀନ୍ଦ୍ର ଜୈନ।

ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 meter ତଥା 945 kHz ଯୋଗେ FM ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ AIR ଏପ୍ ମାଧ୍ୟମରେ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମାତାୟନ।

କୁନା ପଚାରିଲା, ପ୍ରଥମେ ଘରେ ବାପା ମା ସମେତ ସଭିଙ୍କୁ, ମୁଁ ଯେତେବେଳେ ପ୍ରଥମେ ଗଣିତରେ ଅଙ୍କ କଷିବା ଶିଖିଲି, ତିନିରୁ ଚାରିକୁ ଫେଡ଼ିବାର ଭୁଲ କରିଥିଲି। ଚାରିରୁ ତିନି ଯାଇ ଏକ ରହିବ, ଏତିକି ଜାଣିନୁ ବୋଲି ମାଡ଼ ବି ଖାଇଲି ସାର୍ଙ୍କଠୁ। ଆଜି ପୁଣି ତିନିରୁ ଚାରିକୁ ଫେଡ଼ି ବିଯୁକ୍ତ ଏକ କେମିତି ହେଉଛି? ଋଣାତ୍ମକ ଅଥବା ଧନାତ୍ମକ ପୂର୍ଣ୍ଣ ସଂଖ୍ୟା ଏଇ ବିଚିତ୍ର ଭିତରେ ମୁଁ ମାଡ଼ ଖାଇଲି କିଆଁ? ସଭିଏ ଚୁପ୍। ଜେଜେବାପା ଥଟ୍ଟା କରି କହିଲେ, କେତେ ବୁଦ୍ଧି ଆମ କୁନାର, କାଲି ସାର୍ଙ୍କୁ ପଚାରିବୁ ସ୍କୁଲରେ, ତାପରେ କ'ଣ ହେଲା ଆଗକୁ ଜାଣିବା। ଏଥର ଶୁଣନ୍ତୁ ସାଥିଆ କଥାଚିତ୍ରର ଏଇ ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସାଧନା ସରଗମ, ମୁର୍ତ୍ତୁଜା ଅକାଜି, ଗୀତ ରଚନା ଗୁଲଜାର, ସଙ୍ଗୀତ ଇଆର୍ ରେହମାନ।

କୁନା ପରଦିନ ସାର୍ଙ୍କୁ ପୁଣି ସେହି ପ୍ରଶ୍ନ ପଚାରିଲା। ସାର୍ ଉତ୍ତର ଦେଲେ, ତୁ ଧୀରେ ଧୀରେ ବଡ଼ ହେଲୁଣି, ପାଠ ଭିତରେ କେମିତି କୌତୁକ ଜିନିଷ ଅଛି ଆଗକୁ ଜାଣିବୁ। ଏଇ ତ ଆରମ୍ଭ ହେଇଛି। ସାର୍ଙ୍କ କଥା ଶୁଣି କୁନା ପୁଣି ପଚାରିଲା, ହଁ ଯେ ସାର୍, ମୁଁ ମାଡ଼ କାହିଁ ଖାଇଲି? ଟିକିଏ ରହି ସାର୍ ପୁଣି କହିଲେ, ହଁ କୁନା, ତୁ ମାଡ଼ ଖାଇବାଟା ଭୁଲ କଥା। ବେଳେବେଳେ ବଡ଼ମାନେ ବି ଅଧୈର୍ଯ୍ୟ ହୁଅନ୍ତି, ହେଲେ ସେମାନଙ୍କର ଚିନ୍ତା ଥାଏ ଆମକୁ ଠିକ୍ ଜିନିଷ ଶିଖେଇବା ପାଇଁ। ଆଉ ଜମା ମନ ଖରାପ କରନି, ଯା ଖେଳିବୁ ଯା। ଏଥର ଶୁଣନ୍ତୁ ସାୟା କଥାଚିତ୍ରର ଏଇ ଗୀତଟି। ଗୀତ ରଚନା ସୟିଦ କାତ୍ରୀ, ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ, ସଙ୍ଗୀତରେ ସଜିଛନ୍ତି ଅନୁ ମଲ୍ଲିକ।

କୁନାକୁ ସିନା ସାର୍ ବୁଝାଇ ଦେଲେ, ହେଲେ ଜମା ବୁଝାଇ ପାରୁନଥାନ୍ତି ନିଜକୁ। ହଁ, ବେଳେବେଳେ ଆମେ ଅଧୈର୍ଯ୍ୟ ହେଉ, ସମୟ ଅନୁସାରେ ଜିନିଷ ବଦଳେ, ପରିସ୍ଥିତି ବଦଳେ, ଆଉ ଆପେ ଆପେ ସବୁ ଠିକ୍ ହୁଏ, ଅଥବା ଆମେ ଠିକ୍ ବୋଲି ଗ୍ରହଣ କରୁ। କିନ୍ତୁ ସମୟ ଯେ ପରିବର୍ତ୍ତନଶୀଳ, ଏ କଥା ଭୁଲି ଯାଉ। ତେଣୁ ଟିକିଏ ଜଗିବା ନିଜର ମନକୁ। ଏଥିରେ ଅଛନ୍ତୁ ସଂଘର୍ଷ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ, ସୋନୁ ନିଗମଙ୍କ କଣ୍ଠରେ, ଗୀତ ରଚନା ସମୀର, ସଙ୍ଗୀତ ଯତୀନ ଲଲିତ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଶୁଣିଥିଲି NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ ଗୋଟାଏ ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ହିନ୍ଦୀରେ ସମ୍ବାଦ। ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମାଳତୀ ପତି। ଗୀତ ରଚନା ମୋହନ ସାହୁ।

ଶୁଣୁଥିଲେ ମୋହନ ସାହୁଙ୍କ ରଚନାର କେତୋଟି ସମ୍ବଲପୁରୀ ଗୀତ। ଗୀତଗୁଡ଼ିକୁ ଆମ ପାଇଁ କଣ୍ଠଦାନ କରିଥିଲେ ଗଗନ ବାଗ ଏବଂ ମାଳତୀ ପତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥିରୁ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିସାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିସାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିସାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ ଚଳିତ ବର୍ଷ ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅଥବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ସହିତ 18 ଶତକଡ଼ା ଜିଏସ୍ଟି, ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବରରେ 108

170557 SBIN 000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ ଚଳିତ ବର୍ଷ ଜୁଲାଇ ମାସ 15 ତାରିଖ। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାରେ ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରି ଅଧିକ ତଥ୍ୟ ଜାଣିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ଆମେ ନାଗରିକମାନଙ୍କ ଜୀବନରେ ସୁଗମତା ଆଣିବା ପାଇଁ କରାଯାଇଥିବା ସରକାରଙ୍କ ପ୍ରୟାସ ସମ୍ପର୍କରେ ଜାଣିବା। ବିଗତ 12 ବର୍ଷ ମଧ୍ୟରେ କରାଯାଇଥିବା ସଂଶୋଧନ ଦେଶରେ ବିଶ୍ୱାସର ଏକ ନୂତନ ଆଧାରଶିଳା ସ୍ଥାପନ କରିଛି। ସେ ସଂଶୋଧନ GST ହେଉ, ଫେସ୍ଲେସ୍ ଟେକ୍ସ ବ୍ୟବସ୍ଥା ଉପରେ ହେଉ ବା ଡିଜିଟାଲ ଇଣ୍ଡିଆ ଉପରେ ହେଉ, ଏହି ସମସ୍ତ ବ୍ୟବସ୍ଥା ନାଗରିକମାନଙ୍କ ମନରେ ଏହି ବିଶ୍ୱାସ ସୃଷ୍ଟି କରିପାରିଛି ଯେ ସେମାନେ ମଧ୍ୟ ରାଷ୍ଟ୍ର ନିର୍ମାଣର ଏକ ଅଂଶ। କେନ୍ଦ୍ରୀୟ ବଜେଟ୍ 2025-26 ଆୟକର ସ୍ଲାବ୍ ଏବଂ କର ଦରରେ କରାଯାଇଥିବା ବ୍ୟାପକ ପରିବର୍ତ୍ତନ ଯୋଗୁଁ ସମସ୍ତ କରଦାତାମାନଙ୍କୁ ଲାଭ ମିଳିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ 12 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଆୟକର ଦେବାକୁ ପଡ଼ୁନାହିଁ। କର ପ୍ରଣାଳୀରେ କରାଯାଇଥିବା ସଂଶୋଧନ ଯୋଗୁଁ ଆୟକର ରିଟର୍ଣ୍ଣ ବା ITR ଫାଇଲ୍ କରୁଥିବା ଲୋକଙ୍କ ସଂଖ୍ୟା ଆର୍ଥିକ ବର୍ଷ 2022 6.9 କୋଟିରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ 2025 9.2 କୋଟି ହୋଇପାରିଛି। ନୂତନ ପିଢ଼ିର GST କର ବ୍ୟବସ୍ଥାକୁ ସରଳ କରିପାରିଛି। ଏପ୍ରିଲ 2026 GST ସଂଗ୍ରହ 2,42,000 କୋଟିର ରେକର୍ଡ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିଛି, ଯାହା ଆଜି ପର୍ଯ୍ୟନ୍ତର ସବୁଠୁ ଅଧିକ ସଂଗ୍ରହ ଅଟେ। ଏହି ସମ୍ପର୍କରେ ଚଳଚ୍ଚିତ୍ର ନିର୍ମାତା ଏବଂ ବିତରକ ସମୀର ଦୀକ୍ଷିତ କହିଲେ ଯେ GST ନରେନ୍ଦ୍ର ମୋଦି ସରକାରଙ୍କ ସବୁଠୁ ବଡ଼ ନୀତିଗତ ନିର୍ଣ୍ଣୟ।
1: ଆମ ଦେଶରେ GST ଲାଗୁ ହେବାର 10 ବର୍ଷ ହୋଇସାରିଛି ଏବଂ ଆମେ ପ୍ରଗତି ଦିଗରେ ଆଗେଇ ଚାଲିଛୁ।
0: ନରେନ୍ଦ୍ର ମୋଦି ସରକାର ଶାସନ ଏବଂ ନୀତିଗତ ବ୍ୟବସ୍ଥାରେ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର କରିଛନ୍ତି। କେବଳ 22 ମାସରେ 5G ସେବା ଦେଶର ପ୍ରାୟ ସମସ୍ତ ଜିଲ୍ଲା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଇଣ୍ଟରନେଟ୍ ଡାଟାର ମୂଲ୍ୟ ଶତକଡ଼ା 97% ହ୍ରାସ ପାଇଛି। ଭାରତ ନେଟ୍ ଯୋଜନା ଅନ୍ତର୍ଗତ 7,22,000 କିଲୋମିଟର ଅପ୍ଟିକାଲ ଫାଇବର କେବଲ୍ ସ୍ଥାପିତ କରାଯାଇଛି। ଭାରତ 6G ସେବା କ୍ଷେତ୍ରରେ ବୈଷୟିକ ନେତୃତ୍ୱ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଯେ 6G ସେବା ସହିତ ଜଡ଼ିତ ବୈଷୟିକ ପ୍ୟାଟେଣ୍ଟରେ ଭାରତର ସହଭାଗିତା ଶତକଡ଼ା 10% ହେବ। ଏହି ପରିପ୍ରେକ୍ଷୀରେ ମହେନ୍ଦ୍ର ତିୱାରୀ କହିଲେ ଯେ ଡିଜିଟାଲ ଇଣ୍ଡିଆ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକ ଏବଂ

0: ସମାଜର ନିମ୍ନ ସ୍ତରରେ ଥିବା ନାଗରିକମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି।
1: ଡିଜିଟାଲ ଇଣ୍ଡିଆ ଆଉ ଚିନ୍ତାର ବିଷୟ ନୁହେଁ, ବରଂ ଏହା ଏକ ଯାତ୍ରା ଅଟେ। ଆମେ ପ୍ରତିଦିନ ଆଗକୁ ମାଡ଼ି ଚାଲୁଛୁ ଏବଂ ବିଶ୍ୱରେ ଏହା ପ୍ରମାଣ କରୁଛୁ ଯେ ଭାରତକୁ ଆଉ ହେୟ ଦୃଷ୍ଟିରେ ଦେଖିହେବ ନାହିଁ। ଡିଜିଟାଲ ହାଇୱେ ସମସ୍ତ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ, ବିଶେଷ କରି ଆମ ଭଳି ବିକାଶୋନ୍ମୁଖୀ ଦେଶ ପାଇଁ।
0: ବିଗତ 12 ବର୍ଷ ମଧ୍ୟରେ ମୋଦି ସରକାର ଦେଶର ବିକାଶର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ବୃହତ୍ ମାତ୍ରାରେ ପ୍ରୟାସ କରିଛନ୍ତି ଏବଂ ଲୋକକଲ୍ୟାଣକାରୀ ଯୋଜନାର ଲାଭ ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବାରେ ବିଶେଷ ଦୃଷ୍ଟି ଦେଇଛନ୍ତି। ଇଜ୍ ଅଫ୍ ଲିଭିଂ ବର୍ତ୍ତମାନ କେବଳ ଏକ ନାରା ନୁହେଁ, ବରଂ ସରକାରଙ୍କ କାର୍ଯ୍ୟପ୍ରଣାଳୀର ମୂଳମନ୍ତ୍ର ପାଲଟିଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
2: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଏହି ଅଗଣାକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ମୁଁ ଆଜିର ଉପସ୍ଥାପିକା ବିଶ୍ୱଭାରତୀ। ସତ୍ୟଯୁଗରେ ତାରକାସୁରର ଉତ୍ପାତରେ ନୟାନ୍ତ ଦେବଗୁଣ ସାରା ସଂସାରର ମଙ୍ଗଳ ହେଉ ତାରକାସୁରକୁ ନିପାତ କରିବାର ଉପାୟରେ ଜାଣିବାକୁ ପାଇଲେ ଯେ ଶିବଶଙ୍କରଙ୍କର ସନ୍ତାନ ବା ପୁତ୍ରଙ୍କ ହାତରେ ହିଁ ତାରକାସୁରର ବଧ ସମ୍ଭବ। ଦେବୀ ସତୀଙ୍କୁ ଦକ୍ଷ ଯଜ୍ଞରେ ହରାଇ କଠୋର ତପ ସାଧନା ଶିବଶମ୍ଭୁଙ୍କର ତପ ଯେ ଭାଙ୍ଗିବ ଆଉ ତାଙ୍କର ବିବାହ ହେବ ତାଙ୍କର ସନ୍ତାନର କଳ୍ପନା ଅସମ୍ଭବ ଜଣାଯାଉଥିବାର ଦେଖି କାମଦେବଙ୍କୁ ଦେବରାଜ ଇନ୍ଦ୍ର ଆଗ୍ରହ କଲେ ଶରନିକ୍ଷେପ କରିବାକୁ ତ୍ରିପୁରାରୀ ମହାଦେବଙ୍କୁ।

ତାହେଲେ ବି କାମଦେବଙ୍କୁ ସିନା ଭସ୍ମ କରିଦେଲେ ଶିବ ପୁନଃ ତାଙ୍କର ଉଦ୍ଧାରର ବାଟ ବି ବତେଇଲେ। କିନ୍ତୁ ଦେବୀ ପାର୍ବତୀ ଗିରିରାଜ ହିମାଳୟ ତନୟାଙ୍କୁ ବିବାହ କରିବାର ପ୍ରସ୍ତାବ ଶିବ ପ୍ରତ୍ୟାଖ୍ୟାନ କରିପାରିଲେ ନାହିଁ। ସଂସାରର ହିତ ସାଧନ ପାଇଁ ଶିବଶକ୍ତିଙ୍କର ମିଳନ ଯେ ଏକମାତ୍ର ଉପାୟ। ଆଉ ପରିଶେଷରେ ଦେବ ଦାନବ ଗନ୍ଧର୍ବ ଯକ୍ଷ ନର କିନ୍ନର ସଭିଏ ଏ ମହାନ ବିବାହର ସାକ୍ଷୀ ପାଲଟିଲେ। ଏ ବିବାହ ଉତ୍ସବକୁ ଆଜି ଏକ ସୁନ୍ଦର ପରମ୍ପରା ଭାବେ ପାଳନ କରୁଛୁ ଆମେ।

ମହାନଦୀ କୂଳରେ ସଂସ୍କୃତି ସମ୍ପନ୍ନ ସମ୍ବଲପୁର ସହର ଆଜି ଏହି ଦୈବ ବିବାହକୁ ଭବ୍ୟ ଆକାରରେ ଲୋକାଚାରରେ ମହା ଉଲ୍ଲାସର ସହିତ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରୁଛି। ପରଦିନ ଷଷ୍ଠୀ ତିଥିରେ ଦେବଦମ୍ପତିଙ୍କର ଯୁଗଳ ଦର୍ଶନର ସୌଭାଗ୍ୟ ଲାଭ କରନ୍ତି ଏକତ୍ରିତ ହୋଇଥିବା ଆବାଳ ବୃଦ୍ଧ ବନିତା। ଆସନ୍ତୁ ଆଜିର ଏହି ପବିତ୍ର ବିବାହ ତିଥିରେ ଆମେ ସଭିଏ ପ୍ରାର୍ଥନା କରିବା ସେ କରୁଣାମୟ ଜଗଦୀଶ୍ୱର ମହେଶ୍ୱର ଓ ଜଗଜ୍ଜନନୀ କରୁଣାମୟୀ ମା ପାର୍ବତୀଙ୍କୁ ଯେ ସିଏ ଆମ ସମସ୍ତଙ୍କୁ ତାଙ୍କର ଅଭୟ ଚରଣ ତଳେ ଆଶ୍ରା ଦିଅନ୍ତୁ। ଆସନ୍ତୁ ଶୁଣିବା ଭଜନଟିଏ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଭଜନଟିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ।

ଶୁଣିଲେ ଶ୍ରୋତା ଭଉଣୀ, ସୁସ୍ଥ ରହିବା ସୁନ୍ଦର ରହିବା ପାଇଁ ସମସ୍ତଙ୍କର ଇଚ୍ଛା, ତେବେ ଟିକିଏ ସଜାଗ ହେଲେ, ଟିକିଏ ନିଜ ପାଇଁ ସମୟ କାଢ଼ିଲେ ଆମେ ସେହି କାମ ଅଛିରେ କରିପାରିବା। ଏଥର କାର୍ଯ୍ୟକ୍ରମର ଶେଷ ପାହାଚରେ ଆମେ ପହଞ୍ଚି ଯାଇଛେ। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଏହି ସୁନ୍ଦର ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଇରା ମହାନ୍ତି, ଗୀତ ରଚନା ନିଜାମ।

आकाशवाणी सम्बलपुर ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲି କରିବ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲି କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଅପରାହ୍ନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲି କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଓଡ଼ିଆରେ ସମ୍ବାଦ କିଛି ସମୟ ପରେ ରିଲି କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଜନଜାତି ସମ୍ପ୍ରଦାୟର ଜୀବନଶୈଳୀ ସ୍ୱାଭାବିକ ଭାବେ ପ୍ରକୃତି ଏବଂ ଆଧ୍ୟାତ୍ମିକତାର ନିକଟତର ହୋଇଥାଏ। ସେମାନେ ପୃଥିବୀ, ଜଳ, ବାୟୁ, ସୂର୍ଯ୍ୟ ଏବଂ ପ୍ରକୃତିର ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ସମ୍ମାନ ପ୍ରଦର୍ଶନ କରନ୍ତି। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶର ବେତୁଲଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ ଶୀର୍ଷକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶର ବିକାଶରେ ଜନଜାତି ସମ୍ପ୍ରଦାୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିବା ସହ ଏଭଳି ସମ୍ମିଳନୀ ସେମାନଙ୍କ ଭବିଷ୍ୟତ ଗଠନ ଦିଗରେ ଏକ ରୂପରେଖ ପ୍ରସ୍ତୁତ କରିବାରେ ସହାୟକ ହେବ ବୋଲି କହିଛନ୍ତି। ମଧ୍ୟପ୍ରଦେଶ ଏବଂ ଓଡ଼ିଶାକୁ 5-ଦିନିଆ ଗସ୍ତ ଆରମ୍ଭରେ ରାଷ୍ଟ୍ରପତି ଆଜି ଇନ୍ଦୋର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କୁ ସ୍ୱାଗତ କରିଥିଲେ। ମଧ୍ୟପ୍ରଦେଶର ଓମକାରେଶ୍ୱର ଆସନ୍ତାକାଲି ରାଷ୍ଟ୍ରପତି ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ମଧ୍ୟପ୍ରଦେଶ ଗସ୍ତ ଶେଷ କରି ଆସନ୍ତାକାଲି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିର ଉଦ୍ଘାଟନ କରିବେ। ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ୍ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ବୃହତ୍ ସମନ୍ୱିତ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ରାଷ୍ଟ୍ରପତି ମୁର୍ମୁ ଆସନ୍ତା ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାହାଡ଼ପୁରର ସ୍କୁଲ୍ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ଚଳିତ ଆର୍ଥିକ ବର୍ଷରେ ଦେଶରେ 26,000 କିଲୋମିଟରରୁ ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଏବଂ ଗ୍ରାମାଞ୍ଚଳ ସଂଯୋଗୀକରଣ ପଦକ୍ଷେପ ଅଧୀନରେ ଏହି ସଡ଼କ ନିର୍ମାଣ ପାଇଁ 18,900 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଗ୍ରାମୀଣ ବିକାଶ ବିଭାଗ ସଚିବ ରୋହିତ କଂସଲଙ୍କ ଅଧ୍ୟକ୍ଷତାରେ ଗ୍ରାମୀଣ ସଡ଼କ ଯୋଗାଯୋଗ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ସମେତ ଅନ୍ୟ ରାଜ୍ୟଗୁଡ଼ିକର ବରିଷ୍ଠ ପଦାଧିକାରୀ ବୈଠକରେ ଅଂଶଗ୍ରହଣ କରିଥିଲେ। ସଡ଼କ ଯୋଗାଯୋଗର ସୁବିଧା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ଉପରେ ଶ୍ରୀ କଂସଲ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଶ୍ରୀ କଂସଲ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷେତ୍ରୀୟ ଯାଞ୍ଚକୁ ସୁଦୃଢ଼ କରିବା, ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ସମୟ ଅନୁଯାୟୀ କାର୍ଯ୍ୟ ଶେଷ ଏବଂ ରକ୍ଷଣାବେକ୍ଷଣ ପାଇଁ ଇ ମାର୍ଗ ପ୍ଲାଟଫର୍ମର ବ୍ୟବହାରକୁ ସୁନିଶ୍ଚିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ତୃଣମୂଳ କଂଗ୍ରେସ ବିଧାୟକ ଋତୁବ୍ରତ ବାନାର୍ଜୀଙ୍କ ନିଷ୍ପଭିକୁ ବିରୋଧ କରି ଆଗତ ଆବେଦନ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାକୁ କୋଲକାତା ହାଇକୋର୍ଟ ମନା କରିଛନ୍ତି। ଟିଏମ୍ସି ବିଧାୟକ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ଆଗତ ଏହି ଆବେଦନର ଆଜି ପ୍ରାଥମିକ ଶୁଣାଣି କରି ଜଷ୍ଟିସ୍ କୃଷ୍ଣ ରାଓଙ୍କ ଖଣ୍ଡପୀଠ ବିଧାନସଭା ବାଚସ୍କତିଙ୍କ ନିଷ୍ପଭି ଉପରେ ସ୍ଥଗିତାଦେଶ ପ୍ରାର୍ଥନାକୁ ନାକଚ କରିଛନ୍ତି। ଶ୍ରୀ ଚଟ୍ଟୋପାଧ୍ୟାୟ ବିରୋଧୀ ଦଳ ନେତା ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯାହାକି ବାଚସ୍କତିଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇଥିଲା। ତେବେ କୋର୍ଟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ 3 ସପ୍ତାହ ସମୟ ପ୍ରଦାନ କରିଛନ୍ତି। ଆସନ୍ତା ମାସ 28 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ବିଧାନସଭା ବାଚସ୍କତି ରଥୀନ୍ଦ୍ର ବୋଷ ଟିଏମ୍ସି ବିଧାୟକ ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। 4 ଜଣ ପୁରୁଷ ଓ 3 ଜଣ ମହିଳା ମୃତକଙ୍କ ମଧ୍ୟରେ 3 ଜଣ ଭାଇ ଓ ଗୋଟିଏ ଦମ୍ପତି ଅଛନ୍ତି। ଛୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଖରୀ ମସରୁନ୍ଦ ରାସ୍ତାରେ ଗୋଟିଏ ଯାତ୍ରୀବାହୀ ଗାଡ଼ି 500 ମିଟର ଖାତକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିଲା। ହିମାଚଳ ପ୍ରଦେଶ ପୁଲିସ୍ର ପ୍ରାଥମିକ ତଦନ୍ତରୁ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ 14-ସୂତ୍ରୀ ଚୁକ୍ତିନାମା ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି। ସ୍ୱିଜରଲ୍ୟାଣ୍ଡଠାରେ ଆନୁଷ୍ଠାନିକ ଭାବେ ଆସନ୍ତାକାଲି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇତିମଧ୍ୟରେ ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ସହ ପ୍ରାୟ 4 ମାସ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ସଂଘର୍ଷ ବର୍ତ୍ତମାନ ପାଇଁ ବନ୍ଦ ରହିଛି। ସମ୍ପୂର୍ଣ୍ଣ ଶାନ୍ତି ସମାଧାନ ପାଇଁ 60 ଦିନ ଭିତରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯିବ। ଏହି ବୁଝାମଣାପତ୍ର ଅନୁଯାୟୀ ଇରାନ ଚାରିପାଖରେ ଆମେରିକା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ନୌସେନା ଅବରୋଧ ପ୍ରତ୍ୟାହାର ହେବା ଆରମ୍ଭ ହୋଇଛି।
30 ଦିନ ମଧ୍ୟରେ ହରମୁଜ ପ୍ରଣାଳୀ ଦେଇ ସାଧାରଣ ସାମଗ୍ରିକ ଯାତାୟତ ପୁନଃ କାର୍ଯ୍ୟକ୍ଷମ

0: ହେବାର ଆଶା ରହିଛି। ବାଣିଜ୍ୟିକ ପରିବହନ ପାଇଁ ସୁରକ୍ଷିତ ପଥ ପ୍ରଦାନ କରିବାକୁ ଇରାନ୍ ପ୍ରତିଶ୍ରତି ଦେଇଛି। ଏହି ଚୁକ୍ତିନାମା ସମଗ୍ର ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଗତ 12 ବର୍ଷ ବିକାଶ ଓ ଐତିହ୍ୟର ସୁବର୍ଣ୍ଣ ଯୁଗ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ଏହି 12 ବର୍ଷରେ ରାମ ଜନ୍ମଭୂମି ମନ୍ଦିର, କାଶୀ ବିଶ୍ୱନାଥ କରିଡର, ଉଜ୍ଜୟିନୀ ମହାକାଳ ଲୋକ ନିର୍ମାଣ କରାଯାଇଥିଲା। ଏହା ସହିତ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପ୍ରକଳ୍ପ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଦେଶ ବିକାଶ ଯାତ୍ରାରେ ଉଲ୍ଲେଖନୀୟ ବିକାଶ ହୋଇଛି। 1 କୋଟିରୁ ଅଧିକ ରେକର୍ଡର ଡିଜିଟାଇଜେସନ୍, 668 ପୁରାତନ କଳାକୃତିର ପୁନରୁଦ୍ଧାର, 11 ଆଦିବାସୀଙ୍କ ସ୍ୱାଧୀନତା ସଂଗ୍ରାମ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଏହା ବ୍ୟତୀତ 11 ଭାରତୀୟ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଆଭିମୁଖ୍ୟ ଉଭୟ ଐତିହ୍ୟ ବିକାଶ କିପରି ପରସ୍କର ସହିତ ଜଡ଼ିତ ତାହା ଦର୍ଶାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ନାଗପୁରର ଅମ୍ବାଝରିସ୍ଥିତ ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ ଗୋଳାବାରୁଦ କାରଖାନାଠାରେ 10,000 ଟନ୍ ବିଶିଷ୍ଟ ଏକ ଆଲୁମିନିୟମ୍ ଏକ୍ସଟ୍ରୁଜନ୍ ପ୍ରେସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହି ପ୍ରେସ୍ ଏକ ପ୍ରମୁଖ ଜାତୀୟ ସମ୍ପତ୍ତି ହେବ। ଏହି ପ୍ରେସ୍ ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ବୃହତ୍ ଉଚ୍ଚଶକ୍ତି ସମ୍ପନ୍ନ ଏବଂ ସଠିକ୍ ଆଲୁମିନିୟମ୍ ମିଶ୍ରିତ ଏକ୍ସଟ୍ରୁଜନ୍ ଉତ୍ପାଦନ କରିବାରେ ଦେଶର ସାମର୍ଥ୍ୟକୁ ମଜବୁତ କରିବ। ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଆଲୁମିନିୟମ୍ ଉପକରଣର ଆମଦାନୀ ଉପରେ ଦେଶର ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହା ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହିତ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚେନ୍ନାଇରୁ ଚମଡ଼ା ସାମଗ୍ରୀ ଓ ମୋଟର ଉପକରଣ ଧରି ଏକ ମାଲବାହୀ ବିମାନ ପ୍ରଥମଥର ପାଇଁ ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ କହିଛନ୍ତି ଚେନ୍ନାଇ ବିମାନ ବନ୍ଦରରୁ ମେଡ୍ ଇନ୍ ଭାରତର ମୋବାଇଲ୍ ଫୋନ୍, ମୋଟର ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ପଠାଯାଇଛି। ଏହା ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହିତ ଯୋଗାଣ ଶୃଙ୍ଖଳକୁ ଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ନୋଇଡା ଆନ୍ତର୍ଜାତିକ ବିମାନ ବନ୍ଦର 2 ଦିନ ପୂର୍ବେ ପ୍ରଥମଥର ପାଇଁ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କରିଛି। ଜାତିସଂଘର ଖାଦ୍ୟ ଏଜେନ୍ସି ପକ୍ଷରୁ ଜଳବାୟୁ ସଂକଟ, ଦେଶ ମଧ୍ୟରେ ବିବାଦ ଓ ଅର୍ଥାଭାବ ହେତୁ ଆସନ୍ତା ମାସରେ ବିଶ୍ୱର 13 ସ୍ଥାନରେ କ୍ଷୁଦା ବୃଦ୍ଧି ପାଇବ ବୋଲି କୁହାଯାଇଛି। ବିଶ୍ୱ ଖାଦ୍ୟ ଏବଂ କୃଷି ସଂଗଠନ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ମିଳିତ ରିପୋର୍ଟରେ ଏବେ ବିଶ୍ୱର ପ୍ରାୟ 266 ନିୟୁତ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଥିବା କୁହାଯାଇଛି। ରିପୋର୍ଟରେ ସୁଦାମନ, ଦକ୍ଷିଣ ସୁଦାନ, ୟେମେନ୍ ଏବଂ ପାଲେଷ୍ଟାଇନ୍ରେ କ୍ଷୁଦାଭାବ ସବୁଠାରୁ ଅଧିକ ହୋଇଥିବା ବେଳେ ନାଇଜେରିଆ ଏବଂ ସୋମାଲିଆ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛି। ଅନ୍ୟପକ୍ଷରେ 2022 ଖାଦ୍ୟ ସହାୟତା ପାଇଁ 60% ଅର୍ଥ ହ୍ରାସ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି। ନ୍ୟୁଜିଲାଣ୍ଡଠାରେ ଅନୁଷ୍ଠିତ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ରେ ଭାରତ ଆଜି ଉରୁଗୁଏକୁ 3-2 ପରାସ୍ତ କରିଛି। ଏହା ସହ ଭାରତ କ୍ରମାଗତ ତୃତୀୟ ବିଜୟ ହାସଲ କରି ପୁଲ୍ ଏ ର ଶୀର୍ଷସ୍ଥାନ ଅଧିକାର କରିବା ସହିତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ସେମିଫାଇନାଲ୍ରେ ଭାରତୀୟ ଦଳ ଆସନ୍ତା 20 ହେବାକୁ ଥିବା ଚିଲି ଓ କୋରିଆ ମଧ୍ୟରେ ବିଜେତାଙ୍କୁ ଭେଟିବ। 2026 ଫିଫା ବିଶ୍ୱକପ୍ରେ ଇଂଲଣ୍ଡ 4-2 କ୍ରୋଏସିଆକୁ ପରାସ୍ତ କରି ଗ୍ରୁପ୍ ଏଲ୍ ଅଭିଯାନ ଆରମ୍ଭ କରିଛି। ଆମେରିକାର ଆର୍ଲିଣ୍ଟନ୍ର ଡଲା ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଖେଳାଯାଇଥିଲା। ଗତକାଲି ପର୍ତ୍ତୁଗାଲ ଓ ଡିଆର୍ କଙ୍ଗୋ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ 1-1 ଅମୀମାଂସିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରକୃତିର ଉପାଦାନଗୁଡ଼ିକର ସୁରକ୍ଷାକୁ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜନଜାତି ସମ୍ପ୍ରଦାୟ ବିବେଚନା କରନ୍ତି, କହିଲେ ରାଷ୍ଟ୍ରପତି। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଚଳିତ ଆର୍ଥିକ ବର୍ଷରେ 26,000 ଅଧିକ ଗ୍ରାମୀଣ ରାସ୍ତା ନିର୍ମାଣ କରିବେ ସରକାର। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 7 ମୃତ୍ୟୁ। ଆମେରିକା ଓ ଇରାନ୍ ମଧ୍ୟରେ କାର୍ଯ୍ୟକାରୀ ହୋଇଛି ବୁଝାମଣାପତ୍ର। ଏବଂ ଏଫ୍ଆଇଏଚ୍ ମହିଳା ନେସନ୍ସ କପ୍ ହକି ପ୍ରତିଯୋଗିତାରେ ଉରୁଗୁଏକୁ 3-2 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi holding series of high-level meetings with leading French business leaders in Paris today, also to attend VivaTech summit this evening. Center to construct over 26,000 kilometers of rural roads with allocation of more than 18,900 crore rupees in financial year 2026-27. Calcutta High Court refuses to stay West Bengal Speaker's decision to appoint Ritabrata Banerjee as Leader of Opposition. Memorandum of Understanding between the United States and Iran comes into effect, opens 60-day window for peace negotiations. And in hockey, India beat Uruguay 3-2, advances to semifinals in FIH Women's Nations Cup in New Zealand. Prime Minister Narendra Modi is holding a series of high-level meetings with leading French business leaders in Paris as part of efforts to deepen India-France economic and industrial cooperation. Prime Minister Modi will attend the VivaTech 2026 alongside French President Emmanuel Macron in the evening. He will lead a series of high-level engagements at the summit, culminating in a highly anticipated keynote address that highlights India's skyrocketing global digital footprint. The VivaTech Summit is Europe's largest technology and startup event, where Mr. Modi is expected to highlight India's growing innovation ecosystem and technological advancements. India will have the largest national pavilion at this edition of VivaTech Summit, a fitting symbol of the enormous potential for partnership between the Indian and European innovation ecosystem. The Prime Minister is also scheduled to address members of the Indian community during a special diaspora event. The centre will construct over 26,000 kilometres of rural roads in the financial year 2026-27. According to the Ministry of Rural Development, more than 18,900 crore rupees has been earmarked for the construction of rural roads under the Pradhan Mantri Gram Sadak Yojana and related rural connectivity initiatives. A high-level review meeting was held to assess the progress of rural road connectivity projects. The meeting was chaired by Rohit Kansal, Secretary, Department of Rural Development. Senior officials from several states, including Andhra Pradesh, Bihar, Chhattisgarh, Jharkhand, Madhya Pradesh, Maharashtra, Rajasthan, and others, participated in the meeting. The Secretary laid special emphasis on providing last-mile connectivity to all remaining unconnected habitations. The Calcutta High Court today declined to grant any interim relief on West Bengal Assembly Speaker Ratindra Bose's decision to appoint breakaway Trinamool Congress MLA Ritabrata Banerjee as the Leader of Opposition in the Assembly. Hearing a petition filed by TMC MLA Shobhandeep Chattopadhyay challenging the rejection of his nomination and Banerjee's appointment, Justice Krishna Rao refused to stay the Speaker's decision. The court directed the respondents to file their affidavits within 3 weeks, while the petitioner has been granted 2 additional weeks to file a reply. The matter will be heard next on the 28th of July. President Draupadi Murmu has begun a 5-day visit to Madhya Pradesh and Odisha today. On the first day of her visit, she arrived at Betul to attend a program titled Empowerment of Tribal Communities Through Spiritual Awakening, organized by the Prajapita Brahmakumari's Ishwarya Vishwavidyalaya. Addressing the gathering, the president said the conference aimed at empowering tribal communities is important not only for the region but for the entire country and society. She said to achieve the goal of a developed India, it is important that no section of society is left behind in the journey of development.
2: 2046 विकसित भारत बनाने के लिए हम सोचे हैं. पूर्वतन प्रधानमंत्री अटल बिहारी वाजपेयी कहते थे, ये देश एक जमीन का टुकड़ा नहीं है, जीता जागता राष्ट्रपुरुष है. राष्ट्रपुरुष का प्रत्येक अंग हिमालय से लेकर के कन्याकुमारी तक अक्षत होना चाहिए, क्षति नहीं होना चाहिए. ऐसे ही ये भारत में रहने वाले जनता, कोई भी समाज पीछे ना रह जाए.
1: The president will visit Odisha tomorrow afternoon. During her visit to Rairangpur in Mayurbhanj district, she will attend a health camp organized by AIIMS Bhubaneswar and interact with beneficiaries and doctors. Civil Aviation Minister Ram Mohan Naidu today informed that the first cargo flight has landed at the Noida International Airport, carrying multiple goods, including leather goods and auto parts, from Chennai. In a social media post, the minister said Made in India mobile phones, auto parts and accessories were dispatched from the Chennai airport, strengthening supply chains and creating new opportunities for local industries. The airport at Jewar began commercial operations 2 days ago. Tamil Nadu Governor Vishwanath Arlekar has asserted that the present government will work towards clean, transparent governance.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ, ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ୍ ଚିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ ଗୋଷାଣୀପୀଠ, ସାନ୍ତାଳୀ ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା ମଧ୍ୟ କରିବେ। ସେ ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି ଏସ୍ଏଲ୍ଏସ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କର ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଲକ୍ଷପତି ଦିଦି, ପିଏମ୍ ସୂର୍ଯ୍ୟଘର, ଭିତ୍ତିଭୂମି ବିକାଶ ଓ ରୋଜଗାର କ୍ଷେତ୍ରରେ ରାଜ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ତଥା ବିକାଶମୂଳକ ପ୍ରକଳ୍ପର ସଫଳତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ରାଜ୍ୟ କୃଷି ବିଭାଗର ଉପଲବ୍ଧି ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି।
ଏହି କମିଟି ମୁଦ୍ରଣଜନିତ ତ୍ରୁଟିର ତଦନ୍ତ କରି ଏଥିପାଇଁ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିଷୟରେ ଅନୁଧ୍ୟାନ କରିବା ସହ ଆସନ୍ତା 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି, ଆସନ୍ତା ବର୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶିକ୍ଷକମାନଙ୍କୁ ପୁସ୍ତକରେ ଥିବା ତ୍ରୁଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 2027-28 ଶିକ୍ଷାବର୍ଷରୁ ନୂଆ ବହିରେ ଏପରି ତ୍ରୁଟି ଆଉ ଦୃଷ୍ଟିଗୋଚର ହେବ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6 ପୂର୍ବାହ୍ନ 11 ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଗବେଷଣା ଆଦି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହଭାଗିତା ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ଦିବସ ପାଳନ ଅବସରରେ ଜିଲ୍ଲା ଷ୍ଟାଡିୟମରେ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଉପଲକ୍ଷେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା 21 ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ଆଲୋଚନା କରାଯାଇଛି। ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମ ପାଳନ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବ ମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଗତବର୍ଷ କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ାରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରିର ଶୁଭଲଗ୍ନରେ ବରାନୁଗମନ ଓ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଶୀତଳଷଷ୍ଠୀ ରାଜ୍ୟର କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଓ ଭାବମୟ ପରିଚୟ। ଏହା ଆଧ୍ୟାତ୍ମିକ ଧର୍ମଧାରା ଓ ସଂସ୍କୃତିର ବିରଳ ସମାହାର ଅଟେ। ଶୀତଳଷଷ୍ଠୀ ପର୍ବରେ ଥାଳ ଉଠା, ପତର ପେଣ୍ଡି, ଗୁଆ

ଦେଖୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପ୍ରତିଟି ପାରମ୍ପରିକ ନୀତିକାନ୍ତି ସମଗ୍ର ବିଶ୍ୱରେ ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମା' ପାର୍ବତୀ ଓ ଦେବଦେବ ପ୍ରଭୁ ଶିବଙ୍କର ଏହି ବିବାହ ଅବସରରେ ସମଗ୍ର ଜଗତ କଲ୍ୟାଣର ଚେତନା ଉଜ୍ଜୀବିତ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ 58 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳ ସୃଷ୍ଟି ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ସମ୍ବଲପୁର ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଯବାନୀ ଦିୱାନୀର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କେକେ ଏବଂ ସୁଜାନ। ଗୀତ ରଚନା ସବିର ଅହମ୍ମଦ, ସଙ୍ଗୀତ ସାଜିଦ ୱାଜିଦ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତ

0: ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ

0: ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ଆମେ ନାଗରିକମାନଙ୍କ ଜୀବନରେ ସୁଗମତା ଆଣିବା ପାଇଁ କରାଯାଇଥିବା ସରକାରଙ୍କ ପ୍ରୟାସ ସମ୍ପର୍କରେ ଜାଣିବା। ବିଗତ 12 ବର୍ଷ ମଧ୍ୟରେ କରାଯାଇଥିବା ସଂଶୋଧନ ଦେଶରେ ବିଶ୍ୱାସର ଏକ ନୂତନ ଆଧାରଶିଳା ସ୍ଥାପନ କରିଛି। ସେ ସଂଶୋଧନ GST ହେଉ, ଫେସ୍ଲେସ୍ ଟେକ୍ସ ବ୍ୟବସ୍ଥା ଉପରେ ହେଉ ବା ଡିଜିଟାଲ ଇଣ୍ଡିଆ ଉପରେ ହେଉ, ଏହି ସମସ୍ତ ବ୍ୟବସ୍ଥା ନାଗରିକମାନଙ୍କ ମନରେ ଏହି ବିଶ୍ୱାସ ସୃଷ୍ଟି କରିପାରିଛି ଯେ ସେମାନେ ମଧ୍ୟ ରାଷ୍ଟ୍ର ନିର୍ମାଣର ଏକ ଅଂଶ। କେନ୍ଦ୍ରୀୟ ବଜେଟ୍ 2025-26 ଆୟକର ସ୍ଲାବ୍ ଏବଂ କରଦରରେ କରାଯାଇଥିବା ବ୍ୟାପକ ପରିବର୍ତ୍ତନ ଯୋଗୁଁ ସମସ୍ତ କରଦାତାମାନଙ୍କୁ ଲାଭ ମିଳିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ 12 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଆୟକର ଦେବାକୁ ପଡ଼ୁନାହିଁ। କର ପ୍ରଣାଳୀରେ କରାଯାଇଥିବା ସଂଶୋଧନ ଯୋଗୁଁ ଆୟକର ରିଟର୍ଣ୍ଣ ବା ITR ଫାଇଲ୍ କରୁଥିବା ଲୋକଙ୍କ ସଂଖ୍ୟା ଆର୍ଥିକ ବର୍ଷ 2022 6.9 କୋଟିରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ 2025 9.2 କୋଟି ହୋଇପାରିଛି। ନୂତନ ପିଢ଼ିର GST କର ବ୍ୟବସ୍ଥାକୁ ସରଳ କରିପାରିଛି। ଏପ୍ରିଲ 2026 GST ସଂଗ୍ରହ 2,42,000 କୋଟିର ରେକର୍ଡ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିଛି, ଯାହା ଆଜି ପର୍ଯ୍ୟନ୍ତର ସବୁଠୁ ଅଧିକ ସଂଗ୍ରହ ଅଟେ। ଏହି ସମ୍ପର୍କରେ ଚଳଚ୍ଚିତ୍ର ନିର୍ମାତା ଏବଂ ବିତରକ ସମୀର ଦୀକ୍ଷିତ କହିଲେ ଯେ GST ନରେନ୍ଦ୍ର ମୋଦି ସରକାରଙ୍କ ସବୁଠୁ ବଡ଼ ନୀତିଗତ ନିର୍ଣ୍ଣୟ।
1: ଆମ ଦେଶରେ GST ଲାଗୁ ହେବାର 10 ବର୍ଷ ହୋଇସାରିଛି ଏବଂ ଆମେ ପ୍ରଗତି ଦିଗରେ ଆଗେଇ ଚାଲିଛୁ।
0: ନରେନ୍ଦ୍ର ମୋଦି ସରକାର ଶାସନ ଏବଂ ନୀତିଗତ ବ୍ୟବସ୍ଥାରେ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର କରିଛନ୍ତି। କେବଳ 22 ମାସରେ 5G ସେବା ଦେଶର ପ୍ରାୟ ସମସ୍ତ ଜିଲ୍ଲା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଇଣ୍ଟରନେଟ୍ ଡାଟାର ମୂଲ୍ୟ ଶତକଡ଼ା 97% ହ୍ରାସ ପାଇଛି। ଭାରତ ନେଟ୍ ଯୋଜନା ଅନ୍ତର୍ଗତ 7,22,000 କିଲୋମିଟର ଅପ୍ଟିକାଲ ଫାଇବର କେବଲ୍ ସ୍ଥାପିତ କରାଯାଇଛି। ଭାରତ 6G ସେବା କ୍ଷେତ୍ରରେ ବୈଷୟିକ ନେତୃତ୍ୱ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଯେ 6G ସେବା ସହିତ ଜଡ଼ିତ ବୈଷୟିକ ପ୍ୟାଟେଣ୍ଟରେ ଭାରତର ସହଭାଗିତା ଶତକଡ଼ା 10% ହେବ। ଏହି ପରିପ୍ରେକ୍ଷୀରେ ମହେନ୍ଦ୍ର ତିୱାରୀ କହିଲେ ଯେ ଡିଜିଟାଲ ଇଣ୍ଡିଆ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକ ଏବଂ ସମାଜର ନିମ୍ନ ସ୍ତରରେ ଥିବା ନାଗରିକମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି।
2: ଡିଜିଟାଲ ଇଣ୍ଡିଆ ଆଉ ଚିନ୍ତାର ବିଷୟ ନୁହେଁ, ବରଂ ଏହା ଏକ ଯାତ୍ରା ଅଟେ। ଆମେ ପ୍ରତିଦିନ ଆଗକୁ ମାଡ଼ି ଚାଲୁଛୁ ଏବଂ ବିଶ୍ୱରେ ଏହା ପ୍ରମାଣ କରୁଛୁ ଯେ ଭାରତକୁ ଆଉ ହେୟ ଦୃଷ୍ଟିରେ ଦେଖିହେବ ନାହିଁ। ଡିଜିଟାଲ ହାଇୱେ ସମସ୍ତ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ, ବିଶେଷ କରି ଆମ ଭଳି ବିକାଶୋନ୍ମୁଖୀ ଦେଶ ପାଇଁ।
0: ବିଗତ 12 ବର୍ଷ ମଧ୍ୟରେ ମୋଦି ସରକାର ଦେଶର ବିକାଶର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ବୃହତ୍ ମାତ୍ରାରେ ପ୍ରୟାସ କରିଛନ୍ତି ଏବଂ ଲୋକକଲ୍ୟାଣକାରୀ ଯୋଜନାର ଲାଭ ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବାରେ ବିଶେଷ ଦୃଷ୍ଟି ଦେଇଛନ୍ତି। ଇଜ୍ ଅଫ୍ ଲିଭିଂ ବର୍ତ୍ତମାନ କେବଳ ଏକ ନାରା ନୁହେଁ, ବରଂ ସରକାରଙ୍କ କାର୍ଯ୍ୟପ୍ରଣାଳୀର ମୂଳମନ୍ତ୍ର ପାଲଟିଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା। ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ପିଙ୍ଗ,

0: ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମେ ଜୁହାର ନାମ ଯେତେ ଆକ୍କାଦାତ ଯେ ନାମେ ଦେଶ ଭାରତ ଇ ବଦ 1947 ଇନ୍ନେ ଅଗଷ୍ଟ ମାସ ତା 15 ନୁ ସ୍ୱାଧୀନ ମାଞ୍ଜିକିଚା ସ୍ୱାଧୀନ ମାଞ୍ଜା ପାଛିଲି ପାଛିଲି ସରକାର ଗଠନ ମାଞ୍ଜା ଆର୍ ନାମ ଏକାନିକିରି ନାମାନ ଚାଲାବତ୍ ଆଦିଗେ ଲଗାନ ସରକାର ଆଜି ଦାୟିତ୍ୱ ଅଚ୍ଚା ସରକାର ବାଦକୁ ନେତକା ନାମ ଗୁଠି ଆଲାର ଆ ସରକାର ବନ ଗଡ଼ଚାର ଆଉ ସରକାରଗେ ଦାୟିତ୍ୱ ମାଞ୍ଜା ଯେ ନିଜର ଦେଶ ତା ଆଲାରଗେ ଏକାନେ ଭଲ ମାନ ଏକାନିକିରି ତମେ ଉନ୍ନତି ମାନ ଦେଶ ବୋଧ ଉନ୍ନତି କାମ ଆଦିଗେ ଲଗାନ ଚିନ୍ତା କାମଚାର ଭିନ୍ ଭିନ୍ କାର୍ଯ୍ୟକ୍ରମ ଗୁଠି ତାଙ୍କେ ଏକାନୁ ଅଚିକିଚା ଆରୁ ହନ୍ୟ ବୋଧ ହେଲେ ଇ ସ୍ୱାଧୀନ ମାଞ୍ଜିକା ପରେ ପରେ ବାଢ଼େଟି ଅନ୍ତା ପଦକ୍ଷେପ ଅଚ୍ଚା ସରକାର ଯେ ଇ ଚାଷ ବାସ ବୋଧ ଏକାନିକିରି ଆଗ୍ଲିକ ଚାଷୀ ଗୁଟିଆର ଏକାନିକିରି ଉନ୍ନତି କାମର ଚାଷ ବୋଧ ଆହୁରି ଏକାନିକିରି ଜୋରଦାର ମାନ ଆଦିଗେ ଲଗାନ ଅଣ୍ଟା ଗୁରୁତ୍ୱ ଚିଚା ଆରୁ ଇଦାନ ଜୋର ଚିଚକିଚା ଚାଷ ବାସ ବନ ଆରୁ ଆରୁଣ୍ଟା କଥା ଯଦି ନାମ ତେଙ୍ଗତ ହେଲେ ନାମ କୁଣ୍ହା ଆଲାତ ନାମେ ପୁରୁଖାର ଗୁଠି ଆଗ୍ଲି ହାରବୁନୁ ରାଲିଆର ବାନାର ମାଲା ହେଲେ ବି ନାମ ହାରବୁନୁ ନିର୍ଭର କାମାଲକାତ ହାରବୁନ୍ ତା ଯାହା ଦାରବୁ ହାଖରାଲିଆ ଆଦାନ ଅନ୍ଦ୍ରାଲକାତ ଆରୁ ମହାଲକାତ ଆରୁ ନାମେ ଜିଆବନ ଆଗ୍ଲି ଆଗ୍ଲି ହୁଆଲକାତ ନାମେ ଜୀବନ ଜୀବିକାଗେ ଲଗାନ ନାମ ଚାଷ ବି କାମକାତ ଆରୁ ଚାଷ ବନ ଅଣ୍ଟା ନାମେ ଜୀବିକା ହିସାବନୁ ଅଚକାତ ତା ଇ ଚାଷ କାମନା ବୋଧ ଯେନ୍ତା ନାମେ ଅଣ୍ଟା ବୃତ୍ତି ମାଞ୍ଜା ତାଙ୍କେ ସାଙ୍ଗେ ସାଙ୍ଗେ ସରକାର ବି ଯେନ୍ତା ଇ ଚାଷ ବନ ଗୁରୁତ୍ୱ ଚିଚା ଆରୁ ଆକୁନ୍ ଭି ନାମ ଚାଷବାସ ନାନାଲ ଦାତ ଥୋଡ଼େ ବହୁତକେ ଇନୁ ନାମ ପାର୍ଶକାତ ଲେଖକାତ ବୋଲିକିରି ନାମ ଚାକିରି ବାକିରି ଅଣ୍ଟା ଅଣ୍ଟା ନାନାଲ ଦାତ ହେଲେ ବି ନାମେ ପାଦା ଗୁଠିନୁ ଚାଷ ଟିକେ ମାଲା ହେଲେ ନାମେ ଜୀବିକା ବୋଧ ମାଲା ଚାଲୁରୁ ବୋଧ ଆରୁ ତେଙ୍ଗଥି ତା କଥା ମାଞ୍ଜା ଯେ ନାମେ ଇ ଅଞ୍ଚଲ ଯେନ୍ ଅଞ୍ଚଳନୁ ଉଠି ନାମେ କୁଣା ସମ୍ପ୍ରଦାୟର ଆତଲନାର ଆର୍ ହି ବିଶେଷ କରି ଚାଷବାସ ନାନାଲନାର ଆରୁ ହନେ ଏର ଥିଲେ ଚାଷବାସ ଯଦି ବତ୍ ହେଲେ ଇ ହେସୁ ଚାଷ କାମନା ବୋଧ ବାଢ଼େଇଟେ ଜିନିଷ ତ ହେସୁ ସାଙ୍ଗେ ଇ ପନିପରିବା ବି ଟିକେ ଟିକେ କାମାଲନାର ତା ଇ ଚାଷ ଯେନ୍ ରାଚା ନାମେ ଆତଲି ବାତା ଚାଷ ଆରୁ ନାମ ଗୁଠି ଯେନ୍ ସମ୍ପ୍ରଦାୟର କୁଣା ସମ୍ପ୍ରଦାୟ ଚାଷ କାମାଲ ଦାତ ବିଶେଷ କରି ଯଦି ନାମେ କଥା ନାମ ଯଦି ନାମ ଆଲୋଚନା କାମ ଥିଲେ ହେଲେ ଚାଷ ଆଉ ଚାଷୀ ବୋଧ ହେଲେ ନାମେ ହାଲୁଖୁଣି ନାମେ ହାଜୁ ଆରୁ ନାମେ ଆଲାର କୁଣା ଆଲାର ଏକାନିକିରି ଚାଷ କାମାଲିଆର ଆରୁ ଆକୁ ଏକାନିକିରି ଚାଷ କାମାଲନାର ଆରୁ ଇ ଚାଷ ବନ୍ଦ ନେଇକିରି ନାମେ ଭବିଷ୍ୟତ ବୋଧ ଏକାନେ ମାନ ଇ କଥାନ ଟିକେ ଆଲୋଚନା କାମାଗି ଲଗାନ ଇନ୍ନା ଇ କାର୍ଯ୍ୟକ୍ରମନୁ ଆତଲନାର ଆର ମାନାଲନାର ଜଗଦୀଶ ଧାନ ତା ବିଶେଷ କରି ଏକାନେ ଏକାନେ ତମ ନାଲ୍କୁ କାମାଲିଆର ଏକାନେ ତମେ ନାଲ୍କୁ ରାଜା ଆଉ ଏକାନେ ଇ ଚାଷବାସଗେ ମିଆ ତମ ଚାଷୀ ଗୁଠିଆରିନ୍ ତେଙ୍ଗାଲିଆର ଏନ୍ଦିର ବାତିଆଲିଆର ସରକାରଗେ ଏନ୍ଦିର ଏନ୍ଦିର ଯୋଜନା ରାଚା ଇ ବାବଦନୁ ଏତକା ଆଲୋଚନା କାମର ତାବାର ତାମାନ ନାମ ସ୍ୱାଗତ ନାନତ ଧାନ ଆଜ୍ଞା ଜୁହାର
1: ଜୁହାର
0: ନାମେ ଯେନ୍ ପରମ୍ପରା ରାଚା ଚାଷ ପରମ୍ପରା ବୋଧ ଆବଦ ନାମ ନାମେ ସମ୍ପ୍ରଦାୟରେ ଦେଖାମ ଥିଲେ ବାରାନାର ଆଉ ନିମ୍ ହିଁ ନାମେ ସମ୍ପ୍ରଦାୟ ଏନ୍ତା ଆହ୍ଲାରଣ୍ଟା ଆରୁ ଇ ଚାଷବାସ ବିଷୟନୁ ନିମ୍ ପାଠ ସାଠ ପାଢ଼ିକିରି ହୁ ବିଭାଗ ନୁ ନାଲ୍କୁ ନାଞ୍ଜକାଦାର ଆରୁ ନିମେ ବି ଅନେକ ଇ ବିଷୟନୁ ଦାଖଲ ଲାଥିଲି ଆକ୍କାଦାର ତା ପହିଲା କଥା ଯେ ନିମ୍ ଏକାନିକିରି ଇ ଚାଷ ବିଭାଗ ନୁ ଚାକିରି ବାକିରି ହାକ୍କାର ଇ କଥା ଟିକେ ତେଙ୍ଗର
1: ଆଜ୍ଞା ନାମେ ଜଗଦୀଶ ଧାନ ଆଡ଼ପା ମନାଲି ପୁରାବାଡ଼ି ବ୍ଲକ କୁଚିଣ୍ଡା ଜିଲ୍ଲା ସମ୍ବଲପୁର 2084 ନୁ ଯେନ୍ କୃଷି ବିଭାଗ ନୁ ଇଣ୍ଟରଭ୍ୟୁ ଚିକାନ ଇଣ୍ଟରଭ୍ୟୁ ଚିକିରି ବଲାଙ୍ଗୀର ନୁ ଟ୍ରେନିଂ ଅଛିକାନ ଟ୍ରେନିଂ ବର୍ଷେ ଅଛିକାନ ତାର ପରେ ସେ ଭିତରେ ଏ 40 ଭିତରେ ଭିନ୍ନ ଭିନ୍ନ ଜାଗାନୁ ଏନ୍ ନାଲ୍କୁ କମିଚିକାନ ଅଧିକାଂଶ ସମୟ ଏନ୍ ଆଦିବାସୀ ଏରିଆନୁ କମିଚିକାତା ନାଲ୍କୁ ପହିଲେ ହେଙ୍ଗେ ନାଲ୍କୁ ରାଚା ବଫେ ଯେନ୍ଟାକି ନାମେ ଆଦିବାସୀ ଏରିଆ ତାଙ୍କ ସାଙ୍ଗେ ଭଲ ସମ୍ପର୍କ ରାଚା ଭଲ ଚାଷବାସ କାମାଲିଆର ତାର୍ପରେ ଏପରେ ଇଏନ୍ ବାର୍ଚିକାନ କୁଚିଣ୍ଡା ଜମିନକିରା ପଞ୍ଚାୟତ କୁସ୍ମି ପାଖେ ଜମା କରା ଆସାନ ଦଶ ବରଷରେ ରାଜକାନ ଆସାନ ନମେ କୁଣା ସମାଜ ବେଶୀ ଆଦନାର ଜମେନ କିରା କୁକମ ରେଙ୍ଗାଲି ସାନମୁଣ୍ଡାଲି ବଣମୁଣ୍ଡାଲି ଏସବୁ ଜଲ୍ଦି ସେବନୁ ନମେ କୁଣା ଗୋଟେ ଆଦନାର ଆର୍ ବେଶୀ ମାର୍ଚି ଚାଷ କମାଲିଆର ମାର୍ଚି ଚାଷ ନୁ ରୋଗ ପୋକ ବେଶୀ ଲଗାଲିଆ ଆ ବିଷୟନୁ ଏନ୍ ଯାହା ପାଟକାଞ୍ଚକାନ ଆସାନ ଏନ୍ ହେଙ୍ଗେ ଅଭିଜ୍ଞତା ବନ ଆସାନ ପୁରେ କମଚିକାଞ୍ଚକାନ ଦଶ ବର୍ଷ ଭିତରେ ଚାଷୀ ଗୁଠିଆର ଯେତିକି ଲାଭବାନ ଅଚକାନାର ଆକୁଞ୍ଜୁଟି ବି ନେଙ୍ଗାନ ମନେ ହେବଡ଼ାଲାର ଯେନ୍ଟାକି ଏକରେ ଚାଷ ଯଦି କାମର ଅଣ୍ଟା ଚାଷୀ ଦେଶୀ ଲଙ୍କା ସୁନିଶ୍ଚିତ ଆଠ କୁଇଣ୍ଟାଲ ତି ଦଶ କୁଇଣ୍ଟାଲ ଆସାନ ଆଖାଲିଆର ରୋଗ ପୋକ ଯାହା କିଛି ଲଗାଲେ ଆଦାନ ସମାଧାନ କାମାଲକାନ କାମିକିରା ଦଶ ବର୍ଷ ଆସାନ ପୁରିଆ କିରା ପରେ ପରେ ଏଙ୍ଗାନ ପ୍ରମୋସନ ଅଣ୍ଟା ଚିଚାର ଉପର ପାହେଗେ ଚିଚାର ଇଏନ୍ ମୁଙ୍କାନ କିରକାନ କୋରାପୁଟ ନବରଙ୍ଗପୁର ଡିଷ୍ଟ୍ରିକ୍ଟ ରାଜକାନ ତିନି ବର୍ଷ ତାର ପରେ ଆସାନ ବି ଗଣ୍ଡ ସମାଜ ଆସାନ ରାଚାର ଗଣ୍ଡ ସମାଜ ସାଙ୍ଗେ ବି ଏନ୍ ଜଡ଼ିତ ରାଜକାନ ଆସାନ ଉଲି ଚାଷ କାମାଲିଆର ହେସୁ କାମାଲିଆର ମକା କାମାଲିଆର କପା କାମାଲିଆର ଆଉ କପା ଚାଷ ବି ଏନ୍ ଆସାନ ତମେ ସାଙ୍ଗେ ବଢ଼ିଆ ସମ୍ପର୍କ ଭଲ ତମେ ଉତ୍ପାଦନ କାମଚାର ଯାହା କିଛି ଦରକାର ଏନ୍ ଚିଆଲକାନ ତିନ ବର୍ଷ ପରେ ପରେ ପରେ ଏନ୍ ମୁଙ୍କାନ ରାଜକାନ କୁଚିଣ୍ଡା କୁଚିଣ୍ଡା ତିନ ତିନ ବର୍ଷ ରାଜକାନ ତାର ପରେ କିରକାନ ଜମେନକିରା ବ୍ଲକ ଜମେନକିରା ପରେ ଟୋଟାଲ ନାମେ ଆଦିବାସୀ ଏରିଆ କୁଣା ଆତଲାର ଗଣ ଆତଲାର ଭୂଇଁଆ ଆତଲାର କନ୍ଦ କୁଳିଆରେ ସବୁ ଆତଲାର ତମେ ସାଙ୍ଗେ ହେଁ ଏନେ ସମ୍ପର୍କଟା ମଞ୍ଜା କରା ଯେ ଏଙ୍ଗାନ ଆସାନ୍ଗେ ପିଛରାଗି ଆତମ ମାରିଲା ଆକୁଁ ଜୁଟି ବି ତମେ ଚାଷ ବିଷୟରୁ ଆକୁଁ ପଚାରଲାର ଇନେ ଚାଷ କାମଚାର ହେଙ୍ଗେ ପ୍ରବଚନାନୁ ହେଙ୍ଗେ ଯାହା କିଛି ଜ୍ଞାନ ଆତଲି କା ସରକାର ଏଙ୍ଗା ଯାହା ଚିକିତ୍ସା ପାଠ ଜ୍ଞାନ ଆ ପାଠ ଏନ୍ତାମାନ ଚିଆଲକାନ ଆକୁଁ ଜୁଟି ବି ତାମ ଏଙ୍ଗା ଝୁରାଲାର ଅଣ୍ଟା ଚାଷୀ ସେ ଟ୍ରାକ୍ଟରଟା ଚିକୁନ ମା ମାନି ପାୱାର ଲୋନ୍ଟା ଚିକୁନ ଲୁକ ମା ମାନି ବିହିନି ଥୋଡ଼େ ଚିକୁନ ଲୁକୁନ ମା ମାନି ତାଙ୍ଗେ ଦରକାର ଚାଷ କମଚିକୁନ ଆମ୍ବୁ ଟିକେ ଦରକାର ସେ ଭିତରେ ତାଙ୍କେ ବାଡ଼ ଟିକେ ଦରକାର ଇ ସବୁ ଜିନିଷ ହେଲେ ତାଙ୍କେ ସୁବିଧା ନୁ ଆଖାଙ୍ଗ ବସ୍
0: ତା ଇବନ୍ ତା ନିମ୍ ତେଙ୍କାର ଯେ କାନିକିରି ନିମ୍ ଇ ଚାଷ ବିଭାଗ ନୁ ଚାକିରି ନାଞ୍ଜିକାର ଆରୁ ଏକା ଏକା ଜାଗା ନୁ କେରକାର ଆର୍ ଏକାନିକିରି ଆକୁ ବାର୍ଚକାର ନାମେ ୟା କୁଚିଣ୍ଡା ଅଞ୍ଚଲ ନୁ ନିମେ ଚାକିରି ବାକିରି ଚାଲରା ଆରୁ ନିମେ ଦିଗ୍ଦର୍ଶନ ନୁ ଏକାନିକିରି ଚାଷୀ ଗୁଠିଆର ଚାଷ ନାଞ୍ଜାର ଆରୁ ତାମ ଲାଭବାନ ମାଞ୍ଜାର ଆକଥାନ ତେଙ୍କାର ହେଲେ ନିମ୍ ଯେତେବେଳେ ଛୋଟେ ରାଜକାର ଚାଷବାସ ହେବ ନିମ୍ ଏକାନେ ଏରକା ଚିକାର ଆରୁ ହୁବା କେନ୍ ଚାଷବାସ ଏକାନେ ରାଚା ଆରୁ ନିମ୍ ଯେତେବେଳେ ଚାକିରି ବାକିରି ନାଞ୍ଜିକାର ଆଉ ଚାଷୀ ଗୁଠିଆର ଗେ ଚାହାନୁ କେରକାର ଆରୁ ଚାଷ ଗେ ଲଗାନ ବାତିଆସକାର ଆଉ ଏକାନେ ପ୍ରୋସେସ୍ ନୁ ଚାଷ ନାଞ୍ଜାର ଆବଡ଼ାର ତା ଆ କଥାନୁ ଏନ୍ଦିର ଫରକ ଆଥିଲି
1: ଏଙ୍ଗେ ତା ଜନ୍ମ 1962 ସାଲ ଦଶ ବରଷ ତ କେଙ୍ଗେ ବୁଆ ସାଙ୍ଗେ କୁଦ୍ଦାଲକାନ ତାନ୍ ଗହଲା ହଲିଆ ସେ ଏନ୍ ଭି ଗହଲା ପାଚିଲି ପାଚିଲି କୁଦ୍ଦାଲକାନ ଉକ୍ତାନ ଧାରାବାଦାସ ଧାରଦାନ ଘାଡ଼େ ଘାଡ଼େ ଧାରି ଧାରିକିରି ହେଙ୍ଗେ ଟିକେ ଆଗ୍ରହ ବାର୍ରା ଉକ୍ତା ଦେନ୍ଦେତ୍ ପାକ୍ସି ଦେନ୍ଦେତ୍ ଆକ୍କାନ ଇନ୍ନାଗିରା ତାଙ୍ଗେ ସାଙ୍ଗେ ହାରାହାରି ଦଶ ପନ୍ଦର ବରଷ କୁଦ୍ଦକାନ ଚାଷ ବି କାମଚିକାନ ଚିଡ଼କି ବି ଚେରକାଞ୍ଚକାନ ହେଲେ ଆକୁ ନେରାଲାନ୍ ଯେ ଆ ଉକ୍ତା ମାରିଲା ଦିନ କା ପାକ୍ସି ମାରିଲା ଦିନ କା ଓଇଧି ମାରିଲା ଦିନ ତାର ଭିତରେ ଆକୁ ଯଦି ହାଲୁକି କେରକାର ବାକୁନ୍ ଟିଫିନ୍ ନୁ ମାନ୍ଡି ଯୋଡ଼େ ହୁଆ ଚାଲାର ନିଜର ମା ଏକନା ହଉ କା ନିଜର ମା ବୁଆର ହଉ କିନ୍ତୁ ଆଗ୍ଲି ମା ଗୁଠିଆର କା ବୁଆ ଗୁଠିଆର ଏଙ୍ଗ ଦାସ କେରକା ଦାସ ଆସାନ ତୁମାନୁ ମାଣ୍ଡି ଜଗଡ଼ାର କାଲିଆର ଆ ତୁମାନୁ ହାଡ଼ଖୁ ଆଥା ଟିକେ ହାଇକା ମାର୍ଚି ଅଣ୍ଟା ଆଉ ତେତଲେ ଟିକେ ଆଉ ଉଲି ଅଣ୍ଟା ଚିଆଲିଆର ଆନୁ ଏନ୍ତା ସୁନ୍ଦର ଲଗାଲେ ଯେ ମହାମସ୍କୁଲ କିନ୍ତୁ ଆ ସବୁ ଜିନିଷ ବୋଧ ଆକୁନ୍ ଲିଭ୍ରା କରା ଦେନ୍
0: ତାହୁ ବୋଧ ମନେ ଖାତ୍ରି କା ମାରିଲା
1: ଆକୁନ୍ ଖାତରାଲି ଗୋ ହେଲେ ଅନ୍ୟ ଜିନିଷ ବୋଧ ଆକୁନ୍ ମା ଆଖରି ତୁମା ମାରିଲା ଦିନ ହାଡ଼ଖୁ ଅଥା ମାରିଲା ଦିନ ଆଗଲି ତା ଉକ୍ତା ମାରିଲା ଦିନ ପାକ୍ସି ମାରିଲା ଦିନ
0: ଆଗଲି ହନେ ନାମ ପାରମ୍ପରିକ ଯେନ୍ ଚାଷ ପଦ୍ଧତି ରାଚା ଆରୁ ଏକା ଏକା ଲାଗାଲିଆ ଆଦାନ ନାମ ବ୍ୟବହାର କମାଲକା ତାରୁ ଚାଷବାସ ନାନାଲିଆର ନାମେ ପୁରୁଖା ଗୁଠିର ଆଉ ହନେ ବୋଧ ହେଲେ ତା ନାମେ ହାରବୁନ୍ ତା ଯେନ୍ କାଙ୍କୁ ହାକରାଲିଆ କା ମାନୁ ହାକରାଲିଆ ଆନୁନ୍ ତା ଉକ୍ତା ପାକ୍ସି ନାନାଲିଆର ହେଲେ ଆକୁନ୍ ସରକାର ଚିନ୍ତା ନାଞ୍ଜା ଯେ ଭଲ ଭଲ ଜ୍ଞାନ କୌଶଳ ମାନେ ପ୍ରୟୋଗ କାମର ଆରୁ ଉତ୍ପାଦନ ବନ ବଢ଼ାବର ବୋଲିକିରି ଚିନ୍ତା ନାଞ୍ଜା ଆରୁ ଟ୍ରାକ୍ଟର ପାୱାର ଟିଲର ଇନେ ଗୋଟିଏ ଯନ୍ତ୍ରପାତି ବନ ବ୍ୟବହାର କାମା ବୋଲିକିରି ଚାଷବାସ କାମା ବୋଲିକିରି ତେଙ୍ଗିଆ ତା ଇନୁ ନାମେ ଚାଷବାସ କାମିକିରି ନାମେ ଉତ୍ପାଦନ ବହୁତ ବଢ଼ିକିଛି କା ଏକାନେ ଆଗ୍ଲିନ୍ତା ନୁ ଯଦି ନାମ ତୁଳନା କାମ ଥିଲେ ଏକତା ପ୍ରଡ଼କ୍ସନ୍କେ କଥା ଦୁ ଦୁଇ ନମ୍ବର ଯଦି ଗୁଣବତ୍ତା ବନ ବତ୍ ଆଗ୍ଲିନ୍ତା ଯେନ୍ ହେସୁ କା ତିହାଲ ମାନାଲିଆ ଏକାନେ ରାଚାରୁ ଆକୁନ୍ତା ଯେନ୍ ଉତ୍ପାଦନ ମାନାଲି ଆଦିଗେ ତାଙ୍କେ ଗୁଣବତ୍ତା କା କ୍ୱାଲିଟି ବୋଧ ଏକାନେ ଆର୍ ତାଙ୍କେ ଡିମାଣ୍ଡ ଏକାନେ ଇ କଥା ବନ ନିମ୍ ଯେତେବେଳେ ଚାଷବାସ ବିଷୟ ନୁ ନିମ୍ ଯେନ୍ ଚାଷୀ କୁଠିଆରେ ତେଙ୍ଗାଲକର ବାକେନ୍ ଏକାନେ ତେଙ୍ଗାଲକର କା ଏନ୍ଦିରେ ଇଦିଗେ ନିମେ ଅନୁଭବ ଆଥିଲି
1: ଯେତେବେଳେ ଆୟାଂ ବାର ଏ ଚାଷ କାମାଲ କାନ ତାଙ୍କେ ସେ କାଲ କାନ ଆଉ ବାକେନ୍ ପୁଡ଼ୁଗୁନୁ ହେସୁ ଧାକରାଲିଆ ପୁଡ଼ୁ ବାକୁନ୍ ଦୁଇ ଖାଣି ଟୁପାନୁ ଚାଲିଆର ଆଧା ପୁଡ଼ୁ କାମାଲିଆର କିନ୍ତୁ ଆକୁନ୍ ବସ୍ତା ପ୍ରଡ଼କ୍ସନ୍ ଆମଦାନୀ ଜହ ମାଞ୍ଚ କିଛି କିନ୍ତୁ ହେସୁକେ ମାନ ମାନିଲା ଦିନ ଆଗ୍ଲି ଯେନ୍ ହେସୁ ଗୋଟେ ଚା ଖାତରାଲିଆ ଆ ହେସୁନ୍ ତାଇ ତିହାଲ ଢେକିନୁ ହସାଲିଆର ଆସ୍ତିନ୍ ଯେନ୍ ଗୁଣ ଗୁଟି ରାଚା ଆଦି ଆକୁନ୍ ହେସୁନୁ ଆକୁନ୍ ତା ହେସୁନୁ ତିହାଲନୁ ଗୁଣ ଉଠି ମାନିଲା ଦିନ ମାନ ତ ବହୁତ ମାଞ୍ଚ କିଛି ଠିକ୍ ଆଗ୍ଲି ମହାନ କଷ୍ଟେ ଦୁଇ ପୁଡ଼ୁକ ମନାଲିଆ ଏକରେ କିନ୍ତୁ ଆକୁନ୍ ଚାଳିଶ ବସ୍ତା ପଚାଶ ବସ୍ତା ମନାଲି ଆଦାୟ ବହୁତ ଅଧିକା ମନାଲି କିନ୍ତୁ ହେସୁଗେ ଗୁଣ ମାନ ଭିତରେ ସମାନ
0: ମାନିଲା ଦିନ ଯେହେତୁ ଆକୁନ୍ ଭିନ୍ ଭିନ୍ ପ୍ରକାର ରାସାୟନିକ ସାର ବି ବ୍ୟବହାର କାମଚାର ଆରୁ ଇ ମାନ୍ଦାର ଗୁଠି ବି ବ୍ୟବହାର କାମଚାର ପରିବେଶ ବୋଧ ବି ଦୂଷିତ ମାଞ୍ଚା କିନ୍ତୁ ପୁରୁଖାର ଗୁଠି ତେଙ୍ଗନାର ଯେ ଆଗ୍ଲି ଯେତେବେଳେ ଚାଷବାସ ନାନାଲିଆର ହୁବା କେନ୍ ପ୍ରାକୃତିକ ହିସାବନୁ ଚାଷ ନାନାଲିଆର ଆଉ ଆଦିଗେ ଲଗାନ ହାଲୁ ଖୁଣି ଯେତେ ଭଲ ରାଚା ଆରୁ ଇ ଯେନ୍ ହାଜୁଧି ଠିକ୍ ରାଚା ଆରୁ ଇ ହାଲୁ ଗୁଠିନୁ ଗେଣା ଘୁଲି ତାଙ୍କେ ଇଞ୍ଜୋ ଚୁରିଆ ଭି ମାନେ ଆଦାନ ଇଚାଲିଆର ବୋଲିକିରି ତେଙ୍ଗନାର ନିମେ ହୁ ବାବଦେ କିଛି ଅଭିଜ୍ଞତା ଆତିଲିକା
1: ଏ ଯେତେବେଳେ ହେଙ୍ଗେ ବୁଆ ସାଙ୍ଗେ ନୂଆଖାଇ ସମନ୍ତା କଥା ତେଙ୍ଗାଲାନ୍ ହେଲେ ପ୍ରାୟ ପାଦାନ୍ତା ସାଫାର ହାଲୁ ଗୁଠିନୁ ଚୁରିଆ କୁମନା ଲାଗବାଜ କେନାର ପାରିତା ପୁନା ଆଢ଼ିଆ ମଦାମ ଚିଦାମ ତାର ପରେ ପରେ ତିନ ଚାର ବଜେ ହାଲୁ କାଦାମ ଚୁରିଆ ଯଦି ଖେଲା ବଚକାରର ହେଲେ ଆସାନ୍ ଶୁଣିଛି ଝୁରି କିଛି ଲାକିରି ଆ ଝୁରି ରନ୍ଧାଦାମ ଆଉ ପତର ପୁଡ଼ା କାଇକିରା କାମଦାମ ଆଉ ମହାଲ କାମ ଆନୁ ଅଣ୍ଟା ଅଲଗା ମିଜାବ ରାଚା କିନ୍ତୁ ଆକୁନା ସବୁ ଜିନିଷ ମାନିଲା ଦିନ
0: ଏପସରା କାଲି ହଁ ତା ଇ ଏପସରା କାରଣା କଥା ଯେତେବେଳେ ତେଙ୍ଗାଲ ଦାରୁଣ୍ଟା କଥା ମନେ ଖାତରା କାଲି ଯେ ଯେତେବେଳେ ଆଡ଼ପାନ୍ତି ଆମୁ ହା ଚାଲିଆର ବାସି ମାଣ୍ଡି ଆମୁ ଆର୍ ନିମ୍ ଯେନ୍ ତେଙ୍କାର ଯେ ମାର୍ଚି ଉଲି ଇଦିକେ ସାଙ୍ଗେ ସାଙ୍ଗେ କିଡ଼ା ଯେତେବେଳେ ଲାଗାଲ କିର ଗହଲା ଧାରଣା ବାକେନ ହୁ ବାକେନ ଗୀତୁ ଭି ପାଡ଼ ବୋଲିକିରି ତେଙ୍ଗା ଖାତରା ଲିହା ହୁଦେ ଏରକା ଦରକା
1: ଗୀତୁ ତ ଏନ୍ ପାଚି ଗୁଟେ ହେଙ୍ଗେ ଯେନ୍ ଆଘ୍ଲି ରାନାର ଏନ୍ତା ପାଚିଲି ଛୋଟେ ରାଚକାନ ହେଙ୍ଗେ ଆଘ୍ଲି ପାଚି ଗୁଠିଆର ହେଙ୍ଗେ ଦାଦା ଭେଟା ଦାଦା ଗୁଠିଆର ଗହଲା ଧାରା ଲିକାର ଏନ୍ ଭି ମଝାନ ରାଦାନ ଆ ବାକେନ ତାମ ପାଡ଼ିଆଲିଆର ଗୀତୁ ଆ ଗୀତୁ ଏତେ ସୁନ୍ଦର ଲାଗାଲେ ଯେ ମୁସ୍କିଲ ଦୁ
0: ଆଜି ଆଜି
1: ଯଦି ଏନ୍ କିଛି ଯଦି ଅର୍ତ୍ତତ୍ଵ ବାଲାଲାନ ବୋଇଲେ ପାଛଲିନ୍ ତା ଦାଦାସ ଏଙ୍ଗାନ ଟିକେ ଜାଗର ଝାଡ଼ଦାଇ ଦାସ ଏ ଅର୍ତ୍ତତ କାମ ବାଲା ଲାଗଲା ଡାହାଣ ବରା ଚାଲା ବୋଲି ତେଙ୍ଗା ତେଙ୍ଗାଲିଆର କିନ୍ତୁ ତାକୁ ଟ୍ରାକ୍ଟର ମଞ୍ଜା କରା
0: ହଇ
1: ଟ୍ରାକ୍ଟର ମନ ଆଉ ନେଟ୍ ତେଙ୍ଗ ଡ୍ରାଇଭର ଯାହା ତେଙ୍ଗନା କଥା
0: ବାକି ନା ଆଗ୍ଲି ଚାଷବାସ ନାନାଲିଆର ଯେ ଭି କାକା ବୋବା ଦାଦା ଇବ୍ରାର ଯେତିର ରାଚାର ଅଣ୍ଠାଣ ଆସାନ ଆମୁ ହାପାଲିଆର ଆଦ୍ଗେ ଅଣ୍ଟା ସ୍ନେହ ଭାବନା ବନ୍ଧନ ବୋଧନଟା ଅଲଗା ରାଚା ନାମେ ସମ୍ପର୍କ ବୋଧ ହେଲେ ଆକୁନ୍ ଇ ଯାନ୍ତ୍ରିକ ମଞ୍ଚାଗେରା ଯେତେବେଳେ ନାମେ ଇ ସମ୍ପର୍କ ବୋଧ ହି ଧୀରେ ଧୀରେ ଧୀରେ ଧୀରେ ପାତଲା ମାନା କାଲି ତା ହନେ ଯଦି କାଚେ ନେଖର ଚାଷବାସ କି ତା ହେଲେ କଥା ତ ମାଲ ମଞ୍ଜୁରୀ ଦିନ ହେଲେ କଥା ମଞ୍ଜା ଯେ ନାମେ ଏ କୁଣା ସମ୍ପ୍ରଦାୟର ବିଶେଷ କରି ଯେନ୍ତାକିରି ଚାଷବାସ ଟିକେ ଟିକେ କାମାଲିଆର ଆକୁନ୍ ଭି ଭି କାମାଲନାର ପାଦା ପାଟକି ନୁଗୁଠି ତା ନାମ ଭବିଷ୍ୟତ କି କଥା ଯଦି ଚିନ୍ତା ନା ନଥିଲେ ନାମେ ଏ କୁଣା ସମ୍ପ୍ରଦାୟର ଏକାନେକିରି ଚାଷ କାମିକିରି ତମେ ପରିବାର ପ୍ରତିପୋଷଣ ନାନର ଆଉ ତମେ ଜୀବନ ଆଗ୍ଲି ହୁଆଙ୍ଗର ଆଦିକେ ଲେଖାନ୍ ଆରୁ ଏନ୍ଦିର୍ ଏନ୍ଦିର୍ ମାନେ ସୁବିଧା ସୁଯୋଗ ଇ ଚାଷୀ ଭାଇ ଗୁଠିଆର କି ଚିହ୍ନା କଥା ଆ କଥା ଟିକେ ତେଙ୍ଗର
1: ଆଦୁମାନୀ ନାଦୁନ କଠା ଧାରନାର କଠା ଧରିକିରା ନାଲନାର ଆଦା ତିନି ଦିନ ଚାରି ଦିନ ଅଣ୍ଡଣ୍ଡା ପାଦାନୁ ବାନ୍ଧାନ ଦୁବ ଚାରି ଆନୁ ଚାଷ ତ ଦୁଃଖ ସମୟରେ ହିଁ ଆସାନ୍ ଯାହା ଦୁଃଖ ରହି ଆଜେନ୍ ବାନ୍ଧାନାଦୁ ସମୟ ନୁ ଆଦା ସଫା ଭୁଲନାର କନାର ଆଉ ବାନ୍ଧାନାଦୁ ନୁ ଆର୍ ସଫା ଖୁସିନୁ ରାନାର
0: ତା ଯଦି ନାମ ତେଙ୍ଗ ହେଲେ ଜିଆବତ ଯଦି ଖୁସି ବାସିନୁ ନାମ ଉଜ୍ଜାଲ ଦା ତକାଲ ଦା ଥିଲେ ଆଜି ଆଗେ ଅଣ୍ଟା ସଫଳତା ଆତିଲି ବୋଲିକିରି ଭାବତ ଆଉ ହନେ ଜିଆ ଉଜ୍ନାଗେ ଲାଗାନ ଯଦି ନାମ ଯେତେ ମିଶ୍ରତ ଦୁଃଖର ବାକେନ୍ ସୁଖର ବାକେନ୍ ଯଦି ସାଥୀ ମାନତ ଆଉ ଯେତେ ରିନ୍ ହେକ୍ଷା ଧାରାଧାରି ହେଇକିରି ନାତକ ତାରୁ ଆଘ୍ଲି ହେଲେ ନାମ ହିଁ ଆଘ୍ଲି କାଲାଙ୍ଗ ତାରୁ ଯେତିର୍ ନାମେ ଯେନ୍ ସମ୍ପ୍ରଦାୟ ଆତଲାର ଆର୍ ହି ଆଘ୍ଲି କର ଯାହି ମାନା ଇନ୍ନା ନିମ୍ ବାଜକାର ଆରୁ ଏକାନିକିରି ନାମେ ଯେନ୍ ଚାଷବାସ ଆତଲି ଚାଷବାସ ବଦ ଏକାନିକିରି ନାମ ଆଘ୍ଲି ଅନ୍ଦ୍ରା ଆର୍ ଇଦାନ ନାମ ଏକାନିକିରି ଆଘ୍ଲି ହତ ଆର୍ ତେଙ୍ଗନାର ଯେ ଚାଷ ବ୍ୟବସା ପୃଥି ପୁଷା ବୋଲିକିରି ନାମ ଚାଷ ନାନାଲ ଦାତ ଚାଷ କାମିକିରି ନାମ ଉଜ୍ଜାଲ ଦାତ ତାଙ୍କେ ସାଙ୍ଗେ ସାଙ୍ଗେ ଆରୁ ପାଞ୍ଚ ଲୋକରନ୍ ବି ନାମ ଉଜ୍ଜାଗି ଲାଗାନଟା ସୁଯୋଗ ଚିଆଲ ଦାତ ତା ଇ କଥାବୋଧ ଆଘ୍ଲି ଯୁଗଯୁକ୍ତ ରାନା ଆରୁ ନାମେ ଯେନ୍ ଇ ସମ୍ପର୍କ ଆତିଲି ଯେ ଭାଇଚାରା ହେଇକିରି ଯେନ୍ ନାମ ଅଣ୍ଟା ହେଇକିରି ଉଜ୍ଜାଲ ଦାତ ଅକ୍କାଲ ଦାତ ଇ ନାମେ ସମାଜ ନୁ ହି ନାମ ଯେତେ ରିନ୍ ଏକଠାଣିଆ ହତ ଆରୁ ଆଗ୍ଲି ହତ ଇ ଆଶା ସାଙ୍ଗେ ନିନ୍ନା ବାର୍ଚକାର ଆଦିଗି ଲାଗା ନିମାନ ଆକାଶବାଣୀ ତାର୍ତି କେତେ ନି କେତେ ଧନ୍ୟବାଦ ଜୁହାର।

ଶୁଣିଲି କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପପୁ ଝକାଝକା ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ବିଂ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏଥର ଶୁଣନ୍ତୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ମହିଳା ସଶକ୍ତିକରଣ ଉପରେ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ ଆଲୋଚନାରେ ଭାଗ ନେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ବିଭାଗୀୟ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ଏବଂ ସୁପ୍ରୀତି ମିଶ୍ର।

0: ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗର ଏ ସ୍ୱତନ୍ତ୍ର ଉପସ୍ଥାପନାକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ନାରୀ ସଶକ୍ତିକରଣ ଆଜି କେବଳ ସାମାଜିକ ଉନ୍ନତିର ମାପକାଠି ନୁହେଁ, ବରଂ ସ୍ଥାୟୀ ବିକାଶର ଏକ ପ୍ରମୁଖ ଆଧାର ପାଲଟିଛି। ଗତ 12 ବର୍ଷ ମଧ୍ୟରେ ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ସ୍ୱାବଲମ୍ବନ ଏବଂ ନେତୃତ୍ୱ ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବନ ଏବଂ ପରିବେଶ କ୍ଷେତ୍ରରେ ମଧ୍ୟ ମହିଳାମାନେ ଆଜି ସୁରକ୍ଷା, ସଂରକ୍ଷଣ ଓ ଜୀବିକା ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ବିଶେଷକରି ଡେବ୍ରିଗଡ଼ ଅଭୟାରଣ୍ୟ ଭଳି ଅଞ୍ଚଳରେ ଇକୋ ଟୁରିଜମ୍ ଓ ସମୁଦାୟ ଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ସଶକ୍ତିକରଣର ନୂଆ ଦିଗ ଉନ୍ମୋଚିତ ହୋଇଛି। ଏହି ସମସ୍ତ ବିଷୟ ଉପରେ ଆଲୋଚନା କରିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ବିଭାଗୀୟ ଅଧିକାରୀ ଅଂଶୁପ୍ରଜ୍ଞା ଦାସ। ମ୍ୟାଡାମ, ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ମ୍ୟାଡାମ ନମସ୍କାର।
1: ନମସ୍କାର
0: ମ୍ୟାଡାମ। ଗତ 12 ବର୍ଷ ମଧ୍ୟରେ ଯେମିତି ଆପଣ ଜାଣିଛନ୍ତି କି କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ହୋଇଯାଇଛି ଏ ଭିତରେ, ତ ଏହି ସମୟ ମଧ୍ୟରେ ବନ ଏବଂ ପରିବେଶ କ୍ଷେତ୍ରରେ ମହିଳା ସଂରକ୍ଷଣ ବା ମହିଳା ସଶକ୍ତିକରଣ ଦିଗରେ କେଉଁ ସବୁ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି?
1: ଆମର ବନ ଓ ପରିବେଶ କ୍ଷେତ୍ରରେ ମହିଳାମାନଙ୍କର ଯୋଗଦାନ

0: ଗତ 12 ବର୍ଷରେ ଯଥେଷ୍ଟ ସଂଖ୍ୟାରେ ବଢିଛି। ଆମର ଫରେଷ୍ଟ ଗାର୍ଡ, ଫରେଷ୍ଟର, ରେଞ୍ଜ ଅଫିସର ଯେଉଁମାନେ ଫିଲ୍ଡ ଲେଭେଲରେ କାମ କରୁଛନ୍ତି ଏବଂ ବର୍ଷ ସାରା ଆମର ଡ୍ୟୁଟି ଥାଏ। ଫାୟାର ସିଜନ ଖରାଦିନେ ଫାୟାର ସିଜନ ହୁଏ ତ ଦିନରାତି କାମ କରିବାକୁ ପଡେ ଏବଂ ବନ୍ୟଜନ୍ତୁ ମାନଙ୍କର ଶିକାର, ଏଲିଫାଣ୍ଟ ମନିଟରିଂ, ବିଭିନ୍ନ ଗାଁ ମାନଙ୍କରେ ଯାହା ସବୁ ପ୍ରୋବ୍ଲେମ ହୁଏ, ଯେତେବେଳେ କ୍ରପ ଡେପ୍ରେଡେସନ ହୁଏ, ଆନିମଲ ଗାଁକୁ ପଶିଯାନ୍ତି, ସେସବୁ ସମୟରେ ଡ୍ୟୁଟି କରିବା, ରାତିରେ ପେଟ୍ରୋଲିଂ କରିବା, ରାତିରେ ବିଭିନ୍ନ ଜାଗାରେ ଆମେ ଯେତେବେଳେ ଖବର ପାଉ କିଛି ଇଲିଗାଲ ଆକ୍ଟିଭିଟି ହେଇଛି ଫରେଷ୍ଟ କିମ୍ବା ୱାଇଲ୍ଡ ଲାଇଫ୍ ରିଲେଟେଡ୍, ଟିମ୍ବର ସ୍ମଗ୍ଲିଂ ରିଲେଟେଡ୍, ତ ରାତିରେ ମଧ୍ୟ ରେଡ୍ କରିବାକୁ ପଡେ। ଗାଁ ଗାଁରେ ବୁଲିକି ବିଭିନ୍ନ ବିଷୟରେ ଗାଁ ଲୋକମାନଙ୍କୁ ଅବଗତ କରାଇବାକୁ ପଡେ, କାହିଁକି ନା ଗାଁ ଲୋକମାନଙ୍କର ଡିପେଣ୍ଡେଣ୍ଟ ଜଙ୍ଗଲ ଉପରେ ବହୁତ ଅଧିକା। ତ ଏଇସବୁ କାମ ପାଇଁ ଆମର ଫିମେଲ ମାନଙ୍କର ଫିଲ୍ଡ ଲେଭେଲରେ ଅଧିକା ସଂଖ୍ୟାରେ ଆପଣ ଦେଖିବେ, ବିଗତ ଦଶନ୍ଧି ତୁଳନାରେ ଗତ 10 ବର୍ଷରେ ଅଧିକା ସଂଖ୍ୟାରେ ଗାର୍ଡ, ଫରେଷ୍ଟର ଏବଂ ରେଞ୍ଜ ଅଫିସର ରିକ୍ରୁଟ ହେଇଛନ୍ତି, ଟ୍ରେନିଂ ନେଇଛନ୍ତି ଏସବୁ ବାବଦରେ ଏବଂ ବହୁତ ବଢିଆ ପରଫର୍ମ ମଧ୍ୟ କରୁଛନ୍ତି।
1: ତାହେଲେ ମ୍ୟାଡମ୍, ଗୋଟେ ମହିଳା ହିସାବରେ ଏଇସବୁ କ୍ଷେତ୍ରରେ କାମ କରିବା କେତେ ଚ୍ୟାଲେଞ୍ଜିଂ ହେଇଥାଏ, ଆପଣ ନିଜ ଅଭିଜ୍ଞତାରୁ କଣ ଆମ ଶ୍ରୋତାମାନଙ୍କୁ କହିବାକୁ ଚାହିଁବେ?
0: ଗୋଟେ ମହିଳା ହିସାବରେ କିଛିଟା ଏଡିସନାଲ ଡ୍ୟୁଟିଜ ମଧ୍ୟ ରହେ। ପୁରୁଷ ଏବଂ ମହିଳାଙ୍କର ଡ୍ୟୁଟି ସମାନ ଥାଏ ପ୍ରାୟ, ଏବଂ ମିଶିକି କାମ କରନ୍ତି ସମସ୍ତେ, କିନ୍ତୁ ଗୋଟେ ପରିବାର ଚଲେଇବା, ତା ସହିତ ପରିବାର ବର୍ଗଙ୍କର କେୟାର ନେବା, ଛୋଟ ଛୁଆ ଥିବେ ତାଙ୍କର ଏଜୁକେସନ ଏବଂ ତାଙ୍କର କେୟାର ନେବା, ତା ସହିତ ଗୋଟେ ମହିଳାକୁ ଯେତେବେଳେ ଫିଲ୍ଡ ଲେଭେଲରେ କାମ କରିବାକୁ ପଡେ ସେଟା ଟିକେ ଚ୍ୟାଲେଞ୍ଜିଂ ଏବଂ ଟିକେ ଅଧିକା ପରିଶ୍ରମ ଓ ଧୈର୍ଯ୍ୟ ଆବଶ୍ୟକ ହୁଏ। କିନ୍ତୁ ପୁରୁଷମାନଙ୍କୁ ମଧ୍ୟ ଆମେ ଦେଖିଛୁ ସେମାନେ ଯଥେଷ୍ଟ ଆଗେଇ ଆସି ମହିଳାମାନଙ୍କୁ ଏହି ଦିଗରେ ସବୁ କ୍ଷେତ୍ରରେ ସହଯୋଗ ମଧ୍ୟ କରନ୍ତି। ଯୋଉଠି ଆମେ ଦେଖୁ କିଛି ଡିସ୍ପାରିଟି ହୁଏ ସେଠି ଆମେ ମଧ୍ୟ ଇଣ୍ଟରଭ୍ୟୁ କରୁ ଏବଂ ଯେମିତି ସବୁକିଛି ଶୃଙ୍ଖଳିତ ଭାବରେ ଚାଲିପାରିବ, ଡିସିପ୍ଲିନ ୱେରେ ଆମେ ଗୋଟେ ବିଭାଗକୁ ରନ୍ କରିପାରିବୁ ସେ ଦିଗରେ ମଧ୍ୟ ଆମେ ଚିନ୍ତିତ ଥାଉ। ସେଥିପାଇଁ ମହିଳା ଏବଂ ପୁରୁଷ ମିଶିକି ଯେମିତି କାମ କରିବେ ସେଥିପାଇଁ ଆମେ ଚେଷ୍ଟା କରୁ।
1: ତାହେଲେ ସେମିତି ଦେଖିବାକୁ ଗଲେ ଆମେ ଯୋଉ ଅସମାନତା ଦେଖିବାକୁ ମିଳେ ସମାଜରେ ପୁରୁଷ ଏବଂ ମହିଳା, ଏ କ୍ଷେତ୍ରରେ ସେମିତି ଆପଣ କେବେ ଅନୁଭବ କରିନାହାନ୍ତି ବୋଧେ?
0: ମୋ ଅଭିଜ୍ଞତାରୁ ମୁଁ କହିବି, ମୁଁ ମୋର କାର୍ଯ୍ୟରେ କେବଳ ମନ ଦିଏ ଏବଂ ଯଦି ଶୃଙ୍ଖଳାର ସହିତ ପୁରୁଷ ଏବଂ ମହିଳା ମିଶିକିରି କାମ କରିବେ ତାହେଲେ ଆମକୁ ବିଶେଷ କିଛି ଅସୁବିଧା ହବନି। ଯଦି ଅସୁବିଧା କେବେ ହୁଏ ମଧ୍ୟ ସେଟା ଆମେ ଧୈର୍ଯ୍ୟର ସହିତ ଏବଂ ଠିକ ଭାବରେ ଡିସିପ୍ଲିନ ୱେରେ ଯଦି ହ୍ୟାଣ୍ଡେଲ କରିବୁ ବେଶୀ ପ୍ରୋବ୍ଲେମ ହବନି।
1: ଆଜ୍ଞା ମ୍ୟାମ, ଆଗକୁ ବଢିବା, ବନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ତ ବର୍ଷ ସାରା ଆପଣ ଯେମିତି କହିଲେ

0: ଯୋଗଦାନ କରିଛନ୍ତି। ଗତ ବର୍ଷ ଆମେ ପ୍ରଥମ ଥର ପାଇଁ ଓଡ଼ିଶାରେ ଲେଡିଜ୍ ସ୍କ୍ୱାଡ୍ସ ରଖିଲୁ। ପାଞ୍ଚ ଜଣ ସେ ପାଖାପାଖି ଗାଁର ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ଗାଁର ପାଞ୍ଚଟି ଝିଅ ତାଙ୍କୁ ବଢିଆ ଭାବରେ ଫିଜିକାଲ ଟ୍ରେନିଂ ଦେଇ ବର୍ତ୍ତମାନ ଯଦି ଦେଖିବେ ସେମାନେ ଜଙ୍ଗଲକୁ ସୁରକ୍ଷା ଦେବାରେ ଆଗ ଧାଡିରେ ଅଛନ୍ତି। ପୁରୁଷ ମାନଙ୍କ ସହିତ ଡ୍ୟୁଟି ମଧ୍ୟ କରୁଛନ୍ତି। ଆମେ ବର୍ତ୍ତମାନ ଚେଷ୍ଟା କରୁଛୁ ଯେହେତୁ ମହିଳା ଗାର୍ଡ ଫରେଷ୍ଟ ରେଞ୍ଜ ଅଫିସର ମାନଙ୍କର ସଂଖ୍ୟା ଅଧିକା, ବାହାରୁ ମଧ୍ୟ ବହୁତ ମହିଳା ଟୁରିଷ୍ଟ ସୋଲୋ ଟୁରିଷ୍ଟ ଲେଡିଜ୍ ଆସୁଛନ୍ତି ଜଳଭଣ୍ଡାରକୁ ଏବଂ ଅଭୟାରଣ୍ୟକୁ। ତ ଲେଡିଜ୍ କ୍ରୁଜ୍ ଡ୍ରାଇଭର ମଧ୍ୟ ଆମେ ଟ୍ରେନିଂ ଦେଇକି ରଖିବା ପାଇଁ ଚେଷ୍ଟା କରୁଛୁ। ଏବଂ ଆପଣ ଯଦି ଦେଖିବେ ସବୁ କାର୍ଯ୍ୟରେ ଦେବ୍ରିଗଡ଼ ଏବଂ ହୀରାକୁଦରେ 40-50% ଲେଡିଜ୍ ଅଛନ୍ତି, ଯୋଉମାନେ ସମାନ ଦରମା ପାଉଛନ୍ତି ପୁରୁଷମାନଙ୍କ ଦରମା ଏବଂ ତାଙ୍କ ଦରମା ସମାନ ଏବଂ କାର୍ଯ୍ୟର ସମୟ ମଧ୍ୟ ସମାନ
1: ସମାନ
0: ମିଶିକି କାମ କରୁଛନ୍ତି।
1: ଆଜ୍ଞା, ତାହେଲେ ଏଇଟା ବହୁତ ଖୁସି ଏବଂ ଗର୍ବର ବିଷୟ ମଧ୍ୟ। ଦେବୀଗଡ଼ ଅଭୟାରଣ୍ୟରେ ଏମିତି ମହିଳାମାନଙ୍କ ସଶକ୍ତିକରଣକୁ ଏତେ ବଡ଼ ଭୂମିକା ଦିଆଯାଇଛି ଆମମାନଙ୍କ ପାଇଁ, ଗୋଟେ ମହିଳା ହିସାବରେ ଖାସ କରି ଆମମାନଙ୍କ ପାଇଁ ବହୁତ ଗର୍ବର ବିଷୟ ବୋଲି ମୁଁ ନିହାତି ଭାବିବି। ମ୍ୟାଡମ୍, ବନ ଆଧାରିତ ଜୀବିକା କାର୍ଯ୍ୟକ୍ରମ ଗ୍ରାମୀଣ ଏବଂ ଆଦିବାସୀ ମହିଳାମାନଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣିଛି?
0: ଆମର ଜଙ୍ଗଲ ନିର୍ଭରଶୀଳ ଥିବା ଗାଁ ମାନଙ୍କରେ ଦେଖିବେ ଆଦିବାସୀ ମହିଳାମାନଙ୍କର ପପୁଲେସନ ଅଧିକା। ଆମେ ବର୍ତ୍ତମାନ ଗତ ବର୍ଷ ନଭେମ୍ବରରେ ଦେବୀଗଡ଼କୁ ଲାଗି ରହିଥିବା ଗୋଟେ ଗାଁ ଧୋଡ୍ରୁ କୁସୁମ, ସେଇଠି ଆମେ ହୋମ୍ ଷ୍ଟେ ଆରମ୍ଭ କଲୁ ଏବଂ ଏଇଟା ଗୋଟେ ପ୍ରିଭିଲେଜ୍ ସେୟାର କରୁଛି। ଆମର ସେ ପାଞ୍ଚଟି ହୋମ୍ ଷ୍ଟେ ଯୋଉଟା ଆମେ ଗତ ବର୍ଷ ଆରମ୍ଭ କରିଥିଲୁ ଏବଂ ଚଳିତ ବର୍ଷ ଆମେ 10ଟି ହୋମ୍ ଷ୍ଟେ ଆଗାମୀ ମାସେ ଦୁଇ ମାସ ଭିତରେ ଆଡ୍ ମଧ୍ୟ କରିବୁ। ଏଇ 15ଟି ହୋମ୍ ଷ୍ଟେ ସବୁ ଟ୍ରାଇବାଲ ଲେଡିଜ୍ ମାନେ ହିଁ ଚଲେଇବେ ଏବଂ ସେମାନେ ହେଉଛନ୍ତି ତାଙ୍କ ପରିବାରର ସିଙ୍ଗଲ ଅର୍ନିଂ ମେମ୍ବର ମଧ୍ୟ। ତ ତାଙ୍କୁ ଆମେ ଟ୍ରେନିଂ ଦେଇଛୁ ଏବଂ ସେମାନଙ୍କର ରହଣୀ ମଧ୍ୟ ଆପଣ ଦେଖିବେ ଏତେ ପରିଷ୍କାର ପରିଚ୍ଛନ୍ନ ଭାବରେ ସେମାନେ ରୁହନ୍ତି, ନିଜର ଘର ଏବଂ ନିଜର ଘର ଆଖପାଖର ଅଞ୍ଚଳକୁ ମଧ୍ୟ ପରିଷ୍କାର ରଖନ୍ତି। ପୁରା ଗାଁଟାକୁ ସେମାନେ ପ୍ଲାଷ୍ଟିକ ଫ୍ରି ରଖିଛନ୍ତି, ଓପନ୍ ଡିଫିକେସନ ଫ୍ରି ରଖିଛନ୍ତି। ଯେତେବେଳେ ଗୋଟେ ମହିଳା ପ୍ରତ୍ୟେକ ଘରେ ଚାହେଁ ଯେ ମୋର ଗାଁଟି ପରିଷ୍କାର ରହିବ, ମୋ ଘରଟି ପରିଷ୍କାର ରହିବ, ମୋ ଛୁଆମାନେ ପରିଷ୍କାର ଭାବରେ ଚଳପ୍ରଚଳ କରିବେ ଚାରିପଟେ ଏବଂ ମୁଁ ମୋର ଛୁଆମାନଙ୍କୁ ଏବଂ ଗାଁ ଲୋକମାନଙ୍କୁ ଶିକ୍ଷା ହଉ ସ୍ୱାସ୍ଥ୍ୟ ହଉ ସବୁ କ୍ଷେତ୍ରରେ ଯଦି ଗୋଟେ ମହିଳା ଚାହିଁବ ଯେ ସମସ୍ତେ ସବୁ କ୍ଷେତ୍ରରେ ଆଗାନ୍ତୁ, ସେଟା ନିଶ୍ଚିତ ଭାବରେ ସମ୍ଭବ ହେଇଛି ଆମର ଧୁଡ୍ରୁ କୁସୁମ ଗୋବିନ୍ଦପୁର ଏଇସବୁ ଗାଁ ମାନଙ୍କରେ, ଯୋଉଠି ମହିଳାମାନଙ୍କ ଯୋଗୁଁ ଗାଁ ମାନଙ୍କର ଆର୍ଥିକ ପରିସ୍ଥିତି ଇକୋନୋମିକ ଡେଭଲପମେଣ୍ଟ ସହିତ ସୋସିଆଲ ଡେଭଲପମେଣ୍ଟ ମଧ୍ୟ ହେଇପାରିଛି।
1: ଜଣେ ମହିଳା ଚାହିଁଲେ ସମାଜରେ ପରିବର୍ତ୍ତନର ସ୍ୱକୁ ବଦଳେଇ ଦେଇପାରେ, ଏଇଟା ଆମେ ଏଇ ଢୋଡ୍ରୁକୁସୁମ ଗାଁ ବିଷୟରେ ଯେମିତି ଆପଣ କହିଲେ ହୋମ୍ଷ୍ଟେ ବ୍ୟବସ୍ଥା ଆପଣ ଆରମ୍ଭ କରିଛନ୍ତି, ନିହାତି ଭାବରେ 15 କଣ ମ୍ୟାଡମ୍ ଏଇଟା ଆହୁରି ଆଗକୁ ବଢ଼ିବ ଆମେ ଆଶା କରୁଛୁ। ବନୀକରଣ ଏବଂ ବୃକ୍ଷରୋପଣ ଅଭିଯାନରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣ କେତେ ରହିଛି? କାରଣ ପ୍ରଧାନମନ୍ତ୍ରୀ ଏବେ ସେଇ ଏକ ପେଡ୍ ମା କେ ନାମ ହେଉ କିମ୍ବା ବିଭିନ୍ନ ଯୋଜନା ମାଧ୍ୟମରେ ବନୀକରଣକୁ ବହୁତ ପ୍ରାଧାନ୍ୟ ଦେଉଛନ୍ତି, ତ ଏ ସମ୍ବନ୍ଧରେ ଆପଣଙ୍କର ମତାମତ କ'ଣ?
0: ଆପଣ ଯଦି ଗାଁ ମାନଙ୍କରେ ବୁଲିକି ଦେଖିବେ ଆମର ତ 80% ହଉଛନ୍ତି ରୁରାଲ ପପୁଲେସନ, ପ୍ରତ୍ୟେକ ଘରେ ଯଦି ଆପଣ ଦେଖିବେ ଆମର ମା ମାନେ ହିଁ ଗଛରେ ପାଣି ଦିଅନ୍ତି କିମ୍ବା ଛୋଟ ଛୁଆମାନେ ହିଁ ଗଛରେ ପାଣି ଦିଅନ୍ତି। ବନୀକରଣ ଏବଂ ବୃକ୍ଷରୋପଣରେ ମଧ୍ୟ ଲେଡିଜ୍ ମାନଙ୍କର ଭୂମିକା ବହୁତ ଇମ୍ପୋର୍ଟାଣ୍ଟ। ସବୁ ଗାଁ ଗାଁରେ ଆମର ବନ ସଂରକ୍ଷଣ ସମିତି ଅଛି, ସବୁ ଗାଁ ଗାଁରେ ଆମର ଇକୋ ଡେଭଲପମେଣ୍ଟ କମିଟିଜ୍ ଅଛି। ଏ ସବୁରେ ଆପଣ ଦେଖିବେ ମହିଳାମାନେ ଆଇଦର ପ୍ରେସିଡେଣ୍ଟ କିମ୍ବା ସେକ୍ରେଟାରୀ ଥିବେ କିମ୍ବା ଭାଇସ୍ ପ୍ରେସିଡେଣ୍ଟ ଥିବେ ଏବଂ ଇକୋ ଡେଭଲପମେଣ୍ଟ କମିଟି ଏବଂ ବନ ସଂରକ୍ଷଣ ସମିତି ଯୋଉମାନଙ୍କର ଡିସିଜନ ବହୁତ ଇମ୍ପୋର୍ଟାଣ୍ଟ ଜଙ୍ଗଲ ବିଭାଗରେ ବନୀକରଣ ବୃକ୍ଷରୋପଣ କରେଇବାରେ, ସେଥିରେ ମଧ୍ୟ ସେମାନଙ୍କର ଅଂଶ ଦେଖିବେ ମିନିମମ 50% ମହିଳା ନିହାତି ଭାବରେ ନିଶ୍ଚିତ ଭାବରେ ଥିବେ। ତ ଏଇ ଯୋଉ ଡିସିଜନ ନିଆ ହୁଏ ବନୀକରଣ ଏବଂ ବୃକ୍ଷରୋପଣ କେଉଁ ଜାଗାରେ କରାହବ ତା ବ୍ୟତୀତ ଯୋଉ ଲୋକମାନେ ମଧ୍ୟ କାମ କରନ୍ତି ଦେଖିବେ ବହୁତ ସଂଖ୍ୟାରେ ଲେଡିଜ୍ ମାନେ ପ୍ଲାଣ୍ଟେସନ କାମରେ ଯୋଗଦାନ କରିଥାନ୍ତି ଏବଂ ୱେଜେସ୍ ମଧ୍ୟ ସେମାନେ ନିଅନ୍ତି, ପୁରୁଷ ଯେତିକି ନିଅନ୍ତି ମହିଳାକୁ ସେତିକି ନିଅନ୍ତି, ଆମର ଦେଶରେ ନିୟମ ସେୟା। ତ ଯେତେବେଳେ ବୃକ୍ଷ ଲଗେଇବା ଏବଂ ତାକୁ ସୁରକ୍ଷା ଦବାଟା ଗୋଟେ ମହିଳାମାନଙ୍କର ସେଥିରେ ଆଗଧାଡିରେ ରୋଲ ରହୁଛି, ଯେତେବେଳେ ଆମେ ଦେଖୁଛେ ପ୍ଲାଣ୍ଟେସନ ସର୍ଭାଇଭାଲ ମଧ୍ୟ ଅଧିକା, ପାଖାପାଖି

0: ଗାଁ ଏବଂ ପାଖାପାଖି ଅର୍ବାନ ଏରିଆରେ ଯୋଉ ଲେଡିଜ ଅଛନ୍ତି ସେମାନେ ମଧ୍ୟ ଏଇସବୁ ଅଞ୍ଚଳକୁ କିଭଳି ଭାବରେ ସୁରକ୍ଷିତ ରଖିପାରିବେ? ଗଛ ଗୁଡାକ ଲାଗିଛି ସେସବୁ ଗାଈ ଗୋରୁ ଚରିବେ ନାହିଁ କିମ୍ବା ନଷ୍ଟ କରିବେ ନାହିଁ, କିମ୍ବା ଜଙ୍ଗଲଟେ ଅଛି ଗାଁ ପାଖରେ ସେଥିରୁ କୌଣସି ଟିମ୍ବର ସ୍ମଗ୍ଲିଂ ହବ ନାହିଁ, କାହିଁକି ନା ସେଇ ଜଙ୍ଗଲର ଜାଳେଣୀ କାଠ ଉପରେ ଏମାନେ ନିର୍ଭରଶୀଳ। କଞ୍ଚା ଗଛ କାଟିବାକୁ ଦେବେ ନାହିଁ। ଯଦି ଆପଣ ଦେଖିବେ ଏଇଟା ଉପରେ କେହି ଜୋର ଦେଇ କିଛି ଆଗକୁ ଆସିକି କୁହନ୍ତି କିମ୍ବା ଷ୍ଟ୍ରଙ୍ଗଲି ନିଜର ଭଏସ୍ ରେଜ୍ କରନ୍ତି, ସବୁବେଳେ ସେଟା ମହିଳାମାନେ ହିଁ ଥାନ୍ତି ଯେ ଆମେ କଞ୍ଚା ଗଛ କାଟିବାକୁ ଦବୁନି, କେବଳ ଶୁଖିଲା ଗଛ ଆମେ ଜଙ୍ଗଲରୁ କଲେକ୍ସନ କରିକି ନବୁ। ସେଥିପାଇଁ ମହିଳାମାନଙ୍କର ବୃକ୍ଷରୋପଣ, ବନୀକରଣ ଏବଂ ଜଙ୍ଗଲକୁ ସୁରକ୍ଷା ଦବାରେ, ଇଏ ସବୁରେ ମହିଳାମାନଙ୍କର ରୋଲ ବହୁତ ଇମ୍ପୋର୍ଟାଣ୍ଟ ରହିଛି ଆମ ଦେଶରେ ଏବଂ ଆମ ରାଜ୍ୟରେ।
1: ବହୁତ ସୁନ୍ଦର କଥା ମ୍ୟାଡମ। ବନ ବିଭାଗ ପକ୍ଷରୁ ମହିଳାମାନଙ୍କ ପାଇଁ କୌଶଳ ବିକାଶ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯେମିତି ଆପଣ କହିଲେ ମହିଳା ଡ୍ରାଇଭର ଅଛନ୍ତି, ତ ଏଇ ସମସ୍ତଙ୍କୁ ପ୍ରଶିକ୍ଷଣ ଏବଂ ତାଙ୍କର କୌଶଳ ବିକାଶ କିଭଳି ଭାବରେ ଚାଲିଛି?
0: ସବୁ କାର୍ଯ୍ୟ ପାଇଁ ଆମର ଟ୍ରେନିଂ ଆଉ କ୍ୟାପାସିଟି ବିଲ୍ଡିଂ ର ବ୍ୟବସ୍ଥା ଥାଏ ଜଙ୍ଗଲ ବିଭାଗରେ।
1: ଆଜ୍ଞା।
0: ଏବଂ ମହିଳାମାନଙ୍କୁ ସେଥିରେ ଟ୍ରେନିଂ ଏବଂ କ୍ୟାପାସିଟି ବିଲ୍ଡିଂ କରାଯାଏ, ସେଟା ଆମେ ନିଜେ ଟ୍ରେନିଂ ଦଉ କିମ୍ବା କୌଣସି ଏକ୍ସପର୍ଟ ଇନଷ୍ଟିଟ୍ୟୁସନ ତାଙ୍କୁ ମଧ୍ୟ ଡାକିକି ଆମେ ଟ୍ରେନିଂ ଦଉ। ଏବଂ ଆମେ ଦେଖିଛୁ ମହିଳାମାନଙ୍କର ସିନ୍ସିୟରିଟି ଏବଂ ଅନେଷ୍ଟି ଲେଭେଲ ଟ୍ରେନିଂ ଆଉ କ୍ୟାପାସିଟି ବିଲ୍ଡିଂ ଟାଇମ୍ରେ ବହୁତ ଭଲ ଥାଏ। ଆପଣ ପଙ୍କଚୁଆଲିଟି ଦେଖିବେ, ଯଦି ଲେଡିଜ ମାନେ ସବୁବେଳେ ପଙ୍କଚୁଆଲି ଆସିକି ଟ୍ରେନିଂ ଟାଇମ୍ରେ ରାଇଟ୍ ଟାଇମ୍ରେ ପହଞ୍ଚି ଯାଇଛି ଏବଂ ବହୁତ ସିନ୍ସିୟରଲି ମଧ୍ୟ ସେମାନେ ଟ୍ରେନିଂ ନିଅନ୍ତି, ସେଟା ମଧ୍ୟ ଆମେ ଦେଖିଛୁ। ଆପଣ ଯଦି ଟ୍ରେନିଂ ର ରେଜଲ୍ଟ ବି ଦେଖିବେ, ମହିଳାମାନଙ୍କର ସେଥିରେ ପରସେଣ୍ଟେଜ ଅଫ ସକ୍ସେସ କିଏ ଅଧିକା ରହେ ଯାହା ଆମେ ଦେଖୁ, କାହିଁକିନା ସେମାନେ ସିନ୍ସିୟରଲି ଏସବୁ କାର୍ଯ୍ୟରେ ମନ ଦେଇ କରିଥାନ୍ତି।
1: ମ୍ୟାଡମ୍, ପରିବେଶ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ, ଯେଉଁଟାକି ଏବେ ପୃଥିବୀର ଗୋଟେ ବଡ଼ ସମସ୍ୟା ବୋଲି ଦେଖିବାକୁ ମିଳୁଛି, ତ ୟାର ମୁକାବିଲାରେ ମହିଳାମାନଙ୍କର ଅବଦାନ କେତେ ଗୁରୁତ୍ୱପୂର୍ଣ୍ଣ?
0: ମୁଁ ଯେମିତି ଆପଣଙ୍କୁ କହିଲି, ଆମର ଜଙ୍ଗଲ ବିଭାଗର ବିଭିନ୍ନ କ୍ୟାଡରରେ ଥିବା ଅଫିସର, ଫରେଷ୍ଟର ହୁଅନ୍ତୁ, ଫରେଷ୍ଟର ହୁଅନ୍ତୁ, ରେଞ୍ଜ ଅଫିସର ହୁଅନ୍ତୁ, କିମ୍ବା ଆମର ବନ ସଂରକ୍ଷଣ ସମିତି ଆଉ ଇକୋ ଡେଭଲପମେଣ୍ଟ କମିଟିରେ ଯୋଉ ଓମେନ ମାନେ ପ୍ରାୟ 50% ଅଧିକା ରହୁଛନ୍ତି, ବହୁତ ଜାଗାରେ ଲେଡି ପ୍ରେସିଡେଣ୍ଟ ଭାଇସ ପ୍ରେସିଡେଣ୍ଟ ଆପଣ ଦେଖିବେ ଗାଁର କମିଟି ମାନଙ୍କୁ ଲିଡ୍ କରୁଛନ୍ତି, ତ ସେଥିରୁ ନିଶ୍ଚିତ ଭାବରେ ଏଇଟା ରିଫ୍ଲେକ୍ଟ ହଉଛି ଯେ ମହିଳାମାନଙ୍କର ଅବଦାନ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଯଥେଷ୍ଟ ରହିଛି।
1: ବିଭିନ୍ନ ଯୋଜନା ସରକାର କାର୍ଯ୍ୟକାରୀ କରୁଛନ୍ତି ବନ ବିଭାଗରେ, ଏହି ଯୋଜନା ମାନଙ୍କରେ ମହିଳାମାନଙ୍କର ଆୟ ବୃଦ୍ଧିରେ କେମିତି ସହାୟକ ହେଉଛି?
0: ବନ ବିଭାଗରେ ଆପଣ ଯଦି ଦେଖିବେ ଓମେନ ମାନଙ୍କର ଜଙ୍ଗଲ ଉପରେ ନିର୍ଭରଶୀଳତା ଅଧିକା।
1: ଆଜ୍ଞା।
0: କେନ୍ଦୁପତ୍ର କଲେକ୍ସନ ହଉ କିମ୍ବା ଜଙ୍ଗଲଜାତ ଦ୍ରବ୍ୟର କଲେକ୍ସନ ହଉ କିମ୍ବା ଆମର ଏନଫୋର୍ସମେଣ୍ଟ ଆକ୍ଟିଭିଟି ହଉ,
1: ଆଜ୍ଞା,
0: ଇକୋ ଟୁରିଜମ ଆକ୍ଟିଭିଟି ହଉ, ଆମର ଇଭିନ ସମ୍ବଲପୁରରେ ଥିବା ଚିଡିଆଖାନାରେ ମଧ୍ୟ ଆପଣ ଦେଖିବେ ଯଥେଷ୍ଟ ସଂଖ୍ୟାରେ ଓମେନ ମାନେ ଏମ୍ପ୍ଲୟଡ ଅଛନ୍ତି। ତ ବିଭିନ୍ନ ଶ୍ରେଣୀରେ ଆମର ଜଙ୍ଗଲ ବିଭାଗରେ ସେମାନଙ୍କର ଯୋଗ ଦେବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି ଏବଂ ସେମାନେ ମଧ୍ୟ ଯଥେଷ୍ଟ ସିନ୍ସିୟରିଟିର ସହିତ ଏସବୁ କାର୍ଯ୍ୟ ତୁଲାଉଛନ୍ତି।
1: ଆଜ୍ଞା ମ୍ୟାଡମ୍, ସେମିତି କିଛି ଯୋଜନା ସରକାରଙ୍କର ଅଛି ଯୋଉଥିରେ କି ବନ ବିଭାଗରେ କାର୍ଯ୍ୟରତ ମହିଳାମାନଙ୍କୁ ସଶକ୍ତ କରୁଛି?
0: ଆମର ସବୁ ପ୍ରକାରର ଯୋଜନା ମହିଳାମାନଙ୍କୁ ଫୋକସ କରିକି ହିଁ କରାହେଇଛି।
1: ଆଜ୍ଞା।
0: ଜେଣ୍ଡର ନ୍ୟୁଟ୍ରାଲ ଯୋଉ ସବୁ ଯୋଜନା ଅଛି, ପୁରୁଷ ଏବଂ ମହିଳା ଦିଟା ଯାକ ଜେଣ୍ଡର କରିପାରିବେ, ସେଥିରେ ମଧ୍ୟ ଆମେ ମହିଳାମାନଙ୍କୁ ଦେଖିଛୁ ବେଶ ଭଲ ଭାବରେ ସକ୍ସେସଫୁଲି କାମ କରିବାର ଏବଂ ରେଜଲ୍ଟ ଆଣିବାର। ତ ମହିଳାମାନଙ୍କର ଯେହେତୁ ଜଙ୍ଗଲ ଉପରେ ନିର୍ଭରଶୀଳତା ଅଧିକା ଏବଂ ମହିଳାମାନଙ୍କର ବନ ସଂରକ୍ଷଣ ସମିତି ହଉ, ସେଲ୍ଫ ହେଲ୍ପ ଗ୍ରୁପ ହଉ, ସବୁ ଜାଗାରେ ଆପଣ ଦେଖିବେ ଲେଡିଜ ମାନେ ହିଁ ଅଧିକା ସଂଖ୍ୟାରେ ଅଛନ୍ତି। ସେସବୁ କ୍ଷେତ୍ରରେ ସେମାନେ ଯାହା ଆୟ କରୁଛନ୍ତି ସେଟା ସେମାନେ ଯେମିତି ତାଙ୍କ ପରିବାରରେ ସେମାନେ ଖର୍ଚ୍ଚ କରିବେ, ତାର ଡିସିଜନ କିଭଳି ଭାବରେ ସେମାନେ ତାଙ୍କର ଆୟ କରିଥିବା ପଇସାକୁ ଖର୍ଚ୍ଚ କରିବେ ସେ ଡିସିଜନରେ ମଧ୍ୟ ସେମାନଙ୍କର ରୋଲ ରହିବ। ପୁରୁଷ ମାନଙ୍କର ରୋଲ ଯେତିକି ରହିବ ଗୋଟେ ଘର ଚଲେଇବାରେ, ଗୋଟେ ନାରୀର ଭୂମିକା ମଧ୍ୟ ସେତିକି ରହିବ, ତାର ଇଣ୍ଟରେଷ୍ଟ କିମ୍ବା ତାର ଯାହା ବି ରହିଥିବ ସେ କୋଉଥିରେ ଖର୍ଚ୍ଚ କରିବାକୁ ଚାହୁଁଥିବ, ହେଲ୍ଥ ହଉ, ଏଜୁକେସନ ହଉ,

0: କିମ୍ବା ଅନ୍ୟ କୌଣସି କିମ୍ବା ମୂଳଧନ ହିସାବରେ କୌଣସି ବ୍ୟବସାୟରେ ତାକୁ ବ୍ୟବହାର କରିବାକୁ ଚାହୁଁଥିବ ନିଜର ଆୟ କରିଥିବା ଟଙ୍କାକୁ, ସେଟା ଯେମିତି ଲେଡିଜ ମାନେ ମଧ୍ୟ ତାଙ୍କ ଅଧିକାର ଠିକ ଭାବରେ ଜାଣନ୍ତୁ, ସେଟା ପାଇଁ ମଧ୍ୟ ବହୁତ ସମୟରେ ଆମେ ଜଙ୍ଗଲ ବିଭାଗ ତରଫରୁ ଟ୍ରେନିଂରେ କହୁ ଯେ ଆପଣ ମାନେ ନିଜେ ଆୟ କରିଥିବା ଯାହା ବି ଅର୍ଥ ରଖିଛନ୍ତି ତାକୁ ଆପଣ ମାନେ ନିଜର ଇଚ୍ଛାରେ ଏବଂ ଠିକ ଭାବରେ ଖର୍ଚ୍ଚ କରିବେ। ବହୁତ ସମୟରେ ଆମେ ଦେଖୁ ଯେତେବେଳେ ଗୋଟେ ପରିବାରରେ ମହିଳା ଜଣେ ଅର୍ନିଂ କରୁଛି ଏବଂ ସ୍ୱାମୀଟି ଅର୍ନିଂ କରୁନାହିଁ, ସିଏ ପ୍ରାୟ ଲିକର ଯୋଗୁଁ ଅର୍ନିଂ କରୁନଥିବ, ତ ମହିଳା ଜଣଙ୍କ ଉପରେ ପୁରା ଭାର ରହେ, ସିଏ ଯାହା ଅର୍ନିଂ କରୁଛି ସେଟାକୁ ଚଳେଇବ। କିନ୍ତୁ ସେଇ ସମୟରେ ଆମେ ସେସବୁ ଜାଗାରେ ମହିଳାମାନଙ୍କୁ ଆମେ ଆୱେର କରାଉ, ମୋଟିଭେଟ କରାଉ ଯେ ତାର ଘରର ଖର୍ଚ୍ଚ ସିଏ ଠିକ ଭାବରେ ଚଳେଇବ, କାହାରିକୁ ତାର ଅର୍ନିଂ ୱେଷ୍ଟ କରିବାକୁ ଦବ ନାହିଁ।
1: ଆଜ୍ଞା, ଗତ 12 ବର୍ଷ ଏହି 12 ବର୍ଷ ମଧ୍ୟରେ ବନ ବିଭାଗରେ ମହିଳା କର୍ମଚାରୀମାନଙ୍କର ଅଂଶଗ୍ରହଣ ଏବଂ ନେତୃତ୍ୱରେ କିଛି ବୃଦ୍ଧି ଘଟିଛି କି ବୋଲି ଆପଣ ଭାବୁଛନ୍ତି କି?
0: ଯଥେଷ୍ଟ ସଂଖ୍ୟାରେ ବୃଦ୍ଧି ଘଟିଛି। ଆମର ଫିଲ୍ଡ ଲେଭେଲ ଷ୍ଟାଫ ଆପଣ ଦେଖିବେ, ଯଦି ଗାର୍ଡ, ଫରେଷ୍ଟର, ରେଞ୍ଜ ଅଫିସର ସବୁ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା ରହିଛି ଏବଂ ମହିଳାମାନେ ମଧ୍ୟ ବହୁତ ବଢିଆ ପରଫର୍ମ କରୁଛନ୍ତି। ବହୁତ ସଂଖ୍ୟାରେ ଜଙ୍ଗଲ ବିଭାଗରେ ସେମାନେ ଯୋଗ ମଧ୍ୟ ଦଉଛନ୍ତି କାର୍ଯ୍ୟରେ, ତା ବ୍ୟତୀତ ସ୍କ୍ୱାଡରେ ମଧ୍ୟ ଅଛନ୍ତି, ଏଜ୍ ଡ୍ରାଇଭର ଜଏନ୍ କରିଛନ୍ତି, ଏଜ୍ ଲେବରର ଆମର ରୋଡ ରିପେୟାରିଂ ୱାର୍କ ହଉ କିମ୍ବା ଗ୍ରାସଲ୍ୟାଣ୍ଡ ଡେଭଲପମେଣ୍ଟ ହଉ, ମିଡୋ ଡେଭଲପମେଣ୍ଟ ହଉ, ଏନି କାଇଣ୍ଡ ଅଫ ୱାର୍କ ଜଙ୍ଗଲ ବିଭାଗ ଯୋଉଟା ଖୋଲଉଛି ସେଟା ତା ଉପରେ ନିର୍ଭରଶୀଳ ଥିବା ଯୋଉ 200-300 ଗାଁ ସବୁ ଜଙ୍ଗଲକୁ ଲାଗି ରହିଥାନ୍ତି ଏବଂ ଜଙ୍ଗଲ ଶିଖିଥାନ୍ତି, ପ୍ରାୟ ଲେଡିଜ ମାନେ ଏଇସବୁ ଗାଁରୁ ଏଇ କାମ ପାଇଁ ଜଙ୍ଗଲରେ କାର୍ଯ୍ୟରତ ହୁଅନ୍ତି ଏବଂ ବର୍ଷେ 2 ବର୍ଷ ନୁହଁ, ବହୁତ ବର୍ଷରୁ ଲେଡିଜ ମାନେ ହିଁ ଏସବୁ କାର୍ଯ୍ୟ ତୁଲେଇ ଆସୁଛନ୍ତି। ତ ଯଦି ଆମେ ଦେଖିବା ଜଙ୍ଗଲ ବିଭାଗର ୱାର୍କଫୋର୍ସ ରେ ମହିଳାମାନଙ୍କର ଅଂଶ ଅଧିକା।
1: ଆଜ୍ଞା ମ୍ୟାଡମ, ଏଇ ମହିଳା ସଶକ୍ତିକରଣ କଥା କୁହନ୍ତୁ କିମ୍ବା ପରିବେଶ ସଂରକ୍ଷଣ କଥା କୁହନ୍ତୁ, ଏଇସବୁକୁ ଯଦି ଆମେ ଦେଖିବା ତାହେଲେ ଆପଣ ଆପଣଙ୍କ କ୍ୟାରିୟର ମଧ୍ୟରେ କୌଣସି ସଫଳ ଉଦାହରଣ ଦେଇପାରିବେ କି?
0: ସଫଳ ଉଦାହରଣ ଆମର ଦେବ୍ରିଗଡ଼ରେ ଥିବା ସଫାରୀ ଡ୍ରାଇଭର ମାର୍ଗାରେଟ ବାରୁ, ଯୋଉଠି ଟ୍ରାଇବାଲ ଝିଅଟେ ସେଇଠି ଜଙ୍ଗଲକୁ ଲାଗି ରହିଥିବା ଗୋଟେ ଗାଁରେ ଜନ୍ମ, ଆଜି ସିଏ ସଫାରୀ ଗାଡି ଚଲଉଛି ଏବଂ 2 ବର୍ଷ ହେଇଗଲାଣି, କେବେ ଆବସେଣ୍ଟ ରହିବାର ଆପଣ ଦେଖିବେନି। ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଜିଟର ମାନଙ୍କୁ ଜଙ୍ଗଲ ଖୋଲେଇବା, ଗାଡି ମାନଙ୍କର ସର୍ଭିସିଂ, ଗାଡି ମାନଙ୍କର କେୟାର ନବା, ଇଏ ସବୁ କାମ ସିଏ କରୁଛି। ସଙ୍ଗୀତା ବୋଲି ଗୋଟେ ଝିଅଟେ ଅଛି ଆମର, ସିଏ ମଧ୍ୟ ଟ୍ରାଇବାଲ ଝିଅ ଅଛି ଜଙ୍ଗଲ ପାଖର ଗାଁ, ସିଏ ଆମର ଓଡିଶାର ପ୍ରଥମ ଇକୋ ଗାଇଡ, ସିଏ ବି ସକ୍ସେସଫୁଲି ଦିନ ସାରା ହଜାର ହଜାର ଭିଜିଟର ଆଉ ଟୁରିଷ୍ଟ ମାନଙ୍କୁ ସକ୍ସେସଫୁଲି ହ୍ୟାଣ୍ଡେଲ କରୁଛି। ସସ୍ମିତା ବୋଲି ଗୋଟେ ଝିଅଟେ ଅଛି, ସିଏ ଆମର ଦେବ୍ରିଗଡ଼ର ସୋଭେନିୟର ସପ୍ ପୁରା ପୁରି ଇଣ୍ଡିପେଣ୍ଡେଣ୍ଟଲି ସିଏ ନିଜେ ରନ୍ କରୁଛି। କେତେ ଭିଜିଟର୍ସ ଆସନ୍ତି ଗୋଟେ ଗୋଟେ ଦିନରେ ମିନିମମ 1000 ଭିଜିଟର୍ସ କୁ ସିଏ ଆଟେଣ୍ଡ କରୁଛି, ଆଉ ସୋଭେନିୟର ସପ୍ ରୁ ଏସବୁ ଯାହା ରେଭିନ୍ୟୁ ଆସୁଛି ସେସବୁ ଏମାନଙ୍କ ଭିତରେ ମାନେ ସମସ୍ତଙ୍କର ଦରମା, ସେଠି ଯୋଉ 150 ପରିବାର ଏନ୍ଗେଜ୍ ହେଇଛନ୍ତି ତାଙ୍କର ଦରମା ଏବଂ ଗାଁର ଉନ୍ନତି ମୂଳକ କାମରେ ବ୍ୟବହାର କରାଯାଉଛି। ତ ଏଟା କେବଳ ସେମାନେ ନିଜର ଦରମା ପାଇଁ ନୁହଁ, ତାଙ୍କ ଗାଁର ଡେଭଲପମେଣ୍ଟ, ଗୋଟେ ସୋସିଆଲ ଡେଭଲପମେଣ୍ଟ, ଜଙ୍ଗଲର ପ୍ରୋଟେକ୍ସନ, ୱାଇଲ୍ଡ ଲାଇଫ୍ କନ୍ଜର୍ଭେସନ, ଇଏ ସବୁ ପାଇଁ ସେମାନେ ଦିନରାତି ପରିଶ୍ରମ କରୁଛନ୍ତି। ଏମାନେ ଆମ ରାଜ୍ୟର ପ୍ରଥମ ଇକୋ ଗାଇଡ, ପ୍ରଥମ ସଫାରୀ ଡ୍ରାଇଭର ଏବଂ ଆମ ଦେବ୍ରିଗଡ଼ ଇକୋ ଟୁରିଜମରେ ଆପଣ ଯଦି ଦେଖିବେ 40% ରୁ ଉର୍ଦ୍ଧ୍ୱ ଲେଡିଜ ଅଛନ୍ତି ଯୋଉମାନେ ଦିନ ରାତି କାମ କରୁଛନ୍ତି। ଟ୍ରାଇବାଲ ଲେଡିଜ ମାନେ ଓଡିଶାର ପ୍ରଥମ ହୋମଷ୍ଟେ ଆମେ ଧୋଦକୁସୁମରେ କଲୁ, ତାକୁ ସେମାନେ ଚଲଉଛନ୍ତି। ଗୋବିନ୍ଦପୁର ବର୍ଡସ ଭିଲେଜ ଗୋଟେ କରିଛୁ ଏବଂ ଧୋଦକୁସୁମଟା ଗ୍ରୀନ ଭିଲେଜ ବୋଲି କରାହେଇଛି। ଇଏ ସବୁ ଗାଁରେ ପରିଷ୍କାର ପରିଚ୍ଛନ୍ନ ରଖିବା, ପ୍ଲାଷ୍ଟିକ ଫ୍ରି ରଖିବା, ଡଷ୍ଟବିନ୍ ସମସ୍ତେ ବ୍ୟବହାର କରିବା, ଟଏଲେଟ ପ୍ରତ୍ୟେକ ଘରେ ବ୍ୟବହାର ହବ, ଓପନ ଡିଫିକେସନ ହବ ନାହିଁ, ଇଏ ସବୁ ସେମାନେ ସିନିୟର ସିଟିଜେନ ଯୋଉମାନେ ଗାଁରେ ଅଛନ୍ତି ଏବଂ ଆମର ଆଗାମୀ ଜେନେରେସନ ଛୋଟ ଛୁଆଙ୍କୁ ମଧ୍ୟ ଆମର ଏଇ ମହିଳା ମାନେ ହିଁ ଆୱେର କରାଉଛନ୍ତି ଏବଂ ମୋଟିଭେଟ କରିକି ଇଏ ସବୁ ଗାଁ ଗୁଡାକୁ ମେଣ୍ଟେନ କରୁଛନ୍ତି। କେବଳ ଏତିକି ଉଦାହରଣ ମୁଁ ଦେଲି, ଏହା ସହିତ ବହୁତ ଗୁଡାଏ ଗାଁ ଅଛି, ଆପଣ ଦେଖିବେ ଜଙ୍ଗଲରେ ଆମର ନିଆଁ ଲାଗି ନାହିଁ ଚଳିତ ବର୍ଷ, ତାର ପୁରା କ୍ରେଡିଟ ମୁଁ ସେ ଗାଁ ମାନଙ୍କରେ ଥିବା ଲେଡିଜ ମାନଙ୍କୁ ଦେବି, ଯୋଉମାନେ ମହୁଲ କଲେକ୍ସନ ପାଇଁ ଯାଆନ୍ତି କିନ୍ତୁ କେବେ ନିଆଁ ଲଗଉ ନାହାନ୍ତି, ଜଙ୍ଗଲଟାକୁ ସୁରକ୍ଷିତ ରଖିଛନ୍ତି। ତ ଯଦି ଆମେ ସକ୍ସେସ ଷ୍ଟୋରି ଦେଖିବା, ଯେତିକି ବି ଜଙ୍ଗଲ ଫରେଷ୍ଟ ରିଲେଟେଡ ସକ୍ସେସ ଷ୍ଟୋରିଜ ଆପଣ ପାଇବେ ଆମର ହୀରାକୁଦ ଏବଂ ଦେବ୍ରିଗଡ଼ ଅଞ୍ଚଳରେ, ଇଏ ସବୁରେ ମହିଳାମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।
1: ବହୁତ ସୁନ୍ଦର, ମହିଳା ସଶକ୍ତିକରଣ ତଥା ପରିବେଶ ସଂରକ୍ଷଣ ଏସବୁ ପାଇଁ ମହିଳାମାନେ ନିହାତି ଭାବରେ ଗୋଟେ ଉଦାହରଣ ସାଜିଛନ୍ତି ଆମ ସମସ୍ତଙ୍କ ପାଇଁ ବୋଲି ଆମେ ଭାବିବା। ମ୍ୟାଡମ୍, ଦେବ୍ରିଗଡ଼ ଅଞ୍ଚଳ

0: ସୁରକ୍ଷା ରଖିବା ପାଇଁ ଯେଉଁ ସବୁ କମିଟି କରାହେଇଛି ପ୍ରତ୍ୟେକ ଗାଁରେ, ସେ ସବୁ କମିଟିର ମେମ୍ବର ମଧ୍ୟ, ଏବଂ ସେମାନେ ଜଙ୍ଗଲରେ ବିଭିନ୍ନ ଉପାୟରେ କାର୍ଯ୍ୟରତ ଅଛନ୍ତି। କିଛି ଲୋକ ଇକୋ ଟୁରିଜିମରେ କାମ କରୁଛନ୍ତି, କିଛି ମହିଳା ଆମର ଡେଭଲପମେଣ୍ଟାଲ ୱାର୍କ ଯାହା ବି ହଉଛି, କନଷ୍ଟ୍ରକ୍ସନ କାମ ହଉ, ରୋଡ ରିପେୟାର କାମ ହଉ, ଗ୍ରାସଲ୍ୟାଣ୍ଡ ଡେଭଲପମେଣ୍ଟ, ମିଡୋ ଡେଭଲପମେଣ୍ଟ, ଇଏ ସବୁ କାମରେ କାର୍ଯ୍ୟରତ ଅଛନ୍ତି। ହୋମଷ୍ଟେରେ ମଧ୍ୟ 100% ମହିଳାମାନେ ହିଁ ଚଲଉଛନ୍ତି, ଏବଂ ଜଙ୍ଗଲରୁ ଜାଳେଣୀ କାଠ ଯୋଉ କଲେକ୍ସନ କରୁଛନ୍ତି, ଯେହେତୁ ସେଟା ପ୍ରୋଟେକ୍ଟେଡ ଏରିଆ, ତାକୁ ସେମାନେ ନିଜର ବ୍ୟବହାର ପାଇଁ ରଖୁଛନ୍ତି। ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଯେହେତୁ ରହୁଛନ୍ତି, ଜଙ୍ଗଲଟାକୁ ପ୍ରୋଟେକ୍ସନ ମଧ୍ୟ ଦଉଛନ୍ତି। ଯଦି ଆମେ ଦେଖିବା ଏସବୁ ମହିଳାମାନେ ତାଙ୍କ ପରିବାରର ବହୁତ ଗୁଡାଏ ମେଜର ପରସେଣ୍ଟେଜ ସେମାନେ ଏକୁଟିଆ ଅର୍ନିଂ ମେମ୍ବର, ଆଉ ସେମାନଙ୍କର ଆୟ ବୃଦ୍ଧି କମ୍ପ୍ଲିଟଲି ଜଙ୍ଗଲ ଉପରେ ନିର୍ଭରଶୀଳ ରହୁଛି। ତାଙ୍କର ଲାଇଫ ଷ୍ଟାଇଲ, ତାଙ୍କର ଛୁଆମାନଙ୍କର ଏଜୁକେସନ, ତାଙ୍କର ପରିବାର ଲୋକଙ୍କର ହେଲ୍ଥ, ଇଏ ସବୁର ଖର୍ଚ୍ଚ ସେମାନେ ଏଇ ଜଙ୍ଗଲରୁ ଯୋଉ ଆୟ ପାଉଛନ୍ତି ପ୍ରତ୍ୟେକ ମାସ, ସେଇଥିରେ ହିଁ ସେମାନେ ତୁଲାଉଛନ୍ତି।
1: ମ୍ୟାଡାମ, ଦେବ୍ରିଗଡ଼ ଇକୋ ଟୁରିଜମ ବିଷୟରେ ଆପଣ କିଛି ସମୟ ଆଗରୁ କହୁଥିଲେ, ଇକୋ ଟୁରିଜମ ମଡେଲ ସ୍ଥାନୀୟ ମହିଳାମାନଙ୍କ ସାମାଜିକ ଏବଂ ଆର୍ଥିକ ସଶକ୍ତିକରଣରେ କିପରି ସହାୟକ ହୋଇଛି?
0: ଆର୍ଥିକ ସଶକ୍ତିକରଣରେ ତ ଯଥେଷ୍ଟ ଭାବରେ ସାହାଯ୍ୟ କରିପାରିଛି, କାହିଁକିନା ଆମର ଏବେ ଗତ ବର୍ଷ 6 କୋଟି ରେଭିନ୍ୟୁ ଆସିଲା, ଏବଂ ଏଣ୍ଟାୟାର ରେଭିନ୍ୟୁ ଗାଁ ଲୋକଙ୍କୁ ହିଁ ବ୍ୟାକ୍ କରିକି ଯାଏ, ସେମାନଙ୍କର ୱେଜେସ ଆକାରରେ, ଏବଂ ଆମର ଇନଫ୍ରାଷ୍ଟ୍ରକ୍ଚରର ମେଣ୍ଟେନାନ୍ସ ବାବଦରେ, ଏବଂ ତାଙ୍କର ଟ୍ରେନିଂ ପାଇଁ ସରକାରଙ୍କୁ 20% PCC ୱାଇଲ୍ଡ ଲାଇଫ୍ର ଫଣ୍ଡକୁ ଯାଏ, ଯୋଉଥିରେ ସେମାନଙ୍କୁ ଟ୍ରେନିଂ କାପାସିଟି ବିଲ୍ଡିଂ ଆମେ କରୁ। ଏବଂ ଆମର ଦେବ୍ରିଗଡ଼ରେ ଇକୋ ଟୁରିଜମରେ ସ୍ପେସିଫିକାଲି ବର୍ତ୍ତମାନ 40%ରୁ ଉର୍ଦ୍ଧ୍ୱ ଲେଡିଜ୍ ମାନେ ଏନଗେଜ୍ ଅଛନ୍ତି ବିଭିନ୍ନ କାର୍ଯ୍ୟରେ, ଆଜ୍ ଇକୋ ଗାଇଡ୍ କାମ କରୁଛନ୍ତି, ଡ୍ରାଇଭର ହିସାବରେ କାମ କରୁଛନ୍ତି, ହୋମଷ୍ଟେଟା କମ୍ପ୍ଲିଟଲି ଟ୍ରାଇବାଲ ଲେଡିଜ୍ ମାନେ ହିଁ ଚଲଉଛନ୍ତି, ଏବଂ ଏହା ବ୍ୟତୀତ ମ୍ୟାନେଜେରିଆଲ ପୋଷ୍ଟ ମଧ୍ୟ ସେମାନେ ହ୍ୟାଣ୍ଡେଲ କରୁଛନ୍ତି। ଆମର ମ୍ୟାନେଜମେଣ୍ଟ କମିଟିର ମେମ୍ବର୍ସ ହିସାବରେ ମଧ୍ୟ ସେମାନେ କାର୍ଯ୍ୟରତ ଅଛନ୍ତି, ଏବଂ ସବୁ କାର୍ଯ୍ୟରେ ଆମର ମହିଳାମାନଙ୍କର ଯୋଗଦାନ ଦେବ୍ରିଗଡ଼ ଇକୋ ଟୁରିଜମରେ ରହିଛି। ଯଦି ଆମେ ଦେଖିବା ସବୁଠୁ ଅଧିକା ସଂଖ୍ୟାରେ ମହିଳା କାଲକୁଲେଟ କରିବା, ଯଦି ଆମର ପାଖାପାଖି ଅଞ୍ଚଳ ତୁଳନାରେ ସବୁଠୁ ଅଧିକା ସଂଖ୍ୟାରେ ମହିଳା ଦେବ୍ରିଗଡ଼ ଇକୋ ଟୁରିଜମରେ କାର୍ଯ୍ୟରତ ଅଛନ୍ତି। ଏବଂ ଆମର ଇକୋ ଟୁରିଜମର ସବୁ ସକ୍ସେସ ଷ୍ଟୋରିରେ ଆପଣ ଯଦି ଦେଖିବେ, ମହିଳାମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି, ତାଙ୍କ ଯୋଗୁଁ ହିଁ ସକ୍ସେସ ହେଇପାରିବ।
1: ପରିଶେଷରେ ଆମର ଶେଷ ପ୍ରଶ୍ନ ରହିବ, ଆଗାମୀ ଦିନରେ ଦେବ୍ରିଗଡ଼କୁ କେନ୍ଦ୍ର କରି ମହିଳା ସଶକ୍ତିକରଣ ଏବଂ ସମୁଦାୟ ଭିତ୍ତିକ ବନ ସଂରକ୍ଷଣକୁ ଆହୁରି ମଜବୁତ କରିବା ପାଇଁ ଆଗକୁ କଣ ସବୁ ଯୋଜନା ରହିଛି?
0: ବର୍ତ୍ତମାନ ଆମର 150 ପାଖାପାଖି ପରିବାର ଦେବ୍ରିଗଡ଼ରେ ଡାଇରେକ୍ଟଲି ଏନଗେଜ୍ ଅଛନ୍ତି ବିଭିନ୍ନ କାର୍ଯ୍ୟରେ, ଏବଂ ସେଥିରୁ 40% ଆମର ମହିଳାମାନେ କାର୍ଯ୍ୟ କରୁଛନ୍ତି। ଏବେ ଆମେ ଦେବ୍ରିଗଡ଼ରେ ବହୁତ କିଛି ନୂଆ ଇନଫ୍ରାଷ୍ଟ୍ରକ୍ଚର ଏବଂ ଲାଇଭଲିହୁଡ୍ ଅପସନ୍ କ୍ରିଏଟ୍ କରିଛୁ। ମାସେ 2 ମାସ ଭିତରେ ଆମେ ଆହୁରି 50-100 ପରିବାରକୁ ଏନଗେଜ୍ କରିବା ପାଇଁ ଚେଷ୍ଟା ମଧ୍ୟ ଆରମ୍ଭ କରିଦେଇଛୁ। ତ ତା ପାଇଁ ଆମେ ଯେତେବେଳେ ଅଧିକା ସଂଖ୍ୟାରେ ପରିବାର ଯୋଗଦାନ କରିବେ, ଆମର ଆମ୍ବିସନ ଅଛି ଆମେ ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ମହିଳାମାନଙ୍କୁ ହିଁ ଯଥେଷ୍ଟ ସଂଖ୍ୟାରେ ଏମ୍ପ୍ଲୟ କରିବୁ, ସୋ ଦେଟ୍ ସେମାନେ ଇନ୍ ରିଟର୍ନ ଜଙ୍ଗଲଟାକୁ ପ୍ରୋଟେକ୍ସନ ଦେବେ, ଏବଂ ଆଜ୍ ଆମ୍ବାସଡର ସେମାନେ କେମିତି ହୀରାକୁଦ ଜଳଭଣ୍ଡାର ଏବଂ ଦେବ୍ରିଗଡ଼ ଅଭୟାରଣ୍ୟକୁ ସୁରକ୍ଷିତ ରଖିଛନ୍ତି, ସେ ବାବଦରେ ଅନ୍ୟମାନଙ୍କୁ ମଧ୍ୟ ସେମାନେ ସଚେତ କରାଇ ପାରିବେ। ସେଥିପାଇଁ ଆମର ଯାହା ଏକ୍ଜିଷ୍ଟିଂ ଆଜି ପର୍ଯ୍ୟନ୍ତ ତ ମହିଳାମାନେ ହିଁ ତାକୁ ମ୍ୟାନେଜ କରୁଥିଲେ, ଯୋଉ ନୂଆ ଇନଫ୍ରାଷ୍ଟ୍ରକ୍ଚର ସବୁ ଆମେ ତିଆରି କରିଛୁ, ତାକୁ ମଧ୍ୟ ଯଥେଷ୍ଟ ସଂଖ୍ୟାରେ କେମିତି ମହିଳା ଏମ୍ପ୍ଲୟଡ ହେବେ, ଏବଂ ଦେବ୍ରିଗଡ଼ର ପ୍ରୋଟେକ୍ସନ ଆଉ କନଜରଭେସନ କାମରେ ସେମାନେ ଅନ୍ୟମାନଙ୍କୁ ମୋଟିଭେଟ କରିବେ, ଏବଂ ବନ୍ୟପ୍ରାଣୀ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ସେମାନେ ଆମ୍ବାସେଡର ହିସାବରେ ଆଗାମୀ ବର୍ଷରେ ସବୁଦିନ ପାଇଁ କାମ କରିବେ, ତା ପାଇଁ ଆମେ ଚେଷ୍ଟା କରୁଛୁ।
1: ନାରୀ ସଶକ୍ତିକରଣ ଏବଂ ପରିବେଶ ସଂରକ୍ଷଣ, ଏହି ଦୁଇଟି କ୍ଷେତ୍ର ପରସ୍ପର ସହ ନିବିଡ଼ ଭାବରେ ଜଡ଼ିତ। ଗତ 12 ବର୍ଷ ମଧ୍ୟରେ ବନ ବିଭାଗର ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମହିଳାମାନେ କେବଳ ଆର୍ଥିକ ଭାବେ ସଶକ୍ତ ହୋଇନାହାନ୍ତି, ବରଂ ବନ ଏବଂ ବନ୍ୟପ୍ରାଣୀ ସଂରକ୍ଷଣର ଅଂଶୀଦାର ମଧ୍ୟ ହୋଇଛନ୍ତି। ଦେବ୍ରିଗଡ଼ ଭଳି ଅଞ୍ଚଳରେ ସମୁଦାୟର ସକ୍ରିୟ ଅଂଶଗ୍ରହଣ ଏହାର ଉତ୍କୃଷ୍ଟ ଉଦାହରଣ। ଆଶା କରୁଛୁ ଆଗାମୀ ଦିନରେ ମଧ୍ୟ ଏହି ପ୍ରୟାସ ଜାରି ରହିବ ଏବଂ ନାରୀ ସଶକ୍ତିକରଣ ସହିତ ପରିବେଶ ସୁରକ୍ଷାର ଲକ୍ଷ୍ୟ

ଶୁଣିଲେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ମହିଳା ସଶକ୍ତିକରଣ ଉପରେ ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ ଆଲୋଚନାରେ ଭାଗ ନେଇଥିଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ବିଭାଗୀୟ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ଏବଂ ସୁପ୍ରୀତି ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସମ୍ପର୍ଦ୍ଧା ଶୁଣନ୍ତୁ, ପରିବେଷଣ କରିଛନ୍ତି ପୂର୍ଣ୍ଣଚନ୍ଦ୍ର ମେଶୁଆ ଏବଂ ସାଥୀମାନେ।

0: ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସମ୍ପର୍ଦ୍ଧା ଶୁଣୁଥିଲେ, ପରିବେଷଣ କଲେ ପୂର୍ଣ୍ଣଚନ୍ଦ୍ର ମେଶୁଆ ଏବଂ ସାଥୀମାନେ। ସାଥୀମାନେ ହେଲେ ବାବ୍ରୁବାହାନ ମେଶୁଆ, ନବୀନ କୁମାର ଭୁକ୍ତା, ପ୍ରଫୁଲ୍ଲ ଗାଇକରିଆ ଏବଂ ଚୈତନ୍ୟ ନାୟକ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ, ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ଆମେ ନାଗରିକମାନଙ୍କ ଜୀବନରେ ସୁଗମତା ଆଣିବା ପାଇଁ କରାଯାଇଥିବା ସରକାରଙ୍କ ପ୍ରୟାସ ସମ୍ପର୍କରେ ଜାଣିବା। ବିଗତ 12 ବର୍ଷ ମଧ୍ୟରେ କରାଯାଇଥିବା ସଂଶୋଧନ ଦେଶରେ ବିଶ୍ୱାସର ଏକ ନୂତନ ଆଧାରଶିଳା ସ୍ଥାପନ କରିଛି। ସେ ସଂଶୋଧନ GST ହେଉ, ଫେସ୍ଲେସ୍ ଟେକ୍ସ ବ୍ୟବସ୍ଥା ଉପରେ ହେଉ ବା ଡିଜିଟାଲ ଇଣ୍ଡିଆ ଉପରେ ହେଉ, ଏହି ସମସ୍ତ ବ୍ୟବସ୍ଥା ନାଗରିକମାନଙ୍କ ମନରେ ଏହି ବିଶ୍ୱାସ ସୃଷ୍ଟି କରିପାରିଛି ଯେ ସେମାନେ ମଧ୍ୟ ରାଷ୍ଟ୍ର ନିର୍ମାଣର ଏକ ଅଂଶ। କେନ୍ଦ୍ରୀୟ ବଜେଟ୍ 2025-26 ଆୟକର ସ୍ଲାବ୍ ଏବଂ କରଦରରେ କରାଯାଇଥିବା ବ୍ୟାପକ ପରିବର୍ତ୍ତନ ଯୋଗୁଁ ସମସ୍ତ କରଦାତାମାନଙ୍କୁ ଲାଭ ମିଳିଛି। ନୂତନ କର ପ୍ରଣାଳୀ ଅନ୍ତର୍ଗତ 12 ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ କୌଣସି ଆୟକର ଦେବାକୁ ପଡ଼ୁନାହିଁ। କର ପ୍ରଣାଳୀରେ କରାଯାଇଥିବା ସଂଶୋଧନ ଯୋଗୁଁ ଆୟକର ରିଟର୍ଣ୍ଣ ବା ITR ଫାଇଲ୍ କରୁଥିବା ଲୋକଙ୍କ ସଂଖ୍ୟା ଆର୍ଥିକ ବର୍ଷ 2022 6.9 କୋଟିରୁ ବୃଦ୍ଧି ପାଇ ଆର୍ଥିକ ବର୍ଷ 2025 9.2 କୋଟି ହୋଇପାରିଛି। ନୂତନ ପିଢ଼ିର GST କର ବ୍ୟବସ୍ଥାକୁ ସରଳ କରିପାରିଛି। ଏପ୍ରିଲ 2026 GST ସଂଗ୍ରହ

0: 2,42,000 କୋଟିର ରେକର୍ଡ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିଛି, ଯାହା ଆଜି ପର୍ଯ୍ୟନ୍ତର ସବୁଠୁ ଅଧିକ ସଂଗ୍ରହ ଅଟେ। ଏହି ସମ୍ପର୍କରେ ଚଳଚ୍ଚିତ୍ର ନିର୍ମାତା ଏବଂ ବିତରକ ସମୀର ଦୀକ୍ଷିତ କହିଲେ ଯେ ଜିଏସ୍ଟି ନରେନ୍ଦ୍ର ମୋଦି ସରକାରଙ୍କ ସବୁଠୁ ବଡ଼ ନୀତିଗତ ନିର୍ଣ୍ଣୟ।
1: ଆମ ଦେଶରେ ଜିଏସ୍ଟି ଲାଗୁ ହେବାର 10 ବର୍ଷ ହୋଇସାରିଛି ଏବଂ ଆମେ ପ୍ରଗତି ଦିଗରେ ଆଗେଇ ଚାଲିଛୁ।
0: ନରେନ୍ଦ୍ର ମୋଦି ସରକାର ଶାସନ ଏବଂ ନୀତିଗତ ବ୍ୟବସ୍ଥାରେ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର କରିଛନ୍ତି। କେବଳ 22 ମାସରେ 5G ସେବା ଦେଶର ପ୍ରାୟ ସମସ୍ତ ଜିଲ୍ଲା ପର୍ଯ୍ୟନ୍ତ ପହଞ୍ଚିପାରିଛି। ଇଣ୍ଟରନେଟ୍ ଡାଟାର ମୂଲ୍ୟ ଶତକଡ଼ା 97% ହ୍ରାସ ପାଇଛି। ଭାରତ ନେଟ୍ ଯୋଜନା ଅନ୍ତର୍ଗତ 7,22,000 କିଲୋମିଟର ଅପ୍ଟିକାଲ ଫାଇବର କେବଲ ସ୍ଥାପିତ କରାଯାଇଛି। ଭାରତ 6G ସେବା କ୍ଷେତ୍ରରେ ବୈଷୟିକ ନେତୃତ୍ୱ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଯେ 6G ସେବା ସହିତ ଜଡ଼ିତ ବୈଷୟିକ ପ୍ୟାଟେଣ୍ଟରେ ଭାରତର ସହଭାଗିତା ଶତକଡ଼ା 10% ହେବ। ଏହି ପରିପ୍ରେକ୍ଷୀରେ ମହେନ୍ଦ୍ର ତିୱାରୀ କହିଲେ ଯେ ଡିଜିଟାଲ ଇଣ୍ଡିଆ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ଲୋକ ଏବଂ ସମାଜର ନିମ୍ନ ସ୍ତରରେ ଥିବା ନାଗରିକମାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି।
2: ଡିଜିଟାଲ ଇଣ୍ଡିଆ ଆଉ ଚିନ୍ତାର ବିଷୟ ନୁହେଁ, ବରଂ ଏହା ଏକ ଯାତ୍ରା ଅଟେ। ଆମେ ପ୍ରତିଦିନ ଆଗକୁ ମାଡ଼ି ଚାଲୁଛୁ ଏବଂ ବିଶ୍ୱରେ ଏହା ପ୍ରମାଣ କରୁଛୁ ଯେ ଭାରତକୁ ଆଉ ହେୟ ଦୃଷ୍ଟିରେ ଦେଖିହେବ ନାହିଁ। ଡିଜିଟାଲ ହାଇୱେ ସମସ୍ତ ଅର୍ଥବ୍ୟବସ୍ଥାର ମେରୁଦଣ୍ଡ, ବିଶେଷ କରି ଆମ ଭଳି ବିକାଶୋନ୍ମୁଖୀ ଦେଶ ପାଇଁ।
0: ବିଗତ 12 ବର୍ଷ ମଧ୍ୟରେ ମୋଦି ସରକାର ଦେଶର ବିକାଶର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ବୃହତ୍ ମାତ୍ରାରେ ପ୍ରୟାସ କରିଛନ୍ତି ଏବଂ ଲୋକକଲ୍ୟାଣକାରୀ ଯୋଜନାର ଲାଭ ପ୍ରତ୍ୟେକ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବାରେ ବିଶେଷ ଦୃଷ୍ଟି ଦେଇଛନ୍ତି। ଇଜ୍ ଅଫ୍ ଲିଭିଂ ବର୍ତ୍ତମାନ କେବଳ ଏକ ନାରା ନୁହେଁ, ବରଂ ସରକାରଙ୍କ କାର୍ଯ୍ୟପ୍ରଣାଳୀର ମୂଳମନ୍ତ୍ର ପାଲଟିଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟା ଯୁବବାଣୀର ଖେଳ ଜଗତ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ଶ୍ରୋତା ବନ୍ଧୁ, ଆଜି ହେଉଛି ଜୁନ୍ ମାସ 18 ତାରିଖ। ଆସନ୍ତୁ ଜାଣିବା ଆଜି ଦିନରେ ଇତିହାସରେ କ'ଣ ସବୁ ଘଟଣା ଘଟିଯାଇଛି। 1576 ମସିହା 18 ଜୁନ୍‌ରେ ମୋଗଲ ସମ୍ରାଟ ଅକବର ଓ ମେୱାଡ଼ର ବୀର ଯୋଦ୍ଧା ମହାରଣା ପ୍ରତାପଙ୍କ ମଧ୍ୟରେ ପ୍ରସିଦ୍ଧ ହଳଦୀଘାଟ ଯୁଦ୍ଧ ଆରମ୍ଭ ହୋଇଥିଲା। 1815 ମସିହା 18 ଜୁନ୍‌ରେ ବେଲଜିୟମରେ ହୋଇଥିବା ଐତିହାସିକ ୱାଟରଲୁ ଯୁଦ୍ଧରେ ନେପୋଲିଅନ ବୋନାପାର୍ଟ ପରାଜିତ ହୋଇଥିଲେ। 1857 ସ୍ୱାଧୀନତା ସଂଗ୍ରାମର ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈ ଗ୍ୱାଲିୟର ନିକଟରେ ଇଂରେଜମାନଙ୍କ ସହ ଯୁଦ୍ଧ କରି ବୀରଗତି ପ୍ରାପ୍ତ କରିଥିଲେ। 1956 ମସିହା ଆଜିର ଦିନରେ ଗୋଆ କ୍ରାନ୍ତି ଦିବସ ଅବସରରେ ଡକ୍ଟର ରାମମୋହନ ମୋହିଆଙ୍କ ନେତୃତ୍ୱରେ ପର୍ତ୍ତୁଗୀଜ ଶାସନ ବିରୋଧରେ ପ୍ରଥମ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହୋଇଥିଲା। 1956 18 ଜୁନ୍‌ରେ ଭାରତୀୟ ସଂସଦ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ପାସ୍ କରି ମହିଳାମାନଙ୍କୁ ସମ୍ପତ୍ତିରେ ଅଧିକାର ପ୍ରଦାନ କରିଥିଲା ଏବଂ 1983 ମସିହା ଏହି ଦିନରେ ସାଲିରାଉଟ ମହାକାଶଯାନ ସ୍ପେସ୍ ସଟଲ୍ ଚ୍ୟାଲେଞ୍ଜର ମାଧ୍ୟମରେ ମହାକାଶକୁ ଯାଇଥିବା ପ୍ରଥମ ଆମେରିକୀୟ ମହିଳା ହୋଇଥିଲେ। ଏହା ଥିଲା ଇତିହାସ ତର୍ପଣରେ ଆଜି। ଆଶା କରିବି ଶ୍ରୋତାବନ୍ଧୁ ଏହା ଆପଣମାନଙ୍କ ପାଇଁ ତଥ୍ୟୋପଯୋଗୀ ହୋଇଥିବ। ଶ୍ରୋତାବନ୍ଧୁ, ଆଜିର ଖେଳ ଜଗତ କାର୍ଯ୍ୟକ୍ରମରେ ସାକ୍ଷାତକାର ଶୁଣିବା ଆସନ୍ତୁ ଭଲିବଲ ପ୍ଲେୟାର ବିନୟ ଅଭିଷେକ ପାଢ଼ୀଙ୍କ ସହିତ। ତାଙ୍କୁ ସାକ୍ଷାତ କରିଛନ୍ତି ଶ୍ୟାମଳିପତି।
1: ଜଣେ ଭଲିବଲ ଖେଳାଳି ହେଉଛନ୍ତି ଜଣେ ଉତ୍ସର୍ଗୀକୃତ ଆଥଲିଟ୍, ଯିଏ କୋର୍ଟରେ ଉତ୍କର୍ଷତା ହାସଲ କରିବା ପାଇଁ ଶକ୍ତି, ଗତି ଏବଂ ଦଳଗତ କାର୍ଯ୍ୟର ମିଶ୍ରଣ କରିଥାନ୍ତି। ଦ୍ରୁତ ପ୍ରତିକ୍ଷେପ ଏବଂ ତୀକ୍ଷ୍ଣ ସମନ୍ୱୟ ପାଇଁ ଜଣାଶୁଣା। ଆଜି ଆମେ ଏହି ସାକ୍ଷାତକାରରେ ତାଙ୍କ ସଫଳତା, ଶିକ୍ଷା, ଯାତ୍ରା, ଆହ୍ୱାନ, ବିଜୟ

0: ଏବଂ ଭବିଷ୍ୟତ ବିଷୟରେ ଜାଣିବା। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ନମସ୍କାର।
1: ନମସ୍କାର।
0: ଆମେ ଆପଣଙ୍କ ଜୀବନଯାତ୍ରା ବିଷୟରେ ଆଲୋଚନା କରିବା ପୂର୍ବରୁ ଆମ ଶ୍ରୋତାବନ୍ଧୁମାନଙ୍କୁ ଆପଣଙ୍କ ବିଷୟରେ ଆପଣଙ୍କ ପରିଚୟଟି ଦିଅନ୍ତୁ।
1: ନମସ୍କାର। ମୋ ନାଁ ହେଲା ବିନୟ ଅଭିଷେକ ପାଢ଼ୀ। ମୋର ଏବେ ମାଷ୍ଟର୍ସ କମ୍ପ୍ଲିଟ୍ ହେଇଛି କେମିଷ୍ଟ୍ରି ଅନର୍ସରେ ଗଙ୍ଗାଧର ମେହେର ୟୁନିଭର୍ସିଟିରୁ, ଆଉ ଏବେ ମୁଁ ପ୍ରିପେୟାର କରୁଛି ଫର୍ଦର ଷ୍ଟଡିଜ୍ ଆଣ୍ଡ ଗଭର୍ଣ୍ଣମେଣ୍ଟ ଜବ୍ସ ପାଇଁ।
0: ଧନ୍ୟବାଦ। ତେବେ ଭଲିବଲକୁ ଚୟନ କରିବାର କିଛି ବିଶେଷ କାରଣ, ଆପଣଙ୍କୁ ଭଲିବଲ କିପରି ଭାବରେ ଆକର୍ଷିତ କରିଥିଲା?
1: କହିବାକୁ ଗଲେ ପ୍ରଥମରୁ ତ ମୁଁ ଅନେକ ଖେଳରେ ଇନକ୍ଲାଇଣ୍ଡ ଥିଲି। ଛୋଟବେଳୁ କ୍ରିକେଟ ହଉ, ଫୁଟବଲ ହଉ, ଭଲିବଲ ହଉ, ଭଲିବଲ ତ ଲାଷ୍ଟ ଆସିଲା, ଖୋଖୋ ହଉ, ଇଭେନ୍ ଖୋଖୋରେ ମୁଁ ଜୋନାଲ ଯାଇଛି, କ୍ରିକେଟରେ ବି ସିଲେକ୍ଟ ହେଇଥିଲି, କିନ୍ତୁ କ୍ଲାସ୍ ନାଇନ୍ଥରେ ଭଲିବଲ ଯେତେବେଳେ ମୋ ଲାଇଫକୁ ଆସିଲା, ଆଇ ହେଡ୍ ଏ ଫିଲିଙ୍ଗ କି ଏଇ ଗେମ୍ରେ ମୁଁ ବେଶୀ କିଛି କରିପାରିବି। ଆଉ ଫର୍ଚୁନେଟଲି ସ୍କୋପ୍ ବି ମିଳୁଥିଲା, କାହିଁକିନା ଘର ପାଖରେ ହିଁ କୋର୍ଟ ଥିଲା, ଏମ୍ସିଏଲ୍ରେ ବାପା କାମ କରୁଥିଲେ, ତାଙ୍କ କୋଲିଗ୍ସ ଗୁଡ଼ା ଖେଳୁଥିଲେ, ସୋ ତାଙ୍କ ସହିତ ଖେଳି ଖେଳି ଖେଳ ବି ଭଲ ହେଇଗଲା, ପ୍ଲସ୍ ମିଳିଲା ଅପରଚ୍ୟୁନିଟି, ସୋ ମୁଁ ରିପ୍ରେଜେଣ୍ଟ କଲି ଦୁଇ ଥର ନ୍ୟାସନାଲ୍ସ, ଓଡ଼ିଶାକୁ ରିପ୍ରେଜେଣ୍ଟ କରିଛି ମୁଁ।
0: ବହୁତ ବହୁତ ଧନ୍ୟବାଦ। ତେବେ ଆପଣ ଯେମିତି କହିଲେ ଆପଣ ପ୍ରାରମ୍ଭରେ ଅନ୍ୟ ଖେଳ ମଧ୍ୟ ଖେଳିଥିଲେ, ତେବେ ଅନ୍ୟ ଖେଳ ପାଇଁ କାହିଁକି ଏତେ ଆଗ୍ରହ ରହିଲା ନାହିଁ?
1: ୟାର ଇଣ୍ଟରେଷ୍ଟିଂ ଆନ୍ସର୍ସ ଅଛି। ପ୍ରଥମେ ତ ଖେଳୁଥିଲୁ ଆମେ ଖୋଖୋ ସ୍କୁଲ ଟାଇମ୍ରେ, ଖୋଖୋ ଆଣ୍ଡ କବାଡ଼ି। ଖୋଖୋରେ ମୁଁ ଜୋନାଲ ତକ ବି ଯାଇଛି, କିନ୍ତୁ ଯେହେତୁ ଶୁଣିବାକୁ ମିଳିଲା କି ଖୋଖୋରେ ସ୍କୋପ୍ ନାହିଁ ଫର୍ଦର, ନ୍ୟାସନାଲ୍ସ ଲାଷ୍ଟ, ଇଣ୍ଟରନ୍ୟାସନାଲ ନାହିଁ ଖୋଖୋର, ସୋ ଟିକେ ମନ ସେଠୁ ହଟିଗଲା। ପ୍ଲସ୍ ତାପରେ କ୍ରିକେଟର କ୍ରେଜ ଜାଣିଛନ୍ତି, ଇଣ୍ଡିଆ ସାରା ମାନେ ୱାର୍ଲଡରେ ଆଫ୍ଟର NBA କ୍ରିକେଟ ହିଁ ସବୁଠୁ ବଡ଼ ସ୍ପୋର୍ଟ ଦେଖିବାକୁ ଗଲେ ଇନ୍ ଟର୍ମସ୍ ଅଫ୍ ମନି ଆଣ୍ଡ ଅଲ୍, ସୋ କ୍ରିକେଟ ବହୁତ ଭଲ ଖେଳୁଥିଲୁ, ବହୁତ ଟିମ୍ ସହିତ ମୁଁ ମାନେ ଭଡ଼ାପେର ହିସାବରେ ବି ଡାକିଛନ୍ତି ମତେ, ବହୁତ ବଢ଼ିଆ ଥିଲା, କିନ୍ତୁ ଯେହେତୁ ତାର ବି ରିଜନ୍ ଅଛି, ସ୍କୁଲ ଟାଇମ୍ରେ ସାଙ୍ଗମାନଙ୍କ ଭିତରେ ଯୋଉ ଝଗଡ଼ା ହେଇଥିଲା ସେଇ ଚକ୍କରରେ ଆମେ କ୍ରିକେଟ ଖେଳିବା ଛାଡ଼ି ଦେଇଥିଲୁ, ଆଉ ଭଲିବଲ ୱାନ୍ସ ପଳେଇ ଆସିଲା ଲାଇଫ୍ରେ, ସୋ ବଡ଼ ବଲ୍ ଖେଳୁ ଖେଳୁ ତାପରେ ଛୋଟ ବଲ୍ ଖେଳିବାକୁ ଇଚ୍ଛା ହେଲାନି, ଆଉ ଏଥିରେ ହିଁ ଆଗକୁ ବଢ଼ିଗଲି, ସୋ ଇନକ୍ଲିନେସନ୍ ରହିଗଲା ଏପଟେ ଆଉ।
0: ଧନ୍ୟବାଦ। ତେବେ ଆପଣ ଜଣେ ଜାତୀୟ ସ୍ତର ଭଲିବଲ ପ୍ଲେୟର, ଆପଣଙ୍କ ଅନୁଭବ କିପରି ଥିଲା? ଆପଣ କେବେ ଯାଇଥିଲେ, କୋଉ କୋଉ ସ୍ଥାନକୁ ଯାଇଥିଲେ ଏବଂ ଅନ୍ୟ ରାଜ୍ୟର ଖେଳାଳିମାନଙ୍କ ସହ ଆପଣଙ୍କ ଅନୁଭବ କିପରି ଥିଲା?
1: ଆଜ୍ଞା, ଫାର୍ଷ୍ଟ ତ କ୍ଲାସ୍ ନାଇନ୍ଥରେ ଭଲିବଲ ଖେଳିବା ଷ୍ଟାର୍ଟ କଲି, ଇଲେଭେନ୍ଥରେ ଆମେ ଗଲୁ ସ୍କୁଲକୁ ରିପ୍ରେଜେଣ୍ଟ କରିବାକୁ, ବଟ୍ ଅନଫର୍ଚୁନେଟଲି ସେ ବର୍ଷ କିଛି ହେଇପାରିଲାନି, କିନ୍ତୁ ଟୁଏଲ୍ଥରେ ଫାର୍ଷ୍ଟ ତ ଇଣ୍ଟର ଷ୍ଟେଟ୍ ଆମେ ଜିତିକି ତାପରେ ଆମେ ଓଡ଼ିଶାକୁ ରିପ୍ରେଜେଣ୍ଟ କରିବାକୁ ଗଲୁ DAV ନ୍ୟାସନାଲ୍ସ, ଯୋଉଟାକି ହେଇଥିଲା ହାଇଦ୍ରାବାଦରେ ଗଚିୱାଲି ଷ୍ଟାଡିୟମରେ 2019ରେ। ତାର ଏକ୍ସପିରିଏନ୍ସ ତ ବହୁତ ଭଲ ଥିଲା, ଆଉ ତାପରେ ସେକେଣ୍ଡ ତାକୁ ମୁଁ କଣ୍ଟିନ୍ୟୁ ରଖିଲି, ଗ୍ରାଜୁଏସନ୍ ମୋର ଷ୍ଟାର୍ଟ ହେଲା GM ୟୁନିଭର୍ସିଟିରେ, ସୋ ଫାର୍ଷ୍ଟ ଇୟର୍ ତ କରୋନାରେ ପଳେଇଲା, ସେକେଣ୍ଡ ଇୟର୍ରେ ଆମକୁ ଅପରଚ୍ୟୁନିଟି ମିଳିଲା ଟୁ ରିପ୍ରେଜେଣ୍ଟ ଦ ୟୁନିଭର୍ସିଟି ଇନ୍ ଇଷ୍ଟ ଜୋନ୍ ନ୍ୟାସନାଲ୍ସ, ଯୋଉଟା ହେଇଥିଲା ବନାରସ ହିନ୍ଦୁ ୟୁନିଭର୍ସିଟିରେ, ସୋ ଆମେ ତାକୁ ସେଟା ବି ରିପ୍ରେଜେଣ୍ଟ କରିବାକୁ ଯାଇଥିଲୁ ସେଟା 2022 ଡିସେମ୍ବରରେ।
0: ବହୁତ ବହୁତ ଧନ୍ୟବାଦ। ତେବେ ଅନ୍ୟ ରାଜ୍ୟର ଖେଳାଳିମାନଙ୍କ ସହ ଆପଣଙ୍କ ଅନୁଭବ କିପରି ଥିଲା?
1: ଅନ୍ୟ ରାଜ୍ୟଙ୍କ ଖେଳାଳିମାନଙ୍କ ସହିତ ଅନୁଭବ ବହୁତ ଭଲ ଥିଲା, ତାଙ୍କର କମ୍ପିଟେଟିଭନେସ୍ ବହୁତ ବଢ଼ିଆ, ଆଉ ମୁଁ ଏକଥା କ୍ଲିଅରଲି କହିବାକୁ ଚାହିଁବି କି ତାଙ୍କୁ ଯେତିକି ସ୍କୋପ୍ ମିଳୁଛି, ଅନଫର୍ଚୁନେଟଲି ଓଡ଼ିଶାରେ ଏତିକି ସ୍କୋପ୍ ଆମକୁ ମିଳୁନାହିଁ, ସେଟା ମନିଟେରୀ ୱାଇଜ୍ ହଉ, ସେଟା ଇକ୍ୱିପମେଣ୍ଟାଲ ୱାଇଜ୍ ହଉ, ବହୁତ ଜିନିଷ ଅଛି, କିନ୍ତୁ ଗୋଟେ ଜିନିଷ ସବୁବେଳେ ଉପରେ ରହେ, ଯେତିକି ଇଚ୍ଛା ଆପଣଙ୍କର ଥିବ ଆମକୁ ସପୋର୍ଟ ସେତିକି ହିସାବରେ ନ ମିଳିକି ବି ଆମେ ଖୋଲିଥିଲୁ, ପ୍ଲସ୍ ଆମେ ଜିତିଛୁ ବି ବହୁତ ଜାଗାରେ, ସୋ ବହୁତ ବଢ଼ିଆ ଏକ୍ସପିରିଏନ୍ସ ଥିଲା ସମସ୍ତଙ୍କ ସହିତ।
0: ବହୁତ ବହୁତ ଧନ୍ୟବାଦ। ତେବେ ଆମେ ସମସ୍ତେ ଜାଣିଛୁ ଯେ କୌଣସି ବି କାର୍ଯ୍ୟ କରିବାରେ ନିଜ ପରିବାର ବର୍ଗର ସମର୍ଥନ ବିଶେଷ ଭାବରେ ଜରୁରୀ ଥାଏ, ତେବେ ଭଲିବଲ ଖେଳିବା ପାଇଁ ଆପଣଙ୍କୁ ପରିବାର ଆଡୁ କିପରି ଭାବେ ସମର୍ଥନ ମିଳିଥିଲା?
1: ଏଇଟା ବହୁତ ବଢ଼ିଆ କ୍ୱେଶ୍ଚନ ଆପଣ ପଚାରିଲେ। ଫ୍ୟାମିଲି ସପୋର୍ଟ ବିନା ମଣିଷ କେବେ ବି କୋଉ ଜିନିଷରେ ବି କିଛି ବି କରିପାରିବ ନାହିଁ, ସୋ ଛୋଟବେଳେ ହିଁ ମୋ ଫ୍ୟାମିଲି ଆଡୁ ମତେ ଫୁଲ୍ ସପୋର୍ଟ ଥିଲା, ପାଠପଢା ହଉ, ସ୍ପୋର୍ଟସରେ ହଉ, କୋକରିକୁଲାର ଆକ୍ଟିଭିଟିଜରେ ହଉ, ସବୁଥିରେ କୋଉ ଜିନିଷରେ ବି ମତେ କେବେ ମନା କରାହେଇନି, ଇନଫ୍ୟାକ୍ଟ ସବୁବେଳେ ସପୋର୍ଟ କରାହେଇଛି, ସେ ଯେବେ ମୁଁ ଯୁଆଡ଼େ ଖେଳିବାକୁ ଯାଇଛି ଇଭେନ୍ ଲେଟ୍ ନାଇଟ୍ ଟୁର୍ଣ୍ଣାମେଣ୍ଟ ସାରିକି 12-1 ବେଳେ ଟ୍ରଫି ଧରିକି ଘରକୁ ସେଟା ବି ଆଲାଉ କରୁଥିଲେ ସେମାନେ, ସପୋର୍ଟ ତ ସବୁବେଳେ ରହିଛି, କେବେ ବି କୋଉ ଜିନିଷରେ ବି ସେମାନେ ମନା କରିନାହାନ୍ତି, ସୋ ମୁଁ ତ ବହୁତ କୃତଜ୍ଞ ତାଙ୍କ ପାଇଁ।
0: ବହୁତ ବହୁତ ଧନ୍ୟବାଦ। ତାହେଲେ ଆପଣଙ୍କ ବିଜୟରେ ଆପଣଙ୍କ ପରିବାର ବର୍ଗର ବିଶେଷ ଭାବରେ ସମର୍ଥନ ରହିଛି
1: ନିଶ୍ଚିତ ରୂପରେ।
0: ତେବେ ଜାତୀୟ ସ୍ତରରେ ଏତେ ପ୍ରଶଂସା ଏବଂ ବିଜୟ ଅର୍ଜନ କଲା ପରେ ମଧ୍ୟ ଆପଣ ଭଲିବଲ ଖେଳିବା ପାଇଁ କାହିଁକି ଜାରି ରଖିଲେ ନାହିଁ?
1: ସର୍ଟେନ୍ ଏଜ୍ ପରେ ମଣିଷକୁ ମେଚ୍ୟୁରିଟି ପଳେଇ ଆସେ, ସେ ନିଜେ ଡିସାଇଡ୍ କରିପାରେ କି ଏଇ ଜିନିଷଟା ତାକୁ ଲାଇଭଲିହୁଡ୍ ଆଗକୁ ଯାଇକି ପ୍ରୋଭାଇଡ୍ କରିପାରିବ ନା ନାହିଁ। ଆଉ ଯେହେତୁ ଆମ ଓଡ଼ିଶାରେ ଇଭେନ୍ ଇଣ୍ଡିଆରେ ବି କ୍ରିକେଟକୁ ଛାଡ଼ିଦେଲେ ଆଉ କୌଣସି ସ୍ପୋର୍ଟସ୍ ସେଇ ଲେଭେଲ୍ରେ ତା ଟ୍ରିଟମେଣ୍ଟ ମିଳେନି, ଆଉ ସ୍କୋପ୍ ବି ସେଇ ହିସାବରେ ନାହିଁ। ପ୍ଲସ୍ ଆଉ ଗୋଟେ ଜିନିଷ, ଭଲିବଲ୍ରେ ଯେହେତୁ ମୁଁ ଆଟାକର୍ ପୋଜିସନ୍ ଖେଳେ, ସୋ ମୋ ହାଇଟ୍ ଆହୁରି ବେଶୀ ହେବା କଥା, ସେଇଟା କମ୍ପେନ୍ସେଟ୍ କରିହେବ ଥ୍ରୁ ହାର୍ଡୱାର୍କ ଆଣ୍ଡ ଅଲ୍, ଜମ୍ପ ମୁଁ ବଢ଼େଇ ଦେଇପାରିବି, କିନ୍ତୁ ଯେହେତୁ ଏଇଟା ଗୋଟେ ଟିମ୍ ଗେମ୍ ଆଣ୍ଡ ଟିମ୍ ଗେମ୍ରେ ଆପଣଙ୍କୁ ଯଦି ସଫଳ ହେବା ଅଛି, ଦେନ୍ ଅଲ୍ ଦ ପ୍ଲେଇଂ ସିକ୍ସ ପ୍ଲେୟର୍ସ ମଷ୍ଟ ଗିଭ୍ ଦେୟାର 100% ଯୋଉଟାକି ସବୁବେଳେ ହେଇପାରେ ନାହିଁ।

0: ମଲ୍ଟିପଲ୍ ଟାଇମ୍ ସେଇ ଜିନିଷଟା ଯେତେବେଳେ ହେଲାନି, ନିଜକୁ ଡିସହାର୍ଟନିଂ ଫିଲ୍ ହେଲା କି ଏକଲା ଚାହିଁଲି କିଛି କରିହେବନି, ଟିମ୍ ଗେମ୍ ଅନ୍ୟ ଉପରେ ଡିପେଣ୍ଡେଣ୍ଟ, ସେଇ ଜିନିଷ ଛାଡ଼ିକି ଯେଉଁଟା ସେଲ୍ଫ ନିଜେ ଆମେ କିଛି କରିପାରିବୁ, ସେଇ ହିସାବରେ ମୁଁ ଭାବିଲି ଚୟନ କଲି କି ନାଇଁ ଲେଟ୍ସ କିପ୍ ମାଇ ଫର୍ଦର ଗୋଇଂ ଟୁୱାର୍ଡସ୍ ଭଲିବଲ୍ ରାଇଟ୍ ହିୟର୍, ଏବେ ଫୋକସ୍ କରିବା ନିଜ ଉପରେ, ଆଉ ଏମିତି ନାହିଁ କି ପୁରା ଛାଡ଼ ଦେଇଛି, ଇଟ୍ ୱିଲ୍ ବି ମାଇ ଫାର୍ଷ୍ଟ ଲଭ୍ ଓନ୍ଲି, ୟାକୁ ପ୍ୟାସନ୍ ହିସାବରେ ମୁଁ ରଖିବି, ଆଉ ଯେବେ ଫର୍ଦର ଚାନ୍ସ ମିଳିବ ୱାନ୍ସ ଆଇ ଆଚିଭ୍ ମାଇ ଟାର୍ଗେଟ୍ ରାଇଟ୍ ନାଓ, ତାପରେ ମୁଁ ତାକୁ କଣ୍ଟିନ୍ୟୁ କରିବି, ହବି ହିସାବରେ ହଉ ପ୍ୟାସନ୍ ହିସାବରେ ହଉ, ଲେଟ୍ ସି।
1: ତେବେ ଆପଣ ଯେମିତି କହିଲେ କି ଆପଣ ଭଲିବଲରେ ଆଟାକର ପୋଜିସନରେ ଖେଳୁଥିଲେ, ତେବେ ଆମ ଶ୍ରୋତାମାନଙ୍କୁ ଟିକେ କହିବେ ଭଲିବଲ ବିଷୟରେ କିପରି ଖେଳାଯାଏ।
0: ଭଲିବଲ ଗୋଟ ଇଣ୍ଟରେଷ୍ଟିଂ ଗେମ୍, ଛଅଟା ପ୍ଲେୟାର ଗୋଟେ ସାଇଡ୍ରେ ଥାନ୍ତି, ଏଗେନଷ୍ଟରେ ବି ଛଅଟା ପ୍ଲେୟାର ଥାନ୍ତି, କୋର୍ଟର ଡାଇମେନ୍ସନ୍ସ 18x9ର 9 ମିଟରର ଗୋଟେ ରେକ୍ଟାଙ୍ଗଲ ବକ୍ସ ଥାଏ, ମଝିରେ ଗୋଟେ ନେଟ୍ ଲାଗିଥାଏ, ଆମର କାମ ବସ୍ ଏତିକି କି ବଲ୍କୁ 3 ଟାଇମ୍ସ ନିଜେ ଟଚ୍ କରିକି ଅପୋନେଣ୍ଟ ସାଇଡ୍ କୋର୍ଟକୁ ଆମକୁ ଦେବାର ଅଛି, ଆଉ ସେମାନେ ସେଇଟା ଆମକୁ ରିଟର୍ନ କରି ନପାରିବେ, ସେଠି ପଡ଼ିଯିବ ନା କିଛି ବି ହେବ, ଆମକୁ ପଏଣ୍ଟ ମିଳିଯିବ। ସୋ ଏଥିରେ ଡିଫେନ୍ସ, ସେଟିଂ ଆଉ ଆଟାକିଂ, ସେଟିଂ ମିନ୍ସ ବଲ୍ ବନା ହେବ ଆଟାକ୍ କରିବାକୁ, ଆଉ ବଲ୍ ଯେତେବେଳେ ସେପଟେ ଆସିବ ଡିଫେନ୍ସ। ସୋ ମୋ ପୋଜିସନ୍ ଥିଲା ଆଟାକର। ଭଲିବଲରେ ସବୁବେଳେ ଏମିତି ରୋଟେସନ୍ ହେଉଥାଏ, ପଏଣ୍ଟ ଚେଞ୍ଜ ହେଲେ ରୋଟେସନ୍ ହେବ, ଆଉ ଫାର୍ଷ୍ଟ ଆଟାକ୍ ଲାଇନ୍ ଯେଉଁ କହନ୍ତି, ଫାର୍ଷ୍ଟ ଆଟାକ୍ ଲାଇନ୍ରେ ଯେଉଁମାନେ ଥିବେ ସେମାନେ ହିଁ ଜମ୍ପ କରିକି ଆଟାକ୍ କରିପାରିବେ, ବ୍ୟାକ୍ ଲାଇନ୍ରେ ଯେଉଁମାନେ ଥିବେ ସେମାନେ ବି ଆଟାକ୍ କରିପାରିବେ, କିନ୍ତୁ ସେମାନେ ଆଟାକ୍ ଲାଇନ୍ ଭିତରୁ ସେମାନେ ଲିପ୍ ନେଇପାରିବେ ନାହିଁ। ପ୍ଲସ୍ ଗୋଟେ ଲିବ୍ରୋ ଖେଳିବା ଜରୁରୀ, ଲିବ୍ରୋ ମିନ୍ସ ସେ କେବେ ଆଟାକ୍ କରିପାରିବନି, ସେ ଖାଲି ଡିଫେନ୍ସ କରିବ, ତାକୁ ଜମ୍ପ କରିବା ଆଲାଉଡ୍ ନଥାଏ। ଯେହେତୁ ରୋଟେସନ୍ ଚାଲୁଥାଏ, ସମସ୍ତଙ୍କୁ ଇକ୍ୱାଲ୍ ଅପରଚ୍ୟୁନିଟି ମିଳେ, ଗେମ୍କୁ କଣ୍ଟିନ୍ୟୁ କରିପାରିବେ, ଭଲ ପ୍ଲେୟର୍ସକୁ ପଛଆଡ଼େ ପଠାଇ ଦେଇକି, ମାନେ ଦେଖିବାକୁ ଗଲେ ଓଭରଅଲ୍ ବଡିର ଏକ୍ସରସାଇଜ୍ ହେଇଯାଏ ଭଲିବଲ୍ରେ, କବାଡ଼ିରେ ଆଣ୍ଡ ସୁଇମିଂ ଆଣ୍ଡ ବ୍ୟାଡ଼ମିଣ୍ଟନ୍, ଏଇ 4ଟା ଗେମ୍। ବାକି ସବୁଥିରେ କମ୍ପାରେଟିଭ୍ଲି ପର୍ଟିକୁଲାର ଗୋଟେ ବଡି ପାର୍ଟ ମେ ବି କମ୍ ୟୁଜ୍ ହେଉଥିବ, କିନ୍ତୁ ଏଥିରେ ପୁରା ହୋଲ୍ ବଡି ୟୁଜ୍ ହୁଏ। ସୋ ବହୁତ ହି ଇଣ୍ଟରେଷ୍ଟିଂ ଗେମ୍,
1: ଶୁଣିକି ବହୁତ ବହୁତ ଭଲ ଲାଗିଲା। ତେବେ ଆପଣଙ୍କ ମତରେ ଆପଣ ଓ ଅନ୍ୟ ଭଲିବଲ୍ ପ୍ଲେୟର ବା ଅନ୍ୟ କୌଣସି ବି ଖେଳାଳି ମାନେ କୋଉ ପ୍ରକାରର ଆହ୍ୱାନର ସମ୍ମୁଖୀନ ହୋଇଥାନ୍ତି?
0: ଚ୍ୟାଲେଞ୍ଜେସ୍ ଦେଖିବାକୁ ଗଲେ ବହୁତ ମିଳିବ, କାହିଁକିନା ଫାର୍ଷ୍ଟ ଅଫ୍ ଅଲ୍ ଆମେ ସେଇ ଲେଭେଲ୍ର କୋର୍ଟ ହିଁ ପାଉନୁ କି ଖେଳିବୁ। ଦେଖିବାକୁ ଗଲେ ବହୁତ ବଢିଆ ବଢିଆ ପ୍ଲେୟର୍ସ ଅଛନ୍ତି, ଲୋକାଲ ଟୁର୍ଣ୍ଣାମେଣ୍ଟ ଯେତେବେଳେ ହୁଏ ଆମେ ଯାଉ ରିପ୍ରେଜେଣ୍ଟ କରିବାକୁ, ସେଠି ଆମେ ଦେଖୁ କି ଏତେ ବଢିଆ ବଢିଆ ପ୍ଲେୟାର ଅଛନ୍ତି, କିନ୍ତୁ ସେ ମୁଁ ଯାହା କହିଲି ଟିମ୍ ଗେମ୍। ସୋ ପର୍ଟିକୁଲାର ଗୋଟେ ଟିମ୍ରେ ଗୋଟିଏ ମୋ ହିସାବରେ ତ ଇଣ୍ଟରନ୍ୟାସନାଲ ଲେଭେଲ୍ ପ୍ଲେୟାର୍ଟେ ଥିବ, ଆଉ ବାକି ଗୁଡ଼ା ସବୁ ଲୋକାଲ ଟାଇପ୍ର, ସେ ଏକଲା ଜଣେ କେତେ ତାଙ୍କୁ ସପୋର୍ଟ କରିକରି ଯିବ। ସୋ ଚ୍ୟାଲେଞ୍ଜେସ୍ ଫାର୍ଷ୍ଟ ତ ହେଇଗଲା ଆମକୁ ସ୍କୋପ୍ ମିଳୁନି, କୋର୍ଟ ମିଳୁନି, ତାପରେ ମନିଟେରି ଇସ୍ୟୁଜ୍ ରହିଯାଉଛି, ଲାଇଭଲିହୁଡ୍ ଯେହେତୁ ଏଇ ଜିନିଷକୁ ଆମେ କରିପାରୁ ନାହିଁ କିମ୍ବା କେହି ବି କରିପାରୁ ନାହାନ୍ତି ଆଜ୍ ଅଫ୍ ନାଓ। ସୋ ଅଲ୍ଟିମେଟଲି ମଣିଷ ପେଟ ପାଇଁ ତ ଚଳୁଛି, ତାକୁ କିଛି ନା କିଛି ଅଲଗା ଜିନିଷରେ ଇନକ୍ଲାଇନ୍ ହେବାକୁ ପଡ଼େ, ଆଉ ଏଇ ଜିନିଷଟା ସାଇଡ୍ ଲାଇନ୍ ହେଇଯାଏ, ସେ ହେଉଛି ଅସୁବିଧା। ଚ୍ୟାଲେଞ୍ଜେସ୍ ବହୁତ ଅଛି, ଯେହେତୁ ମେନ୍ ହେଲା ଯେହେତୁ ଟିମ୍ ଗେମ୍ ଆମେ ଡିପେଣ୍ଡେଣ୍ଟ ରହୁଛୁ, ଫାର୍ଷ୍ଟ ହେଲା ମେଣ୍ଟାଲି ଆମକୁ ସେଇ ସପୋର୍ଟଟା ମିଳୁନି କି ନାହିଁ, ମାନେ ଷ୍ଟ୍ରେଙ୍ଥ ଆମେ ଜିତିବୁ ଯେମିତି ହେଲେ ବି, ସମସ୍ତେ ଭଲ କଲେ ତ କଲେ, ଯଦି କେହି ଜଣେ ବି କଲା ମିଶିକି ଆମେ ବୁଡ଼ି ଯାଉଛୁ, ଆଉ ଫ୍ୟାମିଲି ସପୋର୍ଟ ଆଣ୍ଡ ଅଲ୍, ସମସ୍ତେ ମନିଟେରୀ ୱାଇଜ୍ ବି ସେତେ ଷ୍ଟ୍ରଙ୍ଗ ନାହାନ୍ତି। ଆଉ ବି ଅନେକ ଚ୍ୟାଲେଞ୍ଜେସ୍ ଅଛି, ଟିମ୍ ମେଟ୍ସ ଭିତରେ କୋପରେସନ୍ ଅଛି ନା ନାହିଁ, ସେମାନେ କଥା ଶୁଣୁଛନ୍ତି ନା ନାହିଁ, ମାନୁଛନ୍ତି ନା ନାହିଁ, ନିଜ 100% ଦଉଛନ୍ତି ନା ନାହିଁ, ଆଉ ଇଣ୍ଡିଭିଜୁଆଲ କିଛି କିଛି ଚ୍ୟାଲେଞ୍ଜେସ୍ ଥାଇପାରେ, ପର୍ସନାଲ ପ୍ରୋବ୍ଲେମ୍ସ। ସବୁଠୁ ମେନ୍ ହେଲା ଫ୍ୟାମିଲି ସପୋର୍ଟ, ମନିଟେରୀ ସପୋର୍ଟ, ଆଉ ଇଣ୍ଟରେଷ୍ଟ ଟୁୱାର୍ଡସ୍ ଦ ଗେମ୍ ପୁରା 100% ଥିବାର ଅଛି।
1: ଠିକ୍ ଅଛି, ତେବେ ଆପଣ ଆମ ଆଗାମୀ ଭଲିବଲ୍ ପ୍ଲେୟର ବା ଅନ୍ୟ କୌଣସି ବି ଖେଳାଳି ମାନଙ୍କୁ କିଛି ବାର୍ତ୍ତା ଦେବେ?
0: ନିଶ୍ଚୟ, ସମସ୍ତେ ଯାହାକୁ ଯୋଉଟା ଇଚ୍ଛା ଅଛି ଦେ ଆର୍ ଫ୍ରି ଟୁ ଡୁ ଦାଟ, କିନ୍ତୁ ରିଅଲାଇଜ୍ କରିବାକୁ ପଡ଼ିବ କି ଏଥିରେ ମୁଁ ଏତିକି ଆଗକୁ ଯାଇପାରିବି ନା ନାହିଁ, କି ସେଥିରେ ମୁଁ ଏନଫ୍ ଅର୍ନ କରିବି ସୋ ଦାଟ୍ ମୁଁ ମୋ ଫ୍ୟାମିଲି ଆରାମସେ ସଷ୍ଟେନ୍ କରିବୁ ଏଇ ଇନ୍ଫ୍ଲେଟିଂ ସୋସାଇଟିରେ। ଯେଉଁମାନେ ଏଇ ଦୁଇଟାକୁ ଏକା ସାଙ୍ଗରେ ମ୍ୟାନେଜ୍ କରିଦିଅନ୍ତି ତାଙ୍କଠୁ ସୁଖୀ ଆଉ ଦୁନିଆରେ କେହି ନାହିଁ, କାହିଁକିନା ପ୍ୟାସନ୍କୁ ଯଦି ଅର୍ନିଂରେ ତମେ ପରିବର୍ତ୍ତନ କରିଦେଲ ତାହେଲେ ଜୀବନ ତାଠୁ ଇଜି ଆଉ ହବନି, କିନ୍ତୁ ସେଇଟା ପ୍ରାକ୍ଟିକାଲି ଇମ୍ପସିବଲ୍ ତ କହିବିନି, କିନ୍ତୁ ବହୁତ ଡିଫିକଲ୍ଟ ଆମ ଇଣ୍ଡିଆରେ ସ୍ପେଶିଆଲି ଓଡ଼ିଶାରେ। କିନ୍ତୁ ତା ମାନେ ଏଟା ନୁହେଁ କି ଆମେ ବିଲକୁଲ ହିଁ ଛାଡ଼ିଦେବା, ନିଜ ଖୁସିରେ ହିଁ ଆମେ ଯଦି ମନ ହିଁ ଖୁସି ନ ରହିବ ତ ଆମେ ଅଲଗା ଜିନିଷରେ ବି କେମିତି ମନ ଲଗେଇବା। ସୋ ଟାଇମ୍ ଦିଅନ୍ତୁ, ଯୋଉ ଜିନିଷରେ ଯେତେ ଟାଇମ୍ ଦେବେ ସେଇଟା ଆପଣଙ୍କର ସେତେ ଭଲ ହେତେ ଯିବ। ମୁଁ ନିଜେ କଥା ଯେମିତି କହିବି, କ୍ଲାସ୍ 11ରେ ମୁଁ ବହୁତ ଭଲ ଟାଇମ୍ ଦେଲି ଭଲିବଲ୍କୁ, ସନ୍ଧ୍ୟାବେଳୁ ରାତି ଯାଏ ଖାଲି ଭଲିବଲ୍ ହିଁ ଖେଳୁଛୁ, ପରିଣାମ ସ୍ୱରୂପ ତା ନେକ୍ସଟ ଇୟର୍ ହିଁ ଭଲିବଲ୍ ନ୍ୟାସନାଲ୍ସ ଖେଳିବାକୁ ଆମେ ପଳେଇଲୁ। ସୋ ଯେତେ ଟାଇମ୍ ଦେବେ ସେତେ ଭଲ ଲାଗିବ, ଆଉ ଯେତେ ଭଲ ଆପଣ ଖେଳିବେ ଆପଣଙ୍କୁ ସେତିକି ଇଚ୍ଛା ଲାଗିବ ଖେଳିବାକୁ। ସୋ ମେ ବି ଯଦି ସ୍କୋପ୍ ମିଳିଲା, ଚାନ୍ସେସ୍ ଅଛି କି ଆପଣ ତାକୁ କଣ୍ଟିନ୍ୟୁ ବି କରିପାରିବେ, ଆଉ ଏମିତି ନାହିଁ କି ବିଲକୁଲ ହିଁ କେହି କରୁନାହାନ୍ତି, ଅଛନ୍ତି ଇଣ୍ଡିଆ ଇଣ୍ଡିଆନ ଭଲିବଲ ଟିମ୍, ଇଭେନ୍ ବହୁତ ଲୋକ ଜାଣିବି ନଥିବେ ଆଇପିଏଲ ଭଳିଆ ମାନେ ଭଲିବଲ ଲିଗ୍ ବି ହୁଏ, ଯୋଉଟା ଟେଲିକାଷ୍ଟ ବି ହୁଏ, ଏତେ ହାଇଲାଇଟ୍ ହୁଏନି କିନ୍ତୁ ହୁଏ। ଇଣ୍ଡିଆରେ ବି ବହୁତ ଭଲ ଭଲ ପ୍ଲେୟର ଅଛନ୍ତି, ଜିତ କୁମାର ରେଣ୍ଡଲ ବହୁତ ବଢିଆ ବଢିଆ ପ୍ଲେୟର ଅଛନ୍ତି, ଇଭେନ୍ ଇଣ୍ଡିଆ ବି କିଛିଟା ପ୍ରାଇଜେସ୍ ଜିତିଛି ଇଣ୍ଟରନ୍ୟାସନାଲ ଲେଭେଲରେ। ଯଦି ସବୁଆଡୁ ସପୋର୍ଟ ମିଳିଲା ସୋ ମେ ବି ଫ୍ୟୁଚରରେ ୟାକୁ ବି କ୍ୟାରିୟର ଅପସନ ହିସାବରେ ଛୁଆମାନେ ଚୟନ କରିବେ, ଆଉ ସେଇଟା ହେଲେ

0: ମୋତେ ବହୁତ ଖୁସି ଲାଗିବ।
1: ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ଭଲ ଭାବେ ଆମ ଯୁବପିଢ଼ିକୁ ବାର୍ତ୍ତା ଦେଲେ ଏବଂ ତାହାଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କଲେ। ଆପଣଙ୍କ ବହୁମୂଲ୍ୟ ସମୟ କାଢ଼ି ଆମ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଆଗାମୀ ଉଜ୍ଜଳ ଭବିଷ୍ୟତ ପାଇଁ ଆମେ ସମସ୍ତେ ପ୍ରାର୍ଥନା କରୁଛୁ। ନମସ୍କାର।
0: ନମସ୍କାର।
2: ଭୋଳାନାଥଙ୍କ ଡମ୍ବରୁର ନାଦ, ମା ପାର୍ବତୀଙ୍କ ଅତୁଟ ଭକ୍ତି ଏବଂ ଦେବଲୋକର ଅପାର ଆନନ୍ଦ, ଏସବୁର ସମନ୍ୱୟ ହେଉଛି ଶିବ ବିବାହ। ଶୀତଳଷଷ୍ଠୀ ଅବସରରେ ଏହି ଦିବ୍ୟ ବିବାହ କାହାଣୀ ଆଜି ମଧ୍ୟ ଆମ ମନକୁ ଭକ୍ତି ଓ ଉତ୍ସାହରେ ଭରିଦେଇଥାଏ। ପୌରାଣିକ କଥା ଅନୁସାରେ ମାତା ପାର୍ବତୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ କଠୋର ତପସ୍ୟା କରିଥିଲେ। ତାଙ୍କର ଅଗାଧ ଭକ୍ତି, ନିଷ୍ଠା ଓ ସମର୍ପଣରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ବିବାହ କରିବାକୁ ସମ୍ମତି ପ୍ରଦାନ କରିଥିଲେ। ଏହି ଦିବ୍ୟ ମିଳନ କେବଳ ଦୁଇ ଦେବଶକ୍ତିର ମିଳନ ନୁହେଁ, ବରଂ ଶକ୍ତି ଓ ଶିବତତ୍ତ୍ୱର ପବିତ୍ର ସଙ୍ଗମ। ପଶ୍ଚିମ ଓଡ଼ିଶାରେ ବିଶେଷ କରି ସମ୍ବଲପୁରରେ ଏହି ଦିବ୍ୟ ବିବାହକୁ ଶୀତଳଷଷ୍ଠୀ ପର୍ବ ରୂପରେ ବହୁ ଧୁମ୍ଧାମ୍ରେ ପାଳନ କରାଯାଇଥାଏ। ବରପକ୍ଷ ଓ କନ୍ୟାପକ୍ଷ ନିର୍ଦ୍ଧାରିତ ହୋଇ ବିବାହର ସମସ୍ତ ରୀତିନୀତି ପାଳନ କରାଯାଇଥାଏ। ଶିବଙ୍କ ବରଯାତ୍ରା ଘଣ୍ଟ, ଶଙ୍ଖ, ମୃଦଙ୍ଗ ଓ ହୁଳହୁଳି ଧ୍ୱନିରେ ସାରା ପରିବେଶ ଭକ୍ତିମୟ ହୋଇଉଠେ। ହଜାର ହଜାର ଶ୍ରଦ୍ଧାଳୁ ଏହି ଉତ୍ସବରେ ସାମିଲ ହୋଇ ଦିବ୍ୟ ଆନନ୍ଦ ଅନୁଭବ କରନ୍ତି। ଶ୍ରୋତାବନ୍ଧୁ, ଏହି ଦିବ୍ୟ ବିବାହ ଆମକୁ ନିଷ୍ଠା, ଧୈର୍ଯ୍ୟ ଓ ସତ୍ୟପ୍ରେମର ମହତ୍ୱ ଶିଖାଇଥାଏ। ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଏହି ପବିତ୍ର ମିଳନରୁ ପ୍ରେମ, ସମର୍ପଣ ଓ ମାନବତାର ଶିକ୍ଷା ଗ୍ରହଣ କରାଯାଇଥାଏ। ଏବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ସୁନ୍ଦର ଗୀତ। ଗୀତଟି ହେଉଛି ବମ୍ ବୋଲେ, କଥାଚିତ୍ର ଲକ୍ଷ୍ମୀ।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଶ୍ରୋତାବନ୍ଧୁ, ଅନ୍ନ ହିଁ ଜୀବନର ଆଧାର, ଆଉ ସେହି ଅନ୍ନର ସୁରକ୍ଷା ହିଁ ଭବିଷ୍ୟତର ସୁରକ୍ଷା। ମଣିଷ ଜୀବନ, ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ପରିବେଶ ସହ ଖାଦ୍ୟର ସମ୍ପର୍କ ଅତ୍ୟନ୍ତ ନିବିଡ଼। ତେଣୁ ଖାଦ୍ୟର ଉତ୍ପାଦନ, ପ୍ରସ୍ତୁତି ଏବଂ ବ୍ୟବହାର ଏପରି ହେବା ଆବଶ୍ୟକ ଯାହା ପ୍ରକୃତି ସନ୍ତୁଳନକୁ ସୁରକ୍ଷା କରିବା ସହ ଆଗାମୀ ପିଢ଼ି ପାଇଁ ମଧ୍ୟ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିପାରିବ। ଏହି ଉଦ୍ଦେଶ୍ୟକୁ ନେଇ ପ୍ରତିବର୍ଷ ଜୁନ୍ 18 ବା ଆଜିର ଦିନରେ ସମଗ୍ର ବିଶ୍ୱରେ ସସ୍ଥାୟୀ ଖାଦ୍ୟ ସଂସ୍କୃତି ଦିବସ ପାଳନ କରାଯାଉଅଛି। ସସ୍ଥାୟୀ ଖାଦ୍ୟ ସଂସ୍କୃତିର ଅର୍ଥ ହେଉଛି ଏପରି ଖାଦ୍ୟ ବ୍ୟବସ୍ଥା ଯାହା ପରିବେଶ ପ୍ରତି ଅନୁକୂଳ, ଅର୍ଥନୈତିକ ଭାବେ ଲାଭଦାୟକ ଏବଂ ସାମାଜିକ ଭାବେ ଗ୍ରହଣୀୟ। ଏହା କେବଳ ସ୍ୱାଦିଷ୍ଟ ଖାଦ୍ୟ ଖାଇବାର କଥା କହେ ନାହିଁ, ବରଂ ଖାଦ୍ୟ କେଉଁଠାରୁ ଆସୁଛି, କିପରି ଉତ୍ପାଦିତ ହେଉଛି ଏବଂ ଏହାର ପ୍ରଭାବ ପରିବେଶ ଉପରେ କେତେ ପଡ଼ୁଛି ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଏ। ବର୍ତ୍ତମାନ ସମୟରେ ଖାଦ୍ୟ ଅପଚୟ, ରାସାୟନିକ ସାରର ଅତ୍ୟଧିକ ବ୍ୟବହାର, ଜଳ ଓ ମୃତ୍ତିକା ପ୍ରଦୂଷଣ ପରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ଜାତିସଂଘ ତଥ୍ୟ ଅନୁଯାୟୀ ବିଶ୍ୱରେ ଉତ୍ପାଦିତ ଖାଦ୍ୟର ଏକ ବଡ଼ ଅଂଶ ଅପଚୟ ହୋଇଥାଏ। ଯେତେବେଳେ ଲକ୍ଷ ଲକ୍ଷ ଲୋକ ଭୋକରେ ରହୁଛନ୍ତି, ଏପରି ପରିସ୍ଥିତିରେ ଖାଦ୍ୟର ସଠିକ୍ ବ୍ୟବହାର ଏବଂ ଅପଚୟ ରୋକିବା ସମସ୍ତଙ୍କ ଦାୟିତ୍ୱ। ଶ୍ରୋତାବନ୍ଧୁ, ସସ୍ଥାୟୀ ଖାଦ୍ୟ ସଂସ୍କୃତି ଦିବସ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଥାଏ। ଖାଦ୍ୟକୁ ଭଲ ପାଆନ୍ତୁ, ଅପଚୟକୁ ନୁହେଁ। ଆସନ୍ତୁ ଆମେ ସମସ୍ତେ ଖାଦ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିବା, ସ୍ଥାନୀୟ ଓ ପୌଷ୍ଟିକ ଖାଦ୍ୟକୁ ପ୍ରାଧାନ୍ୟ ଦେବା ଏବଂ ପ୍ରକୃତି ସହ ସନ୍ତୁଳନ ରକ୍ଷା କରି ଏକ ସୁସ୍ଥ, ସୁବଳ ଓ ସୁରକ୍ଷିତ ପରିବେଶ ଗଢ଼ିବା। ଏବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଆଉ ଏକ ସୁନ୍ଦର ଗୀତ, କଥାଚିତ୍ର ବେଟା। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ, ଗୀତିକାର ସମୀର।

ଗୀତଟି ଶୁଣିଲେ ତ ଶ୍ରୋତାବନ୍ଧୁ, ମୁଁ ଆଶା କରିବି ଯେ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁଥିବ। ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇସାରିଛି, ଆଜି ସନ୍ଧ୍ୟାର ଯୁବବାଣି କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେବାର ବିଦାୟ ନେଉଛି। ଉପସ୍ଥାପନରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ତନୁଶ୍ରୀ ବେହେରା। ନମସ୍କାର।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଓଡ଼ିଆ ଲଘୁସଙ୍ଗୀତ, 6:30 ବିକାଶ ମନ୍ତ୍ର ରିଲେ କରିବ ଆକାଶବାଣୀ କଟକରୁ। ଜିଲ୍ଲା ହଲଚାଲ ରିଲେ କରିବ ଆକାଶବାଣୀ କଟକରୁ। ରାତି 7:25 କୃଷି ସଂସାର କାର୍ଯ୍ୟକ୍ରମ, ରାତି 7:30 ସୁଗମ ସଙ୍ଗୀତ, ରାତି 8:02 କଣ୍ଠଶିଳ୍ପୀ ହେଲେ ରୀନା ଦାସ। ରାତି 8:15 ଶୁଣିପାରିବେ ଆଲୋଚନା, ଲୋକାଚାରରେ ଶୀତଳ ଷଷ୍ଠୀ ଯାତ୍ରା, ଆଲୋଚନା କରିଛନ୍ତି ଡକ୍ଟର ଶେଷାନ ବିସି। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସାରଙ୍ଗୀ ଏବଂ ତବଲା ବାଦନ ଶୁଣିବେ, ପରିବେଷଣ କରିବେ ଉସ୍ତାଦ ସୁଲତାନ ଖାନ ଏବଂ ଉସ୍ତାଦ ଜାକିର ହୁସେନ। ରାତି 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ, ଏବଂ ରାତି 9:30 ବିଶେଷ ରୂପକ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମଟି ମଧ୍ୟ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:02 ଗୀତନାଟ୍ୟ ଶିବ ବିବାହ, ରଚନା ମୋହନ ସାହୁ, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା, ସଙ୍ଗୀତ ସଂଯୋଜନା ପ୍ରଫୁଲ୍ଲ କୁମାର ମିତ୍ର। ରାତି 10:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ସନ୍ତୋଷ ପିଂ, ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିବ କିପରି ଏ ସମ୍ପର୍କରେ କହିବେ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର। ପରିବେଶ ସୂଚନା 7:30ରେ ଟର୍ଟଲ ଟ୍ରେଲ୍ସ ସଂରକ୍ଷଣର ଏକ ପ୍ରମୁଖ ମାଧ୍ୟମ, ଏ ସମ୍ପର୍କରେ କହିବେ ଡକ୍ଟର ସମୟପିକା ଦାସ। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି 7:35ରେ କଣ୍ଠଶିଳ୍ପୀ ହେଲେ ପଙ୍କଜ କୁମାର ଚାଲ, ଗୀତଗୁଡ଼ିକ ରଚନା କରିଛନ୍ତି ପରଶୁରାମ ନାଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର। ସମ୍ବଲପୁରୀ ଗୀତ ସକାଳ 7:50ରେ କଣ୍ଠଶିଳ୍ପୀ ହେଲେ ରାମେଶ୍ୱର ମାକର, ମୋହନ ଚରଣ କିଷାନ। ସକାଳ 8:30ରେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ନବୀନ କୁମାର କୁଅଁର ଏବଂ ଶିବାନନ୍ଦ ତ୍ରିପାଠୀ। ସୁଗମ ସଙ୍ଗୀତ ସକାଳ 8:45ରେ କଣ୍ଠଶିଳ୍ପୀ ହେଲେ ବିନତୀ ପଣ୍ଡା ଏବଂ ବି ସାଇଲକ୍ଷ୍ମୀ। ଶୁଣୁଥିଲେ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ। ଗୀତ ରଚନା ଆଶୁତୋଷ ପଟ୍ଟନାୟକ, ସଙ୍ଗୀତ ଗୌରବ ଆନନ୍ଦ।

ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ଗୌରବ ଆନନ୍ଦ। ଗୀତ ରଚନା ଆଶୁତୋଷ ପଟ୍ଟନାୟକ, ସଙ୍ଗୀତ ପରାଗ କୁମାର ବେହେରା।

ଆପଣମାନେ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ, କଣ୍ଠଦାନ କରିଛନ୍ତି ଶିବାନୀ ସଙ୍ଗୀତା। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

ହ୍ୟୁମାନି ସାଗର ଏବଂ ଅସୀମା ପଣ୍ଡାଙ୍କର ଦ୍ୱୈତକଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଅସତ ନିଜାମ।

ଏଥିରେ ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି କୁଲଦୀପ ପଟ୍ଟନାୟକ ଏବଂ ଅନନ୍ୟା ଶ୍ରୀତମ ନନ୍ଦ। ଗୀତ ରଚନା ସବ୍ୟସାଚୀ ପ୍ରଧାନ, ସଙ୍ଗୀତ ଅଭିଜିତ ତ୍ରିପାଠୀ।

0: ଶେଷ ହେଲା ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ।

0: ସାର୍ ନମସ୍କାର। ନମସ୍କାର ସାର୍, ଆପଣଙ୍କର ପରିଚୟ। ମୋ ନାଁ ହେଲା ସୁବ୍ରତ କୁମାର ତ୍ରିପାଠୀ, ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଡାଇରେକ୍ଟର।
1: ଆଜ୍ଞା ସାର୍, ଆପଣ ସ୍କିଲ୍ ଇଣ୍ଡିଆ ଉପରେ କାମ କରୁଛନ୍ତି, ତେବେ ସ୍କିଲ୍ ଇଣ୍ଡିଆ ଅଭିଯାନ କ'ଣ ସାର୍, ଏହାର ଉଦ୍ଦେଶ୍ୟ ସବୁ କ'ଣ ରହିଛି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଗୋଟେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ପ୍ରୋଜେକ୍ଟ, ଯେଉଁ ଜାଗାରେ ଆମେ ଡ୍ରପ୍ ଆଉଟ୍ କିମ୍ବା ଯେଉଁମାନେ ସେମି ସ୍କିଲ୍ଡ ଲେବର ଫୋର୍ସ ଯୋଉ ରୁରାଲ ଏରିଆରେ ଟ୍ରାପ୍ ହେଇକି ରହିଯାଇଛନ୍ତି, ଆମେ ତାଙ୍କ ଡୋର୍ ଷ୍ଟେପ୍କୁ ଯାଇକି ତାଙ୍କୁ ଟ୍ରେନିଂ ଦେଇଥାଉ। ଯେମିତିକି ଫର୍ମାଲ ଏଜୁକେସନ ITI ଅଛି କିମ୍ବା ଅନ୍ୟ ସଂସ୍ଥା ଅଛି, ସେଇ ଜାଗାରେ ସେମାନେ ଆସିକି ଯେହେତୁ ଶିକ୍ଷା ନେଇପାରିବେ ନାହିଁ ସମୟ ଅଭାବରୁ ହଉ କିମ୍ବା ଅନ୍ୟ କୌଣସି ରିଜନରୁ, ତ ସେଇ ଜିନିଷକୁ ଆଖିରେ ରଖିକି କେନ୍ଦ୍ର ସରକାର ଏଇ ସ୍କିମ୍ଟା ଲଞ୍ଚ କରିଛନ୍ତି, ଯେଉଁ ଜାଗାରେ ଆମେ ପ୍ରତ୍ୟେକ ଗାଁକୁ ପ୍ରତ୍ୟେକ ବ୍ଲକକୁ ଯାଇକି ତାଙ୍କ ଏରିଆରେ ତାଙ୍କ ଘର ପାଖରେ ତାଙ୍କୁ ଟ୍ରେନିଂ ଦେଇଥାଉ।
1: ତେବେ ସାର୍, ଏଇ ଯୋଉ ସ୍କିଲ୍ ଇଣ୍ଡିଆ ଅଭିଯାନ ଚାଲିଛି, ଆମ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟନ୍ତ ପାଖାପାଖି କେତେ ଜଣ ତାଲିମ ନେଇ ସାରିଛନ୍ତି ସାର୍?
0: ସ୍କିଲ୍ ଇଣ୍ଡିଆରେ ଆକ୍ଚୁଆଲି 2-3 ଅନ୍ୟ ବି ସ୍କିମ୍ ରହୁଛି, କିନ୍ତୁ ଜନଶିକ୍ଷଣ ସଂସ୍ଥାନ ଦେଖନ୍ତୁ 2021ରୁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ କାମ କରିବା ଆରମ୍ଭ କଲା, ଆଉ 2021 ସେସନରୁ ଆମେ କାମ କରିକି ଏପର୍ଯ୍ୟନ୍ତ ଆମେ ପାଖାପାଖି 7,000 ଲୋକଙ୍କୁ ଆମେ ଅଲରେଡି ଟ୍ରେନ୍ କରିସାରିଛୁ। 7,000ରୁ ପାଖାପାଖି 6,500 ଖାଲି ମହିଳା, ଆଉ ବାକି 500 କିମ୍ବା 600 ସେଇଟା ପୁରୁଷ ହେଇଥିବେ। ତ ଆମର ଏଇ ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଅନ୍ସ୍କିଲ୍ ଲେବର, ସେମାନେ ଯୋଉ ଘରେ ରହିଯାଇଛନ୍ତି ତାଙ୍କୁ କେମିତିକି ଆମେ ମେନ୍ ଷ୍ଟ୍ରିମ୍ରେ କାମରେ ଆମେ ତାଙ୍କୁ ଅପରଚୁନିଟି ଯୋଗାଇ ପାରିବୁ।
1: ତେବେ ସାର୍, ସ୍କିଲ୍ ଇଣ୍ଡିଆ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ତାଲିମ ଦେଉଛନ୍ତି?
0: ଏଥିପାଇଁ ଆକ୍ଚୁଆଲି ଆମର 50 କୋର୍ସର ଗୋଟେ ଲିଷ୍ଟ ଅଛି, ଆମର ଯୋଉ 50 ଲିଷ୍ଟ ଅଛି ସେ ଭିତରୁ ଆମେ ଆମ ଦରକାର ଅନୁସାରେ ଆମେ ଟ୍ରେଡ୍ ବାଛିଥାଉ। ଆଉ ମୁଖ୍ୟତଃ ଆମେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ସିଲେଇ ହେଲା, ବିୟୁଟି କେୟାର ଆସିଷ୍ଟାଣ୍ଟ ହେଲା, ତାପରେ ଇଲେକ୍ଟ୍ରିକାଲ ଟେକ୍ନିସିଆନ ହେଲା, ୱେୟାରମ୍ୟାନ ହେଲା, ଫୁଡ୍ ପ୍ରୋସେସିଂ ଆଇଟମ, ବଡି ପାମ୍ପଡ଼ ଆଚାର, ଏଇ ଟାଇପ୍ର ଜିନିଷ ବନେଇବାଟା ହେଲା। ଆମ ଏରିଆରେ ବହୁତ ଲୋକ ବ୍ୟାମ୍ବୋ ଉପରେ କାମ କରନ୍ତି, ତ ବ୍ୟାମ୍ବୋ କ୍ରାଫ୍ଟ ଆମେ ଦେଇଥାଉ, କମ୍ପ୍ୟୁଟର ଟ୍ରେନିଂ ଦେଇଥାଉ, ହ୍ୟାଣ୍ଡ ଏମ୍ବ୍ରଏଡରୀ ଦେଇଥାଉ, ଏଇ ଟାଇପ୍ର ପାଖାପାଖି ଆମେ 10-12 ଟ୍ରେଡ୍ ଆମେ ଦେଇଥାଉ। ପ୍ଲମ୍ବିଂ ଦେଇଥାଉ, କନଷ୍ଟ୍ରକ୍ସନ୍ ଦେଇଥାଉ, ମିସ୍ତ୍ରୀ କାମ ଯୋଉଟା ସେଇଟା ବି ଆମେ ଦେଇଥାଉ। ଆମର ଯୋଉ ଫିଲ୍ଡ ଷ୍ଟାଫ୍ ଅଛନ୍ତି, ଆମର ଯୋଉ ପ୍ରୋଗ୍ରାମ୍ର ଷ୍ଟାଫ୍ ଯୋଉମାନେ ଅଛନ୍ତି, ସେମାନେ ବିଭିନ୍ନ ବ୍ଲକ ବିଭିନ୍ନ ଗାଁକୁ ଯାଇକି ସେ ଜାଗାରେ ସେମାନେ ସରପଞ୍ଚ ହେଲା କିମ୍ବା ଟିକେ ଆକ୍ଟିଭ ଥାନ୍ତି ଏଇ କାମ ପାଇଁ, ତାଙ୍କ ସହିତ କଣ୍ଟାକ୍ଟ କରିକି ପ୍ରଥମେ ଆମେ ଆଦାୟ କରୁ ଯେ ସେ ଜାଗାରେ କଣ ହେଇପାରିବ, ସେ ଜାଗାରେ କୋଉଥିପାଇଁ ଲୋକ ଇଣ୍ଟରେଷ୍ଟେଡ୍ ଅଛନ୍ତି, କୋଉ କୋଉ ଟ୍ରେଡ୍, ମାନେ ଜେନେରାଲି ସିଲେଇ ପାଇଁ ସବୁ ଜାଗାରେ ଇଣ୍ଟରେଷ୍ଟେଡ୍ ଥାନ୍ତି, କିନ୍ତୁ ସିଲେଇ ଛାଡିକି ଆଉ କୋଉଥିପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଆଉ ସେଥିପାଇଁ ସେଇ ଏରିଆରେ ଶିଖେଇବା ପାଇଁ ଟିଚର ଅଛନ୍ତି କି ନାହିଁ। ଏ 2 ଜିନିଷ ହେଲା ପରେ ଆମେ ଗୋଟେ ମିଟିଂ କରିଥାଉ, ଯୋଉ ଜାଗାରେ ବେନିଫିସିଆରି ମାନଙ୍କୁ ଆମେ ଏଇ ଜିନିଷର କଣ ସୁବିଧା ହେବ, ସେମାନେ ଟ୍ରେନିଂ ନେଲା ପରେ କୋଉ କୋଉ ବେନିଫିଟ୍ ପାଇବେ।
1: ତେବେ ସାର୍, ତାଲିମ ନେଲା ପରେ ତାଙ୍କର ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ପାଇଁ କଣ ସବୁ ବ୍ୟବସ୍ଥା କରନ୍ତି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଆପଣଙ୍କର ଆତ୍ମନିଯୁକ୍ତିର ଗୋଟେ ସ୍କିମ୍, ତ ଏଇ ଜାଗାରେ ଏମ୍ପ୍ଲୟମେଣ୍ଟ ଲିଙ୍କେଜ କିଛି ଡାଇରେକ୍ଟଲି ନାହିଁ, କିନ୍ତୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲରେ ଯୋଉ DIC ଅଛନ୍ତି, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ସେଣ୍ଟର କିମ୍ବା ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛନ୍ତି, ତାଙ୍କ ସହିତ କୋଅର୍ଡିନେଟ୍ କରିକି ତାଙ୍କୁ ପ୍ଲେସମେଣ୍ଟ ବି ଦେବା ପାଇଁ ଆମେ ଟ୍ରାଏ କରିଥାଉ। ୟା ବାଦ ସେମାନେ ବିଭିନ୍ନ ସ୍କିମ୍ ଗଭର୍ଣ୍ଣମେଣ୍ଟର ଯୋଉ ଯୋଉ ସ୍କିମ୍ ଗୁଡାକ ଆସୁଥାଏ ସେ ଜାଗାରେ ସେମାନେ କେମିତିକି ଲୋନ୍ ନେଇକି ନିଜେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିପାରିବେ, ସେଇଥିପାଇଁ ବି ଆମେ ଚେଷ୍ଟା ଆମେ କରିଥାଉ। ସ୍କିଲ୍ ଇଣ୍ଡିଆର ଇକୋସିଷ୍ଟମ୍ରେ ଦେଖନ୍ତୁ ସମସ୍ତଙ୍କର କିଛି ନା କିଛି ରୋଲ୍ ରହିଛି, ତ ଏଇ ଜାଗାରେ ଆମର ରୋଲ୍ ରହିଛି ତାଲିମ ଦେବାଟା। ଆମେ ତାଲିମ ଦେଲା ପରେ ସେମାନେ ଅନ୍ୟ ଏଜେନ୍ସି ଯୋଉ ଗୁଡାକ ଅଛନ୍ତି ତାଙ୍କ ପାଖକୁ ଯାଇକି କେମିତିକି ଏଇ ତାଲିମର ଆଉଟକମ୍ଟା ସେମାନେ ପାଇପାରିବେ ସେଇଟା ଚେଷ୍ଟା କରିବା କଥା। ତ ବେନିଫିସିଆରି ଯାଇକି ସେ ଜାଗାରେ ଲୋନ୍ ନେଇକି ତାଙ୍କ ଗାଇଡେନ୍ସ ନେଇକି ସେମାନେ ଷ୍ଟାର୍ଟ କରୁଛନ୍ତି।
1: ତେବେ ଏଇ କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏଭଳି କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ?
0: ଦେଖନ୍ତୁ, ଯେତେବେଳେ ଜଣେ ଟିଚର ଷ୍ଟୁଡେଣ୍ଟକୁ ପଢାଏ ତ ସେ ଡେଫିନେଟଲି ଷ୍ଟୁଡେଣ୍ଟରୁ କିଛି ବେଟର ଆଉଟକମ୍ ଆଶା କରିଥାଏ, ଠିକ୍ ସେମିତି ଆମେ ବି ଯେତେବେଳେ ଗୋଟେ ଦକ୍ଷତା ଟ୍ରେନିଂ ଦଉଛୁ ଆମେ ବି ଆଶା କରୁଛୁ ଯେ ଆମ ବେନିଫିସିଆରି ସେଇ ଦକ୍ଷତାକୁ ନେଇକି ଆକୁ କିଛି କରନ୍ତୁ, କିଛି ନିଜ ପାଇଁ ହଉ ସମାଜ ପାଇଁ ହଉ କିଛି ଭଲ କରିପାରନ୍ତୁ, ସେଇଟା ହିଁ ଆମର ଚେଷ୍ଟା ଥାଏ। ଆଉ ଏଇ ଦିଗରେ ବହୁତ ଗୁଡ଼ାଏ ଆମର ବେନିଫିସିଆରି ଅଛନ୍ତି ଯେଉଁମାନେ ନିଜ ଷ୍ଟାର୍ଟଅପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ନିଜର ଗୋଟେ ବ୍ୟୁଟି ପାର୍ଲର ହେଲା କିମ୍ବା ନିଜର ଗୋଟେ ଟେଲରିଂ ସପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ଆଉ ନିଜେ ଷ୍ଟାର୍ଟ କରିବା ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ସାଙ୍ଗରେ ଯେଉଁମାନେ ପଢୁଥିଲେ ତାଙ୍କ ସାଙ୍ଗରେ ଯେଉଁମାନେ ବେନିଫିସିଆରି ତାଲିମ ନେଉଥିଲେ ତାଙ୍କୁ ବି ସେମାନେ ସେ ଜାଗାରେ ଏନଗେଜ୍ କରିପାରିଛନ୍ତି। ଏଇଟା ଗୋଟେ ବୋଲି ନୁହେଁ, କଳାହାଣ୍ଡି ଡିଷ୍ଟ୍ରିକ୍ଟର ବିଭିନ୍ନ ଏରିଆରେ, ଜୟପାଟଣା ଏରିଆରେ ଗୋଟେ ବେନିଫିସିଆରି ଆମର ଜଣେ ସେ ଗୋଟେ ତାଙ୍କ ନିଜ ବ୍ୟୁଟି ପାର୍ଲର ଷ୍ଟାର୍ଟ କରିପାରିଲେ, ବେହେରା ଏରିଆରେ ଆମର କିଛି ଭଉଣୀମାନେ ସେମାନେ ତାଙ୍କର ଗୋଟେ ପ୍ରଡକ୍ସନ ଗ୍ରୁପ ଗୋଷ୍ଠୀ ରେଜିଷ୍ଟର କରିକି ସ୍କୁଲର ଡ୍ରେସ ଆଉ ଅନ୍ୟାନ୍ୟ ଜିନିଷ ସେମାନେ ପ୍ରସ୍ତୁତ କରିକି ସେମାନେ ଜୀବିକା ମାନେ ଆର୍ନ କରିପାରିଲେ, ତ ଏଇ କିଛିଟା ଜିନିଷ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ, ଆଉ ଏଇଟା ହିଁ ଆମର ସନ୍ତୁଷ୍ଟି।
1: ତେବେ ସ୍କିଲ ଇଣ୍ଡିଆ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ କଣ ସବୁ ଆଉ ଆପଣଙ୍କର ଯୋଜନା ରହିଛି ସାର୍?
0: ସ୍କିଲ ଇଣ୍ଡିଆ କଣ ହଉଛି ନା, ବହୁତ ଲୋକ ଜାଣିପାରୁନାହାନ୍ତି, ଆଉ ସେ ଦିଗରେ ହିଁ ଆକ୍ଚୁଆଲି ମୁଁ ଭାବୁଛି ଯେ ପ୍ରଚାର ପ୍ରସାର ହେବା କଥା। ବହୁତ ଗୁଡ଼ାଏ ଲୋକ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ମାନେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଆତ୍ମନିର୍ଭର କରିବା ପାଇଁ କୋଉ କୋଉ ଜିନିଷ ଗୁଡାକ ସେ ଷ୍ଟାର୍ଟ କରିଛି। ନୋ ଡାଉଟ୍ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି, ବ୍ଲକ ଲେଭେଲ କାଉନସିଲିଂ କ୍ୟାମ୍ପ ଏବେ ଜଷ୍ଟ ହେଇଥିଲା, ତ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ଏଇ ଦିଗରେ ଆଉ କିଛି ଅଧିକା କାମ ହେବା ଦରକାର, ଯୋଉ ଜାଗାରେ କି ଗ୍ରାସରୁଟ ଲେଭେଲ ତକ ଏଇ ମେସେଜଟା ଯାଇପାରିବ ଯେ ସେମାନଙ୍କୁ ଗାଁ ସେଇ ଟ୍ରେଡିସନାଲ କାମ ଛାଡିକି କିଛି ଅନ୍ୟ ଜିନିଷ କରିବାକୁ ପଡିବ, ଯୋଉ ଜାଗାରେ ସେମାନେ କିଛି ଅଧିକା ଉପାର୍ଜନ କରିପାରିବେ।
1: ତେବେ ଏଥିପାଇଁ ଯୁବପିଢ଼ିକୁ ଆପଣ କିଛି କହିବାକୁ ଚାହିଁବେ ସାର୍?
0: ଯୁବପିଢ଼ି ପାଇଁ ଗୋଟେ ହିଁ ମୋର କଥା ରହିବ ଯେ ସମସ୍ତେ ଆଜିକାଲି କଣ ହଉଛି ନା, ଜବ୍ କଥା ଚିନ୍ତା କରୁଛନ୍ତି ଯେ ସେମାନେ କେମିତି କି ଗଭର୍ଣ୍ଣମେଣ୍ଟ କିମ୍ବା ସେମି ପ୍ରାଇଭେଟ କିମ୍ବା ପ୍ରାଇଭେଟର ଯାଇକି ଏନଗେଜ ହେଇକି ଗୋଟେ 10-4 ସେଇଠି ରହିକି କାମ କରିକି ପଳେଇ ଆସିବେ, ସେଇଟା ଯେ ସେତେ ଦୂର ସନ୍ତୁଷ୍ଟି ନୁହେଁ। ଯୁବପିଢ଼ିକୁ ମୋର ଗୋଟେ ସଜେସନ ଏଟା ରହିବ ଯେ ସେମାନେ ନିଜ ଆଡୁ କିଛି ଗୋଟେ ଷ୍ଟାର୍ଟ କରନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ କିଛି ସ୍କିଲର ରିକ୍ୱାରମେଣ୍ଟ ଥାଏ, କିଛି ମାର୍କେଟର ମାନେ ନିଡ୍ ଥାଏ, ସେଇଟାକୁ ସେମାନେ ଟିକେ ନିଜେ ଧ୍ୟାନ ଦେଇକି କିମ୍ବା ୱିଥ୍ ଦ ହେଲ୍ପ ଅଫ୍ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, DIC ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ କରିକି ସେମାନେ କୋଉ ଜିନିଷ କଲେ ବେଟର ହେଇପାରିବ ସେଇଟା ଚିନ୍ତା କରିକି ନିଜେ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଚିନ୍ତା କରନ୍ତୁ। ସେଇଟା ହିଁ ମୋ ହିସାବରେ ଗୋଟେ ବେଟର ଅପରଚ୍ୟୁନିଟି ହେବ, ତାଙ୍କ ପାଇଁ ନୁହେଁ ବଟ୍ ସୋସାଇଟି ପାଇଁ, ସେମାନେ ନିଜ ସାଙ୍ଗେ ସାଙ୍ଗେ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବେ, ତ ସେଇ ଜାଗାରେ ହିଁ ଆମ ସନ୍ତୁଷ୍ଟି ମିଳିବ।
1: ତେବେ ଏଇ ଯୋଜନା କାର୍ଯ୍ୟକାରୀ କରିବାରେ କଣ ବିଶେଷ ଆହ୍ୱାନର ସମ୍ମୁଖୀନ ହେଲା ବୋଲି ଆପଣଙ୍କୁ ଲାଗୁଛି କି ସାର୍?
0: ଦେଖନ୍ତୁ, ଲୋକଙ୍କ ଯୋଉ ମାଇଣ୍ଡସେଟ୍ଟା ଥାଏ, କେହି ବି ତାଙ୍କ ନିଜ ଏରିଆରୁ ବାହାରିକି ଯିବା ପାଇଁ ଚାହୁଁନାହାନ୍ତି। ଏଇ ଜାଗାରେ ଆମେ ଯୋଉଟା ଗୋଟେ ମେଜର ପ୍ରୋବ୍ଲେମ ଆମେ ଫେସ୍ କରୁଛୁ, ଆମେ ଇଣ୍ଟରାକ୍ଟ ହେଲା ଟାଇମ୍ରେ ଆମକୁ ବହୁତ କନ୍ଭିନ୍ସ କରିବାକୁ ପଡୁଛି ଲୋକଙ୍କୁ, ସେମାନେ ତାଙ୍କ ଏରିଆ ଶିଖି ସାରିଲା ପରେ ବି ସେମାନେ ନିଜ ଏରିଆ ଛାଡିକି ଅନ୍ୟ ଏରିଆରେ ଅପରଚ୍ୟୁନିଟି ଥିଲେ ବି ସେମାନଙ୍କୁ ଯିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ହଉନାହାନ୍ତି। ତ ସେଇ ଗୋଟେ ହିଁ ଜିନିଷ ଟିକେ ଲୋକେ ନିଜ ଆଡୁ ଚିନ୍ତା କରିକି ଟିକେ ମାଇଣ୍ଡସେଟ୍ ଚେଞ୍ଜ କରିବା ପାଇଁ ଯୋଉ ଚେଷ୍ଟା ହେବା କଥା, ସେଇଟା ଗୋଟେ ହିଁ ଜିନିଷ ଲ୍ୟାକ୍ ରହିଯାଉଛି ଏଇ ଜାଗାରେ।
1: ତେବେ କଣ ବାର୍ତ୍ତା ଦେବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
0: ମୁଁ ସମସ୍ତଙ୍କୁ ଏଇଟା ହିଁ କହିବାକୁ ଚାହୁଁଛି ଯେ ଏଇ ସମୟରେ ଭାରତ ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଉପରେ ବହୁତ କାମ କରୁଛି, ଆଉ ସମସ୍ତେ ତାର ଗୋଟେ ପାର୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଟ୍ରେନିଂ ନେବା ସଙ୍ଗେ ସଙ୍ଗେ ଗୋଟେ ଛୋଟ ଷ୍ଟାର୍ଟଅପ୍, କୌଣସି ଗୋଟେ ପ୍ରୋଜେକ୍ଟ ନେଇକି ଆରମ୍ଭ କରିବା ପାଇଁ ଟ୍ରାଏ କରନ୍ତୁ, ସୋ ଦେଟ୍ ଆମର ଏଇ ଯୋଉ ଚେଷ୍ଟାଟା ଅଛି ସେଇଟା ସଫଳ ହେଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆପଣ ସ୍କିଲ୍ ଇଣ୍ଡିଆ ସମ୍ପର୍କରେ ଆମ ସହ ଆଲୋଚନା କଲେ। ଏଇ ଆଲୋଚନାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ପ୍ରେରଣା ପାଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମୋର ନାମ ଦୁର୍ଲଭୀ ହଂସ, ବେହେରା ଗ୍ରାମ କଲାହାଣ୍ଡିରେ ମୋର ଘର। ଏବେ ମୁଁ 3 ଶେଷ ବର୍ଷ ପଢିବା ସହ ସିଲେଇ କାମ କରୁଛି। ଏଥିପାଇଁ ଭାରତ ସରକାରଙ୍କ ସ୍କିଲ ଇଣ୍ଡିଆ ମିଶନ ମୋତେ ସାହାଯ୍ୟ କରିଛି। ଦନପାଟ ଯୁବ ସେବା ସଂଗଠନ ବେହେରା, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ମୁଣ୍ଡ୍ରାଗୁଡ଼ା ଏବଂ ଜନଶିକ୍ଷଣ ସଂସ୍ଥା ଭବାନୀପାଟନା ସହଯୋଗରେ ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଆମ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଛି। ଏଥିରେ ତାଲିମ ଗ୍ରହଣ କରି ଆମେ ସଶକ୍ତ, ଆତ୍ମନିର୍ଭର, ସଂଗଠିତ ଓ ସ୍ୱାବଲମ୍ବୀ ହୋଇପାରିଛୁ। ଆମେ ପ୍ରାକ୍ ବିଦ୍ୟାଳୟ ପୋଷାକ, ବିଦ୍ୟାଳୟ ପୋଷାକ, ରେଡିମେଡ୍ ପୋଷାକ ଓ ବ୍ୟାଗ୍ ତିଆରି କରି ରୋଜଗାରକ୍ଷମ ହୋଇପାରିଛୁ। ସଂଗଠିତ ଭାବେ କାମ କରିବାକୁ ଆମେ ଦନପାତ ଉତ୍ପାଦକ ଗୋଷ୍ଠୀ ଗଠନ କରିଛୁ, ଏଥିପାଇଁ ସରକାର ସହାୟତା ବି ମିଳିଛି। ବର୍ତ୍ତମାନ ଆମ ଗୋଷ୍ଠୀରେ 300 ମହିଳା କାର୍ଯ୍ୟରତ ଅଛନ୍ତି। ଧର୍ମଗଡ଼ ବ୍ଲକ 21 ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ସିଲେଇ କରି ବଣ୍ଟନ କରିଥିଲୁ। ସ୍ଥାନୀୟ ବଜାରରେ ମଧ୍ୟ ଆମ ସିଲେଇ ବ୍ୟାଗ୍ର ଚାହିଦା ରହିଛି। ମୋଟାମୋଟି ଭାବେ ସ୍କିଲ ଇଣ୍ଡିଆ ମିଶନ ଆମକୁ ସଶକ୍ତ, ସ୍ୱାବଲମ୍ବୀ କରିଛି। ଏଣୁ ସରକାରଙ୍କୁ ଧନ୍ୟବାଦ।

0: ଶୁଣିଲେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସୁଧୀର କୁମାର ଧାଙ୍ଗଡ଼ା ମାଝି। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: संस्कृति मूल्यबोध एवं परंपरार एकनिष्ठ प्रवक्ता आकाशवाणी।
1: ओ मु कालीमो पुतुरा घर को जाई के आसी देखि कि आश्चर्य हेली कि से माने दिन न जाको एसी लगाउ छंती सब बेले वॉशिंग मशीन चलाउ छंती घरे दी दीटा फ्रिज अछि किंतु तारो बिजुली बिल जानिछु केते आसु छि जीरो मु पचेरिला रु पुतुरा कहिला
2: दादा सब से ऊपर वाला रे दया माने सोलर पैनल रो
1: मु भाबिली एबे तो लगैबा कुही पड़िबो पीएम सूर्य घर मुफ्त बिजुली योजना जोड़ी हेबा पई विजिट करंतु pmsuryaghar.gov.in रे
3: हर घर सूर्य घर।
4: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
5: TLI है ना,
6: सरकारी कर्मचारी के साथ साथ सभी प्रोफेशनल ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।
7: नमस्कार, आकाशवाणी कटक आंचलिक संवाद पढ़ुछंती सत्यव्रत बहुरा। मुख्य संवाद, मयूरभंज जिले में विभिन्न कार्यक्रम में जोगदेबा आसंताकाली ओडिशा गस्तरे आसिबे राष्ट्रपति। कार्यरे अवहेला 128 जन डाक्तरों विरोध में श्रृंखलागत कार्यानुष्ठान निमन्ते मुख्यमंत्री निर्देश। सहरांचल में पीएनजी व्यवस्था को त्वरान्वित करने राज्य सरकार पदक्षेप एवं शीतल षष्ठी यात्रारे आज संपन्न हेबो देवदंपतिंक विवाह उत्सव। राष्ट्रपति द्रौपदी मुर्मू आसंता कालीठारु दुईदिनिया ओडिशा गस्तरे आसुछंती। एहि समय रे राष्ट्रपति मयूरभंज जिल्लार रायरंगपुर गस्त करिबा सह भुवनेश्वर अखिल भारतीय आयुर्विज्ञान संस्थान एम्स पक्षरु आयोजित हेबाकु थिबा एक स्वास्थ्य शिविररे जोगदेइ हिताधिकारी ओ डाक्तरमानंक सह आलोचना करिबे। राष्ट्रपति मयूरभंज जिल्लार कुसुमी ब्लक अंतर्गत 113 खणी प्रभावित ग्रामरे एक बृहत ग्रामीण पाइप जल जोगाण प्रकल्पर उद्घाटन करिबे। एहा व्यतीत हाटबद्राठारे ब्रह्मकुमारी संस्था पक्षरु मातृशक्ति भवन, एक स्वतंत्र सर्किट हाउस एवं रायरंगपुरे नवनिर्मित पुलिस जिल्लार उद्घाटन करिबे। शनिवार दिन राष्ट्रपति पहाड़पुर गस्त करने सहित गोसाणीपीठ सांताली हाजी जाहेरा एवं हो जाहेरा रे प्रार्थना करिबे। राष्ट्रपति एक दक्षता केन्द्र परिदर्शन करी हिताधिकारी मानंक सह आलोचना करिबे। सेहीपरी एसएलएस ट्रस्ट द्वारा परिचालित शिक्षानुष्ठानगुड़िकर कार्यर अग्रगति उपरे मध्य राष्ट्रपति समीक्षा करिबे। परदिन राष्ट्रपति प्रधानमंत्री नरेन्द्र मोदी सहित एक साधारण कार्यक्रम में जोगदेबे। राष्ट्रपति और प्रधानमंत्री मिलित भावे केतक उन्नयनमूलक प्रकल्पर उद्घाटन और भित्तिप्रस्तर स्थापन करने सह एक विशाल जनसमावेश संबोधित करिबे बोली आम संवाददाता जणाइछन्ति। प्रधानमंत्री नरेन्द्र मोदी आसंताकाली नुआदिल्ली में एक स्वतंत्र कार्यक्रम में प्रधानमंत्री विकसित भारत रोजगार योजना PMVBRY अधीन प्राय 2400 कोटी टंकार प्रोत्साहन राशि प्रदान करिबे। देशव्यापी अद्यावधि एहि योजना अंतर्गत 15 लाख हिताधिकारी निजुक्ति पाइबारे सहायता मिलिपारिछि। योजना रे कर्मक्षेत्र रे प्रवेश करुथिबा नूतन कर्मचारी मानंकु सहायता प्रदान करिबा पई 15,000 टंका पर्यंत प्रोत्साहन राशि मिलिबो। गत वर्ष अगस्त मास पहिलेरु कार्यकारी होइथिबा एहि योजना रे समुदाय 99,446 कोटी टंकार व्ययबराद करा जाइछि। राज्य रे विभिन्न डाक्तरखाना रे दीर्घ 5 वर्षरु अधिक समय धरी कार्यरे अनुपस्थित रहिथिबा 128 जन मेडिकल अफिसरंक उपरे श्रृंखलागत कार्यानुष्ठान ग्रहण पई मुख्यमंत्री मोहन चरण माझी स्वास्थ्य विभाग को निर्देश देइछन्ति। सेहीपरि कंधमाल पुलिस हस्पिटाल पूर्वतन मेडिकल अफिसर डाक्तर विचक्षणा पाणिग्राही मुख्यमंत्री सरकारी सेवारु बहिष्कार करिछन्ति। डाक्तर पाणिग्राही 2012 परठारु अनधिकृत भाबे कार्यरे अनुपस्थित रहिबा सह निर्देश अनुपालन करिनथिले। राज्य सरकार स्वास्थ्य सेवा को गुरुत्व दे नूतन डाक्तरखाना खोलिबा सहित एहार आधुनिकीकरण करुछन्ति। नियुक्ति पाइबा परे कार्यरे अनुपस्थित रहिबा ग्रहणीय नुहे बोली मुख्यमंत्री कहिछन्ति। राज्यर 24 जिल्लार 707 दुर्गम अंचलरे 4G मोबाइल टावर स्थापन निमन्ते जमी हस्तांतर प्रक्रिया त्वरान्वित करिबाकु इलेक्ट्रोनिक्स और सूचना प्रजुक्ति विभाग पक्षरु समस्त जिल्लापालंकु निर्देश दिया जाइछि। डिजिटल भारत नीति ଯୋଜନା ଅଧୀନରେ ଦୁର୍ଗମ ଅଞ୍ଚଳରେ ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା ପାଇଁ ବିଏସ୍ଏନ୍ଏଲ୍କୁ 2000 ବର୍ଗ ଫୁଟ୍ ଜମି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ 294 ସ୍ଥାନରେ ଟାୱାର ସ୍ଥାପନ ପାଇଁ ଅନୁମତି ମିଳିସାରିଥିବା ଜଣାପଡ଼ିଛି। ସହରାଞ୍ଚଳ ଗ୍ୟାସ୍ ଯୋଗାଣ ବ୍ୟବସ୍ଥା ଅଧୀନରେ ପାଇପ୍ ଯୋଗେ ଗ୍ୟାସ୍ ସଂଯୋଗ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ସାଧାରଣ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ଘରୋଇ ପିଏନ୍ଜି ସଂଯୋଗ ବ୍ୟବସ୍ଥା ଉପଲବ୍ଧ ଥିବା ଅଞ୍ଚଳରେ ଉପଭୋକ୍ତାଙ୍କୁ ଏଲ୍ପିଜି ବଦଳରେ ପିଏନ୍ଜି ବ୍ୟବହାର ଲାଗି ସୁବିଧା ଯୋଗାଇ ଦିଆଯିବ। ଓଡ଼ିଶା ସହରାଞ୍ଚଳ ଗ୍ୟାସ୍ ବିତରଣ ନୀତି 2026କୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
5: ପରମ୍ପରା ଓ ସଂସ୍କୃତିର ଅନନ୍ୟ ସମିଶ୍ରଣ ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହରର କୋଣ ଅନୁକୋଣ ମୁଖରିତ ହୋଇଉଠିଛି। ଗତବର୍ଷର କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ା ରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରି ଶୁଭଲଗ୍ନରେ ବରାନୁଗମନ ଓ ବିବାହ ସମ୍ପର୍କ ସମ୍ପନ୍ନ ହେବ। ଶୀତଳଷଷ୍ଠୀ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆ ସଂସ୍କୃତିର ଅନନ୍ୟ ପରିଚୟ। ଶୀତଳଷଷ୍ଠୀରେ ଥାଳ ଉଠା, ପତର ପେଣ୍ଡି, ଗୁଆଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପାରମ୍ପରିକ ନୀତିକାନ୍ତି ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣିଆ।
7: ଭଦ୍ରକ ଜିଲ୍ଲା ଆରଡ଼ି ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ହରଗୌରୀଙ୍କ ବିବାହ ପାଇଁ ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ହରଗୌରୀଙ୍କ ବିବାହ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ଶିକ୍ଷକମାନେ ସଂଶୋଧନ କରି ଶ୍ରେଣୀଗୃହରେ ଶିକ୍ଷାଦାନ କରିବେ ବୋଲି ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ଏସ୍ସିଇଆର୍ଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି। ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଥିବାରୁ ଚଳିତ ବର୍ଷ ନୂଆ ବହି ପ୍ରକାଶିତ ହେବ ନାହିଁ। ଶିକ୍ଷକମାନେ ପାଠ୍ୟପୁସ୍ତକରେ ସଂଶୋଧନ କରି ଶିକ୍ଷାଦାନ କରିବେ। ଆସନ୍ତା ବର୍ଷ ସଂଶୋଧିତ ପୁସ୍ତକ ଛପାଯାଇ ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅବଗତ କରାଯାଇଥିବା ନିର୍ଦ୍ଦେଶିକା କହିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସକାଳ ସ୍କୁଲ୍ କରିବା ଲାଗି ନିଷ୍ପତ୍ତି ହୋଇଛି। ଜିଲ୍ଲାର ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ସକାଳ 6:30ରୁ 10:30 ପର୍ଯ୍ୟନ୍ତ ଚାଲିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା 20 ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଆସନ୍ତା 22 ଦିନ ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ଜଣାପଡ଼ିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟର ଭାଲୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗସ୍ତ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଶିକ୍ଷକମାନଙ୍କ ସହ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନ କରିଛନ୍ତି।

0: ଗିରି ବସ୍ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି। ଏଥର କିଛି ସମ୍ବାଦ ସଂକ୍ଷେପରେ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦରଘା ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ବିକଶିତ ଭାରତ ସମୃଦ୍ଧ ଓଡ଼ିଶା ସମ୍ପର୍କରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପୁରୁଣା ସହରରେ ହେଉଥିବା ରଥଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ସୁପରିଚାଳନା ନେଇ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଗଜପତି ଓ ବରଗଡ଼ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ମାଧ୍ୟମରେ ଅଭ୍ୟାସ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି। ବରଗଡ଼ ଜିଲ୍ଲାରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଛି। ନୟାଗଡ଼ ଜିଲ୍ଲାରେ ଆଗାମୀ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ପାଣିପାଗ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। କାର୍ଯ୍ୟରେ ଅବହେଳା ପାଇଁ 128 ଜଣ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସହରାଞ୍ଚଳରେ ପିଏନ୍ଜି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଏବଂ ଶୀତଳଷଷ୍ଠୀ ଯାତ୍ରାରେ ଆଜି ସମ୍ପନ୍ନ ହେବ ଦେବଦମ୍ପତିଙ୍କ ବିବାହୋତ୍ସବ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ ଦେବଦମ୍ପତିଙ୍କ ବିବାହ ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଦେବଦେବ ମହାଦେବ ହେଉଛନ୍ତି ମଙ୍ଗଳମୟ ଠାକୁର। ମହାଦେବଙ୍କର ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ମାତା ପାର୍ବତୀଙ୍କ ସହିତ ବିବାହ ଉତ୍ସବ ଏକ ଶ୍ରେଷ୍ଠ ପାର୍ବଣ ରୂପରେ ସ୍ୱୀକୃତ। ଶିବ ପାର୍ବତୀଙ୍କର ଏହି ବିବାହ ଉତ୍ସବ ପାଳନ ପଶ୍ଚାତରେ ଗୋଟିଏ ପୌରାଣିକ ଭିତ୍ତିଭୂମିକୁ ଆଧାର ଭାବରେ ଗ୍ରହଣ କରାଯାଇଥାଏ। ଶୈବ ପ୍ରଣୟିନୀ ଦକ୍ଷ କନ୍ୟା ସତୀ ଦକ୍ଷ ଯଜ୍ଞ ଅନଳରେ ଝାସ ଦେବା ପରେ ଭଗବାନ ଶିବ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଦକ୍ଷ ଯଜ୍ଞ ଧ୍ୱଂସ କଲେ। ତାପରେ ସତୀଙ୍କ ବିଚ୍ଛେଦ କାରଣରୁ କୈଳାସକୁ ଯାଇ ହିମବନ୍ତ ଶିଖରରେ ବାସ କରି ଯୋଗ ସାଧନରେ ନିମଗ୍ନ ହେଲେ। ଅନ୍ୟପକ୍ଷରେ ମାତା ସତୀ ପର୍ବତରାଜ ହିମାଳୟଙ୍କର ଘରେ ଜନ୍ମ ନେଲେ। ପର୍ବତରାଜଙ୍କ ଘରେ ଜନ୍ମ ହୋଇଥିବାରୁ ହିଁ ସେ ପାର୍ବତୀ ନାମରେ ପରିଚିତ। ତାଡ଼କାସୁର ବିନାଶ ନିମନ୍ତେ ଶିବ ପାର୍ବତୀଙ୍କର ବିବାହ ଅନିବାର୍ଯ୍ୟ ବୋଲି ଦେବତାମାନେ କାମଦେବଙ୍କୁ ମହାଦେବଙ୍କର ଯୋଗଭଙ୍ଗ ପାଇଁ ଅନୁରୋଧ କରି ତାଙ୍କୁ ପଠାଇଦେଲେ। କିନ୍ତୁ ପ୍ରଭୁ ଶିବ କ୍ରୋଧିତ ହୋଇ ତ୍ରିନେତ୍ରରେ କାମଦେବଙ୍କୁ ଧ୍ୱଂସ କରିଦେଲେ। କିନ୍ତୁ ମାତା ପାର୍ବତୀ ଶିବଙ୍କୁ ପତି ରୂପରେ ବରଣ କରିବାକୁ ଘୋର ତପସ୍ୟା କଲେ। ତାପରେ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହୋଇ ଶିବ ବେଦୋକ୍ତ ମତରେ ବିବାହ କରିବାକୁ ସମ୍ମତ ହେଲେ। ଶେଷରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାର୍ବତୀ ଦେବୀଙ୍କ ସହ ଦେବଦେବ ମହାଦେବଙ୍କର ବିବାହ ସମ୍ପନ୍ନ ହେଲା। ପୁରାଣ ବର୍ଣ୍ଣିତ ଏହି ଆଖ୍ୟାନକୁ ଭିତ୍ତି କରି ଓଡ଼ିଶାର ଶୈବପୀଠମାନଙ୍କରେ ମହାଯୋଗୀ ମହେଶ୍ୱର ଆଉ ମାତା ଗୌରୀଙ୍କର ବିବାହ ଉତ୍ସବ ପାଳିତ ହୋଇଥାଏ। ଏହି ଉତ୍ସବଟି ଶିବ ବିବାହ କିମ୍ବା ଶୀତଳଷଷ୍ଠୀ ଭାବରେ ଲୋକମାନସରେ ଖ୍ୟାତ। ପୁରୀର ଗ୍ରାମାଞ୍ଚଳମାନଙ୍କରେ ଏହି ଉତ୍ସବଟି ନିମନ୍ତ୍ରଣ ଦିଅଁ ବିବାହ ଆଉ ଶୀତଳଷଷ୍ଠୀ କ୍ରମରେ ପାଳିତ ହେଉଥିବା ବେଳେ ପୁରୀ ସହର ଓ ଆଉ କିଛି ଅଞ୍ଚଳରେ ନିମନ୍ତ୍ରଣ ଦିଅଁ ବିବାହ ଶୀତଳଷଷ୍ଠୀ ଗୁଆଲି ସାତମଙ୍ଗଳା ଆଦି କ୍ରମରେ ପାଳିତ ହେଉଥିବା କଥା ଗବେଷକମାନେ କହିଥାନ୍ତି। ତେବେ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଏହି ଉତ୍ସବଠାରୁ ସମ୍ବଲପୁର ସହରରେ ପାଳିତ ଶୀତଳଷଷ୍ଠୀ ଯାତ୍ରା ଅନେକ କାରଣରୁ ନିଆରା ଆଉ ସ୍ୱତନ୍ତ୍ର। ଏଠାରେ ପାଳିତ ବିବାହ ଉତ୍ସବରେ ଆକର୍ଷଣୀୟ ଦିଗଟି ହେଉଛି ଅନୁସୃତ ରୀତିନୀତି। ମଣିଷ ସମାଜରେ ଅନୁଷ୍ଠିତ ବାହାଘରକାଳୀନ ପାଳିତ ପାରମ୍ପରିକ ଚଳଣୀ ବା ବିଧି ଦେବବିବାହ କାଳରେ ବି ଅବିକଳ ଭାବରେ ପାଳନ କରାଯାଇଥାଏ। ସେଥିପାଇଁ ଏହା ଦେବଦମ୍ପତିଙ୍କର ମାନବୀୟ ଲୀଳା ବୋଲି କୁହାଯାଇଥାଏ। ଆମ ରାଜ୍ୟ ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ କୃଷକ ଭାଇମାନଙ୍କର ଧରଣୀ ଏବଂ ବୃଷ୍ଟି ସହିତ ରହିଛି ଅଖଣ୍ଡ ସମ୍ପର୍କ। ପ୍ରଚଣ୍ଡ ରୌଦ୍ର ତାପରେ ଉତ୍ତପ୍ତ ଧରଣୀ ଏହି ଯାତ୍ରା ସମୟରେ ପ୍ରବାହିତ ପ୍ରାକ୍ ମୌସୁମୀ ବର୍ଷା ଦ୍ୱାରା ଶୀତଳ ହୋଇଥାଏ। ସେଥିପାଇଁ ଏହାର ନାମ ହୁଏତ ଶୀତଳଷଷ୍ଠୀ। ଆଉ ଏଥିପାଇଁ ଏହି ପର୍ବର ମୁଖ୍ୟ ତିଥିଟି ହେଉଛି ଅକ୍ଷୟ ତୃତୀୟା। ଏହି ଦିନ ହିଁ ଯାତ୍ରାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥାଏ ଥାଳି ଉଠା କାର୍ଯ୍ୟକ୍ରମରୁ। ସେଦିନ ପଡ଼ାର ବାସିନ୍ଦାମାନେ ଏକାଠି ହୋଇ ନିର୍ବାଚନ କରିଥାନ୍ତି କନ୍ୟା ପିତାମାତାଙ୍କର। ପ୍ରଥା ମୁତାବକ 5 ଦିନ ବ୍ୟାପୀ ଆୟୋଜିତ ଏହି ବିବାହୋତ୍ସବରେ ଅନ୍ୟତମ ପର୍ଯ୍ୟାୟଟି ହେଉଛି ପତ୍ରପେଣ୍ଡି ଯାତ୍ରା। ଶିବଙ୍କର ପିତା କନ୍ୟା ପିତାଙ୍କ ଘରକୁ ଅନ୍ୟାନ୍ୟ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ କୁଣିଆ ହୋଇଯାଆନ୍ତି ଏବଂ ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଶିବ ପାର୍ବତୀଙ୍କର ବିବାହର ସହମତି ନିମନ୍ତେ ସରସି ବା ଶାଳପତ୍ର ପେଣ୍ଡାଏ ପ୍ରଦାନ କରି ସମ୍ବନ୍ଧ ସ୍ଥାପନ କରିଥାନ୍ତି। ବିବାହୋତ୍ସବର ଲଗ୍ନ ସ୍ଥିର ହେବା ପରେ ସବୁ ଦେବଦେବୀଙ୍କୁ ଗୁଆ ଆଉ ହଳଦୀ ପ୍ରଦାନ କରି

0: ନିମନ୍ତ୍ରଣ କରାଯାଇଥାଏ। ଏହି ପରମ୍ପରାକୁ ଗୁଆଗୁଣ୍ଡା ଯାତ୍ରା ବୋଲି କୁହାଯାଇଥାଏ। ଦେବ ନିମନ୍ତ୍ରଣ ସରିଲା ପରେ କନ୍ୟା ପକ୍ଷ ସାଧାରଣ ଚଳଣି ଅନୁସାରେ ନିଜର ସବୁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିଥାନ୍ତି। ତାପରେ ଅନୁଷ୍ଠିତ ହୁଏ ଗଣ୍ଠଲା ଖୋଲା ପର୍ବ। ଏହାକୁ ମଧ୍ୟ ଗଣ୍ଠଲା ହିଟା ବା ସମ୍ବନ୍ଧ ତୁଟାଇବା କୁହାଯାଇଥାଏ। ପଞ୍ଚମ ଦିନ ସକାଳୁ ପୂର୍ବବର୍ଷ କନ୍ୟାଦାନ କରିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଗଣ୍ଠଲି ଫିଟା ପ୍ରଥା ସମ୍ପନ୍ନ କରନ୍ତି। ସେହିଦିନ ରାତ୍ରକାଳରେ ପ୍ରଭୁ ମହେଶ୍ୱର ସୁସଜ୍ଜିତ ହୋଇ ବରଯାତ୍ରୀଙ୍କ ମେଳରେ ବାଦ୍ୟ ସଙ୍ଗୀତ ନୃତ୍ୟ ଆଉ ବାଣ ରୋଷଣୀ ମଧ୍ୟରେ ପଟୁଆରରେ ଯାଇ କନ୍ୟା ଘରେ ପହଞ୍ଚିଥାନ୍ତି। କନ୍ୟା ପିତା ସାଦରେ ସଭିଙ୍କୁ ସ୍ୱାଗତ କରିଥାନ୍ତି ଏବଂ ତାଙ୍କ ଗୃହରେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ବିବାହ ମଣ୍ଡପରେ ବୈଦିକ ରୀତିରେ ବିବାହ କର୍ମ ସମାପନ ହୋଇଥାଏ। ଶ୍ରୀଶଙ୍କର ଆଉ ଦେବୀ ଗୌରୀଙ୍କର ବିବାହ କାର୍ଯ୍ୟ ସମାପ୍ତ ହେଲା ପରେ ଯାଇ ଅନୁଷ୍ଠିତ ହୁଏ ବହୁ ପ୍ରତୀକ୍ଷିତ ବାହୁଡ଼ା ଯାତ୍ରାର ପଟୁଆର। ତାପରେ ସପ୍ତମୀ ଦିନ ପୂର୍ବାହ୍ନରେ ଆରମ୍ଭ ହୁଏ ନଗର ପ୍ରଦକ୍ଷିଣ ଏବଂ ମନ୍ଦିର ପ୍ରତ୍ୟାବର୍ତ୍ତନର ପର୍ବ, ଆକର୍ଷଣୀୟ ଦ୍ୱିତୀୟ ପର୍ଯ୍ୟାୟର ଶୋଭାଯାତ୍ରା। ଶିବ ପାର୍ବତୀଙ୍କର ବିବାହ ଏକ ଲୋକାଚାରର ପର୍ବ ହୋଇନାହିଁ, ଏଥିରେ ଧର୍ମ ପ୍ରକୃତି ଆଉ ବିଜ୍ଞାନର ମଧୁର ସମନ୍ୱୟ ଲକ୍ଷଣୀୟ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେବ ଦମ୍ପତିଙ୍କ ବିବାହ। ଆଲେଖ୍ୟ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ରାତି ହେବା ଶିବ ପାର୍ବତୀଙ୍କର ବିହା ଗଜଗଜଉଛି ପଶ୍ଚିମ ଓଡ଼ିଶା। ଆଇବାକାଏଲ ଦୁଇଦିନିଆ ଓଡ଼ିଶା ଗସ୍ତତି ଆସୁଛନ୍ ରାଷ୍ଟ୍ରପତି। ନୂଆଦିଲ୍ଲୀନ ଆଇବାକାଏଲ ପିଏମ୍ଭିବିଆର୍ୱାଇ ଯୋଜନାଥି ପ୍ରୋତ୍ସାହନ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ। ଆଉ ବହୁତ ସମୟ ଧରିକରି ଡାକ୍ତରଖାନାନ ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କ ବିରୋଧୀ କଡ଼ା ଆଭିମୁଖ୍ୟ ନେଇଛନ୍ ମୁଖ୍ୟମନ୍ତ୍ରୀ। ଏଥର ପୁରା ଖବର। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ଦେବଦେବ ମହାଦେବ ଆଉ ମାତା ପାର୍ବତୀଙ୍କର ବିହାଘର ହେବା। ଏଥିଲାଗି ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇଛି। ଆଜି ରାତି ଦେବଦେବ ମହାଦେବ ବରବେଶ ସଜେଇ ହୋଇକରି କନ୍ୟା ଘରକେ ବରାତି ଯିବେ। ବ୍ରାହ୍ମ ମୁହୂର୍ତ୍ତଥି ଦେବଦମ୍ପତିଙ୍କ ଲୌକିକ ବିହା ହେବା। ଏଥିଲାଗି ଶିବ ମନ୍ଦିରମାନଙ୍କେ ପ୍ରସ୍ତୁତି ଚାଲିଛି। ପାର୍ବତୀଙ୍କର କନ୍ୟାପକ୍ଷ ଭୂମିକାତି ଥିବା ଦମ୍ପତିମାନେ ବରବେଶତି ମହାଦେବକୁ ସ୍ୱାଗତ କରବାର୍ ଲାଗି ଉଷ୍ଣାକିଥି ଟାକି ରହିଛନ୍। ପୁରା ଲୋକାଚାର ଆର୍ ବୈଦିକ ରୀତିନୀତି ହେବାର୍କେ ଥିବାର ଦେବ ବିବାହ ଲାଗି କନ୍ୟାପକ୍ଷ ନିଜର ବନ୍ଧୁ ବାନ୍ଧବକୁ ନିୟୁତା ଦେଇଥିବାର ବେଳେ ବିହା ଉତରୁ ଝି ପାର୍ବତୀଙ୍କୁ ଭୁଆସେନ୍ ଦେବାର୍ ଲାଗି ଭିନ୍ ଭିନ୍ ଅଳଙ୍କାର ଘରକରା ଦରବ ଠୁଲ କରିକରି ରଖିଛନ୍। ଶୀତଳଷଷ୍ଠୀ ହେଉଥିବାର ଶିବ ମନ୍ଦିରମାନଙ୍କେ ଆଜି ସକାଳ ବେଳା ଅଭିଷେକ କରାଯାଇଛି। ଇତାର ଛଡ଼ା

0: ଆଜ ଗଇଁଠାଲ ହିଟାବା ନୀତି ଉତରୁ ଇ ବଛରର କନ୍ୟା ପିତାମାତାଙ୍କର ପରିବାର ପାର୍ବତୀଙ୍କୁ ନିଜ ନିଜର ଘରକେ ନେଇଛନ୍। ସେଠାରେ ଦେବୀ ପାର୍ବତୀଙ୍କୁ ରୀତିନୀତି ଅନୁସାରେ ପୂଜା ଆର୍ ଗଂସନ କରିଛନ୍। ଆଇବାକାଲ ଅଧରାତି ଦେବଦମ୍ପତି ନଗର ପରିକ୍ରମା ଯାତ୍ରାଥି ବାହାରି କରି ଶନିବାର ଦିନ ଉପରବେଲା ଦେବଦମ୍ପତି ନିଜ ନିଜର ମନ୍ଦିରକେ ଫିରବେ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସାଂସଦ ଆରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଶୀତଳଷଷ୍ଠୀ ରାଜ୍ୟର ଖାଲି ଗୋଟିଏ ତିହାର ନୁହେଁ, ଏଟା ଆମର ଓଡ଼ିଆ ସଂସ୍କୃତିର ଗାରିମା ଆଉ ଭାବର ପରିଚୟ ଆଏ ବୋଲି ଶ୍ରୀ ପ୍ରଧାନ କହିଛନ୍।
1: ବନ୍ଧୁଗଣ, ଶୀତଳଷଷ୍ଠୀ କେବଳ ଏକ ପର୍ବ ନୁହେଁ, ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗରିମା ଏବଂ ଭାବମୟୀ ପରିଚୟ। ଏହା ଆଧ୍ୟାତ୍ମିକତା, ଧର୍ମଧାରା ଓ ଲୋକ ସଂସ୍କୃତିର ବିରଳ ସମାରୋହ। ଶୀତଳଷଷ୍ଠୀ ଆମ ଭାରତବର୍ଷର ଇନ୍ଟାଞ୍ଜିବୁଲ କଲଚରାଲ ହେରିଟେଜର ଏକ ଅଭବ୍ୟ ରୂପ, ଯେଉଁଠି ବିଭିନ୍ନ ଲୋକକଳା, ସାଂସ୍କୃତିକ ବାଦ୍ୟ, ପାରମ୍ପରିକ ନୃତ୍ୟ ଏବଂ ଲୋକଗୀତର ଏକ ଅପୂର୍ବ ସମାଗମ ଦେଖିବାକୁ ମିଳେ। ତେଣୁ ଆସନ୍ତୁ ଏହି ପବିତ୍ର ଅବସରରେ ଆମେ ସମସ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଏକ ପେଡ଼ ମା କି ନାମ ଅଭିଯାନରେ ସାମିଲ ହୋଇ ଗୋଟିଏ ଗୋଟିଏ ଗଛ ଲଗାଇବା ଏବଂ ଏହି ଜଗତକୁ ସବୁଜିମାରେ ଶୀତଳ କରିବାର ସଂକଳ୍ପ ନେବା।
0: ସେଆଡ଼େ ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କ ସହିତ ବୈଦ୍ୟନାଥର ବାବା କୋଶଳେଶ୍ୱର, ଚର୍ଦ୍ଦାର ବାବା କପିଳେଶ୍ୱର, ବୀରମହାରାଜପୁରର ବାବା ଚମ୍ପେଶ୍ୱର, ଗୋଧନେଶ୍ୱରଙ୍କର ଆଜି ଧାରି ସମିଆଥି ବରାତି ବାହାରିଥିଲା ବେଳେ ରାତି ଶିବ ପାର୍ବତୀଙ୍କର ବିହା ହେବା। ମହାଦେବଙ୍କର ବରାତିଥି ଅଷ୍ଟ ହନୁମାନ, ଅଷ୍ଟ ଶମ୍ଭୁ ଆଉ ଅଷ୍ଟ ବିଷ୍ଣୁଭିଲ ବାହାରିଛନ୍। ବରଗଡ଼ ଜିଲ୍ଲାର ବରପାଲିର କପିଳେଶ୍ୱର ବାବାଙ୍କର ଆଜି ରାତି ବରାତି ବାହାରବା। ସେନ୍ତା ପଦମପୁରର ସ୍ୱପ୍ନେଶ୍ୱର ବାବା ଆଉ ରାମେଶ୍ୱର ବାବା ଆଉ ବରଗଡ଼ର ଗୌରୀଶଙ୍କର ବାବାଙ୍କର ଶୀତଳଷଷ୍ଠୀ ଅବସରରେ ରାତିଥି ବରାତିଥି ଯିବେ। ଘେଁସ ସରକଣ୍ଡା ଆର୍ ତାଲସିରିଗିଡ଼ା ନଭିଲ ଶିବ ବିବାହ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା କାଲିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତତେ ଆସୁଛନ୍। ଇ ସମିଆଥି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଯିବାର ସହିତ ଭୁବନେଶ୍ୱର ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ତରଫୁ ହେବାରକେ ଥିବାର ଗୋଟିଏ ସ୍ୱାସ୍ଥ୍ୟ ଶିବିରଥି ଯୋଗ ଦେଇକରି ହିତାଧିକାରୀ ଆଉ ଡାକ୍ତରମାନଙ୍କ ସାଙ୍ଗେ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକର 113ଟା ଖଣି ପ୍ରଭାବିତ ଗାଁ ନ ଗୋଟିଏ ବଡ଼ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଇତାର ଛଡ଼ା ହାଟବଦ୍ରାଠାନେ ବ୍ରହ୍ମକୁମାରୀ ସଂସ୍ଥା ତରଫୁ ମାତୃଶକ୍ତି ଭବନ, ଗୋଟିଏ ଖାସ୍ ସର୍କିଟ୍ ହାଉସ୍ ଆଉ ରାଇରଙ୍ଗପୁରନ ନୂଆକରି ତିଆରି ହୋଇଥିବାର ପୁଲିସ୍ ଜିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଯାଇକରି ଗୋସାଣୀ ପୀଠ, ସାନ୍ତାଳୀ ଜାହେରା ଆଉ ହୋ ଜାହେରାନ ପ୍ରାର୍ଥନା କରିବେ। ଗୋଟିଏ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିକରି ହିତାଧିକାରୀମାନଙ୍କ ସାଙ୍ଗେ ଭିଲ୍ ରାଷ୍ଟ୍ରପତି ଆଲୋଚନା କରିବେ। ସେନ୍ତା ଏସ୍ଏଲ୍ଏସ୍ ଟ୍ରଷ୍ଟ ତରଫୁ ପରିଚାଳିତ ଶିକ୍ଷା ଅନୁଷ୍ଠାନମାନଙ୍କର କାମର ଅଗ୍ରଗତି ବାବଦେ ଭିଲ୍ ରାଷ୍ଟ୍ରପତି ସମୀକ୍ଷା କରିବେ। ତାର ଆର ଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗୋଟିଏ ସାଧାରଣ ସଭାତି ଯୋଗଦେବେ। ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ ମିଶିକରି କେତେଟା ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଭିତ୍ତିପ୍ରସ୍ତର ସ୍ଥାପନା କରିବାର ସହିତ ଗୋଟିଏ ଜନସମାବେଶକେ ସମ୍ବୋଧିତ କରିବେ ବୋଲି ଆମର ସମ୍ଭାଦଦାତା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ନୂଆଦିଲ୍ଲୀନ ଗୋଟିଏ ଖାସ୍ କାର୍ଯ୍ୟକ୍ରମଥି ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ପିଏମ୍ଭିଭିଆର୍ୱାଇ ଅଧୀନତି ପାଖାପାଖି 2400 କୋଟି ପ୍ରୋତ୍ସାହନ ଟଙ୍କା ଦେବେ। ନିଯୁକ୍ତି ପ୍ରକ୍ରିୟାକେ ତୁର୍ତ୍ତି କରବାର, ନିଯୁକ୍ତିକେ ତହକାବାର ଆଉ ସାମାଜିକ ସୁରକ୍ଷାକେ ବିସ୍ତାର କରବାରଟା ଏ ଯୋଜନାର ମୂଳ ଉଦ୍ଦେଶ୍ୟ ଆଏ। ଏ ଯୋଜନା ଜରିଏ ଆଘନୁ ସାରା ଦେଶେ 15 ଲାଖ ହିତାଧିକାରୀ ଉପକୃତ ହୋଇସାରିଛନ୍। ଯୋଜନା ଅଧୀନତି ପହିଲା ଥର ଲାଗି କର୍ମଶକ୍ତିକେ ଯାଉଥିବା କର୍ମଚାରୀମାନେ 15,000 ଟଙ୍କା ତକ ପ୍ରୋତ୍ସାହନ ଟଙ୍କା ପାଇବାରକେ ଯୋଗ୍ୟ ହେବେ। ଏନ ଜଣାଇ ଦିଆଯାଇପାରେ ଯେ ଏ ଯୋଜନା ଗଲା ବଛର ଅଗଷ୍ଟ 1 ତାରିଖ କାର୍ଯ୍ୟକାରୀ ହୋଇଥିଲା। 49,046 କୋଟି ଟଙ୍କା ଖର୍ଚ୍ଚାଥି ଏ ଯୋଜନା 2 ବଛର ଭିତରେ 3.5 କୋଟିରୁ ଅଧିକା ନିଯୁକ୍ତି ତିଆର କରବାରକେ ଲକ୍ଷ୍ୟ ରଖିଛି। ଯେନ୍ତି ପାଖାପାଖି 1,92,00,000 ଯୁବକ ପହିଲା ଥର ଲାଗି କର୍ମଶକ୍ତିଥି ପ୍ରବେଶ କରବେ। ରାଜ୍ୟର 1 ଶ୍ରେଣୀରୁ 8 ଶ୍ରେଣୀ ତକ ପଢ଼ା ବହିତି ଛାପବାର ସମିଆତି ହୋଇଥିବା ଭୁଲ୍ର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଥି ଗୋଟିଏ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କର ଅଧ୍ୟକ୍ଷତାତି ହୋଇଥିବା କମିଟିଥି ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଆଉ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ରହିଛନ୍। ଇ କମିଟି ଛାପବାର ସମିଆତି ହୋଇଥିବା ଭୁଲ୍ର ତଦନ୍ତ କରିକରି ଏଥିଲାଗି ଦାୟୀ ଅଧିକାରୀ ଆଉ ସଂସ୍ଥା ବିଷୟଟି ଅନୁଧ୍ୟାନ କରିବା ସହିତ ଆଇବା 7 ଦିନ ଭିତରେ ରିପୋର୍ଟ ଦେବାରକେ ସରକାରଙ୍କ ତରଫୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକେ ନେଇକରି ରାଜ୍ୟ ଶିକ୍ଷା ଗବେଷଣା ଆଉ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍, ଆଇବା ବଚ୍ଛନ୍ନ ଇତାର ଉପରେ ଜୋର ଦିଆଯିବା। ସବୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ

ଇବାବଦେ ଚିଠି ଜରିଏ ଜଣାଇ ଦିଆଯାଇଛି। ଶିକ୍ଷକମାନଙ୍କୁ ବହିତି ଥିବାର ଭୁଲ ସୁଧରାବାରକେ ନିର୍ଦ୍ଦେଶ ଦିଆଯାଇଛି। 2027-28 ଶିକ୍ଷା ବଚନ ନୂଆ ବହିତି ଏନ୍ତା ଭୁଲ ଆଉ ଦେଖବାରକେ ନାଇଁ ମିଲେ ବୋଲି ଶ୍ରୀମତୀ ସାହୁ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ଗଲାକାଲ ପଢ଼ା ବହିତି ଦେଖାଦେଇଥିବାର ଭୁଲକେ ନେଇକରି ଗୋଟିଏ ଜରୁରୀ ବୈଠକ ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ବହୁତ ସମୟ ଧରିକରି ଡାକ୍ତରଖାନାନ ବିନା ଅନୁମତି ଥି ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କର ବିରୋଧ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ନେଇଛନ୍। ରାଜ୍ୟର ଭିନ୍ ଭିନ୍ ଡାକ୍ତରଖାନାନ କାମ କରୁଥିବାର 128 ଜଣ ମେଡିକାଲ ଅଫିସର ଆଉ ଦନ୍ତ ଚିକିତ୍ସକ 5 ବର୍ଷନୁ ଅତକା ସମୟ ଧରିକରି କାମ ଥି ଯୋଗ ନାଇଁ ଦେବାର ସେମାନଙ୍କର ସ୍ଥିତି ଜାଣବାର ଲାଗି ଖବରକାଗଜ ଥି ଇସ୍ତାହାର ଦିଆଯାଇଥିଲେ ବି ସେମାନେ ଉତ୍ତର ନାଇଁ ଦେଇ ଯେଥିଲାଗି ମୁଖ୍ୟମନ୍ତ୍ରୀ ଇ ଡାକ୍ତରମାନଙ୍କର ବିରୋଧ ଥି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାରକେ ସ୍ୱାସ୍ଥ୍ୟ ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ କନ୍ଧମାଳ ପୁଲିସ ହସ୍ପିଟାଲର ଆଗର ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣ ପାଣିଗ୍ରାହୀଙ୍କୁ ସରକାରୀ ସେବାନୁ ବହିଷ୍କାର କରାଯାଇଛି। ରୋଗୀ ସେବା ଲାଗି ତାଙ୍କର ଅନାଗ୍ରହ ଲାଗି ତାଙ୍କୁ ଚାକିରିନୁ ବହିଷ୍କାର କରାଯାଇଛି। ରାଇଜେ ଖରାଛୁଟି ଉତ୍ରୁ ଆଜିଠାନୁ 22 ଜିଲ୍ଲାନ ବିଦ୍ୟାଳୟ ଖୋଲିଛି। ହେଲେ ଜବର ଖରାକେ ନଜରଥି ରଖିକରି 8 ଜିଲ୍ଲାନ ଖରାଛୁଟି ସମୟକେ ଶନିବାର ତକ ବଢ଼ାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ତାପମାତ୍ରା 40 ଡିଗ୍ରୀ ତକ ରହୁଥିବାନ ଖରାଛୁଟିକେ ବଢ଼ାଯାଇଛି। ଇତାର ସହିତ ସବୁ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଭିଲ୍ ବନ୍ଦ ରଖାଯିବା ଲାଗି କେତେଟା ଜିଲ୍ଲା ପ୍ରଶାସନ ତରଫ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାନ ଆଜିଠାନୁ ଆଇବା 20 ତାରିଖ ତକ ସକାଳ 6 ବଜେନୁ 11 ବଜେ ତକ ବିଦ୍ୟାଳୟମାନଙ୍କେ ପାଠପଢ଼ା ହେବା। ସମ୍ବଲପୁରନ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଉ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥି ଯୋଗ ଦେଇକରି ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ବାବଦେ ଆଲୋଚନା କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ୍ନ ରାଜ୍ୟ କୃଷି ବିଭାଗର ଉପଲବ୍ଧିକେ ନେଇକରି ସଚେତନତା ସଭା ହୋଇଯାଇଛି। ଏଥି ଚାଷ ଆର୍ ଚାଷୀମାନଙ୍କର ବିକାଶ ଲାଗି ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପମାନଙ୍କର ବାବଦେ ଆଲୋଚନା କରାଯାଇଥିଲା। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକର ଅଧ୍ୟକ୍ଷତାଥି ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକେ ଅତକା ଲୋକାଭିମୁଖୀ କରବାର ଲାଗି ଗୋଟିଏ ବୈଠକ ହୋଇଯାଇଛି। ବୈଠକଥି ସାହିତ୍ୟ ସଂସ୍କୃତି ଲୋକକଳା ଆଉ ଗବେଷଣା ବାଗିର କ୍ଷେତ୍ରଥି ବିଶିଷ୍ଟ ବ୍ୟକ୍ତିମାନଙ୍କର ସହଭାଗିତାକେ ସୁନିଶ୍ଚିତ କରବାର ବାବଦେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଯୋଗ ଦିବସ ଅବସରରେ ଜିଲ୍ଲା ଷ୍ଟାଡିୟମ୍ନ ଗୋଟିଏ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରବାରକେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ଆଜି ବରଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟନ ଜୈବିକ ଆଉ ପ୍ରାକୃତିକ କୃଷି କର୍ମଶାଳା ହୋଇଯାଇଛି। ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବରଗଡ଼କେ ବିଷମୁକ୍ତ ଚାଷ ଜିଲ୍ଲା ବନାବାରକେ ଆହ୍ୱାନ ଦେଇଛନ୍। ଶେଷ ମୁଖ୍ୟ ଖବର ଫେରଖାଏ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ରାତି ହେବା ଶିବ ପାର୍ବତୀଙ୍କର ବିହା ଗଜଗଜଉଛି ପଶ୍ଚିମ ଓଡ଼ିଶା। ଆଇବାକାଏଲ 2 ଦିନିଆ ଓଡ଼ିଶା ଗସ୍ତତି ଆସୁଛନ୍ ରାଷ୍ଟ୍ରପତି। ନୂଆଦିଲ୍ଲୀର ଆଇବାକାଏଲ PMVBRY ଯୋଜନାଥି ପ୍ରୋହାହନ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ। ଆଉ ବହୁତ ସମୟ ଧରିକରି ଡାକ୍ତରଖାନାନ ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କ ବିରୋଧୀ କଡ଼ା ଆଭିମୁଖ୍ୟ ନେଇଛନ୍ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଙ୍ଗ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। ପିଏମ୍ ଭିଭିଆର୍ୱାଇ ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପାରମ୍ପରିକ ପଦ୍ଧତିଗୁଡ଼ିକ ବିଫଳ ହେଉଥିବା କ୍ଷେତ୍ରରେ ନବସୃଜନ ସମାଧାନର ପନ୍ଥା ପ୍ରଦାନ କରିପାରିବ। ପ୍ୟାରିସ୍ରେ ଭିଭାଟେକ୍ 2026 ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି ଡିଜିଟାଲ ଆର୍ଥିକ କାରବାର, ଆର୍ଥିକ ସମାବେଶୀ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଯୁକ୍ତି ଆଧାରିତ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଭାରତର ମହାକାଶ ପ୍ରଯୁକ୍ତି ଏବଂ ପରମାଣୁ ଶକ୍ତି କ୍ଷେତ୍ରର ସଫଳତା ମାଧ୍ୟମରେ ମାନବ ଦକ୍ଷତାର ସୀମା ବ୍ୟାପକ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କ ପାଇଁ ସୁଗମ ହେବା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, କୃତ୍ରିମ ବୁଦ୍ଧିମତା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଦୃଷ୍ଟିକୋଣ ନେଇ ଭାରତ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କାର୍ଯ୍ୟ କରୁଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବାଣିଜ୍ୟ, ନିବେଶ, ପ୍ରଯୁକ୍ତି ଆଦାନ ପ୍ରଦାନ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଏହା ଅଧିକ ଗତିଶୀଳ କରିବ। ବିଶ୍ୱସ୍ତରୀୟ ଗବେଷକ ଏବଂ ନିବେଶକଙ୍କୁ ଭାରତ ସହିତ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ୟାରିସ୍ରେ ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ସାମୁଦ୍ରିକ ଭିଭିଭୂମି, ଉତ୍ପାଦନ, କୃତ୍ରିମ ବୁଦ୍ଧିମତା ଏବଂ ସ୍ଥାୟିତ୍ୱ ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ବୈଠକ ପରେ ଆକାଶବାଣୀ ସହ ଆଲୋଚନା କାଳରେ କେତେକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାରତରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଆଲୋକପାତ କରିବା ସହ ସମ୍ପର୍କ ବୃଦ୍ଧି ନେଇ କମ୍ପାନୀ ତରଫରୁ ଗ୍ରହଣ କରାଯିବାକୁ ଥିବା ଯୋଜନା ଉପରେ ସୂଚନା ପ୍ରଦାନ କରିଛନ୍ତି। ବେନୋଇଟ୍ ବାଜିନ୍ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସେନ୍ଥ ଗୋବେନ୍ କହିଛନ୍ତି, ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଭାରତ ଏକ ପ୍ରମୁଖ ଉତ୍ପାଦନ ରପ୍ତାନୀ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିଛି। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଶକ୍ତି ଦକ୍ଷତା ବିକାଶ କ୍ଷେତ୍ରରେ ତାଙ୍କ କମ୍ପାନୀ ନିବେଶ କରିବା ପାଇଁ ବିଚାର କରୁଛି ବୋଲି ସେ ସୂଚନା ଦେଇଛନ୍ତି। ମିଷ୍ଟ୍ରାଲ୍ ଏଆଇର ସିଇଓ ଆର୍ଥର ମେନକ୍ସ କହିଛନ୍ତି, ଭାରତୀୟ ଭାଷା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାରେ ସହଭାଗୀ ହେବାକୁ ତାଙ୍କ କମ୍ପାନୀ ଆଗ୍ରହ ପ୍ରକାଶ କରିଛି। ସିଏମ୍ଏ ସିଜିଏମ୍ର ଅଧ୍ୟକ୍ଷ ତଥା ସିଇଓ ରୋଜାଲ୍ଡ ସାଦେ କହିଛନ୍ତି, ଭାରତ ଜାହାଜ ନିର୍ମାଣ କ୍ଷେତ୍ରରେ ଦ୍ରୁତ ବିକାଶ କରୁଛି। ଭାରତୀୟ ଜାହାଜ ନିର୍ମାଣ କ୍ଷେତ୍ର ସହ ମିଳିତ ଭାବେ 6 ଏଲ୍ଏନ୍ଜି ଚାଳିତ ଜାହାଜ ନିର୍ମାଣ ପାଇଁ ତାଙ୍କ କମ୍ପାନୀ ନିଷ୍ପତ୍ତି ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି। ବୈଠକରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ସମବାୟ ବ୍ୟାଙ୍କିଙ୍ଗ, ଜୈବ ଉତ୍ପାଦ ଏବଂ ସମବାୟ ରପ୍ତାନୀ

0: ସଶକ୍ତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରି ଏ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୈଠକରେ ପ୍ରସ୍ତାବିତ ଭାରତୀୟ ସମବାୟ ବ୍ୟାଙ୍କ ଏବଂ ଭବିଷ୍ୟତରେ ସମବାୟ ବ୍ୟାଙ୍କିଙ୍ଗ୍ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହାର ଭୂମିକା ଉପରେ ଆଲୋଚନା ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପଗୁଡ଼ିକର ଅଗ୍ରଗତିଗୁଡ଼ିକ ଉପରେ ବୈଠକରେ ସମୀକ୍ଷା କରାଯାଇଛି। ସାଇବର ଠକେଇକୁ ପ୍ରତିହତ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସହ ସମ୍ମିଳିତ ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି। ନିଶାମୁକ୍ତ ପରିସର ଅଭିଯାନ ଅଧୀନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଉପରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସିପି ରାଧାକ୍ରିଷ୍ଣନ ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଭାରତ ଗଠନରେ ଅଧିକରୁ ଅଧିକ ସାମିଲ ହେବା ସହ ନିଶା ବ୍ୟବହାର ବିରୁଦ୍ଧରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ ଚଳିତ ବର୍ଷ ଆରମ୍ଭରେ ବିଶ୍ୱବିଦ୍ୟାଳୟରେ ନିଶାମୁକ୍ତ କ୍ୟାମ୍ପସ୍ ଅଭିଯାନ ଏବଂ ଇ ପ୍ରତିଜ୍ଞା ପ୍ଲାଟଫର୍ମର ଶୁଭାରମ୍ଭ ଉପରେ ଏହି ଅବସରରେ ଆଲୋକପାତ କରିଛନ୍ତି। 53,000 ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ସାମୁହିକ ପଦକ୍ଷେପ ମାଧ୍ୟମରେ ନିଶାମୁକ୍ତ ପରିସର ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିବା ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଏଭଳି ପଦକ୍ଷେପ ଏକ ସୁସ୍ଥ ସଶକ୍ତ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ଭିଭିଆର୍ୱାଇ ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋହାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15,00,000 ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋହାହିତ କରିବା ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା, ସଚ୍ଚୋଟତା ଏବଂ ଦକ୍ଷତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁକ୍ତ ଓ ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ସୁନିଶ୍ଚିତ କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ପରିବେଶ ତଥା ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ପ୍ରଦାନ ସୁନିଶ୍ଚିତ କରିବାକୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ନିର୍ଦ୍ଦେଶକ ଜେନେରାଲ ଅଭିଷେକ ସିଂହ ବୈଠକରେ ସୂଚନା ଦେଇ କହିଛନ୍ତି, ପରୀକ୍ଷାର ସୁଗମ ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ, ରାଜ୍ୟ ପୁଲିସ୍ ବିଭାଗ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ଏନ୍ଟିଏ ସମନ୍ୱିତ ଭାବେ କାର୍ଯ୍ୟ କରୁଛି। ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧି, ଜାତୀୟ ପରୀକ୍ଷଣ ସଂସ୍ଥା ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ଦେଶବ୍ୟାପୀ ଜଙ୍ଗଲ ଏବଂ ପ୍ରାକୃତିକ ପରିସଂସ୍ଥାନର ସୁରକ୍ଷା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଝାଡ଼ଖଣ୍ଡ ଭଳି ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ଭରି ରହିଛି ଏବଂ ଏହାର ସଂରକ୍ଷଣ କରାଯିବା ଉଚିତ। ଜଙ୍ଗଲ ଅଞ୍ଚଳ ନିକଟରେ ପଥର ଖଣି ଏବଂ ପଥର କ୍ରସର ସ୍ଥାପନ ନେଇ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଆଗତ ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ମାମଲାର ଯାଞ୍ଚ କରିଛନ୍ତି। ହାଇକୋର୍ଟଙ୍କ ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱ ପ୍ରଦାନ ସହ ଏହି ଆବେଦନ ଉପରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ୱଷ୍ଟ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ ପ୍ରତ୍ୟାହାର କରିବାକୁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଜଙ୍ଗଲ ପରିସୀମାଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱ ପରେ ପଥର ଖଣି ଏବଂ ପଥର କ୍ରସର କାର୍ଯ୍ୟକୁ ସୀମିତ ରଖିଥିଲେ। ଚଳିତ ଆର୍ଥିକ ବର୍ଷରେ ଯୋଗ୍ୟ ଅନୁସୂଚିତ ଜାତୀୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ରେକର୍ଡ ପରିମାଣ ବୃଦ୍ଧି ପାଇଛି ବୋଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କହିଛି। ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନା ଅଧୀନରେ ଅନୁସୂଚିତ ଜାତିର 47 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 6,208 କୋଟିରୁ ଅଧିକ ଟଙ୍କା ବୃତ୍ତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 5,75,000କୁ ବୃଦ୍ଧି ପାଇଛି। ଏହି ବୃତ୍ତି ଯୋଜନା ଅଧୀନରେ ସରକାର 26 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 562 କୋଟି ଟଙ୍କାରୁ ଅଧିକ ରାଶି ବୃତ୍ତି ବାବଦରେ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ରୁଷର ମସ୍କୋ ସହରର ଦକ୍ଷିଣ ପୂର୍ବ ଅଞ୍ଚଳସ୍ଥିତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ମସ୍କୋର ମେୟର ସର୍ଗେଇ ସୋବାୟାନିନ୍ କହିଛନ୍ତି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମସ୍କୋର ତୈଳ ବିଶୋଧନାଗାରକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏପରିକି ରୁଷର ରୋସ୍ତୋଭ ଅଞ୍ଚଳରେ ମଧ୍ୟ ୟୁକ୍ରେନ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ର 555 ଡ୍ରୋନ୍କୁ ପ୍ରତିରୋଧ କରାଯାଇ ନଷ୍ଟ କରିଦିଆଯାଇଛି। ଆକ୍ରମଣ ପରେ ମସ୍କୋର 4 ବିମାନ ବନ୍ଦରକୁ ଉଡ଼ାଣରୁ ବନ୍ଦ ରଖାଯାଇଥିବା ରୁଷର ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି। ରୁଷର ସରକାରୀ ଗଣମାଧ୍ୟମ କହିଛି ଚଳିତ ବର୍ଷର ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣଗୁଡ଼ିକ ମଧ୍ୟରୁ ଗୋଟିଏ। ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆମେରିକାର ଆଟ୍ଲାଣ୍ଟା ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ 9:30 ଆରମ୍ଭ ହେବ। 12:30 ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଲସ୍ ଆଞ୍ଜେଲସ୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ବୋସ୍ନିଆ ହର୍ଜେଗୋବିନା ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଗ୍ରୁପ୍ ଏ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କଲମ୍ବିଆ 3-1 ଉଜ୍ବେକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍ ଏଲ୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ପାନାମାକୁ 1-0 ଘାନା ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଙ୍ଗ୍, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସମ୍ଭାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁର୍ଗାଚରଣ ତନ୍ତି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ତିନିଦିନିଆ ଏହି ପ୍ରଦର୍ଶନୀରେ 35 ବିଭାଗୀୟ ଷ୍ଟଲ୍ ସ୍ଥାପନ କରାଯାଇଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ଉପରେ କହିଥିଲେ।
2: ପ୍ରଥମ ଥର ପାଇଁ 2 ବର୍ଷ ହେବ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଚାଲିଛି। କେନ୍ଦ୍ର ସରକାରଙ୍କର ବ୍ୟାପକ ସହାୟତା ଏବଂ ଓଡ଼ିଶାରେ ଏକ ସମ୍ବେଦନଶୀଳ ସରକାର, ଏକ ବିକାଶ ଧର୍ମୀ ସରକାରର 2 ବର୍ଷ ପୂର୍ତ୍ତି ହୋଇଛି। ବିଗତ ବର୍ଷ 1 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେମାନେ ଆସିଥିଲୁ ଆମର ପ୍ରୋଗ୍ରେସ କାର୍ଡ ଧରିକରି। 2 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେ ଆସିଛୁ। ଓଡ଼ିଶା ସରକାରଙ୍କର ପ୍ରୋଗ୍ରେସ ରିପୋର୍ଟ ଆପଣମାନଙ୍କ ସାମ୍ନାରେ ଏବଂ ଆପଣମାନଙ୍କର ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ସେ କ୍ରମରେ ସୁନ୍ଦରଗଡ଼ର ମଧ୍ୟ ବିଗତ 2 ବର୍ଷରେ ବିଭିନ୍ନ ବିକାଶ ବିଭାଗର ଯେଉଁ ବିକାଶ ତାର ମଧ୍ୟ ସାହିତ୍ୟ ତିଆରି ହୋଇଛି। ରାଜସ୍ୱ ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ସ୍ୱତନ୍ତ୍ର ସାହିତ୍ୟ ଆମେ ପ୍ରସ୍ତୁତ କରିଛୁ। 2 ବର୍ଷର ଯେଉଁ ଉପଲବ୍ଧି ସାଙ୍ଗରେ ଆମେ ଆବଣ୍ଟନ କରିବୁ। ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷର ପୂର୍ତ୍ତିର କାର୍ଯ୍ୟାବଳୀ ତାର ମଧ୍ୟ ସାହିତ୍ୟ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଯେଉଁ ସାହିତ୍ୟ ରଚନା ହୋଇଛି ସେଟା ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ଆବଣ୍ଟନ କରିବି। ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ ନିର୍ବାଚନ ପୂର୍ବରୁ 21টা মূল প্রতিশ্রুতি যে প্রতিশ্রুতি ওড়িশার চাষী মানুষ কুইন্টাল পিছা আহরি 800 টাকা রাজ্যর রাজ্যকোষর দিয়ে আমি বস্তুত ওড়িশার ধান বিক্রিটা 2300 টাকার বড়ে করে 3100 টাকার পৌঁছাইলু এবং এ নিষ্পত্তি ভারতবর্ষর প্রথম রাজ্য হল ওড়িশা যে রাজ্য 31

0: ଶହ ଟଙ୍କା ଲେଖା କ୍ୱିଣ୍ଟାଲ ପିଛା ଧାନର ଦର କରିବା ଏବଂ ତାକୁ କ୍ରୟ କରିବା ଉଭୟ ଖରିଫ ଏବଂ ରବିରେ ଓଡ଼ିଶା ହେଉଛି ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ। ଦ୍ୱିତୀୟ ପ୍ରତିଶ୍ରତି ଥିଲା ମା ମାନଙ୍କୁ ଭଉଣୀ ମାନଙ୍କୁ ଯେଉଁମାନେ ଅଠର ବର୍ଷରୁ ଅଧିକ ହୋଇଛନ୍ତି ସୁଭଦ୍ରା ଯୋଜନା ମାଧ୍ୟମରେ ପାଞ୍ଚ ବର୍ଷରେ 50,000 ଟଙ୍କା, ଗୋଟିଏ ବର୍ଷରେ 10,000 ଟଙ୍କା, ଦୁଇଟା କିସ୍ତିରେ ତାର ମଧ୍ୟ ଚତୁର୍ଥ କିସ୍ତି ଆମେ ମା ଭଉଣୀମାନଙ୍କୁ ପ୍ରଦାନ କରି ସାରିଲୁଣି।
1: ଆସନ୍ନ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ବନ୍ୟା ପ୍ରଭାବ ହ୍ରାସ, ଜୀବନ ଓ ସମ୍ପତ୍ତିର ସୁରକ୍ଷା, ସମୟୋପଯୋଗୀ ପଦକ୍ଷେପ ଓ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓର୍ମା, ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 10 KFPO କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଜୀବିକା ସୁଦୃଢ଼ କରିବା ଓ କୃଷିଜାତ ଉତ୍ପାଦର ବଜାର ସଂଯୋଗ ବୃଦ୍ଧି ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ରଥକୁ ସବୁଜ ପତାକା ଦେଖାଇବା ସହ ମଦର ଡେରୀ ଦିଲ୍ଲୀକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ରାଉରକେଲାରେ ଅନୁଷ୍ଠିତ ବୈଠକରେ ସେ କହିଥିଲେ ବିକଶିତ ଗାଁ, ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ବିତରଣ ଉତ୍ସବରେ 2023-24 ବର୍ଷ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାରର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ ପାଲଟିଛି। ଦୁଇ ଯୁବ ହକି ଖେଳାଳିଙ୍କ ସଫଳତା, ନିକଟରେ ସମ୍ପନ୍ନ ଅଣ୍ଡର-18 ଏସିଆ କପ୍ ହକି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅର୍ମାନ ଲାକ୍ରା ଓ ସ୍ୱିଟି କୁଜୁରଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦିନା ଦସ୍ତଗିର ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ଖେଳାଳିଙ୍କ ଏହି ସଫଳତା ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ଆମେ ନାଗରିକମାନଙ୍କ ଜୀବନରେ ସୁଗମତା ଆଣିବା ପାଇଁ କରାଯାଇଥିବା ସରକାରଙ୍କ ପ୍ରୟାସ ସମ୍ପର୍କରେ ଜାଣିବା। ବିଗତ 12 ବର୍ଷ ମଧ୍ୟରେ କରାଯାଇଥିବା ସଂଶୋଧନ ଦେଶରେ ବିଶ୍ୱାସର ଏକ ନୂତନ ଆଧାରଶିଳା ସ୍ଥାପନ କରିଛି। ସେ ସଂଶୋଧନ GST ରେ ହେଉ, ଫେସ୍ଲେସ୍ ଟେକ୍ସ ବ୍ୟବସ୍ଥା ଉପରେ ହେଉ ବା

0: ଓଡ଼ିଶା ମିଲେଟ୍ ମିଶନ ଜରିଆରେ 200 ହେକ୍ଟର ଜମିରେ ମାଣ୍ଡିଆ, ଜହ୍ନା, କୋଦୋ, ଚିନା ଓ ବାଜରା ଚାଷ ହେଉଛି।
1: ବେଲେ ଇ ଯେନ୍ ପୃଷ୍ଟି ଶସ୍ୟ ମାନେ ହେଲା, ଏତା ଲାଗି କେନ୍ତା ଜଳବାୟୁ ଦରକାର ପଡ଼ୁଛି?
0: ଦେଖନ୍ତୁ, ସବୁ ଚାଷ ପାଇଁ ଗୋଟେ ଉପକୂଳ ଜଳବାୟୁ ଦରକାର, ତେଣୁ ଏଥିପାଇଁ ମଧ୍ୟ ଆମର ଯଦି ମାଣ୍ଡିଆ ବାଜରା ଏଥିପାଇଁ କରୁଛେ, ତା ପାଇଁ ମଧ୍ୟ ଜଳବାୟୁ ନିହାତି ସୁଇଟେବୁଲ ହେବା ଦରକାର। ତେଣୁ ମାଣ୍ଡିଆ ଏକ ଗ୍ରୀଷ୍ମ ମଣ୍ଡଳୀୟ ଫସଲ ହେଲେ ମଧ୍ୟ ବର୍ଷ ସାରା ଆପଣ ଏହାକୁ ଚାଷ କରିପାରିବେ। ଆପଣ ମାଣ୍ଡିଆ ଫସଲ ପାଇଁ 400-500 ମିଲିମିଟର ଜଳ ଆବଶ୍ୟକ ହୋଇଥାଏ, ଯେଉଁଟାକି ଧାନ ଚାଷ କଲେ ଏଥିରେ ଯଦି ମାଣ୍ଡିଆ କି ଜଅ କରୁଛନ୍ତି 50% ମାନେ ଜଳ କମିଯିବ ଆପଣଙ୍କର ଚାଷ କରିବା ପାଇଁ, ଯାହାକି ପାରମ୍ପରିକ ଧାନ ଚାଷଠାରୁ ଆପଣଙ୍କର 50% କମ୍ ଦରକାର ହୁଏ ପାଣି। ତେଣୁ ଏକୁ କୋଉଠି ଚାଷ କରିବେ, ଯେଉଁଠି ପାଣି ଜମୁନଥିବ, ପାଣି ନିଗିଡ଼ି ଯାଉଥିବ, ଆଉ ଆପଣଙ୍କର ଢିପ ଜମିଥିବ, ମାଣ୍ଡିଆ ଚାଷ ସେଇଠି ଉପଯୁକ୍ତ ହେବ। ଆଉ ଏହା ପାଇଁ ମାଟି ଆପଣଙ୍କର ଦୋରସା ବାଲିଆ ମାଟି ଚାଷ ପାଇଁ ଉପଯୁକ୍ତ ବୋଲି ଆମେ କହୁ। ତେଣୁ ମାଣ୍ଡିଆର ଯେଉଁ ଲୁଣି ସହନ ଶକ୍ତି ଗୁଣ ଅଧିକ ଥିବାରୁ ଲୁଣି ମାଟି ଓ ଲାଲ ମାଟିରେ ମଧ୍ୟ ମାଣ୍ଡିଆ ଚାଷ ହେଇପାରିବ। ସେମିତି ଜହ୍ନା ବା ଜଅ କହୁଛେ, ଜହ୍ନା ଗଭୀର ଉର୍ବର ନିଗିଡ଼ା ମାଟିରେ ଆପଣ ଚାଷ କରିପାରିବେ। ଅଳ୍ପ ପାଣି ଓ ମରୁଡ଼ି ପରିସ୍ଥିତି ପାଇଁ ଏହା ମଧ୍ୟ ସହନଶୀଳ ଫସଲ ବୋଲି ବିବେଚିତ କରାଯାଇଛି।
1: ବେଲେ ଇ ଯେନ୍ ମାଣ୍ଡିଆ ଆଉ ଜହ୍ନା ଚାଷଟା ଯେନ୍ କହିଲେ, ଇ ଚାଷ ଲାଗି ଆମକୁ କେନ୍ ସମୟଟା ବେଶୀ ଭଲ ହେ?
0: ଦେଖନ୍ତୁ, ବର୍ଷର ସବୁ ସମୟରେ ଆପଣ ଏଇଟାକୁ ଚାଷ କରିପାରିବେ। ଯେମିତି ଆପଣଙ୍କର ଖରିଫ ଋତୁରେ, ବର୍ତ୍ତମାନ ଖରିଫ ଋତୁ ଚାଲିଛି, ଯେଉଁ ଚାଷୀ ଭାଇମାନେ ଚାହିଁବେ ଆପଣ ମାଣ୍ଡିଆ ଜଅ ବାଜରା ଏଗୁଡ଼ାକୁ ଆପଣ ଚାଷ କରିପାରିବେ। ପାକ ରବି, ଯେଉଁଟା ରବିର ପ୍ରଥମରୁ ଯେଉଁଟା ଷ୍ଟାର୍ଟ ହୁଏ, ଏବଂ ରବି ଋତୁରେ ଆପଣ ମାଣ୍ଡିଆ ଚାଷ କରିପାରିବେ। ଓଡ଼ିଶାର ପୁରାତନ କାଳରୁ ଚାଷ ହେଉଥିବା ବିଭିନ୍ନ ଦେଶୀ ମାଣ୍ଡିଆ ଲୋକମାନେ କରୁଥିଲେ, ସେଗୁଡ଼ା ବିହନ ବିଭିନ୍ନ ପ୍ରକାର ନାଁରେ ବିବେଚିତ ହୋଇଛି। ଯେମିତି ଆପଣଙ୍କର ସାନ ମାଣ୍ଡିଆ, ବଡ଼ ମାଣ୍ଡିଆ, ଦଶହରା ମାଣ୍ଡିଆ, ଆରେଙ୍ଗୁ ମାଣ୍ଡିଆ, ତାରା ମାଣ୍ଡିଆ, ଏଇଭଳି ଭାବରେ ବିଭିନ୍ନ କିସମ ମଧ୍ୟ ରହିଛି ଲୋକାଲ ନାଁରେ, ସେଗୁଡ଼ିକ ମଧ୍ୟ ଚାଷୀ ଭାଇମାନେ କରୁଥିଲେ।
1: ଆଉ ଇତାର ବିହନଟା କେନ୍ତା ହିସାବରେ ଆମେ ପାଇପାରମୁ, କେନ୍ତା ବିହନ ଦରକାର ଏଥିଲାଗି?
0: କିନ୍ତୁ ଏଥିରୁ ଚାଷୀଙ୍କ ପ୍ରିୟ ମାଣ୍ଡିଆ ବିହନ ମଧ୍ୟ ଆମର ଆମେ ଯେଉଁ 4ଟା ନେଇଛୁ ପପୁଲାର ହେଇଛି, ଗୋଟେ ଇନ୍ଦ୍ରାବତୀ, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ। ରାଜ୍ୟର ଚାଷୀମାନଙ୍କ ପାଇଁ ଉନ୍ମୋଚନ, ଏଇଟା ରାଜ୍ୟ ସରକାର ମଧ୍ୟ ଏହାକୁ ଇମ୍ପୋର୍ଟାନ୍ସ ଦେଇଥିଲେ ଏବଂ ଚାଷୀଭାଇମାନେ ମଧ୍ୟ କରୁଛନ୍ତି। କିନ୍ତୁ ସରକାରୀ ମାଣ୍ଡିଆ ହିସାବରେ ଆପଣଙ୍କର ଓୟୁଟର କିଛି ଯେଉଁ ବିହନ ବାହାରିଛି ଭଲ ଅଧିକ ଅମଳକ୍ଷମ, ସେଗୁଡ଼ିକ ହେଲା ଶୁଭ୍ରା, ଅର୍ଜୁନ, ଭୈରବୀ, କାଳୁଆ, ଶ୍ରୀରତ୍ନ, ଏଗୁଡ଼ିକ ମଧ୍ୟ ଚାଷୀ ଭାଇମାନେ ଏଥିରେ ପରିଚିତ ହେଲେଣି ଏବଂ ଏଗୁଡ଼ାକ ମଧ୍ୟ ଆମର ମିଲେଟ୍ ମିଶନରେ ମଧ୍ୟ ଦିଆହେଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲୋକମାନେ ଏହାକୁ ମଧ୍ୟ କରିବା ଆରମ୍ଭ କରିସାରିଲେଣି।
1: ବେଲେ ଏଇ ଆମର ଅଞ୍ଚଳର ଜଳବାୟୁ ଠିକ କେନ୍ କେନ୍ ପୃଷ୍ଟି ଶସ୍ୟଟା ଚାଷ କରାଯାଉଛି ଆଉ ସେଟା ଭଲ ହଉଛି?
0: ଆଜ୍ଞା, ଦେଖନ୍ତୁ, ସାଧାରଣତଃ ଚାଷୀ ଭାଇମାନେ ପାରମ୍ପରିକ ଯେହେତୁ ମୁଖ୍ୟ ଫସଲ ଧାନ, ତେଣୁ ଧାନକୁ ଲୋକ ସବୁବେଳେ କରୁଛନ୍ତି, ଖରିଫରେ କୁହନ୍ତୁ ବା ରବିରେ କୁହନ୍ତୁ। କିନ୍ତୁ ତାଙ୍କୁ ଡାଇଭର୍ସିଫିକେସନ ହିସାବରେ ତାଙ୍କୁ ଯେତେବେଳେ କୁହାଗଲା ଯେ ଏଥିରେ ଆପଣଙ୍କର ଅଧିକ ପୁଷ୍ଟିସାର ରହୁଛି ଏବଂ ବଜାର ମଧ୍ୟ ଭଲ ରହୁଛି, ମାର୍କେଟିଂର କୌଣସି ଅସୁବିଧା ହେଉନି, ଏହାର ମୂଲ୍ୟଯୁକ୍ତ ପଦାର୍ଥ ଭାଲ୍ୟୁ ଆଡିସନ ପ୍ରଡକ୍ଟ ମଧ୍ୟ ଭଲ ହେଇପାରୁଛି ଏବଂ ଏଗୁଡ଼ା ମଧ୍ୟ ବାହାରକୁ ଆମେ ପଠେଇ ପାରୁଛେ, ତେଣୁ ସେଥିପାଇଁ ଲୋକମାନେ ବର୍ତ୍ତମାନ ଆଗ୍ରହ ପ୍ରକାଶ କଲେଣି ମାଣ୍ଡିଆ, ଜଅ, ବାଜରା, ଆପଣଙ୍କର କୋଦୋ, ଏଗୁଡ଼ିକ ସବୁ କରିବା ପାଇଁ ଆଗ୍ରହ ପ୍ରକାଶ କଲେଣି। ତେଣୁ ତାଙ୍କୁ ଆମେ କହୁଛୁ, ଯେଉଁଗୁଡ଼ାକ ଅଧିକ ଅମଳକ୍ଷମ ଭେରାଇଟି ଯେଉଁଗୁଡ଼ିକ ବାହାରିଛି, ଓୟୁଟି ଯେଉଁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଯେଉଁ ବିହନ ବାହାରିଛି, ସେଇଗୁଡ଼ିକ ଆମେ କହୁଛୁ ଯେ ଆପଣମାନେ ଏହାକୁ ଚାଷ କଲେ ଅଧିକ ଲାଭବାନ ହୋଇପାରିବେ।
1: ତ ଆମର ଅଞ୍ଚଳରେ ବେଶୀ କେନ୍ଟା ଚାଷ କରୁଛନ୍?
0: ଆମର ଅଞ୍ଚଳରେ ପ୍ରାୟ ଆପଣଙ୍କର ମାଣ୍ଡିଆ, କୋଦୋ, ଜଅ, ବାଜରା, ଏଇଗୁଡ଼ିକ ବେଶୀ ଆମର ଅଞ୍ଚଳରେ ପ୍ରଚାର ପ୍ରସାର ହେଉଛି।
1: ତାପରେ ମୁଖ୍ୟ ଜିନିଷ ହେଲା ବିହନ। ବେଲେ ଏଇତାର ବିହନ ଲଗାବାର ଆଗନୁ ଆମକୁ କାଣା କାଣା କରବାରକେ ପଡ଼ବା?
0: ହଁ, ଦେଖନ୍ତୁ, ଯଦି ଆମେ ମାଣ୍ଡିଆ ବା ଜଅ ଚାଷ କରୁଛେ, ତାହେଲେ ମାଣ୍ଡିଆ ଫସଲକୁ ବୁଣି ପାରିବା ଏବଂ ରୋଇ ବି ମଧ୍ୟ ପାରିବା। କିନ୍ତୁ ଯଦି ଜଅ କରୁଛେ, କେବଳ ଆମେ ରୋଇ ପାରିବା, ବୁଝିପାରିଲେ? ତେଣୁ ମାଣ୍ଡିଆ ଫସଲ ଯଦି ଆମେ ରୋଉଛେ, ତାହେଲେ ବିହନ ଆମର ହେକ୍ଟରକୁ 5 କେଜି ଆବଶ୍ୟକ ହେଉଛି। ଯଦି ଧାଡ଼ିରେ ଆମେ ରୋଉଛେ, ତାହେଲେ ଆମକୁ ଟିକେ ଅଧିକ 6-8 କେଜି ବିହନ ଆମକୁ ଦରକାର ହେଉଛି। ତେଣୁ ଧାଡ଼ିକି ଧାଡ଼ି ଯଦି ଆମେ ୟାର୍ଲି ଭେରାଇଟି ବା ସରଳ କିସମ ମାଣ୍ଡିଆ ଆମେ ଲଗାଉଛେ ବା ମଧ୍ୟମ ବିଳମ୍ବ କିସମ ଲଗାଉଛେ, ତାହେଲେ 225-25 ସେଣ୍ଟିମିଟର ବ୍ୟବଧାନରେ 3-4 ସେଣ୍ଟିମିଟର ଗଭୀରରେ ମଞ୍ଜିକି ବୁଣିବାକୁ ପଡ଼ିବ। ସେହିଭଳି ଭାବରେ ଯଦି ଜହ୍ନା ଚାଷ ଧାଡ଼ିରେ ଆମେ କରିବାକୁ ଚାହୁଁଛେ,

0: ତାହେଲେ ଆମେ 12ରୁ 15 କେଜି ବିହନ ଆବଶ୍ୟକ ହେବ। ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଏବଂ ଗଛକୁ ଗଛ 12 ସେଣ୍ଟିମିଟର ବ୍ୟବଧାନରେ ବୁଣାଯିବ। ତେଣୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଭେରାଇଟି ମଧ୍ୟ ପ୍ରାମାଣିକ ଜହ୍ନା କିସମ ଗୁଡ଼ିକ ବାହାରିଛି, ସେଗୁଡ଼ିକ ଆପଣମାନେ ମନେ ରଖିଥାନ୍ତୁ। ସିଏସ୍ବି 15, ସିଏସ୍ବି 20, ସିଏସ୍ବି 23, ଏହିଭଳି ଭାବରେ କେତେ ଗୁଡ଼ିଏ ଭଲ କିସମ ଗୁଡ଼ିକ ବାହାରିଛି, ଯେଉଁଗୁଡ଼ିକ ଚାଷୀ ଭାଇମାନେ କଲେ ଅଧିକ ଅମଳ ମଧ୍ୟ ପାଇବେ।
1: ତାହେଲେ ଆମେ ବିହନ କେ କେମିତି କରି ଭଲ କରିପାରମା ଆଉ ତାକେ ବିଶୋଧନ କରମା?
0: ବିଶୋଧନ ପୂର୍ବରୁ ମୁଁ ଆଉ ଟିକେ କହିଦେଉଛି, ଯେଉଁମାନେ ଆପଣ ଖାଲି ଯେଉଁମାନେ ବି ବାଜରା କରିବାକୁ ଚାହିଁବେ, ଯେଉଁମାନେ କୋଦୋ କରିବାକୁ ଚାହିଁବେ, ଯେଉଁମାନେ ସୁଆଁ କରିବାକୁ ଚାହିଁବେ, ଯେଉଁମାନେ କାଙ୍ଗୁ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ମଧ୍ୟ ବିହନ ପରିମାଣ ଟିକେ ମନେ ରଖିଥାନ୍ତୁ। ଆପଣ ସେତିକି ବିହନ ୟୁଜ୍ କରିବେ। ମାଣ୍ଡିଆ ପାଇଁ ଯଦି କରୁଛନ୍ତି 4-5 କେଜି ପର୍ ହେକ୍ଟର ଏବଂ ବାଜରା ଯଦି କରୁଛନ୍ତି 4-5 କେଜି ପର୍ ହେକ୍ଟର, ଜହ୍ନା ଯଦି କରୁଛନ୍ତି 8-10 କେଜି ପର୍ ହେକ୍ଟର, କୋଦୋ ଯଦି କରୁଛନ୍ତି 10 କେଜି ପର୍ ହେକ୍ଟର, ସୁଆଁ ଯଦି କରୁଛନ୍ତି 8 କେଜି ପର୍ ହେକ୍ଟର, କାଙ୍ଗୁ ଯଦି କରୁଛନ୍ତି 8-10 କେଜି ପର୍ ହେକ୍ଟର, ଏବଂ ଯଦି ବ୍ୟବଧାନ ସେହି ଅନୁସାରେ ଆପଣଙ୍କୁ ରଖିବାକୁ ପଡ଼ିବ, ଗଛ ସଂଖ୍ୟା ମଧ୍ୟ ସେହି ହିସାବରେ ରଖିବାକୁ ପଡ଼ିବ। ମାଣ୍ଡିଆ ଯଦି କରୁଛନ୍ତି ତାହେଲେ ଧାଡ଼ିକି ଧାଡ଼ି 25 ସେଣ୍ଟିମିଟର ରଖିବେ, ଗଛକୁ ଗଛ 10 ସେଣ୍ଟିମିଟର ରଖିବେ, ଏବଂ ବାଜରା ଯଦି କରୁଛନ୍ତି 40-45 ସେଣ୍ଟିମିଟର ଧାଡ଼ିକି ଧାଡ଼ି ଏବଂ ଗଛକୁ ଗଛ 10-15 ସେଣ୍ଟିମିଟର, ଜହ୍ନା ଯଦି କରୁଛନ୍ତି ଯେଉଁଟା ସରଗମ ସେଟା ଆପଣଙ୍କର 45 ସେଣ୍ଟିମିଟର ଧାଡ଼ିକି ଧାଡ଼ି ରଖିବେ ଏବଂ ଗଛକୁ ଗଛ 15 ସେଣ୍ଟିମିଟର ରଖିବେ, କୋଦୋ ଯଦି କରୁଛନ୍ତି 22.5 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର, ଛୁଆଁ ଯଦି କରୁଛନ୍ତି 22.5 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର, କାଙ୍ଗୁ ଯଦି କରୁଛନ୍ତି 25-30 ସେଣ୍ଟିମିଟର ଏବଂ ଗଛକୁ ଗଛ 8-10 ସେଣ୍ଟିମିଟର। ଆପଣ ଯେଉଁ ପଚାରୁଥିଲେ ଯେ ବିହନ କିଭଳି ଭାବରେ ବିଶୋଧନ କରିବା, ବିହନ ବିଶୋଧନ କରିବା ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ରହିଛି। ଗୋଟେ ପଦ୍ଧତି ମୁଁ ଆପଣଙ୍କୁ କହୁଛି, ବୁଣିବା ପୂର୍ବରୁ ତଳି ପକାଇବା ପୂର୍ବରୁ ଯେକୌଣସି ବିହନକୁ ଆପଣ ଆଣିବେ, ଧାନ ହେଉ ବା ଆପଣଙ୍କର ମିଲେଟ୍ର ହେଉ ବା ଭେଜିଟେବୁଲ୍ର ସିଡ୍, ଯେକୌଣସି ବିହନକୁ ଆଣୁଛନ୍ତି ଆପଣ ପ୍ରଥମେ ତାକୁ ବିଶୋଧନ କରିବେ। ସେ ବିଶୋଧନ ହେଇଥିଲେ ବି ଆଉ ଥରେ ଆପଣ ତାକୁ ବିଶୋଧନ କରିବେ। ଏଠି ମୁଁ କହି ରଖିବାକୁ ଚାହୁଁଛି, ବୁଣିବା ପୂର୍ବରୁ ବା ତଳି ପକାଇବା ପୂର୍ବରୁ 1 କେଜି ବିହନ ପ୍ରତି 2 ଗ୍ରାମ କାର୍ବନ ଡେଜିମ୍ କିମ୍ବା 5 ଗ୍ରାମ ଟ୍ରାଇକୋଡର୍ମା କିମ୍ବା 6 ଗ୍ରାମ ସୁଡାମୋନାସ୍ ଭଲ ଭାବରେ ଗୋଳାଇ ବିହନକୁ ବିଶୋଧନ କରିବେ। ତା ଦେହରେ କ'ଣ ହବ ନା, ରୋଗ ଯୋଉ ସଂକ୍ରମଣ ହେଇଥିବ ସେଗୁଡ଼ିକ ରକ୍ଷା ପାଇଯିବ।
1: ଏଟା ତ ଆମେ ବିହନ କଥା ଜାଣିଲା ଯେ ଇହାଦେ ତ ଆଜ୍ଞା ସବୁଆଡେ ଦେଖୁଛନ୍ ରାସାୟନିକ ସାର ଦେଇ ଦଉଛନ୍, ରାସାୟନିକ ଚାଷ ହଉଛି ଯେନ୍ଟା କି ଆମର ଶରୀର ଲାଗି ବହୁତ କ୍ଷତିକାରକ ଆଏ। ଆମେ ଏଟାକେ ଜୈବିକ ପ୍ରଣାଳୀ ଥି କେମିତି କିନା ବିଶୋଧନ କରିପାରମା, ଆଉ ଇ ଯେନ୍ ମିଲେଟ୍ ଚାଷ ମାନେ ଆମେ ଜୈବିକ ହିସାବରେ କେମିତି କରିପାରମା, ହେଟା ଆମର ଚାଷୀ ଭାଇ ବହିନ ମାନଙ୍କୁ ଟିକେ ବତେଇ ଦଉନ୍।
0: ଭଲ ପ୍ରଶ୍ନଟେ ପଚାରିଲେ। ଜୈବିକ ପ୍ରଣାଳୀରେ ଯଦି ଆପଣ ବିହନ ବିଶୋଧନ କରୁଛନ୍ତି ତାହେଲେ 1 କେଜି ମଞ୍ଜିରେ 200 ମିଲିଲିଟର ବୀଜାମୃତ ଗୋଳାଇ ବିହନକୁ ବିଶୋଧନ କରିବେ, କିମ୍ବା 1 କେଜି ବିହନକୁ 1 କପଡ଼ାରେ ବାନ୍ଧି ବୀଜାମୃତ ଦ୍ରବଣରେ 15 ମିନିଟ ବୁଡ଼ାଇ ଛାଇ ଜାଗାରେ ଶୁଖେଇ ରଖିବେ। ଆଉ ଗୋଟେ ପଦ୍ଧତି ହେଲା, ଆବଶ୍ୟକ ପରିମାଣର ବିହନକୁ 1 କପଡ଼ାରେ ଭଲ ଭାବେ ବାନ୍ଧି 500 ମିଲିଲିଟର ଗୋମୂତ୍ର ସହିତ 2.5 ଲିଟର ପାଣି ଦ୍ରବଣରେ 30 ମିନିଟ ପର୍ଯ୍ୟନ୍ତ ବୁଢ଼ାଇ ରଖିବେ। ତାକୁ ପରେ ବିହନକୁ କପଡ଼ାରେ ଖୋଲି ଛାଇରେ ଶୁଖେଇ ତାପରେ ଆପଣ ବୁଣିବେ।
1: ଏଇଟାକେ ଆମେ ବୁଣି ସାରିଲା ତାକେ ଆମେ ଜୈବିକ ହିସାବରେ କେମିତି କିନା ତାକେ ତାର ମାନେ ଅମଲ କରିପାରମା?
0: ହଁ, ତାକୁ ଆମେ କେମିତି ବୁଣିବା ଏବଂ କେମିତି ରୋଇବା ସେ ପଦ୍ଧତି ମଧ୍ୟ ଚାଷୀ ଭାଇମାନେ ଜାଣି ରଖିବା ଦରକାର। ଏଠି ଦେଖନ୍ତୁ, ଶ୍ରୀଅର୍ଣ୍ଣ ମଧ୍ୟରୁ ମାଣ୍ଡିଆ କେବଳ ଉଭୟ ବୁଣା ଯାଇପାରେ, ମୁଁ କହିଥିଲି ଆପଣ, କିମ୍ବା ରୁଆ ଯାଇପାରେ, ମଧ୍ୟ ଦୁଇଟା ହେଇପାରିବ। ଅନ୍ୟ ସମସ୍ତ ପୃଷ୍ଟି ଶସ୍ୟ ସାଧାରଣତଃ ଜମିରେ ଧାଡ଼ିରେ ବୁଣା ଯାଇଥାଏ, ଯୋଉଟାକି ଆପଣଙ୍କର ଖରିଫ ସିଜିନ୍ରେ ମାର୍ଚ୍ଚରୁ ଏପ୍ରିଲ ମାସରେ ଜମିକୁ ବଡ଼ ଫାଳ ଲଙ୍ଗଳ ସାହାଯ୍ୟରେ ଖରାଟିଆ ଚାଷ କରାଯାଇଥିବ, ଯାହାଦ୍ୱାରା ମାଟିରେ ଥିବା ଯେତେ କବକ ଓ ପୋକର ଅଣ୍ଡା ସବୁ ଥିବ ସେ ସୂର୍ଯ୍ୟ କିରଣରେ ସେଗୁଡ଼ିକ ନଷ୍ଟ ହୋଇଯାଇଥିବ। ବର୍ଷା ବଢ଼ିବା ପରେ ଜମିକୁ 2-3 ଥର ହଳ କରିଦେବେ ଏବଂ ଶେଷ ହଳ ପୂର୍ବରୁ 1 ଏକର ପିଛା 20 କୁଇଣ୍ଟାଲ ଜିଆ ଖତକୁ ମୂଳ ସାର ରୂପେ ପ୍ରୟୋଗ କରି ହଳ କରି ମାଟିରେ ମିଶାଇଦେବେ। 1 ହେକ୍ଟର ଜମିରେ ଆପଣ ମାଣ୍ଡିଆ ରୋଇବା ପାଇଁ 500 ବର୍ଗମିଟରର ଗୋଟିଏ ତଳିଘରା ପ୍ରସ୍ତୁତ କରିଥିବେ ଏବଂ 5 କେଜି ବିହନ ସେଥିରେ ଆବଶ୍ୟକ ହୋଇଥିବ। ଆଜିକାଲି ଚାଷୀ ଭାଇମାନେ ଗୋବର ଖତ ଦେଉନାହାନ୍ତି, ତେଣୁ କିନ୍ତୁ ମନେ କରି ଯେତେବେଳେ ଆପଣ ତଳି ପକାଇବେ କିଛି ନହେଲେ 20-25 ଝୁଡ଼ି ଖଣ୍ଡେ ସଢା ଗୋବର ଖତ ପକାଇ ମାଟିରେ ମିଶାଇଦେବେ ଏବଂ ବିହନକୁ 2-3 ସେଣ୍ଟିମିଟର ଗଭୀରର ଧାଡ଼ିରେ ବୁଣିବେ। ପିମ୍ପୁଡ଼ି ଏବଂ ଉଇରୁ ରକ୍ଷା କରିବା ପାଇଁ କ୍ଲୋରୋପାଇରିଫସ୍ ଡଷ୍ଟ ମଧ୍ୟ ଦେବାକୁ ଯେମିତି ନ ଭୁଲିବେ, 1 କେଜି ଆପଣ ମାଟିରେ ମିଶାଇକି ତାପରେ ମଞ୍ଜିକି ବୁଣିବେ। ତେଣୁ ବୁଣିବା ସମୟରେ 1 ବର୍ଗମିଟର ପରିମିତ ତଳିଘେରାରେ 10 ଗ୍ରାମ ଯବକ୍ଷାରଜାନ, 10 ଗ୍ରାମ ଫସ୍ଫରସ୍ ଏମିତି ହେଲେ ପ୍ରୟୋଗ କରିବେ। ମଝିରେ ମଝିରେ ରୋଗ

0: ଧାନ ବଦଳରେ ଯଦି ଆମେ ବି ଲଘୁଜାତୀୟ ଶସ୍ୟ କରୁଛେ, ମାଣ୍ଡିଆ କରୁଛେ ବା ଜଅ କରୁଛେ, ଏଗୁଡ଼ା କରୁଛେ, ତାହେଲେ ଚାଷୀ ଭାଇମାନେ ବିଶେଷ କରି ସାର ବା ଖତ ବ୍ୟବହାର କରୁନାହାନ୍ତି, ଯେନେ ତେନେ ପ୍ରକାର କରିଦେଉଛନ୍ତି। ତେଣୁ ଆମେ ଚାଷୀ ଭାଇମାନଙ୍କୁ ସବୁବେଳେ କହୁଛୁ ଯେ ଆପଣ ପ୍ରଥମେ ମାଟିଟିକୁ ପରୀକ୍ଷା କରନ୍ତୁ। ମାଟି ପରୀକ୍ଷା କଲେ ଆପଣଙ୍କ ମାଟି ମାଆର ସ୍ୱାସ୍ଥ୍ୟ କିଭଳି ଅଛି ସେଇଟା ଯଦି ଜାଣିବେ, ଗଛକୁ ଯେଉଁ 17 ମୌଳିକ ଉପାଦାନ ଦରକାର ସେଠୁ କେଉଁଥିରେ କମି ଅଛି ବା ଅଧିକ ଅଛି ଆମେ ଜାଣିପାରିବା, ସେହି ଅନୁସାରେ ଯଦି ଆମେ ସାର ପ୍ରୟୋଗ କରିବା ଆମେ ଅଧିକ ଲାଭବାନ ହୋଇପାରିବା। ତେଣୁ ଏଥିରେ ଆପଣ ଯେଉଁ ଖାଦ୍ୟ ସାର ପରିଚାଳନା କରିବେ, ଜମିରେ ଶେଷ ହଳ କରିବା ସମୟରେ ଗୋବର ଖତ କିମ୍ବା କମ୍ପୋଷ୍ଟ ହେକ୍ଟର ପ୍ରତି 8-10 ପ୍ରୟୋଗ କରି ମାଟିରେ ମିଶାଇ ଦେବେ, ଏବଂ ମାଣ୍ଡିଆ ଚାଷରେ ଅଣ ଜଳସେଚିତ ଅଞ୍ଚଳ ହେକ୍ଟର ପ୍ରତି 40 ଯବକ୍ଷାରଜାନ, 20 ଫସ୍ଫରସ ଏବଂ 20 ପଟାସିୟମ ସାର ପ୍ରୟୋଗ କରିବେ। କିନ୍ତୁ ମୁଁ ଆପଣଙ୍କୁ କହିଦେଇଛି ଯେ ଆପଣ ମାଟି ପରୀକ୍ଷା କରି ତଦ ଅନୁଯାୟୀ ଆପଣ ସାର ଦେବେ। ସେମିତି ଜହ୍ନା ଫସଲ ଯଦି କରୁଛନ୍ତି ବା ସରଗମ ଫସଲ କରୁଛନ୍ତି, ତାହେଲେ ହେକ୍ଟର ପ୍ରତି 10 ଗୋବର ଖତ ପ୍ରୟୋଗ କରିବେ, ରାସାୟନିକ ସାର ହେକ୍ଟର ପ୍ରତି 80 ଏବଂ ଫସ୍ଫରସ ଯଦି କରୁଛନ୍ତି 40 ଏବଂ ପଟାସିୟମ ଯଦି କରୁଛନ୍ତି ତାହେଲେ 40 ବ୍ୟବହାର କରିବେ।
1: ବହୁତ କିଛି ଜାଣିଲୁ, ତ ଏଠି ରୋଗ ପୋକ ବାବଦେ ଟିକେ ଆମକୁ କହୁନ କି କାଣା କରାଯିବା ଯଦି ରୋଗ ପୋକ ହେଲା, ଆର କେମିତି କରି ରୋଗ ପୋକ ଠାନୁ ଦୂର ରଖାଯିବା ଫସଲକେ।
0: ଆଜ୍ଞା, ଦେଖନ୍ତୁ ଏଠି ମୁଁ କହିବାକୁ ଚାହିଁବି, ଯେଉଁ ସମନ୍ୱିତି ରୋଗ ପୋକ ହିସାବରେ ଯଦି ଆମେ ପରିଚାଳନା କରିବା, ତାହେଲେ ପ୍ରଥମେ ଆପଣ ମନେରଖନ୍ତୁ ଯେଉଁ ଆମର ଗଭୀର ଭାବରେ ଖରାଟିଆ ଚାଷ କରିବା, ଯେଉଁଟାକି କର୍ତ୍ତକ କୀଟର କୋଷା ଝିଣ୍ଟିକାର ଅଣ୍ଡା ପଦାକୁ ବାହାରି ଆସେ ଓ ଖରା ତଥା ପକ୍ଷୀମାନଙ୍କର ଦ୍ୱାରା ନଷ୍ଟ ହୋଇଯାଏ, ଏବଂ ହିଡ଼କୁ କତି କରିବା ଦ୍ୱାରା ଅଣ୍ଡାଗୁଡ଼ିକ ନଷ୍ଟ ହୋଇଯାଆନ୍ତି ଓ ପକ୍ଷୀମାନଙ୍କ ଶିକାର ହୋଇଯାଆନ୍ତି। ପୂର୍ବ ଫସଲର ମୂଳ ଓ ଯେଉଁ ଅବଶିଷ୍ଟାଂଶ ଚାଷ କରି ନଷ୍ଟ କରିଦିଅନ୍ତୁ, ତାକୁ କ୍ଷେତରୁ ଅନାବନା ଘାସ ଏବଂ ଅନ୍ୟାନ୍ୟ ଗଛ ସଫା କରିଦିଅନ୍ତୁ। ଧାଡ଼ି ବୁଣା ବା ଧାଡ଼ି ରୁଆ କରିବା ଦ୍ୱାରା ବର୍ଗ ମିଟର ପ୍ରତି ଗଛ ସଂଖ୍ୟା ଠିକ୍ ରହେ ଓ ରୋଗ ପୋକ ମଧ୍ୟ କମ୍ ରହେ ସବୁବେଳେ। ଯଦି ଅଧିକ ଅମଳକ୍ଷମ ଆପଣ ରୋଗ ପୋକ ସହଣୀ ଶକ୍ତି ପ୍ରତିରୋଧୀ କିସମ ବ୍ୟବହାର କରିବାକୁ ଚାହୁଁଛନ୍ତି, ତାହେଲେ ଲେଖି ରଖନ୍ତୁ ଯେମିତି ମାଣ୍ଡିଆ, ମାଣ୍ଡିଆ ଆମେ ସମସ୍ତେ କରୁଛେ ଗୌଣ ଶସ୍ୟ ହିସାବରେ, ତେଣୁ ସେଗୁଡ଼ିକର କିସମ ଆପଣ ମନେ ରଖିଥାନ୍ତୁ। ଏଇଗୁଡ଼ିକ ଯଦି କରିବେ ଆପଣଙ୍କର କେତେକ ପ୍ରତିରୋଧକ କ୍ଷମତା ଶକ୍ତି ରହିଛି, ପୁରା କଣ୍ଟ୍ରୋଲ ନ ହେବ କିନ୍ତୁ ମାନେ ମ୍ୟାକ୍ସିମମ୍ ଆପଣଙ୍କର କଣ୍ଟ୍ରୋଲ ହେଇଯିବ, ସେଇ ଯଦି ଭେରାଇଟି ଗୁଡ଼ିକ କରିବ ବହୁତ କମ୍ ମାତ୍ରାରେ ଲାଗିବ। ଯେମିତିକି ଆପଣଙ୍କ ମାଣ୍ଡିଆର ଶୁଭ୍ରା, ଆପଣଙ୍କର ଭୈରବୀ, ଚିଲିକା, କାଳୁଆ, ଭିଏଲ, ମାଣ୍ଡୁଆ, CFMC1, ଇନ୍ଦ୍ରାବତୀ ଯୋଉଟା କହୁଛନ୍ତି, CFC2 ଯୋଉଟାକି ଗିରା ନାଁରେ ମଧ୍ୟ ଜଣାଯାଏ। ଶୁଭ୍ରା ଯଦି କରୁଛନ୍ତି ଆପଣଙ୍କର ମୂଳ ସଢା ରୋଗ ପ୍ରତିରୋଧ କ୍ଷମତା ରହିଛି, ମହିଷା ରୋଗ ପ୍ରତିରୋଧ କ୍ଷମତା ରହିଛି, ପତ୍ରଛାଦା ରୋଗର ମଧ୍ୟ ପ୍ରତିରୋଧ କ୍ଷମତା ରହିଛି, ପୋଡ଼ା ରୋଗ ଏଗୁଡ଼ିକର ସବୁ ମାନେ ପ୍ରତିରୋଧ କ୍ଷମତା ରହିଛି ଶୁଭ୍ରା ଭେରାଇଟି ଯଦି କରୁଛନ୍ତି, ରୋଗ ପୋକ ମଧ୍ୟ ବହୁତ କମ୍ ଲାଗେ। ତେଣୁ ଯଦି ଆପଣ ଦେଖିବେ ଅମଳ ହାରାହାରି ଯେତେବେଳେ ଆମେ ଅମଳ କରିବା, ଆପଣଙ୍କର ଫସଲ ପାଚିବା ଅବସ୍ଥାରେ ଆସିଲେ ସାଧାରଣ ହାତ ଦ୍ୱାରା ଫସଲକୁ କାଟି ଅମଳ କରାଯାଇଥାଏ। ତେଣୁ ଉନ୍ନତ ପ୍ରଣାଳୀ ଯଦି ଚାଷ କରିବେ, ତାହେଲେ ସାଧାରଣତଃ ହେକ୍ଟର ପ୍ରତି ମାଣ୍ଡିଆ ଯଦି ଆପଣ ପାଇବେ 8-12 ପାଇବେ, ଆଉ ଜହ୍ନା ଯଦି ଆପଣ ପାଇବେ 25-30 ବର୍ଷା ଦିନ ଯେଉଁଟା, ଆଉ ବାଜରା ଯଦି ପାଉଛନ୍ତି ତାହେଲେ 20-25, ଚିନା ଯଦି ପାଉଛନ୍ତି 8-10, ବିଲ ସୁଆ ଯଦି ପାଉଛନ୍ତି 8-12 ଅମଳ ହୋଇଥାଏ।
1: ବହୁତ ବଢିଆ କଥା ମାନେ କହିଲେ ଆଜ୍ଞା ଆମକୁ। ଆଜ୍ଞା, ଆମର ବୈଠକିକେ ଆସିଥିବାର ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର,
0: ନମସ୍କାର।
2: ହଁ, ଶୁଣିଲ ତ ବୈକୁଣ୍ଠ?
3: ଶୁଣିଲା ନାନି, ଆର ଗୀତ ପଦେ ବି ଶୁଣୁ ଆର ଜିମା। ଗୀତ କେ ଗାଇଛନ୍ ପୂର୍ଣ୍ଣିମାନନ୍ଦ ଆର ଲେଖିଛନ୍ ଶିବଶଙ୍କର।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚନର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ମୟୂରଭଞ୍ଜ ଜିଲ୍ଲାରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ଥି ଯୋଗ ଦେବାର ଲାଗି ଆଇବାକାଲି ଓଡ଼ିଶା ଆସ୍ପି ରାଷ୍ଟ୍ରପତି। ଭିନ୍ ଭିନ୍ କ୍ଷେତ୍ର ଥି ନବସୃଜନ ଜରିଏ ସମାଧାନର ବାଟ ଖୋଲା ହୋଇପାରବା କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜ୍ ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱମାନଙ୍କ ସଙ୍ଗେ କଲେ ଆଲୋଚନା। ସମବାୟ ବ୍ୟାଙ୍କିଂ ଜୈବ ଉତ୍ପାଦ ଆଉ ରପ୍ତାନୀ କ୍ଷେତ୍ରକେ ସଶକ୍ତ କରିବାର ଲକ୍ଷ୍ୟ ନେଇକରି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀନ ହୋଇଛି ଉଚ୍ଚସ୍ତରୀୟ ବୈଠକ। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ। କାମରେ ଅବହେଳା ଲାଗି 128 ଜଣ ଡାକ୍ତରଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ। ସହରାଞ୍ଚଳରେ ପିଏନ୍ଜି ବ୍ୟବସ୍ଥାକେ ତୁର୍ତ୍ତି କରିବା ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ରାତି ହେବା ଶିବ ପାର୍ବତୀଙ୍କ ବିହା ଗଜଗଜଉଛି ପଶ୍ଚିମ ଓଡ଼ିଶା। ନୂଆଦିଲ୍ଲୀନ ଆଇବାକାଲ ପିଏମ୍ଭିଭିଆର୍ୱାଇ ଯୋଜନାଥି ପ୍ରୋହାହନ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ। ରାଜ୍ୟ 24 ଜିଲ୍ଲାର 707 ଦୁର୍ଗମ ଅଞ୍ଚଳନ 4G ମୋବାଇଲ ଟାୱାର ସ୍ଥାପନ ଲାଗି ଜମି ହସ୍ତାନ୍ତର ପ୍ରକ୍ରିୟାକେ ତୁର୍ତ୍ତି କରିବା ଲାଗି ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଭାଗ ତରଫୁ ସବୁ ଜିଲ୍ଲାପାଳଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ରାଜ୍ୟ ଖରାଛୁଟି ଉତାରୁ ଆଜିଠାନୁ 22 ଜିଲ୍ଲା ନ ଖୋଲିଛି ସ୍କୁଲ। ରାଜ୍ୟର 1 ଶ୍ରେଣୀରୁ 8 ଶ୍ରେଣୀ ତକ ପଢ଼ା ବହି ତି ଛାପବାର ସମିଆତି ହୋଇଥିବାର ଭୁଲ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇ ଗଠନ କରାଯାଇଛି ଗୋଟିଏ କମିଟି। ସମ୍ବଲପୂର୍ଣ୍ଣ ହୋଇଯାଇଛି ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ। ରାଜସ୍ୱ ମନ୍ତ୍ରୀ ଆଉ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏଥି ଯୋଗ ଦେଇକରି ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ବାବଦେ କରିଛନ୍ ଆଲୋଚନା। ବୌଦ୍ଧ ଜିଲ୍ଲାନ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ହୋଇଯାଇଛି ଗୋଟିଏ ପ୍ରସ୍ତୁତି ବୈଠକ। ବରଗଡ଼ ଜିଲ୍ଲାନ ଅନୁଷ୍ଠିତ ହୋଇଯାଇଛି ଜୈବିକ ଆଉ ପ୍ରାକୃତିକ କୃଷି କର୍ମଶାଳା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାଟି ଆଜ୍ ଚେକ୍ ଗଣରାଜ୍ୟ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଖେଳାଯିବା ମ୍ୟାଚ୍। ଆଉର୍ ଆଇବା 24 ଘଣ୍ଟା ଭିତରେ ବଜ୍ରପାତ ସହିତ ବର୍ଷା ହେବା ନେଇକରି ସବୁ ଜିଲ୍ଲାକେ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏଚନର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
2: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
3: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ ଗୋଟାଏ 50 ମିନିଟ୍ ପର୍ଯ୍ୟନ୍ତ
2: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ରୀନା ଦାସ। ଗୀତଗୁଡ଼ିକ ରଚନା କରିଛନ୍ତି ପରଶୁରାମ ନାଥ। ସଙ୍ଗୀତ ପରିଚାଳନା ଶଙ୍କର ପ୍ରସାଦ ପ୍ରଧାନ। ପ୍ରଥମେ ଶୁଣନ୍ତୁ ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶିଳ୍ପୀଙ୍କ କଣ୍ଠରେ। ଶ୍ରୋତାମାନେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆଜିର କଣ୍ଠଶିଳ୍ପୀ ହେଲେ ହିରିନା ଦାସ।

0: ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ଥିଲେ ରୀନା ଦାସ। ଗୀତଗୁଡ଼ିକ ରଚନା କରିଥିଲେ ପରଶୁରାମ ନାଥ। ସଙ୍ଗୀତ ପରିଚାଳନା କରିଥିଲେ ଶଙ୍କର ପ୍ରସାଦ ପ୍ରଧାନ। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଆଲୋଚନା, ଲୋକାଚାରରେ ଶୀତଳ ଷଷ୍ଠୀ ଯାତ୍ରା। ଆଲୋଚନା କରିଛନ୍ତି ଡକ୍ଟର ସେସନ ବିସି।
1: ପ୍ରତ୍ୟେକ ଭୂଖଣ୍ଡର ମହିମା, ଗୌରବ ବା ସଂସ୍କାରବୋଧ ସେହି ସ୍ଥାନର ସାମାଜିକ ଚଳଣି, ଜୀବନ ଓ ପରମ୍ପରା ଉପରେ ନିର୍ଭରଶୀଳ। ସୁସ୍ଥ, ତ୍ୟାଗପୂତ, ସଂଯତ ଓ ସଂସ୍କାରୀ ଜୀବନ ନିର୍ବାହ ନିମନ୍ତେ ଲୋକାଚାରର ରହିଛି ମହତ୍ତ୍ୱପୂର୍ଣ୍ଣ ଭୂମିକା। ଲୋକଚଳଣି ହେଉଛି ଲୋକାଚାର, ଲୋକଜୀବନର ଧ୍ୱନି ଏଥିରେ ପ୍ରତିଧ୍ୱନିତ। ଏହା ଧର୍ମ ଏବଂ ଆସ୍ଥା ବିଶ୍ୱାସ ସହିତ ସମ୍ପୃକ୍ତ। ଲୋକ ସଂସ୍କୃତିର ଯଥାର୍ଥ ରୂପାୟନ ହିଁ ଲୋକାଚାର ବା ଲୋକଙ୍କ ଆଚାର। ଶାସ୍ତ୍ରାନୁସାରେ ଆଚାର ହେଉଛି ମାନବର ପରମ ଧର୍ମ। ଆଚାର ହିଁ ମଣିଷର ସଂସ୍କାର ଆଣିଥାଏ। ତେଣୁ ଆଚାର ବିହୀନ ବ୍ୟକ୍ତି ମନୁଷ୍ୟ ଭାବେ ଗୃହୀତ ହୁଏ ନାହିଁ କି ତାକୁ କେହି ବିଶୋଧନ ବି କରିପାରନ୍ତି ନାହିଁ। ତେଣୁ କୁହାଯାଏ, ଆଚାରହୀନମ୍ ନ ପୁନନ୍ତି ବେଦାହା। ଆଚାର ଜଣେ ଶରୀରଧାରୀ ବ୍ୟକ୍ତି ହେଲେ ଧର୍ମ ତାହାର ଜୀବନ, ଧନ ତାହାର ଅଙ୍ଗ ପ୍ରତ୍ୟଙ୍ଗ, କାମନା ତାହାର ଚକ୍ଷୁ ଓ ମୋକ୍ଷ ତାହାର କର୍ମ। ସେ ଦୃଷ୍ଟିରୁ ଲୋକୋକ୍ତି ରହିଛି, ଆଚାରେ ଲକ୍ଷ୍ମୀ ବିଚାରେ ପଣ୍ଡିତ। ଯେହେତୁ ଆଚାର ଧର୍ମ ସହ ଓତପ୍ରୋତ ଭାବେ ଜଡ଼ିତ, ଏଣୁ ଚତୁବର୍ଗ ଫଳପ୍ରାପ୍ତି ଏହି ଆଚାର ମାଧ୍ୟମରେ ହିଁ ସମ୍ଭବ ବୋଲି ଆମ ଭାରତୀୟ ସଂସ୍କୃତି ଉଦ୍ଘୋଷଣା କରେ। ଓଡ଼ିଶା ହେଉଛି ଏକ କୃଷିଭିତ୍ତିକ ଓ ଧର୍ମବିଶ୍ୱାସୀ ରାଜ୍ୟ। ପାରିବାରିକ ଓ ସାମାଜିକ ଜୀବନର ସୁଖ, ସମୃଦ୍ଧି ଓ ସୌଭାଗ୍ୟ ନିମନ୍ତେ ଏବଂ ପାରସ୍ପରିକ ଉତ୍ତମ ଓ ସୌହାର୍ଦ୍ଦ୍ୟ ସମ୍ପର୍କ ପ୍ରତିଷ୍ଠା ନିମିତ୍ତ ଏଠାରେ ବହୁ ଲୋକାଚାର ନିଷ୍ଠାର ସହ ପାଳିତ ହୁଏ। ଯେଉଁ ଲୋକାଚାରମାନ ଓଡ଼ିଶାରେ ପ୍ରଚଳିତ, ତାହା ମୂଳରେ ରହିଛି ଓଡ଼ିଶାବାସୀଙ୍କ ବହୁ ଦେବାଦେବୀ ବିଶ୍ୱାସ, ଧାର୍ମିକ ଜୀବନବୋଧ, ସହୃଦୟତା, ବନ୍ଧୁତା ସୃଷ୍ଟିର ଶ୍ରଦ୍ଧାବୋଧ ଏବଂ ଅବସର ବିନୋଦନ ତଥା ମନୋରଞ୍ଜନ। ଓଡ଼ିଆ ଲୋକାଚାର ମଧ୍ୟରେ ଓଡ଼ିଶାର ପର୍ବପର୍ବାଣି, ଯାନିଯାତ୍ରା ଏବଂ ସାମାଜିକ ଓ ପାରିବାରିକ ପ୍ରଥା ତଥା ଆଚାର ବ୍ୟବହାରକୁ ଗ୍ରହଣ କରାଯାଏ। ଓଡ଼ିଶାରେ ପାଳିତ ହେଉଥିବା ଓଷା ବ୍ରତ, ପର୍ବପର୍ବାଣି ଓ ଆୟୋଜିତ ହେଉଥିବା ବିଭିନ୍ନ ଯାନିଯାତ୍ରା ହେଉଛି ଓଡ଼ିଆ ଲୋକାଚାର। ସର୍ବଧର୍ମ ସମନ୍ୱୟର ମଧୁର ପୀଠ ଭାବେ ଓଡ଼ିଶାରେ ବୈଷ୍ଣବ, ଶୈବ, ଶାକ୍ତ, ସୌର, ଗାଣପତ୍ୟ ଓ ଅନ୍ୟାନ୍ୟ ସମ୍ପ୍ରଦାୟଙ୍କ ଦେବାଦେବୀଙ୍କୁ ନେଇ ଏଠାରେ ପାଳିତ ହୁଏ ବହୁ ପୁଣ୍ୟପର୍ବ ଓ ଯାନିଯାତ୍ରା। ଏହି କ୍ରମରେ ଶୈବ ସମ୍ପ୍ରଦାୟର ଲୋକେ ଓଡ଼ିଶାରେ ଯେଉଁ ଲୋକାଚାରମାନ ପାଳନ କରନ୍ତି, ତନ୍ମଧ୍ୟରୁ ଶୀତଳଷଷ୍ଠୀ ଯାତ୍ରା ହେଉଛି ଏକ ଦିବ୍ୟ ମହୋତ୍ସବ। ବୈଦିକ ଦେବତା ରୁଦ୍ରଙ୍କର ପରିବର୍ତ୍ତିତ ରୂପ, ଲୋକ ସମାଜରେ ଶିବ ରୂପେ ଖ୍ୟାତ ଓ ପୂଜିତ। ଶିବ ସତ୍ୟ, ସୁନ୍ଦର ଓ ମଙ୍ଗଳମୟ। ସେ ପୁଣି ପ୍ରଳୟର ଦେବତା, ସଂହାରକର୍ତ୍ତା ରୁଦ୍ର ଭୈରବ। ପୁଣି ସେ ନୀଳକଣ୍ଠ ଆଶୁତୋଷ, ସାମାନ୍ୟ ତ୍ରୁଟି ମଧ୍ୟ ତାଙ୍କ ନିକଟରେ ଅସହ୍ୟ। ଉଭୟ ଦିବ୍ୟ ଓ ଅଦିବ୍ୟ ରୂପ ଗୁଣର ସେ ଆକର୍ଷଣୀୟ ସମାବେଶ। ସେ ବ୍ରହ୍ମାଣ୍ଡର ସମସ୍ତଙ୍କୁ ନିୟନ୍ତ୍ରଣ କରିପାରନ୍ତି, ମାତ୍ର ତାଙ୍କୁ ନିୟନ୍ତ୍ରିତ କରିବା ଦୁରୂହ ବ୍ୟାପାର। ସମସ୍ତ ପାପତାପକୁ ହରଣ କରିବାର ଶକ୍ତି ରହିଛି ଭଗବାନ ଶିବଙ୍କର। ବ୍ରହ୍ମ ବୈବର୍ତ୍ତ ପୁରାଣରେ ମହାପ୍ରଭୁ ଶିବଙ୍କ ମହିମା ଯେପରି ପ୍ରଖ୍ୟାପିତ ହୋଇଛି, ତହିଁରେ ଭକ୍ତର ଭାବ ପଲ୍ଲବନ ସୁନିଶ୍ଚିତ। ଦେବାଧିଦେବ ମହାଦେବ ସର୍ବବ୍ୟାପୀ, ସର୍ବଶକ୍ତିମାନ, ସର୍ବଜ୍ଞ ଓ ମଙ୍ଗଳମୟ। ଅଷ୍ଟସିଦ୍ଧିମୟ ଗୁଣାବଳୀ ଯାହାଙ୍କଠାରେ ପରିପୂର୍ଣ୍ଣ ସେ ହିଁ ଶିବ। ଅଶୁଭର ବିନାଶକ ସେ ମା ଜଗଜ୍ଜନନୀ ଶକ୍ତିମୟୀ ପାପହାରିଣୀ ପାର୍ବତୀଙ୍କ ସହିତ ତାଙ୍କର ବିବାହୋତ୍ସବ ହେଉଛି ଶୀତଳଷଷ୍ଠୀ। ଏହା ଶିବଙ୍କ ସହିତ ଶକ୍ତିର, ଆଧ୍ୟାତ୍ମିକତା ସହ ଲୌକିକତାର, ଦେବତା ସହିତ ମନୁଷ୍ୟର, ପ୍ରକୃତି ସହ ମାନବିକତାର, ଲୋକାଚାର ସହିତ ଆଧୁନିକତାର, ଲୋକ ସଂସ୍କୃତି ସହିତ ସଂହତି, ସମ୍ପ୍ରୀତି ଓ ସଦ୍ଭାବର ଏକ ଦିବ୍ୟ ମିଳନର ମହାକୁମ୍ଭ। ଏକ ଅପୂର୍ବ ଭକ୍ତିଭାବର ମହୋତ୍ସବ ହେଉଛି ଶୀତଳଷଷ୍ଠୀ ଯାତ୍ରା। ସମଗ୍ର ଭାରତବର୍ଷରେ ଶିବଶକ୍ତି ଉପାସନାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। କେବଳ ଭାରତ ନୁହେଁ, ଭାରତ ବାହାରେ ମଧ୍ୟ ଏହି ଆରାଧନାର ମହତ୍ତ୍ୱ ପରିବ୍ୟାପ୍ତ। ଶିବ ଶକ୍ତିଙ୍କ ବିବାହୋତ୍ସବ ଶିବଶକ୍ତିଙ୍କ ମହିମାକୁ କରିଛି ଆହୁରି ଦୀପ୍ତ ଓ ଭାବପୂର୍ଣ୍ଣ। କେଉଁ ଆବହମାନ କାଳରୁ ଶିବ ଓ ଶିବାଙ୍କର ଶୁଭ ବିବାହ ବାର୍ଷିକୀ ଭାରତରେ ପାଳିତ ହୋଇ ଆସୁଛି ତାହାର ସଠିକ୍ କାଳ ନିର୍ଦ୍ଦିଷ୍ଟ ହୋଇପାରିନାହିଁ। ରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ସିପ୍ରା ନଦୀ କୂଳରେ ପୂଜିତ ଶ୍ରୀ ମହାକାଳେଶ୍ୱର ଓ ନଦୀର ଅନ୍ୟ ପାର୍ଶ୍ୱରେ ଅବସ୍ଥିତ ଉଜ୍ଜୟିନୀ ନଗରୀର ଆରାଧ୍ୟ ଦେବୀ ହରସିଦ୍ଧଙ୍କ ପବିତ୍ର ବିବାହ ଉତ୍ସବ ସମ୍ପ୍ରତି ବି ପାଳିତ ହୋଇ ଆସୁଥିବା ବିଷୟ ଶୀତଳଷଷ୍ଠୀର ପ୍ରାଚୀନ ଐତିହ୍ୟକୁ ପ୍ରମାଣିତ କରିଥାଏ। ପ୍ରତିବର୍ଷ ଫାଲ୍ଗୁନ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ବୈଦିକ ରୀତିରେ ମହାକାଳେଶ୍ୱର ଓ ଦେବୀ ହରସିଦ୍ଧିଙ୍କର ବିବାହ ସେଠାରେ ଅନୁଷ୍ଠିତ ହୁଏ। ସେହିପରି ଉତ୍ତରପ୍ରଦେଶର ବାରବାଙ୍ଗୀ ସ୍ଥିତ ପ୍ରାଚୀନ ଶୈବପୀଠରେ ମଧ୍ୟ ଏହି ପାବନ ତିଥିରେ ଶିବ ପାର୍ବତୀଙ୍କ ବିବାହୋତ୍ସବ ବିଶାଳ ଶୋଭାଯାତ୍ରା ସହ ସମାପନ ହୁଏ। ଉତ୍ତର ଭାରତର ଅନେକ ଶିବ ମନ୍ଦିର ପରିସରରେ ଶିବ ବିବାହ ପରମ୍ପରା ଉତ୍ସବ ଭାବେ ପାଳିତ ହେଉଥିବାର ଉଜ୍ଜ୍ୱଳ ଉଦାହରଣ ସୁଲଭ। ଏକ ସଭ୍ୟ ଓ ସମୃଦ୍ଧ ଜାତିର ଧର୍ମ ଓ ସଂସ୍କୃତିର ପ୍ରତିବିମ୍ବ ସ୍ୱରୂପ ଓଡ଼ିଶାରେ ମଧ୍ୟ ଶିବ ପାର୍ବତୀଙ୍କ ବିବାହୋତ୍ସବ ପାଳିତ ହୁଏ ଭିନ୍ନ ଉତ୍ସାହ ଉଦ୍ଦୀପନା ଓ ଭକ୍ତିଭାବର ଅପୂର୍ବ ମିଶ୍ରଣରେ। ଓଡ଼ିଶାରେ ଶିବ ଶକ୍ତିଙ୍କର ବିବାହ ଉତ୍ସବକୁ ଶୀତଳଷଷ୍ଠୀ ବୋଲି କୁହାଯାଏ। ପୁରାଣ ମତ ଅନୁସାରେ ଦୈତ୍ୟ ତାରକାସୁରର ନିର୍ଯାତନାରେ ଅତିଷ୍ଠ ହୋଇ ଦେବତାଗଣ ବ୍ରହ୍ମା ଓ ନାରାୟଣଙ୍କ ଶରଣାପନ୍ନ ହୋଇଥିଲେ। ଶିବ ଶିବାଙ୍କ ପୁତ୍ର ହାତରେ ହିଁ ଅସୁର ନିହତ ହେବାର ରହସ୍ୟ ଜାଣି ଦେବଗଣ ମହାଦେବ ଓ ଜଗଜ୍ଜନନୀ ମାତା ପାର୍ବତୀଙ୍କ ବିବାହ ବୈଦିକ ରୀତିରେ ଆୟୋଜନ କରିଥିଲେ, ଯାହା ଅନୁଷ୍ଠିତ ହୋଇଥିଲା ହିମାଳୟ ପର୍ବତରେ। ପରବର୍ତ୍ତୀ ସମୟରେ ଏହି ବିବାହ ବାର୍ଷିକୀ ପାଳିତ ହୋଇ ଆସୁଛି ଶୈବ ସମ୍ପ୍ରଦାୟଙ୍କ ସହଯୋଗରେ ଶୈବପୀଠମାନଙ୍କରେ, ଯାହା ଶୀତଳଷଷ୍ଠୀ ଭାବେ ସୁବିଦିତ ଓ ସୁବିଖ୍ୟାତ। ଏହି ବିବାହ ଶୀତଳଷଷ୍ଠୀରେ ରୂପାନ୍ତରିତ ହେବା ପରେ ଶିବ ପାର୍ବତୀଙ୍କର ବିବାହ ସମ୍ପୂର୍ଣ୍ଣ ରୂପେ ବିବର୍ତ୍ତିତ ହୋଇ ଲୋକାଚାରରେ ଅନୁଷ୍ଠିତ ହୁଏ, ମହୋତ୍ସବ ରୂପ ଧାରଣ କରେ। ଓଡ଼ିଶାରେ ଦ୍ୱାଦଶ ଶତାବ୍ଦୀର ଏହି ଶୀତଳଷଷ୍ଠୀ ଯାତ୍ରା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେଉଥିବା କଥା ଇତିହାସରେ ବର୍ଣ୍ଣିତ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ପୁରୀ ଜିଲ୍ଲାର ଅନେକ ଶୈବପୀଠ ଓ ମନ୍ଦିରରେ ଶୀତଳଷଷ୍ଠୀ ଉତ୍ସବ ଏବେ ମଧ୍ୟ ପାଳିତ ହେଉଥିବା ଜଣାଯାଏ। ପରନ୍ତୁ ପଶ୍ଚିମ ଓଡ଼ିଶାରେ ଶୀତଳଷଷ୍ଠୀ ଯାତ୍ରା ପାଳିତ ହୁଏ ଭିନ୍ନ ରୀତିନୀତିରେ। ସେଥିପାଇଁ ଏ ଅଞ୍ଚଳର ଶୀତଳଷଷ୍ଠୀର ରହିଛି ଏକ ସ୍ୱତନ୍ତ୍ର ପରିଚିତି ଓ ଗୌରବ। ଲୋକାଚାର ଅନୁସାରେ ଏହି ଭୂଖଣ୍ଡରେ ଶିବ ପାର୍ବତୀଙ୍କର ବିବାହ ଅନୁଷ୍ଠିତ ହୁଏ ମାନବୀୟ ରୂପରେ। ସମ୍ବଲପୁର ଓ ବରପାଳିର ଶୀତଳଷଷ୍ଠୀ ତାହାର ଏକ ଏକ ଉଜ୍ଜ୍ୱଳ ନିଦର୍ଶନ। ସମ୍ପୂର୍ଣ୍ଣ ଲୌକିକ ରୀତିରେ ଓ ଲୋକାଚାରକୁ ଧ୍ୟାନ ଦେଇ ଏ ଅଞ୍ଚଳରେ ପ୍ରତିବର୍ଷ ମହା ଆଡ଼ମ୍ବରରେ ଆୟୋଜନ ହୁଏ ଶୀତଳଷଷ୍ଠୀ ଯାତ୍ରା। ପଶ୍ଚିମ ଓଡ଼ିଶାର ମହାନ ସଂସ୍କୃତିର ଏକ ଅପୂର୍ବ ସ୍ମାରକୀ ହେଉଛି ଶୀତଳଷଷ୍ଠୀ। ବରଗଡ଼ର ଧନୁଯାତ୍ରା ପରି ସମ୍ବଲପୁର ଓ ବରପାଳିର ଶୀତଳଷଷ୍ଠୀ ଯାତ୍ରା ରହିଛି ଅଜସ୍ର ଲୋକାଦୃତି। ଏହି ଯାତ୍ରା ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବର ସ୍ୱାକ୍ଷର। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ବରପାଳିର ଶୀତଳଷଷ୍ଠୀ ଯାତ୍ରାଠାରୁ ପ୍ରାଚୀନ। ଜନଶ୍ରୁତି ଅନୁସାରେ ସମ୍ବଲପୁରର ମହାରାଜା ବଳଭଦ୍ରଦେବଙ୍କ ଦ୍ୱାରା ବାଲିବନ୍ଧା ମୁହାଣରେ ନିର୍ମିତ ମାନ୍ଧାତା ବାବଙ୍କ ମନ୍ଦିରରେ ଓ ରାମସାଗର ବନ୍ଧ ପୂର୍ବପଟେ ସ୍ଥିତ ବନ୍ଧଗୁଡ଼ିର ପ୍ରାଚୀନ ଭୁବନେଶ୍ୱର ବାବାଙ୍କ ମନ୍ଦିରରେ ବିଧିବଦ୍ଧ ଭାବେ ଶୀତଳଷଷ୍ଠୀ ଆରମ୍ଭ ହୋଇଥିଲା। କେତେକଙ୍କ ମତରେ ଚୌହାନ ବଂଶର ତୃତୀୟ ରାଜା ବଳିଆର ଦେବଙ୍କ ସମୟରୁ ଶୀତଳଷଷ୍ଠୀ ଯାତ୍ରା ସମ୍ବଲପୁରରେ ଅନୁଷ୍ଠିତ ହୋଇ ଆସୁଛି। ବଳଭଦ୍ର ଦେବ ହିଁ ବଳିଆର ଦେବ। ପ୍ରକୃତରେ ଶୀତଳଷଷ୍ଠୀ ଯାତ୍ରାର ଆରମ୍ଭ କେବେ, କାହାଙ୍କଠାରୁ, କେମିତି ହେଲା ସେ ସମ୍ପର୍କରେ ଐତିହାସିକମାନଙ୍କର ମତ ପାର୍ଥକ୍ୟ ରହିଛି। ତଥାପି ମୋଗଲ ଯୁଗ, ମରହଟ୍ଟା ଯୁଗ ଓ ଇଂରେଜ ଶାସନ କାଳରେ ମଧ୍ୟ ଏହି ଯାତ୍ରା ସମ୍ବଲପୁରରେ ଅବ୍ୟାହତ ରହିଥିବାର ଅନୁମାନ କରାଯାଏ। 1882 କଟକରେ ପ୍ରକାଶିତ ଉତ୍କଳ ଦୀପିକା ପତ୍ରିକାରେ ସମ୍ବଲପୁର ନିବାସୀ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଏକ ଚିଠିରୁ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାର ବିଧିବଦ୍ଧ ବିବରଣୀ ଉପଲବ୍ଧି ହୁଏ। ସମ୍ବଲପୁରର ଶୀତଳଷଷ୍ଠୀ ଆଧାରରେ ପରବର୍ତ୍ତୀ ସମୟରେ ଲପଙ୍ଗା ଓ ବରପାଳିର ଶୀତଳଷଷ୍ଠୀ ଭବ୍ୟ ରୂପରେ ପାଳନ ହୋଇଥିବା ଜଣାଯାଏ। ଐତିହାସିକଙ୍କ ମତାନୁସାରେ 1877 ବରପାଳିରେ ତତ୍କାଳୀନ ଜମିଦାର ନୃପରାଜ ସିଂହ ପ୍ରଥମେ ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ କରିଥିଲେ। ସମ୍ବଲପୁର ଓ ବରପାଳିର ଶୀତଳଷଷ୍ଠୀରେ ହିନ୍ଦୁ ସାମାଜିକ ପରମ୍ପରା ଅନୁଯାୟୀ ଶିବ ପାର୍ବତୀଙ୍କ ବିବାହ ପର୍ବ ଅନୁଷ୍ଠିତ ହୁଏ। ସାମାଜିକ ସ୍ତରରେ ଲୌକିକ ପରମ୍ପରାରେ ଯେପରି ଜଣେ ପୁଅ ଓ ଝିଅର ବିବାହ ବିଧି ସମ୍ପନ୍ନ କରାଯାଏ, ଠିକ୍ ସେହିପରି ଶିବ ଶିବାଙ୍କ ଶୁଭ ପରିଣୟ ଅନୁଷ୍ଠିତ ହୁଏ ମାନବୀୟ ଲୋକାଚାରରେ। ଏଇଠି ଦେବତା ଶିବ ପାଲଟି ଯାଆନ୍ତି ମାନବ ଏବଂ ଦେବୀ ପାର୍ବତୀ ଆବର୍ତ୍ତିତ ହୁଅନ୍ତି ମାନବୀ ରୂପରେ। ଉଭୟଙ୍କର ବିବାହ ସମାପନ ହୁଏ ସାମାଜିକ ରୀତିନୀତିରେ, ଯାହାକି ଶୀତଳଷଷ୍ଠୀ ଯାତ୍ରାର ଏକ ପ୍ରମୁଖ ଆକର୍ଷଣ। ଦେବାଦେବୀଙ୍କୁ ମାନବୀୟ ରୂପ ପ୍ରଦାନ କରିବା ଗଭୀର ଆସ୍ଥା, ବିଶ୍ୱାସ ଓ ସମର୍ପଣର ଏକ ପରିଚାୟକ, ଦେବ ମାନବର ଏକ ମହାମିଳନର ନିଦର୍ଶନ। ହିନ୍ଦୁ ପରମ୍ପରା ଅନୁସାରେ ଶିବ ପାର୍ବତୀଙ୍କ ନିର୍ବନ୍ଧ ପରେ ଶ୍ରୀ ନୃସିଂହ ପ୍ରଭୁ ସମସ୍ତ ଦେବାଦେବୀଙ୍କ ମନ୍ଦିରକୁ ଯାଇ ଏହି ବିବାହ ପର୍ବରେ ଯୋଗଦାନ ପାଇଁ ଗୁଆ ହଳଦୀ ସହିତ ନିମନ୍ତ୍ରଣ ଦେଇଥାନ୍ତି। ଯେମିତି ସାମାଜିକ ସ୍ତରରେ ବିବାହ ପୂର୍ବରୁ ଗୁଆ ହଳଦୀ ବା ବିବାହ କାର୍ଡ଼ ଦେଇ ନିମନ୍ତ୍ରଣ କରାଯାଇଥାଏ ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନମାନଙ୍କୁ। ବିବାହରେ କନ୍ୟା ପିତା ବି ରହନ୍ତି, ତାଙ୍କ ଘରକୁ କନ୍ୟା ପିତାଙ୍କ ଶ୍ୱଶୁର ଘରୁ ଅର୍ଥାତ୍ କନ୍ୟାର ମାମୁଁ ଘରୁ ବଜାଗଜା ସହ ମଉଲା ଭରା ମଧ୍ୟ ଆସେ। ପ୍ରତିବର୍ଷ ଗୋଟିଏ ପରିବାର ବା ବ୍ୟକ୍ତିବିଶେଷ ଦିବ୍ୟଜନନୀ ପାର୍ବତୀଙ୍କୁ ନିଜ କନ୍ୟା ରୂପେ ଗ୍ରହଣ କରି ଅଶେଷ ପୁଣ୍ୟ ଅର୍ଜନ କରନ୍ତି ବୋଲି ବିବେଚନା କରନ୍ତି। ଶିବଙ୍କୁ ନିଜ କନ୍ୟାଦାନ କରି ନିଜସ୍ୱ ଧର୍ମପ୍ରାଣତା ଓ ପିତୃତ୍ୱ ଭାବର ପରିଚୟ ଦେଇ ଆତ୍ମସନ୍ତୋଷ ଲାଭ ସହିତ ନିଜ ଜୀବନକୁ କୃତାର୍ଥ ବିଚାର କରନ୍ତି। ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦାରୁ ଆନୁଷ୍ଠାନିକ ଭାବେ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୁଏ। ପତର ପେଣ୍ଡି ବା ପାତ୍ରୀ ମନୋନୟନ, ଭୈରାବୁଲା ଶିବଙ୍କ ଦେବ ନିମନ୍ତ୍ରଣ, ବରାନୁଗମନ, ଗଣ୍ଠିଆଳ ଫିଟା, ଅଳଙ୍କାର ଧାରଣ, କନ୍ୟା ପିତାଙ୍କ ଜ୍ୱଇଁଙ୍କ ବାଟବରଣ, ବିବାହ ବୈଠକୀ ଯାତ୍ରା, ଲମ୍ବାନୀ ବା ପାର୍ବତୀଙ୍କ ଶ୍ୱଶୁରାଳୟ ଗମନ ପ୍ରଭୃତି ମାନବୀୟ ଆଚରଣ ଓ ରୀତିନୀତିରେ ସମ୍ପନ୍ନ ହୋଇଥାଏ। ଶୀତଳଷଷ୍ଠୀ ବା ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଇଁ ପୂର୍ବରୁ ବରକନ୍ୟାଙ୍କ ପିତାମାତା ରୂପେ ସହରର ଦୁଇଟି ଦମ୍ପତିଙ୍କୁ ମନୋନୀତ କରିବା ମଧ୍ୟ ଦେବ ବିବାହକୁ ମାନବୀୟକରଣର ଅନ୍ୟତମ ଏକ ଦୃଷ୍ଟାନ୍ତ। ଚତୁର୍ଥୀ ଦିନ ବରପିତା

0: ନିଜ ପୁତ୍ର ଶିବଙ୍କୁ ବର ବେଶରେ ସଜ୍ଜିତ କରି ନିଜ ଆତ୍ମୀୟ ସ୍ୱଜନଙ୍କ ସହ ଯେଉଁ ବରଯାତ୍ରୀ ଯାଆନ୍ତି ତାହା ଯାତ୍ରାର ଏକ ପ୍ରମୁଖ ମନଲୋଭା କାର୍ଯ୍ୟକ୍ରମ। ବରଯାତ୍ରୀ ଶୋଭାଯାତ୍ରାରେ ଦେବ, ମାନବ, ଭୂତ, ପ୍ରେତ, ପିଶାଚ ସହ ଯକ୍ଷ, ଗନ୍ଧର୍ବ ଓ କିନ୍ନର ଆଦି ଯୋଗଦାନ କରନ୍ତି। କିନ୍ନର ଦର୍ଶନ ମୁକ୍ତିଦାୟକ, କାରଣ କିନ୍ନର ହେଉଛି ଅର୍ଦ୍ଧ ନାରୀଶ୍ୱର, ତାଠାରେ ଉଭୟ ଶିବ ଓ ଶକ୍ତି ରହିଥାନ୍ତି। ସାମାଜିକ ବୈବାହିକ କାର୍ଯ୍ୟକ୍ରମ ପରି ସେତେବେଳେ ଶିବଙ୍କ ଗାଲସେକା, ବିବାହ ବେଦୀକୁ ଯିବା ପରେ ପ୍ରଭୁ ଶିବ ପଶ୍ଚିମ ମୁଖା ହୋଇ ବେଦୀରେ ବସିବା, ବରୁଣ ପୂଜା, ଦ୍ୱିତୀୟ ବରଣ, କନ୍ୟା ଆନୟନ, ହସ୍ତଗ୍ରନ୍ଥି, ଗ୍ରନ୍ଥିମୋଚନ, ପୂର୍ବ ବର୍ଷର ପିତାମାତା ବା ଶାଳକ ଦ୍ୱାରା ହୁଏ, ପାର୍ଶ୍ୱ ପରିବର୍ତ୍ତନ, ମୁକୁଟ ପରିଧାନ ପ୍ରଭୃତି ବୈବାହିକ କାର୍ଯ୍ୟକ୍ରମ ଲୌକିକ ରୀତିନୀତି ଓ ଲୋକାଚାର ଆଧାରରେ କରାଯାଇଥାଏ, ଯାହାକି ଶୀତଳଷଷ୍ଠୀ ଯାତ୍ରାକୁ ଦେଇଥାଏ ଅପୂର୍ବ ଲୋକାଦୃତି ଏବଂ ଅବର୍ଣ୍ଣନୀୟ ସଫଳତା। ଷଷ୍ଠୀ ତିଥିରେ ଶୀତଳଷଷ୍ଠୀ ଯାତ୍ରାର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ଲମ୍ବାନୀ ବା ପାର୍ବତୀଙ୍କ ଶ୍ୱଶୁରାଳୟ ଗମନ। ଏହି ଦିନ ଏକ ସୁସଜ୍ଜିତ ବିମାନରେ ଶିବ ପାର୍ବତୀଙ୍କୁ ବସାଇ ଏକ ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା କରେ। ସେଠାରେ ହୁଏ ଭକ୍ତ ଓ ଭଗବାନଙ୍କର ପ୍ରକୃତ ମିଳନ। ଶିବ ଓ ଶକ୍ତି ଉଭୟେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଭକ୍ତମାନେ ମଧ୍ୟ ସେହି ଯୁଗଳମୂର୍ତ୍ତିଙ୍କୁ ଦର୍ଶନ କରି ଦୁଃଖ ସୁଖ ପାପତାପ ପରିହାର କରି ତଥା ଭକ୍ତିଭାବରେ ପ୍ଲାବିତ ହୋଇ ଜୀବନକୁ ଚରିତାର୍ଥ ମନେ କରନ୍ତି। ଏହି ଶୋଭାଯାତ୍ରାରେ ସମସ୍ତ ବରଯାତ୍ରୀ, ନିମନ୍ତ୍ରିତ ଅତିଥି, ସହରବାସୀ ଓ ଭକ୍ତଗଣ ବିଭିନ୍ନ ପ୍ରକାର ସାଂସ୍କୃତିକ ନୃତ୍ୟଗୀତ ପରିବେଷଣ ଓ ବାଦ୍ୟ ବାଦନ କରି ସାମିଲ ହୁଅନ୍ତି। ସାରା ରାତି ଏହି ଶୋଭାଯାତ୍ରା ଓ ନୃତ୍ୟ ସଙ୍ଗୀତ ପଟୁଆର ଲାଗି ରହିଥାଏ ନିରବଚ୍ଛିନ୍ନ ଓ ଅପୂର୍ବ ଉତ୍ସାହ ସହକାରେ। ଲୋକନାଟକ, ଲୋକନୃତ୍ୟ ଓ ଲୋକଗୀତ ପରିବେଷଣର ଏକ ସୁନ୍ଦର ସୁଯୋଗ ଓ ଅବର୍ଣ୍ଣନୀୟ ମଞ୍ଚ ହେଉଛି ଶୀତଳଷଷ୍ଠୀ। ବାସ୍ତବରେ ଶୀତଳଷଷ୍ଠୀ ଯାତ୍ରା ହେଉଛି ପଶ୍ଚିମ ଓଡ଼ିଶାର ଏକ ସମୃଦ୍ଧ ପରମ୍ପରା ଏବଂ ଲୋକାଚାରର ଦିବ୍ୟ ରୂପାୟନ। ବିଭିନ୍ନ ସାମାଜିକ ଅସ୍ଥିରତା, ଦୁର୍ବିପାକ, ମହାମାରୀ ଓ ବିପର୍ଯ୍ୟୟ ସତ୍ତ୍ୱେ ପ୍ରତିବର୍ଷ ଶୀତଳଷଷ୍ଠୀ ଯାତ୍ରା ଭକ୍ତିଭାବ ସହ ଅନୁଷ୍ଠିତ ହେବା ଏ ଅଞ୍ଚଳର ଧାର୍ମିକ ପଣର ଏକ ଯଥାର୍ଥ ନିଦର୍ଶନ। ଏ ମାଟିର ଗର୍ବ ଓ ଗୌରବର ସଙ୍କେତ ଯେ ଶୀତଳଷଷ୍ଠୀ ଯାତ୍ରା, ଏହା କହିବା ବାହୁଲ୍ୟ ମାତ୍ର।
1: ଶୁଣୁଥିଲେ ଆଲୋଚନା ଲୋକାଚାରରେ ଶୀତଳଷଷ୍ଠୀ ଯାତ୍ରା, ଆଲୋଚନା କରିଥିଲେ ଡକ୍ଟର ଶେଷାନ ବିସି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ସୁଲତାନ ଖାଁ ଏବଂ ଉସ୍ତାଦ ଜାକିର ହୁସେନଙ୍କ ଦ୍ୱାରା ପରିବେଷିତ ତବ୍ଲା ଏବଂ ସାରଙ୍ଗୀ ବାଦନରେ ଦାଦ୍ରା ତାଲରେ ନିବଦ୍ଧ ରାଜସ୍ଥାନର ସ୍ପନ୍ଦନଶୀଳ ଲୋକସଙ୍ଗୀତରୁ ଉତ୍ପନ୍ନ ଏକ ବହୁମୁଖୀ, ମନୋରମ, ରୋମାଣ୍ଟିକ୍ ଏବଂ ଆନନ୍ଦଦାୟକ ରାଗ ମାଣ୍ଡ୍ର।

ଉସ୍ତାଦ ସୁଲତାନ ଖାନ ଏବଂ ଉସ୍ତାଦ ଜାକିର ହୁସେନଙ୍କ ଦ୍ୱାରା ପରିବେଷିତ ତବ୍ଲା ଏବଂ ସାରଙ୍ଗୀ ବାଦନ ଶୁଣିଛନ୍ତି। ଏଥର ପ୍ରଖ୍ୟାତ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ତବ୍ଲା ଏବଂ ସାରଙ୍ଗୀ ବାଦନରେ ଶୁଣନ୍ତୁ ତିନ୍ ତାଲରେ ନିବଦ୍ଧ ଆନନ୍ଦ ନବୀକରଣ ଏବଂ ଶୃଙ୍ଗାର ରସ ଜାଗ୍ରତ କରୁଥିବା ବସନ୍ତ ଋତୁ ପାଇଁ ଉତ୍ସର୍ଗୀକୃତ ଏକ ଐତିହାସିକ ମହିମାମୟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ରାଗ ବସନ୍ତ।

0: ଶିଳ୍ପ ନେତୃତ୍ୱମାନଙ୍କ ସଙ୍ଗେ କଲେ ଆଲୋଚନା। ସମବାୟ ବ୍ୟାଙ୍କିଂ ଜୈବ ଉତ୍ପାଦ ଆଉ ରପ୍ତାନୀ କ୍ଷେତ୍ରକେ ସଶକ୍ତ କରିବା ଲକ୍ଷ୍ୟ ନେଇକରି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀନ ହୋଇଛି ଉଚ୍ଚସ୍ତରୀୟ ବୈଠକ। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଆଜି ରାତି ହେବା ଶିବପାର୍ବତୀଙ୍କର ବିହା। ଗଜଗଜଉଛି ପଶ୍ଚିମ ଓଡ଼ିଶା। ଆଇବାକାଲ ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍ ରାଷ୍ଟ୍ରପତି। ନୂଆଦିଲ୍ଲୀନ ଆଇବାକାଲ ପିଏମ୍ଭିଭିଆର୍ୱାଇ ଯୋଜନାଥି ପ୍ରୋତ୍ସାହନ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ। ବହୁତ ସମୟ ଧରିକରି ଡାକ୍ତରଖାନାନ ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କର ବିରୋଧୀ କଡ଼ା ଆଭିମୁଖ୍ୟ ନେଇଛନ୍ ମୁଖ୍ୟମନ୍ତ୍ରୀ। ସହରାଞ୍ଚଳରେ ପିଏନ୍ଜି ବ୍ୟବସ୍ଥାକେ ତୁର୍ତ୍ତି କରିବା ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ। ରାଜ୍ୟ ଖରା ଛୁଟି ଉତାରୁ ଆଷ୍ଟାନୁ 22ଟା ଜିଲ୍ଲାନ ଖୋଲିଛି ସ୍କୁଲ। ଜବର ଖରାକେ ନଜରଥି ରଖିକରି 8ଟା ଜିଲ୍ଲାନ ଖରାଛୁଟି ସମୟକେ ବଢ଼ାଯାଇଛେ ଶନିବାର ତକ। ମୋବାଇଲ୍ ସେବାକେ ବରକସ କରିବା ଲାଗି ରାଜ୍ୟ 707ଟା ବିଏସ୍ଏନ୍ଏଲ୍ ମୋବାଇଲ୍ ଟାୱାର ସ୍ଥାପନା କରାଯିବା ବୋଲି ସୂଚନା ଦେଲେ ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ମନ୍ତ୍ରୀ। ରାଜ୍ୟପାଳ ପରିଦର୍ଶନ କରିଛନ୍ ଭୁବନେଶ୍ୱରନ ଥିବା କେନ୍ଦ୍ରୀୟ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଉ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ସିପେଟ୍। ବୌଦ୍ଧ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ହୋଇଯାଇଛି ଓଡ଼ିଶା ଭର୍ଚୁଆଲ୍ ଏକାଡେମୀର କାର୍ଯ୍ୟକ୍ରମକେ ଅତ୍କା ଲୋକାମୁଖୀ କରିବାର ଲାଗି ଗୋଟିଏ ବୈଠକ। ସୁବର୍ଣ୍ଣପୁର ଜିଲ୍ଲାନ ବନ୍ୟା ଆଉ ଅତିବୃଷ୍ଟି ମୁକାବିଲା ଲାଗି ଆୟୋଜିତ ହୋଇଛି ଟେବୁଲ୍ ଟପ୍ ଅଭ୍ୟାସ। ଝାରସୁଗୁଡ଼ା ଜିଲ୍ଲାରେ ଆୟୋଜିତ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମଟି ଯୋଗଦେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ସମ୍ବଲପୁର ଜେଲ୍ ଛକ ପାଖେ ବିକାଶଧାରା ଓଡ଼ିଶା ସାରା ପ୍ରଦର୍ଶନୀକେ ଉଦ୍ଘାଟନ କରିଛନ୍ ରାଜସ୍ୱ ମନ୍ତ୍ରୀ ଆଉ ଖାଦ୍ୟ ଯୋଗାଣ ମନ୍ତ୍ରୀ। ଆଉର୍ ଫିଫା ବିଶ୍ୱକପ୍ ପ୍ରତିଯୋଗିତାଟି ଚେକ୍ ଗଣରାଜ୍ୟ ଓ ଦକ୍ଷିଣ ଆଫ୍ରିକା ଭିତରେ ଚାଲିଛି ମ୍ୟାଚ୍। ଏଥିନିର୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତିର 11:05।
1: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
1: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
3: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଗୀତିନାଟ୍ୟ ଶିବ ବିବାହ। ରଚନା ମୋହନ ସାହୁ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ଶୁଣନ୍ତୁ ଗୀତିନାଟ୍ୟ ଶିବ ବିବାହ।

0: ସଖୀ ଜୟା ବିଜୟା,
1: ଆଦେଶ କରନ୍ତୁ ଗିରିରାଜନନ୍ଦିନୀ।
0: ମୋର ପରମାରାଧ୍ୟ ଦେବଦେବ ମହାଦେବଙ୍କୁ ପତି ରୂପରେ ପାଇବା ନିମିତ୍ତ ମୁଁ ଏବେ ଦୁଷ୍କର ତପସ୍ୟାରେ ମଗ୍ନ ହେଉଛି। ତୁମେ ବିଚଳିତ ହେବ ନାହିଁ ସଖୀ।

0: ଆଦେଶ ଶିରୋଧାର୍ଯ୍ୟ ଶୈଳପୁତ୍ରୀ ଦେବୀ ସେବାରେ ଆମେ ସତତ ଜାଗ୍ରତ।
1: ସଖୀ ଜୟା ବିଜୟା, ଆଜିର ଏ ମହେନ୍ଦ୍ର ବେଳାରେ ମୁଁ ଏବେ ପଞ୍ଚାକ୍ଷରୀ ମନ୍ତ୍ର ଜପ ଆରମ୍ଭ କରୁଛି।

0: ସଂସାର ପ୍ରତି ସଦା ବିତସ୍ପୃହ ଭୋଳେଶ୍ୱରଙ୍କ ଗୃହସ୍ଥ ଧର୍ମକୁ ଫେରିବା କ'ଣ ସମ୍ଭବ ବେଦବର?
1: ଅବଶ୍ୟ ସମ୍ଭବ। ଦେବ ସୁରାସୁରଙ୍କ ଅଭିଧାନରେ ଅସମ୍ଭବ ଅନ୍ତିମ ଶବ୍ଦ ନୁହେଁ। ବିଳମ୍ବ ନ କରି ଯାଅ ଦେବଗଣ, ମୁଁ ତାରକାସୁରକୁ ପୃଥ୍ୱୀ ଲୋକ ପ୍ରେରଣ କରିବା ପାଇଁ ପ୍ରୟାସ କରୁଛି।

0: ଦେବରାଜ ଇନ୍ଦ୍ରଙ୍କର ଜୟ ହେଉ।
1: କାମଦେବ ଆସ,
2: ଆସନ ଗ୍ରହଣ କର।
0: ଏପରି ଅସମୟରେ ମୋତେ ସ୍ମରଣ କଲେ ସୁରପତି।
1: ହଁ ପୁଷ୍ପକୁମାର, ଦେବତାଙ୍କ ଦୁର୍ଦ୍ଦିନରେ ତୁମର ପ୍ରୟୋଜନ ଅନୁଭବ କଲୁ।
0: ବିସ୍ତାର କରି କୁହନ୍ତୁ ଦେବରାଜ, ଏ ଅକିଞ୍ଚନ ଦେବତାମାନଙ୍କର କି ସେବା କରିପାରିବ?
1: ଶୁଣ ଶୁଣ କାମଦେବ,

0: ଦେବତାଙ୍କ ସେବାରେ ମୁଁ ଯୁଗେ ଯୁଗେ ଉତ୍ସର୍ଗୀକୃତ ସଚିକାନ୍ତ। ଦେବ ଦାୟିତ୍ୱ ନିର୍ବାହ ସୁଯୋଗ ପାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ମୋର ଅହୋଭାଗ୍ୟ ଦେବରାଜ, ଦେବତା କଲ୍ୟାଣ ପାଇଁ ମହାଦେବଙ୍କ ମନରେ କାମଭାବ ସୃଷ୍ଟି କରି ଦେବୀ ପାର୍ବତୀଙ୍କ ପ୍ରତି ଆକୃଷ୍ଟ କରିବାକୁ ପ୍ରୟାସ କରିବି ସଚିକାନ୍ତ।
1: ସାଧୁ ସାଧୁ କାମଦେବ, ଦେବକର୍ମରେ ନିୟୋଜିତ ଚଲାପଥରେ ତୁମର ପୁଷ୍ପବୃଷ୍ଟି ହେଉ।
0: ପ୍ରିୟତମା ରତି ଦେବୀ ଓ ବସନ୍ତ ଋତୁକୁ ସାଥିରେ ଧରି ମୁଁ ଏହି କ୍ଷଣି ହିମାଳୟ ଅଭିମୁଖେ ପ୍ରସ୍ଥାନ କରୁଛି। ବିଦାୟ ଦିଅନ୍ତୁ ପ୍ରଭୁ।
1: ତଥାସ୍ତୁ।

0: ପ୍ରିୟତମ, ତୁମ ଆଦେଶରେ ଏବେ ସଚରାଚର ଋତୁରାଜ ବସନ୍ତ ବିରାଜିତ। ଚତୁର୍ଦ୍ଦିଗରେ ମନ୍ତ୍ରମଳୟର ମଧୁର ମୂର୍ଚ୍ଛନା। ହେ ପ୍ରାଣେଶ୍ୱର, ଅଳସୀ ଆଖିରେ ମୋର ସତେକ ସ୍ୱପ୍ନର ସମାବେଶ। ତନୁ ମନରେ ମୋର ପଲାଶ ବହ୍ନିର ଉନ୍ମାଦ ଉତ୍ସବ। ଆନମନା ନାୟିକା ଅଭିସାରିକା ମୁଁ। ପ୍ରିୟତମ, ଦିଅ ଦିଅ ମୋତେ ନିବିଡ଼ ସ୍ପର୍ଶ ଦିଅ।
1: ରତି,

0: ରାତି ସାଗରରେ ମନ୍ମଥର ଉତ୍ତାଳ ତରଙ୍ଗ ଆସ ପାହୁଚୁକଳରେ ତରଙ୍ଗକୁ ତୋଳି ନିଅ।
1: ମହର୍ଘ ଦେବ କାର୍ଯ୍ୟ ପ୍ରୟୋଜନ ଆମ ରତି ଦେବୀ ଧର୍ଯ୍ୟଧର ଆଶ୍ଲେଷରୁ ମୁକ୍ତ କର ମୋତେ
0: ପ୍ରିୟତମ।
1: କ୍ଷାନ୍ତ ହୁଅ ଦେବୀ କ୍ଷାନ୍ତ ହୁଅ। କୈଳାସପତି ଏବେ ଧ୍ୟାନମଗ୍ନ ଆମ ପାଇଁ ସୁବର୍ଣ୍ଣ ସୁଯୋଗ। ପୁଷ୍ପଧନରେ ପୁଷ୍ପ ସହାୟକ ଯୋଖି ଦେବଦେବଙ୍କ ଶରୀରରେ ମୋତେ ସଞ୍ଚରି ଯିବାକୁ ହେବ। ଏଇ ତ ସୁବର୍ଣ୍ଣ ସୁଯୋଗ।
2: ମୋର ତପସ୍ୟାରେ କିଏ ବିଘ୍ନ ସୃଷ୍ଟି କଲା? କେଉଁ ଦୁର୍ମତି ମୋର ଚିତ୍ତରେ ବିକାର ସୃଷ୍ଟି କଲା? କିଏ କାମଦେବ ନିର୍ବୋଧ ମୂଢ଼ମତୀ ଏତେ ଅସ୍ପର୍ଦ୍ଧା ତୋର ତପସ୍ୟାକୁ ମୋର ପଣ୍ଡ କରିଦେଲୁ। ଯାଅ ଭସ୍ମ ହୋଇଯାଅ।
1: ସର୍ବାଙ୍ଗ ମୋର ଚଳି ଯାଉଛି ରତି।
3: ରକ୍ଷା କର, ରକ୍ଷା କର ପ୍ରଭୁ, ରକ୍ଷା କର। ହେ ତୀବ୍ର ବାଡ଼ବ ନଳର ଦହନରୁ ପତିଙ୍କୁ ମୋର ରକ୍ଷା କର ମହେଶ୍ୱର, ରକ୍ଷା କର ମହେଶ୍ୱର, ରକ୍ଷା କର।
4: ଅପରାଧ ମାର୍ଜନା କରନ୍ତୁ।
5: ରଧିକାନ୍ତ କନ୍ଦର୍ପ କରିନାହିଁ ଏହି କର୍ମ ନିଜ ସ୍ୱାର୍ଥ ପାଇଁ, ସେ ନିର୍ଦ୍ଦୋଷ। ଆମ ଦେବତାମାନଙ୍କର ସୁଖ ଓ ଶାନ୍ତି ପାଇଁ ଦେବ କାର୍ଯ୍ୟରେ ସେ ନିୟୋଜିତ।
3: ଏସବୁ କଣ ହୋଇଗଲା? କ୍ଷଣକ ମଧ୍ୟରେ ପ୍ରାଣ ପ୍ରିୟ ପତି ମୋର ତ୍ରିଲୋଚନଙ୍କ ନେତ୍ରାଗ୍ନିରେ ଭସ୍ମ ହୋଇଗଲେ। କାମୁକ ଦର୍ଶନ କରି ଏ ପ୍ରାଣ ଧାରଣ କରିବି। ପତି ବିରହରେ ଅଳିକ ପ୍ରାଣକୁ ମୋର ବିସର୍ଜନ କରିଦେବି। ହେ ପ୍ରିୟତମ, ନେଇ ଯାଅ ମତେ ତମ ସାଥିରେ, ନେଇ ଯାଅ।
5: ଧୈର୍ଯ୍ୟ ଧର ରତି ଦେବୀ, ଧୈର୍ଯ୍ୟ ଧର। ଶରଣାଗତର ରକ୍ଷାକର୍ତ୍ତା ଭକ୍ତ ବତ୍ସଳ ମହେଶ୍ୱର ନିଶ୍ଚୟ ତୁମ ପତିଦେବଙ୍କୁ ଜୀବନ ଦାନ କରିବେ।
3: ପ୍ରଭୁ ଦନା ମୋର ଗଣ ଏବ ଦେବଗଣ, ଗଣେଶ୍ୱରଙ୍କୁ କୃପା କରନ୍ତୁ, କୃପା ସାଗର ହେ ମହେଶ୍ୱର।

0: ପର୍ବତରାଜ ହିମାଳୟଙ୍କର ପର୍ବତରାଜ ହିମାଳୟଙ୍କର ପର୍ବତରାଜ ହିମାଳୟଙ୍କର
1: ପ୍ରଣାମ ସପ୍ତ ଋଷି, ଆସନ୍ତୁ, ଆସନ ଗ୍ରହଣ କରନ୍ତୁ। ଆଜି ମୁଁ ଧନ୍ୟ, କୃତାର୍ଥ ମୋର ଜୀବନ। ହିମାଳୟ ସଦନକୁ ସପ୍ତ ଋଷିଙ୍କ ଆଗମନ ମୋତେ କରିଛି ଗୌରବାନ୍ୱିତ। ଆଗମନର ଅଭିପ୍ରାୟ ଏ ଦାସ ଜାଣିପାରେ ମହାଭାଗ?
2: ଅବଶ୍ୟ ପ୍ରକାଶ କରୁଛି ଶୈଳେଶ୍ୱର। ଆମେ ସପ୍ତ ଋଷି ଦେବୀ ଅରୁନ୍ଧୁତୀଙ୍କ ସହ କୈଳାସପତି ମହାଦେବଙ୍କ ଦେବ ବିବାହ ପ୍ରସ୍ତାବ ନେଇ ଆସିଛୁ ତୁମ୍ଭ ନିକଟକୁ, ତୁମ୍ଭ କନ୍ୟା ପାର୍ବତୀଙ୍କ ସହ।
1: ହେ ଋଷି ଶ୍ରେଷ୍ଠ ବଶିଷ୍ଠ, ମୁଁ ନିରୁପାୟ, ଘରଦ୍ୱାର ଐଶ୍ୱର୍ଯ୍ୟ ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବହୀନ, ଅଥର୍ବ ବରପାତ୍ର ହସ୍ତେ କନ୍ୟା ପାର୍ବତୀକୁ କିପରି ପାରିବି ସମର୍ପିତ? ପୁନଶ୍ଚ ତ୍ରିଲୋଚନଙ୍କ କାମଦେବ ଧ୍ୱଂସଲୀଳା ଦର୍ଶନରେ ସୁକୁମାରୀ କନ୍ୟା ମୋର ଭୀତତ୍ରସ୍ତା। ସୌଭାଗ୍ୟବଶତଃ ସ୍ୱଗୃହକୁ ସକୁଶଳ ଆସିଅଛି ଫେରି।
2: ଶୈଳରାଜ, ଏ କିପରି ବଚନ ତୁମ୍ଭର?
1: ହେ ଋଷି ଶ୍ରେଷ୍ଠ, ଯେଉଁ ପିତା କାମ ମୋହ ଭୟ ଲୋଭ ହେତୁ ଅଯୋଗ୍ୟ ପାତ୍ର ହସ୍ତରେ ସ୍ୱକନ୍ୟାକୁ କରି ସମର୍ପଣ, ନର୍କ ଗତି ସିନା ହୁଏ ତାର ପରିଣାମ।
2: ପର୍ବତ ରାଜ, କୈଳାସପତିଙ୍କ ସମ୍ବନ୍ଧରେ ତୁମର ଧାରଣା ଏକାନ୍ତ ଭ୍ରମାତ୍ମକ।

0: ରାଜନ୍, ତୁମ୍ଭର କନ୍ୟା ସାକ୍ଷାତ ଜଗଦମ୍ବା ଶିବା, ଶିବା ଶିବଙ୍କର ଅର୍ଥଙ୍ଗିନୀ, ଏଥିରେ ସଂଶୟ କାହିଁ ହିମାଳୟ?
1: ହେ ଗିରିରାଜ ମେରୁ, ସହ୍ୟ ଗନ୍ଧମାର୍ତ୍ତନ ମନ୍ଦରାଚଳ ମୈନାକ ବିନ୍ଧ୍ୟାଚଳ, ଶୁଣ ସର୍ବେ ପର୍ବତେଶ୍ୱରଗଣ, ଯଦି ଏହା ବିଧିର ବିଧାନ, ଏହି ବିଚାରବନ୍ତ ଜ୍ଞାନୀ ଗୁଣୀ ଗଣ୍ୟମାନ୍ୟ ଆତ୍ମୀୟ ସ୍ୱଜନ।

0: ଙ୍କ ଉପସ୍ଥିତିରେ ମୁଁ କରୁଛି କନ୍ୟା ପାର୍ବତୀର ଶୁଭ ବାଗଦାନ। ରାଣୀ ମୈନା
1: ସ୍ୱାମୀ
0: ମୋ ସହିତ ଆସ। ନୟନ ପିତୁଳା କନ୍ୟା ଶିରୋମଣି ପାର୍ବତୀକୁ ଅନ୍ତଃପୁରରୁ ଘେନି ଆସିବା।
1: ଯଥାଜ୍ଞ ସ୍ୱାମୀ।

0: ମା ପାର୍ବତୀ, ସପ୍ତଋଷିଙ୍କର ଆଶୀର୍ବାଦ ଗ୍ରହଣ କର ମା।
1: ମୋତେ ଆଶିଷ ପ୍ରଦାନ କରନ୍ତୁ ସପ୍ତଋଷି। ଆପଣଙ୍କ ଆଶୀର୍ବାଦରେ ଲୀଳାବିହାରୀ ପରମେଶ୍ୱରଙ୍କ ଯୋଗ୍ୟତମା ଉତ୍ତମା ପରମା ସହଧର୍ମିଣୀ ହେବାକୁ ସମର୍ଥ ହେବି ମୁଁ।
2: ଅଖଣ୍ଡ ସୌଭାଗ୍ୟବତୀ ଭବ ଭତ୍ରେ, ତୁମର କଲ୍ୟାଣ ହେଉ। ଶୁକ୍ଳପକ୍ଷ ଚନ୍ଦ୍ରମା ପରି ତୁମର ସୁଗୁଣ ସବୁର ଅଚିରି ବୃଦ୍ଧି ଘଟୁ।
0: ପରମ କଲ୍ୟାଣମୟୀ ପାର୍ବତୀର ଜନକ ଭାବରେ ମୁଁ ଆଜି କୃତାର୍ଥ। ରୋଷେଇ ଶ୍ରେଷ୍ଠ, ମୁଁ ଆଜି କୃତାର୍ଥ, ମୁଁ ଆଜି ଧନ୍ୟ।
2: ଗିରିରାଜ ହିମାଳୟ, ଭଗବାନ ଶଙ୍କର ତୁମ କନ୍ୟାର ପାଣି ପ୍ରାର୍ଥୀ। ତୁମେ ସ୍ୱୟଂ ଦାତା ଓ ଦେବୀ ପାର୍ବତୀ ହେଉଛନ୍ତି ଶଙ୍କରଙ୍କ ଚିର ଅଭିଳଷିତ ଭିକ୍ଷା। ସଂସାରରେ ଏହାଠାରୁ ଉତ୍ତମ କାର୍ଯ୍ୟ ଆଉ କ'ଣ ଅଛି ଗିରିରାଜ?
0: ସମସ୍ତ ଶ୍ରେୟ ତ ଆପଣଙ୍କର ସପ୍ତଋଷି।
2: ଆମକୁ ଏବେ ବିଦାୟ ଦିଅନ୍ତୁ ଗିରିରାଜ, ଯଥାଶୀଘ୍ର ଏହି ସୁସମ୍ବାଦ ତ୍ରିଲୋକ ବିହାରୀଙ୍କୁ ଦେବାକୁ ହେବ।
0: ପ୍ରଣାମ ସପ୍ତଋଷି। ଆରେ କିଏ ଅଛରେ?
3: ମହାରାଜଙ୍କର ଜୟ ହଉ।
0: ଦୂତ, ରାଜପୁରୋହିତ ଗର୍ଗାଚାର୍ଯ୍ୟଙ୍କୁ ସମ୍ବାଦ ଜଣାଅ।
3: ଯଥାଜ୍ଞ ମଣିମା।
0: ହଁ, ତାଙ୍କୁ କୁହ, ସେ ଲଗ୍ନ ପତ୍ରିକା ପ୍ରସ୍ତୁତ କରିବେ। ଲଗ୍ନ ଅନୁସାରେ ଦେବ ବିବାହ ନିମିତ୍ତ ଯଥାଯୋଗ୍ୟ ଆୟୋଜନ କର। ସମସ୍ତ ପର୍ବତ ନଦ ନଦୀଙ୍କୁ ମୋର ନିମନ୍ତ୍ରଣ ଜଣାଅ। ବିଶ୍ୱକର୍ମାଙ୍କୁ ସ୍ମରଣ କରି ଦିବ୍ୟ ମଣ୍ଡପ ପ୍ରସ୍ତୁତ କର। ଅତିଥି ଦେବତାମାନଙ୍କ ଆତିଥ୍ୟ ନିମନ୍ତେ ଦିବ୍ୟ ଭବନ ନିର୍ମାଣ କର। ଯାଅ ଯାଅ।
3: ଯଥାଜ୍ଞ ମହାରାଜ।

0: ରାଣୀ ମାଇନାବତୀ
1: ମହାରାଜ,
0: ସ୍ୱର୍ଣ୍ଣକଳସ ଧାରଣ ପୂର୍ବକ ମୋର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କର।
1: ଯଥାଜ୍ଞ ସ୍ୱାମୀ।
0: ହେ ରାଜପୁରୋହିତ, କନ୍ୟାଦାନର ମହେନ୍ଦ୍ରବେଳା ଏବେ ଉପଗତ। ତିଥି ଆଦିର ନାମୋଲ୍ଲେଖ କରି କନ୍ୟାଦାନର ସଂକଳ୍ପ ବାକ୍ୟ ଉଚ୍ଚାରଣ କରନ୍ତୁ।

0: ରାଜପୁରୋହିତ ଶଙ୍କରଙ୍କର କୁଳଗୋତ୍ର ପୁଛା କଲେ ନାହିଁ, ଏ କ'ଣ ଶଙ୍କର ନିରବ କାହିଁକି? ଦେବର୍ଷି ଶଙ୍କର ନିରୁତ୍ତର କାହିଁକି?
1: ନାରାୟଣ ନାରାୟଣ ଗିରିରାଜ ହିମାଳୟ।
0: ହଁ ଦେବର୍ଷି, ଶଙ୍କରଙ୍କ ନିରବତା ମୋତେ ରହସ୍ୟମୟ ବୋଧ ହେଉଛି।
1: ଦେବଦେବଙ୍କୁ ସେପରି ପ୍ରଶ୍ନ କରିବା ଆପଣଙ୍କ ପକ୍ଷରେ ଶୋଭନୀୟ ନୁହେଁ ମହାରାଜ। ଶଙ୍କରଙ୍କ କୁଳଗୋତ୍ର ସ୍ୱୟଂ ବ୍ରହ୍ମା ଓ ବିଷ୍ଣୁଙ୍କ ଜ୍ଞାନ ବହିର୍ଭୂତ। ନାରାୟଣ ନାରାୟଣ
0: କ୍ଷମା କରିବେ ଦେବର୍ଷି, ମୋର ସନ୍ଦେହ ମୋଚନ ହେଲା ନାହିଁ, କୃପାପୂର୍ବକ।
1: ନାରାୟଣ ନାରାୟଣ ଗିରିରାଜ, ଯେଉଁ ଯୋଗେଶ୍ୱରଙ୍କ ଗୋଟିଏ ଦିବସରେ କୋଟି କୋଟି ବ୍ରହ୍ମାଙ୍କ ବିଲୟ ଘଟେ, ଗୋତ୍ରକୁଳ ନାମ ରହିତ ସେ ସ୍ୱତନ୍ତ୍ର ପରମେଶ୍ୱର। ପରମ ତପସ୍ୱିନୀ କନ୍ୟା ପାର୍ବତୀଙ୍କ ତପସ୍ୟା ବଳରେ ଆପଣ ସେ ନିରାକାର ନିର୍ବିକାର ମାୟାଧୀଶ ପରାତ୍ପରଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିପାରୁଛନ୍ତି।
0: ତେବେ ପରମେଶ୍ୱରଙ୍କ କୁଳଗୋତ୍ର
1: ଅଛି? ଅବଶ୍ୟ ଅଛି ପର୍ବତରାଜ, ନାଦ ହେଉଛି ତାଙ୍କ କୁଳ ଓ ଗୋତ୍ର। ଆପଣଙ୍କର ଧ୍ୟେୟ ହେବା କଥା ଯେ ନାଦ ଶିବମୟ ଓ ଶିବ ନାଦମୟ। ସର୍ବେଶ୍ୱର ଶଙ୍କରଙ୍କ କୃପାରୁ ମୁଁ ବୀଣାବାଦନ କରୁଛି। ଗନ୍ଧର୍ବମାନଙ୍କ ଗୀତର ଛନ୍ଦରେ ସ୍ୱର୍ଗର ଅପ୍ସରାମାନେ ନୃତ୍ୟ କରୁଛନ୍ତି।
0: ଅପରାଧ ମାର୍ଜନା କରିବେ ଦେବଦେବ, ମୁଁ ଆପଣଙ୍କଠାରେ କ୍ଷମା ପ୍ରାର୍ଥୀ। ଏବେ ମୋ ମନରୁ ସମସ୍ତ ସଂଶୟ ଦୂର ହୋଇଛି। ରାଣୀ ମୈନାବତୀ
2: ମହାରାଜ, କନ୍ୟାଦାନର ପବିତ୍ର ମୁହୂର୍ତ୍ତ ବ୍ୟତୀତ ହେଉଛି ସ୍ୱାମୀ।
0: ରାଜପୁରୋହିତ ମନ୍ତ୍ରପାଠ ଆରମ୍ଭ ହେଉ।

0: ଏହି ପରମେଶ୍ୱର, ଆମର ଏହି କନ୍ୟାରତ୍ନ ଆପଣଙ୍କୁ ଦାନ କରୁଅଛୁ। ଆପଣ ତାକୁ ପତ୍ନୀ ରୂପରେ ଗ୍ରହଣ କରନ୍ତୁ। ହେ ସର୍ବେଶ୍ୱର, ଆପଣ ଏହି କନ୍ୟାଦାନରେ ସନ୍ତୁଷ୍ଟ ହୁଅନ୍ତୁ।
1: ହଁ, ମୁଁ ପ୍ରସନ୍ନ ଚିତ୍ତରେ ପାର୍ବତୀଙ୍କ ପାଣି ଗ୍ରହଣ କରୁଛି। ମୁଁ ଭୂମିସ୍ପର୍ଶ କରି ଘୋଷଣା କରୁଅଛି ଯେ ପରମ କଲ୍ୟାଣମୟୀ ପାର୍ବତୀଙ୍କ ପାଣି ଗ୍ରହଣ ଦ୍ୱାରା ଦେବମାନବ, ଜୀବଜନ୍ତୁ, କୀଟପତଙ୍ଗ, ବନସ୍ପତି ଜଗତ ଓ ସମସ୍ତ ପ୍ରାଣୀକୂଳର ଅପାର କଲ୍ୟାଣ ସାଧିତ ହେବ।

0: ଶୁଣୁଥିଲେ ଗୀତିନାଟ୍ୟ ଶିବ ବିବାହ, ରଚନା ମୋହନ ସାହୁ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା, ସହାୟତା ସନ୍ତୋଷ ପିଂ। ଏହି ଗୀତିନାଟ୍ୟରେ ଯେଉଁ କଳାକାରମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ନାରଦ, ବିଜୟ କୁମାର ଭୋଳ, ହିମାଳୟ, ମୁରଲୀଧର ଦାସ, ବ୍ରହ୍ମା, ସୁରଥ ଚନ୍ଦ୍ର ନାୟକ, ଇନ୍ଦ୍ର, ନରହରି ପଟେଲ, କାମଦେବ ପ୍ରଦୀପ କୁମାର ପଣ୍ଡା, ମହାଦେବ ରାମଚନ୍ଦ୍ର ସାହୁ, ବଶିଷ୍ଠ ସତ୍ୟନାରାୟଣ ବେହେରା, ପାର୍ବତୀ ସୁଦେଶନା ମିଶ୍ର, ରତିଦେବୀ ତୃପ୍ତି ପଣ୍ଡା, ମୈନାବତୀ କଳ୍ପଲତା କାନୁନଗୁ, ଜୟା ସରସ୍ୱତୀ ସାହୁ, ବିଜୟା ଶ୍ୱେତାଲିନା ମହାପାତ୍ର। ଆପଣମାନେ ଶୁଣୁଥିଲେ ଗୀତନାଟ୍ୟ ଶିବ ବିବାହ।
1: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ।
1: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

0: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
1: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
0: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ଏନ୍ଏର୍ ମୁଖ୍ୟା ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ପ୍ୟାରିସ୍ରେ ବିଭାଟେକ୍ 2026 ସମ୍ମିଳନୀକେ ସମ୍ବୋଧନ କରିକରି ପ୍ରଧାନମନ୍ତ୍ରୀ ଡିଜିଟାଲ୍ ଆର୍ଥିକ କାରବାର, ଆର୍ଥିକ ସମାବେଶୀ, ଶିକ୍ଷା, ସ୍ୱାସ୍ଥ୍ୟସେବା ଆଉ କୃଷି ବାଗିର କ୍ଷେତ୍ରଟି ଜଲ୍ଦି ପ୍ରଯୁକ୍ତି ଆଧାରିତରେ ବଦଲାବାରକେ କରିଛନ୍ ଆଲୋକପାତ। ସମବାୟ ବ୍ୟାଙ୍କିଂ, ଜୈବ ଉତ୍ପାଦ ଆଉ ରପ୍ତାନୀ କ୍ଷେତ୍ରକେ ସଶକ୍ତ କରବାର ଲକ୍ଷ୍ୟ ନେଇକରି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାତି ନୂଆଦିଲ୍ଲୀନ ହୋଇଯାଇଛି ଗୋଟିଏ ଉଚ୍ଚସ୍ତରୀୟ ବୈଠକ। ପ୍ରଧାନମନ୍ତ୍ରୀ ଏବା କାଲି ନୂଆଦିଲ୍ଲୀର ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନତି ପାଖାପାଖି 2400 କୋଟି ଟଙ୍କାର ପ୍ରଦାନ କରିବେ ପ୍ରୋତ୍ସାହନ ରାଶି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିକୁ ନେଇକରି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାତି ଅନୁଷ୍ଠିତ ହୋଇଛି ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ଚଳିତ ଆର୍ଥିକ ବର୍ଷରେ ଯୋଗ୍ୟ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ ରେକର୍ଡ ପରିମାଣର

0: ବଢ଼ିଛି ବୋଲି କହିଛି ସାମାଜିକ ନ୍ୟାୟ ଆଉ ସଶକ୍ତିକରଣ ମନ୍ତ୍ରଣାଳୟ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଉଦେ ଆଜ ରାତି ହେବା ଶିବ ପାର୍ବତୀଙ୍କର ବିହା ଗଜଗଜେଇ ଯାଉଛେ ପଶ୍ଚିମ ଓଡ଼ିଶା। ଆଇବା କାଲି ଦୁଇଦିନିଆ ଓଡ଼ିଶା ଗସ୍ତି ଆସୁଛନ୍ ରାଷ୍ଟ୍ରପତି। ବହୁତ ସମୟ ଧରିକରି ଡାକ୍ତରଖାନାନ ଅନୁପସ୍ଥିତ ରହୁଥିବା ଡାକ୍ତରମାନଙ୍କର ବିରୋଧୀ କଡ଼ା ଆଭିମୁଖ୍ୟ ନେଇଛନ୍ ମୁଖ୍ୟମନ୍ତ୍ରୀ। ଏତକର ୟୁପିଆଇ ଆଉ ଏଟିଏମ୍ରେ ଉଠେଇ ପାରିବେ ଇପିଏଫ୍ ଟଙ୍କା। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ତରଫରୁ ଏନ୍ତା ନୂଆ ବ୍ୟବସ୍ଥା ହେବାକେ ଯାଉଛି ମୂଲ। ଓଡ଼ିଶାର 707 ନୂଆ ଜାଗାନ 4G ମୋବାଇଲ୍ ଟାୱାର ସ୍ଥାପନା ଲାଗି ଜିଲ୍ଲାପାଳମାନଙ୍କୁ ଏନ୍ଓସି ଲାଗି ଦିଆଗଲା ଚିଠି। ଭୁବନେଶ୍ୱର ନଥିବା ସିପେଟ୍ ଆଉ ସିଟିଟିସି ବୁଲି ଦେଖିଲେ ରାଜ୍ୟପାଳ। ଛାତ୍ରଛାତ୍ରୀଙ୍କ ଭିତରେ ଉଦ୍ୟୋଗୀ ମନୋଭାବର ବିକାଶ ଉପରେ ଦେଲେ ଜୋର। ଓଏସ୍ଏସ୍ଏସ୍ସି ତରଫୁ 20 ହେବାରକେ ଥିବା ଆର୍ଆଇ ପରୀକ୍ଷା ଘୁଞ୍ଚିଲା। ନିଟ୍ ୟୁଜି ଲାଗି 20 ବଦଳେ ଜୁନ୍ 28 ହେବାର ଲାଗି ବାହାରିଲା ବିଜ୍ଞପ୍ତି। ଅନୁଗୁଳ ଆଉ ଢେଙ୍କାନାଳ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସମୀକ୍ଷା କଲେ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରମୁଖ ସଚିବ ଆଉ ସଚିବ। ନିଟ୍ ୟୁଜି ପୁନଃ ପରୀକ୍ଷାର୍ଥୀମାନଙ୍କ ଲାଗି ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫୁ ଯୋଗାଇ ଦିଆଯିବା ମଗ୍ନା ବସ୍ ସେବା। ଆଉର୍ ଫିଫା ବିଶ୍ୱକପ୍ର ଏହାଦେ ଚାଲିଥିବା ମ୍ୟାଚ୍ଟି ଚେକ୍ ଗଣରାଜ୍ୟ 1-0 ଗୋଲ୍ଥି ଦକ୍ଷିଣ ଆଫ୍ରିକାଠାରୁ ଆଗେଇ ଅଛି। ଆଜିର ମୁଖ୍ୟ ଖବର ଇନୁ ଶେଷ ହେଲା। ଜୁହାର।
1: ଶେଷ ହେଲା ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର। ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30 ଆଜିର ଭବନ ଉପସ୍ଥାପନା ସନ୍ତୋଷ ପିଂ। ସ୍ୱାସ୍ଥ୍ୟ ସୂଚନା ସକାଳ 7:10 7:30 ପରିବେଶ ସୂଚନା ଟର୍ଟଲ୍ସ ଟ୍ରେଲ୍ସ ସଂରକ୍ଷଣର ଏକ ପ୍ରମୁଖ ମାଧ୍ୟମ ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି 7:35 କଣ୍ଠଶିଳ୍ପୀ ହେଲେ ପଙ୍କଜ କୁମାର ଜାଲ। ଗୀତ ରଚନା ପରଶୁରାମ ନାଥ। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର। ସକାଳ 7:50 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ରାମେଶ୍ୱର ମାକର ଏବଂ ମୋହନ ଚରଣ କିଷାନ। ସକାଳ 8:30 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ହେଲେ ନବୀନ କୁମାର କୁଅଁର ଏବଂ ଶିବାନନ୍ଦ ତ୍ରିପାଠୀ। ସକାଳ 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଲେ ବିନତୀ ପଣ୍ଡା ଏବଂ ବି ସାଇଲକ୍ଷ୍ମୀ। ସମ୍ବଲପୁରୀ ଗୀତ ଶୁଣିପାରିବେ ଦିନ 11:05 କଣ୍ଠଶିଳ୍ପୀ ହେଲେ ଦିଲୀପ ମହାନ୍ତି, ସନ୍ତୋଷ କୁମାର ମିଶ୍ର, ମିନତୀ ପାଣିଗ୍ରାହୀ, ଦୟାନିଧି ବେହେରା ଏବଂ ପାର୍ବତୀ ଜେନା। ଦିନ 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:00 ବାତାୟନ। 12:30 ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ ଶୁଣିପାରିବେ ପ୍ରମୋଦ କୁମାର ପଣ୍ଡା ଏବଂ ଦେବକୀ ପୋଥାଳଙ୍କର କଣ୍ଠରେ ଦିନ 1:05। ଘର ସଂସାର କାର୍ଯ୍ୟକ୍ରମ ଦିନ 1:20 ତନ୍ମନ ଧନରେ ରହିଛି ରକ୍ତଶିକୁଳି ରୋଗର ଲକ୍ଷଣ କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିବେ ଡାକ୍ତର ମଧୁସୂଦନ ସାହୁ। ଦିନ 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଛକା। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ରାତି 11:09:27 ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।